ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ସକାଳ 5:56:25 ଆଜି ବୁଧବାର 1948 ଶତାବ୍ଦ ଆଷାଢ଼ 31 ଦିନ 2026 ମସିହା ଜୁଲାଇ ମାସର 22 ତାରିଖ ଶ୍ରୋତାମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 317.5 ମିଟର ତଥା 945 କିଲୋ ହର୍ଟ୍ସ ଓ ଏଫ୍ଏମ୍ 101 ମେଗା ହର୍ଟ୍ସ ଯୋଗେ ଏବଂ ନ୍ୟୁଜ୍ ଏଆଇଆର୍ ମୋବାଇଲ୍ ଆପ୍ ମାଧ୍ୟମରେ। ମାଙ୍ଗଳିକ

ସ୍ୱାଭିମାନୀ ହୁଅ, ନିଜ ଭାଷା ଓ ସଂସ୍କୃତିକୁ ସମ୍ମାନ କର, କହିଛନ୍ତି ଉତ୍କଳ ଗୌରବ ମଧୁସୂଦନ ଦାସ। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ସମୟ ସକାଳ 6:00 ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

କାର୍ଯ୍ୟକ୍ରମରେ ଏଥର ସ୍ୱଭାବକବି ଗଙ୍ଗାଧର ମିହିରଙ୍କ ରଚନାରୁ ଶୁଣନ୍ତୁ ଏହି ଭକ୍ତି ଅର୍ଘ୍ୟଟି। କଣ୍ଠଶିଳ୍ପୀ ଶଙ୍କର ପ୍ରସାଦ ଦତ୍ତ।

ଆପଣମାନେ ଶୁଣୁଛନ୍ତି ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। କାର୍ଯ୍ୟକ୍ରମରେ ଏଥର ବିରଜଲକ୍ଷ୍ମୀ ପଣ୍ଡାଙ୍କ କଣ୍ଠରେ ପ୍ରହଲ୍ଲାଦ ମଲ୍ଲିକଙ୍କ ରଚନାରୁ ଶୁଣନ୍ତୁ ଏହି ଭକ୍ତି ଅର୍ଘ୍ୟଟି।

0: ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା ଏଇଠି ଶେଷ ହେଲା। କଣ୍ଠଦାନ କଲେ ବି ବୁଦ୍ଧପ୍ରସାଦ ରାଓ, ଶଙ୍କର ପ୍ରସାଦ ଦତ୍ତ, ବିରାଜଲକ୍ଷ୍ମୀ ପଣ୍ଡା, ଲିପିକା ବିଭର ଏବଂ ଫକୀରମୋହନ ପଟ୍ଟନାୟକ। ଆଜିର କାର୍ଯ୍ୟକ୍ରମରେ ସ୍ଥାନିତ ଗୀତଗୁଡ଼ିକର ଗୀତିକାରମାନେ ହେଲେ ଅଳକା ଚାନ୍ଦ, ସ୍ୱଭାବକବି ଗଙ୍ଗାଧର ମିହିର, ପ୍ରହଲ୍ଲାଦ ମଲ୍ଲିକ, ପର୍ଶୁରାମ ନାଥ ଏବଂ ଭିକାରୀ ଚରଣ କିଷାନ। ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ଆଜିର ଭାବନା। ଉପସ୍ଥାପନ କରୁଛନ୍ତି ଶିବାନୀ ଲାଲ।
1: ଭାରତୀୟ ସାଂସ୍କୃତିକ ପରମ୍ପରାରେ ଶ୍ରୀଜଗନ୍ନାଥ ସଂସ୍କୃତି ଏକ ଅନନ୍ୟ ଏବଂ ସାର୍ବଜନୀନ ଚେତନାର ପ୍ରତୀକ। ଏହା କେବଳ ଏକ ଧାର୍ମିକ ପରମ୍ପରା ନୁହେଁ, ବରଂ ସମଗ୍ର ମାନବ ସମାଜକୁ ଏକତା, ସମତା, ପ୍ରେମ ସହ ଅସ୍ତିତ୍ୱ ଏବଂ ବିଶ୍ୱ ଭ୍ରାତୃତ୍ୱର ବାର୍ତ୍ତା ପ୍ରଦାନ କରୁଥିବା ଜୀବନ ଦର୍ଶନ ଅଟେ। ଜଗତର ନାଥ ଅର୍ଥାତ୍ ସମସ୍ତ ସୃଷ୍ଟିର ସ୍ୱାମୀ, ସେ କୌଣସି ଏକ ଜାତି, ଧର୍ମ, ଭାଷା କିମ୍ବା ଦେଶର ଦେବତା ନୁହନ୍ତି। ସେ ସମଗ୍ର ବିଶ୍ୱର ଆଶ୍ରୟ। ଆଜିର ବିଶ୍ୱର ଅସହିଷ୍ଣୁତା ଦେଖାଦେଇଛି। ଏହି ସମୟରେ ଜଗନ୍ନାଥ ସଂସ୍କୃତିର ବିଶ୍ୱ ଭ୍ରାତୃତ୍ୱର ବାର୍ତ୍ତା ଅଧିକ ପ୍ରାସଙ୍ଗିକ। ଜଗନ୍ନାଥ ସଂସ୍କୃତି ବିଭିନ୍ନ ଧର୍ମ, ଦର୍ଶନ, ଲୋକବିଶ୍ୱାସ ଏବଂ ଆଧ୍ୟାତ୍ମିକ ପରମ୍ପରାର ଏକ ସୁନ୍ଦର ସମନ୍ୱୟ। ଏଥିରେ ବୈଦିକ, ବୌଦ୍ଧ, ଜୈନ, ଶୈବ, ଶାକ୍ତ ଏବଂ ବୈଷ୍ଣବ ଧାରାର ସୁନ୍ଦର ମିଳନ ଦେଖାଯାଏ। ଏହି ସମନ୍ୱୟବାଦ ହିଁ ବିଶ୍ୱ ଭ୍ରାତୃତ୍ୱର ମୂଳ ଆଧାର। ଜଗନ୍ନାଥଙ୍କ ଦାରୁ ବିଗ୍ରହ ମଧ୍ୟ ଏକ ଗଭୀର ସନ୍ଦେଶ ବହନ କରେ। ସେ ପଥର କିମ୍ବା ଧାତୁର ନୁହେଁ, କାଠରେ ନିର୍ମିତ। କାଠ ପ୍ରକୃତିର ଅଂଶ, ଏହା ମଣିଷ ଓ ପ୍ରକୃତିର ଅଭିନ୍ନ ସମ୍ପର୍କକୁ ସୂଚିତ କରେ। ଭାରତୀୟ ସଂସ୍କୃତିର ମହାବାକ୍ୟ ବସୁଧୈବ କୁଟୁମ୍ବକମ୍ ଅର୍ଥାତ୍ ସମଗ୍ର ପୃଥିବୀ ଏକ ପରିବାର। ଜଗନ୍ନାଥ ସଂସ୍କୃତି ଏହି ଆଦର୍ଶକୁ ବ୍ୟବହାରିକ ରୂପ ଦେଇଛି। ପୁରୀ ଶ୍ରୀମନ୍ଦିରକୁ ପ୍ରତିଦିନ ବିଭିନ୍ନ ରାଜ୍ୟ, ଭାଷା ଏବଂ ଦେଶର ଲୋକ ଆସନ୍ତି। ସେମାନଙ୍କ ମଧ୍ୟରେ

0: ଭାଷା, ବର୍ଣ୍ଣ, ଜାତି, ଅର୍ଥନୈତିକ ସ୍ଥିତିର ଭେଦ ଥାଇପାରେ, କିନ୍ତୁ ମହାପ୍ରଭୁଙ୍କ ସମ୍ମୁଖରେ ସମସ୍ତେ ସମାନ। ଏହି ସମାନତା ବିଶ୍ୱ ଭ୍ରାତୃତ୍ୱର ମୂଳ ଆଧାର। ଜଗନ୍ନାଥ ସଂସ୍କୃତିର ସବୁଠାରୁ ବଡ଼ ବୈଶିଷ୍ଟ୍ୟ ହେଉଛି ମହାପ୍ରସାଦ। ଏଠାରେ ଧନୀ ଦରିଦ୍ର, ଉଚ୍ଚ ନୀଚ, ଜାତିର କୌଣସି ଭେଦ ନାହିଁ। ସମସ୍ତେ ଏକାଠି ବସି ମହାପ୍ରସାଦ ଗ୍ରହଣ କରନ୍ତି। ଏହା କେବଳ ଖାଦ୍ୟ ନୁହେଁ, ଏହା ସମାଜର ସମାନତାର ଘୋଷଣା। ମହାପ୍ରସାଦ ଆମକୁ ଶିଖାଏ ଯେ ମଣିଷର ପରିଚୟ ତାର ଜନ୍ମରେ ନୁହେଁ, ବରଂ ତାର ମାନବିକତାରେ। ଜଗନ୍ନାଥଙ୍କ ରଥଯାତ୍ରା ବିଶ୍ୱ ଭ୍ରାତୃତ୍ୱର ସବୁଠାରୁ ବଡ଼ ପ୍ରତୀକ। ଏହିଦିନ ମହାପ୍ରଭୁ ସ୍ୱୟଂ ମନ୍ଦିରରୁ ବାହାରି ଜନସାଧାରଣଙ୍କ ମଧ୍ୟକୁ ଆସନ୍ତି। ରାଜାଠାରୁ ସାଧାରଣ ଲୋକ ପର୍ଯ୍ୟନ୍ତ ସମସ୍ତେ ରଥ ଟାଣନ୍ତି। ରଥର ରଶିକୁ ଧରିବାରେ କୌଣସି ଜାତି, ଧର୍ମ କିମ୍ବା ଦେଶର ପ୍ରତିବନ୍ଧକ ନାହିଁ। ଏହା ସମସ୍ତଙ୍କୁ ଏକତାର ସୂତ୍ରରେ ବାନ୍ଧେ। ରଥଯାତ୍ରା ଏହାର ପ୍ରତୀକ ଯେ ଈଶ୍ୱର ସମସ୍ତଙ୍କର ଏବଂ ସମସ୍ତେ ତାଙ୍କର ସନ୍ତାନ। ରଥଯାତ୍ରା ସମୟରେ ଗଜପତି ମହାରାଜ ସୁନାର ଝାଡ଼ୁରେ ରଥ ସଫା କରନ୍ତି। ଏହି ପରମ୍ପରା ଛେରା ପହଁରା ନାମରେ ପରିଚିତ। ଏହାର ଅର୍ଥ ହେଉଛି ଯେ ଈଶ୍ୱରଙ୍କ ସମ୍ମୁଖରେ କେହି ବଡ଼ କିମ୍ବା ଛୋଟ ନୁହେଁ, ରାଜା ମଧ୍ୟ ଜଣେ ସେବକ। ଏହି ଆଦର୍ଶ ସମତା, ସେବା ଏବଂ ବିଶ୍ୱ ଭ୍ରାତୃତ୍ୱକୁ ସୁଦୃଢ଼ କରିଥାଏ। ନବକଳେବର ପରମ୍ପରା ଜଗନ୍ନାଥ ସଂସ୍କୃତିର ଅନ୍ୟତମ ବିଶେଷତା। ଏଥିରେ ମହାପ୍ରଭୁ ନୂତନ ଦାରୁବିଗ୍ରହ ଧାରଣ କରନ୍ତି। ଏହା ଜନ୍ମ, ମୃତ୍ୟୁ ଏବଂ ପୁନର୍ଜନ୍ମର ଦାର୍ଶନିକ ସତ୍ୟକୁ ପ୍ରତିପାଦନ କରେ। ଏହି ପରମ୍ପରା ଆମକୁ ଶିଖାଏ ଯେ ପରିବର୍ତ୍ତନ ହିଁ ଜୀବନର ନିୟମ। ଯେପରି ମଣିଷ ଜାତି, ଧର୍ମ, ଭାଷାର ଭେଦ ଭୁଲି ଏକତାରେ ବିଶ୍ୱାସ କରିବା, ସେହିପରି ସମାଜକୁ ମଧ୍ୟ ସମୟ ସହିତ ଉନ୍ନତିର ପଥରେ ଆଗକୁ ବଢ଼ିବା ଆବଶ୍ୟକ। ଜଗନ୍ନାଥ ସଂସ୍କୃତିରେ ମଣିଷ ସେବାକୁ ଈଶ୍ୱର ସେବା ବୋଲି ଗ୍ରହଣ କରାଯାଏ। ଏହି ଆଦର୍ଶ ଆଜିର ବିଶ୍ୱରେ ମାନବିକ ମୂଲ୍ୟବୋଧକୁ ଦୃଢ଼ କରିପାରିବ। ଜଗନ୍ନାଥ ସଂସ୍କୃତି ଆମକୁ ଶିଖାଏ ଯେ ସମସ୍ତ ମଣିଷ ସମାନ। ଧର୍ମର ମୂଳ ହେଉଛି ପ୍ରେମ ଏବଂ ସେବା। ଜାତି, ବର୍ଣ୍ଣ ଏବଂ ଭାଷାର ଭେଦ ମାନବତାଠାରୁ ବଡ଼ ନୁହେଁ। ପ୍ରକୃତି ସହ ଅସ୍ତିତ୍ୱ ଆବଶ୍ୟକ। ବିନମ୍ରତା, ସହନଶୀଳତା ଏବଂ ସହଯୋଗ ହିଁ ଶାନ୍ତିର ପଥ। ଏହି ମୂଲ୍ୟବୋଧକୁ ବିଶ୍ୱ ସମାଜ ଗ୍ରହଣ କଲେ ସମାଜରେ ଶାନ୍ତି, ସମନ୍ୱୟ ଏବଂ ଭ୍ରାତୃତ୍ୱ ସ୍ଥାପିତ ହୋଇପାରିବ।
1: ଶୁଣିଲେ ଆଜିର ଭାବନା, ଉପସ୍ଥାପନା କଲେ ଶିବାନୀ ଲାଲ।

ଆକାଶବାଣୀ ସମ୍ବଲପୁର ଏଥର ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତ। ଆଜି ଶୁଣନ୍ତୁ ଏହାର 449ତମ ଭାଗ।

ବୃକାସୁର ନାରଦଙ୍କଠାରୁ ଜାଣିବାକୁ ପାଇଲା, ବ୍ରହ୍ମା ଓ ବିଷ୍ଣୁଙ୍କ ଅପେକ୍ଷା ଶିବ ଯଥେଷ୍ଟ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି। ତେଣୁ ଶିବଙ୍କୁ ପ୍ରସନ୍ନ କରି ଏହି ବର ପାଇଲା ଯେ ସେ ଯାହା ମୁଣ୍ଡରେ ହାତ ଦେବ ସେ ନିଶ୍ଚୟ ମରିବ। ବର ପରୀକ୍ଷା କରିବାକୁ ସେ ଶିବଙ୍କୁ ଗୋଡ଼ାଇଲା। ଶେଷରେ ବିଷ୍ଣୁ ହସ୍ତକ୍ଷେପ କରି ତାକୁ ମରାଇଲେ ଏବଂ ଶିବଙ୍କୁ ରକ୍ଷା କଲେ। ଏବେ ଅନ୍ୟ ଏକ ପ୍ରଶ୍ନ ଉଠିଛି, ତିନି ଦେବଙ୍କ ମଧ୍ୟରେ ଶ୍ରେଷ୍ଠ କିଏ? ମୁନି ଋଷିଙ୍କ ଆଜ୍ଞାରେ ସେମାନଙ୍କ ମହାନତା କଳିବାକୁ ଭୃଗୁ ଯାଇଛନ୍ତି। ବ୍ରହ୍ମାଙ୍କୁ ଉତ୍କ୍ଷିପ୍ତ କରି ଏବେ ସେ ଶିବଙ୍କୁ କ୍ରୋଧାନ୍ୱିତ କରିଛନ୍ତି।

ଶୁଣିଲେ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତ। ଆଜି ପ୍ରଚାର କଲୁ ଏହାର 449ତମ ଭାଗ। ଆକାଶବାଣୀ ସମ୍ବଲପୁର ଏହି କାର୍ଯ୍ୟକ୍ରମ ଏଫ୍ଏମ୍ 101 ମେଗାହର୍ଟ୍ଜ ଯୋଗୀ ତଥା ନ୍ୟୁଜନ୍ ଏଆଇଆର୍ ମୋବାଇଲ୍ ଆପ୍ ମାଧ୍ୟମରେ ମଧ୍ୟ ଉପଲବ୍ଧ। ଏଥର ସମୟ ହୋଇଛି ଶ୍ରୋତାବନ୍ଧୁ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦର ଶୁଣିପାରିବେ ଟିକେ ପରେ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ନୀତି ଆୟୋଗ ପହିଲା ଥର ଲାଗି ବାହାର କରିଥିବା ଇନ୍ଭେଷ୍ଟମେଣ୍ଟ ଫ୍ରେଣ୍ଡଲିନେସ୍ ଇଣ୍ଡେକ୍ସ 2026 ଓଡ଼ିଶା ଦେଶର ପହିଲା ପାଞ୍ଚଟା ରାଜ୍ୟ ଭିତରେ ଠାନ୍ ପାଇଛି। ଏହି ସଫଳତା ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀ ସରକାରୀ ବିଭାଗ ଶିଳ୍ପ ସହଯୋଗୀ ଆଉ ନିବେଶକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍। ଏହି ମାନ୍ୟତା ରାଜ୍ୟର ସ୍ୱଚ୍ଛ ଶାସନ, ନୀତିଗତ ସଂସ୍କାର ଆଉ ନିବେଶକ ଅନୁକୂଳ ପ୍ରଶାସନର ପ୍ରମାଣ ଆଏ, ଯେଉଁଥିଲାଗି 2036 ତକ ସମୃଦ୍ଧ ଓଡ଼ିଶା ଗଠନର ସଂକଳ୍ପ ଆହୁରି ବରକସ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ନୀତି ଆୟୋଗଙ୍କର ଏହି ଇଣ୍ଡେକ୍ସ ରାଜ୍ୟମାନଙ୍କର ନିବେଶ ପରିବେଶକେ ତଥ୍ୟ ଆଧାରିତ ଭାବେ ଆକଳନ କରୁଥିବା ଭାରତର ପହିଲା ବ୍ୟବସ୍ଥା ଆଏ। କୋଲକାତାର ବ୍ରିଟିଶ ଡେପୁଟି ହାଇକମିଶନର ଡକ୍ଟର ଆଣ୍ଡ୍ରୁ ଫ୍ଲେମିଂ ଗଲାକାଲ ଭୁବନେଶ୍ୱର ଲୋକସେବା ଭବନ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କୁ ଭେଟିଛନ୍। ୟୁକେ ଭାରତ ମୁକ୍ତ ବାଣିଜ୍ୟ ଚୁକ୍ତି ଏଫ୍ଟିଏ ବାବଦେ ୟୁକେ ଓଡ଼ିଶା ଭିତରେ ସହଯୋଗ ବଢ଼ାବାର୍କେ ନେଇକରି ବୈଠକଟି ଆଲୋଚନା ହୋଇଥିଲା। ଶକ୍ତି, ଭିତ୍ତିଭୂମି, ଦକ୍ଷତା ବିକାଶ, ଜରୁରୀ ଖଣିଜ ଦରବ ଆଉ କ୍ରୀଡ଼ା କ୍ଷେତ୍ରଟି ବାଣିଜ୍ୟ ଓ ନିବେଶ ବଢ଼ାବାର ଉପରେ ଜୋର୍ ଦିଆଯାଇଥିଲା। ବିକଶିତ ଓଡ଼ିଶା ସପନକୁ ପୁରା କରବାର୍ ଲାଗି ସ୍ଥାୟୀ ଆର୍ଥିକ ପ୍ରଗତି ଆଉ ଦ୍ୱିପାକ୍ଷିକ ସମ୍ପର୍କକେ ବରକସ କରବାର୍ ଲାଗି ଆଲୋଚନା ହୋଇଥିଲା। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗର ଅଧ୍ୟକ୍ଷତାଥି ଗଲାକାଲି ଭୁବନେଶ୍ୱରର 148 ନମ୍ବର ରାଜ୍ୟସ୍ତରୀୟ ସିଙ୍ଗିଲ୍ ୱିଣ୍ଡୋ ଅନୁମୋଦନ କର୍ତ୍ତୃପକ୍ଷ ବୈଠକ ହୋଇଯାଇଛି। ବୈଠକଟି 11 ଜିଲ୍ଲାନ 4573 କୋଟିନୁ ଅଧିକା ଟଙ୍କାର 23 ପ୍ରମୁଖ ଶିଳ୍ପ ପ୍ରକଳ୍ପକେ ଅନୁମୋଦନ କରାଯାଇଛି। ଏହି ପ୍ରକଳ୍ପମାନଙ୍କ ଜରିଏ ରାଇଜେ 22873 ନିଯୁକ୍ତି ସୁଯୋଗ ତିଆରି ହେବା। ଅନୁମୋଦିତ ପ୍ରକଳ୍ପମାନଙ୍କ ଭିତରେ ଆଇଟି ଆଉ ଆଇଟିଆଇସ୍, ସବୁଜ ଶକ୍ତି, ବ୍ୟାଟେରୀ, ରସାୟନ, ବସ୍ତ୍ର, ଖାଦ୍ୟ ପ୍ରକ୍ରିୟାକରଣ, ଇସ୍ପାତ, ଉଷୋ, ଭିତ୍ତିଭୂମି, ସ୍ୱାସ୍ଥ୍ୟସେବା ଆଉ ପର୍ଯ୍ୟଟନ ବାଗି କ୍ଷେତ୍ର ସାମିଲ ଅଛି। ଇତି ସମ୍ବଲପୁରନ 5 ତାରକା ହୋଟେଲ ଆଉ ରିସର୍ଟ ତିଆର ଆଉ ନୂଆପଡ଼ାନ 250 କୋଟି ଟଙ୍କାର ସମନ୍ୱିତ ୟୁନିଟ୍ ସ୍ଥାପନା ବିଲ୍ ସାମିଲ ଅଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଇବା 3 ତାରିଖନୁ 3 ଦିନିଆ ଓଡ଼ିଶା ଗସ୍ତଟି ଆସିବେ। ଏ ବାବଦେ ରାଷ୍ଟ୍ରପତି ଭବନ ତରଫରୁ ତିଆରି ହୋଇଥିବା କାର୍ଯ୍ୟ ଖସଡ଼ା ରାଜ୍ୟ ସରକାରଙ୍କୁ ଦିଆଯାଇଛି। ଗସ୍ତ ଅବସରରେ ରାଷ୍ଟ୍ରପତି ଭୁବନେଶ୍ୱର, କଟକ ଆଉ ବ୍ରହ୍ମପୁରନ ଆୟୋଜିତ ହେବାରକେ ଥିବା ଭିନ୍ ଭିନ୍ କାର୍ଯ୍ୟକ୍ରମଟି ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତିଙ୍କର ଗସ୍ତ ଆଗନୁ ସବୁ ପ୍ରସ୍ତୁତି ଶେଷ କରିକି ରିପୋର୍ଟ ଦାଖଲ କରିବା ଲାଗି ରାଷ୍ଟ୍ରପତି ଭବନ ତରଫରୁ କୁହାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଇବା 27 ତାରିଖ ସୋମବାର ଦିନ ସାଧାରଣ ଲୋକଙ୍କର ଭିନ୍ ଭିନ୍ ଅଭିଯୋଗର ଶୁଣାଣି କରିବେ। ସେଥିର୍ଲାଗି ଆଜିଠାନୁ ଅନ୍ଲାଇନ୍ ପଞ୍ଜୀକରଣ ମୂଲ ହେବା। ଲୋକେ janashunani.odisha.gov.in ପୋର୍ଟାଲ୍ଟି ପଞ୍ଜୀକରଣ କରିପାରିବେ। ଶ୍ରୀକ୍ଷେତ୍ର ପୁରୀନ ପବିତ୍ର ରଥଯାତ୍ରା ଅବସରରେ ଜନ୍ମବେଦୀନ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଭକ୍ତମାନେ ଦର୍ଶନ କରୁଛନ୍। ଗଲାକାଲି ମହାପୁରୁମାନଙ୍କର ବାହୁଡ଼ା ଯାତ୍ରା ଲାଗି ପ୍ରସ୍ତୁତି ମୂଲ ହୋଇଛି। ମହାପୁରୁମାନଙ୍କୁ ଫେରଘାଏ ରତ୍ନବେଦୀକେ ଆନ୍ବାର୍ ଲାଗି ରଥମାନଙ୍କର ଦକ୍ଷିଣ ମୋଡ଼ ମୂଲ ହୋଇଥିଲା। ଆଜ୍ଞାମାଳ ବିଜେ ହେଲା ଉତ୍ରୁ ପୂଜାପଣ୍ଡା ସେବକମାନେ ମା' ସୁଭଦ୍ରାଙ୍କର ଦର୍ପଦଳନ ରଥକେ ଦକ୍ଷିଣ ମୋଡ଼ କରିଥିଲେ। ତାର ଉତ୍ରୁ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ଘିଚା ମୂଲ ହୋଇଥିବାର ବେଳେ ଜବର ବର୍ଷା ହୋଇଥିବାରୁ ରଥ ଘିଚା ବନ୍ଦ କରାଯାଇଥିଲା। ବଳଭଦ୍ରଙ୍କର ତାଳଧ୍ୱଜ ଓ ଜଗନ୍ନାଥଙ୍କ ନନ୍ଦିଘୋଷ ରଥକେ ଆଜି ଦକ୍ଷିଣ ମୋଡ଼ କରାଯିବା ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ମିଳିଛି। ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟମାନଙ୍କ ନାଁକେ ବଦଲାଯାଇଛି। ଏତକର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ବଦଳେ ଆଞ୍ଚଳିକ ସ୍କୁଲ ଶିକ୍ଷା ନିର୍ଦ୍ଦେଶାଳୟ ଲେଖାଯିବା। ଏ ବାବଦେ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ତରଫରୁ ବିଜ୍ଞପ୍ତି ବାହାରିଛି। ବିଭାଗ ତରଫରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ଭୁବନେଶ୍ୱର, ସମ୍ବଲପୁର ଆଉ ବ୍ରହ୍ମପୁରନ ରହିଛି, ସେ ତାର ନାଁକେ ବଦଲାଯିବା। ଇତାର ଆଗନୁ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟମାନଙ୍କର ଯେନ୍ କ୍ଷମତା ରହିଥିଲା ସେଟା ଜାରି ରହିବା, ସେଥି କେନ୍ସି ପ୍ରକାରର ପରିବର୍ତ୍ତନ କରାନାଇଯାଏ ବୋଲି ବିଭାଗ ତରଫରୁ ସୂଚନା ଦିଆଯାଇଛି। କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ତରଫରୁ ଅମୃତ ଯୋଜନା 2 ଖେପ ଅଧୀନତି ସହରାଞ୍ଚଳନ ବର୍ଷା ପାଣି ସଂରକ୍ଷଣ, ବନ୍ଦ କଣ୍ଟାମାନଙ୍କର ପୁନରୁଦ୍ଧାର ଆଉ ସ୍ଥାୟୀ ଜଳ ପରିଚାଳନା କ୍ଷେତ୍ରଟି ବହୁଟେ ପଦକ୍ଷେପ ନିଆଯାଉଛି। ପାଣିର ସୁରକ୍ଷାକେ ସୁନିଶ୍ଚିତ କରବାର ଆଉ ଜଳବାୟୁ ପରିବର୍ତ୍ତନ ପରିସ୍ଥିତିର ମୁକାବିଲା କରବାଟା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଆଏ। ପାଣିପାଗ ବଙ୍ଗୋପସାଗରନ ହୋଇଥିବା ଘୂର୍ଣ୍ଣିବଲୟର ପ୍ରଭାବଟି ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଇବା 24 ଘଣ୍ଟା ଭିତରେ ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାନ ଅତି ଜବର ବର୍ଷା ଲାଗି ସତର୍କ ସୂଚନା ଜାରି କରାଯାଇଛି। ଆଇବା ଶୁକ୍ରବାର ତକ ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ହେବା ବୋଲି ପାଣିପାଗ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ହୀରାକୁଦ ଜଳଭଣ୍ଡାର ଜଳସ୍ତର ଆଜି ସକାଳର 6 ତକ 613.33 ଫୁଟ ରହିଥିଲା। ଏହି ସମୟଥି ଜଳଭଣ୍ଡାରୁ ଫି ସେକେଣ୍ଡଟି 186,354 ଘନଫୁଟ ପାଣି ଛଡ଼ାଯାଉଥିବାର ବେଳେ 210,420 ଘନଫୁଟ

ଆଜି ସକାଳ 7:10 ସ୍ୱାସ୍ଥ୍ୟ ସୂଚନାରେ ଶୁଣିବେ ବିଶ୍ୱ ମସ୍ତିଷ୍କ ଦିବସ ଉପରେ କହିବେ ଡାକ୍ତର ସ୍ମୃତିଲେଖା ହୋତା। 7:30 ପରିବେଶ ସୂଚନାରେ ଶୁଣିବେ ଜଳବାୟୁ ପରିବର୍ତ୍ତନ ଓ ପକ୍ଷୀକୂଳ, ଏ ବିଷୟରେ କହିବେ ଡକ୍ଟର ସମାପିକା ଦାସ। 7:35 ସମ୍ବଲପୁରୀ ଗୀତର ବିଶେଷ କାର୍ଯ୍ୟକ୍ରମ ଉଦିଆତରା, କଣ୍ଠଶିଳ୍ପୀ ଶ୍ରୀକାନ୍ତ ମୋହନ ବାରିକ ଏବଂ ପଦ୍ମିନୀ ଦୋରା, ଗୀତ ରଚନା ଶିବଶଙ୍କର ପ୍ରଧାନ, ସଙ୍ଗୀତ ପରିଚାଳନା ବିଜୟ କୁମାର ବେହେରା। 7:25 ମାନସୀ ରାଣୀ ସୁନ୍ଦର ରାୟ ଏବଂ ଦିଲୀପ କୁମାର ମଲ୍ଲିକଙ୍କ କଣ୍ଠରେ ସୁଗମ ସଙ୍ଗୀତ ଶୁଣିବେ। 8:30 କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ମାଧୁରୀ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। 8:45 କିରଣମାଳା ସାହୁ ଏବଂ ଅଧିରତ କୁମାର ଚକ୍ରବର୍ତ୍ତୀଙ୍କ କଣ୍ଠରେ ସୁଗମ ସଙ୍ଗୀତ ଶୁଣିବେ। 9:00 ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଅନୁରୋଧ। 11:05 ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ଯୋଗାନନ୍ଦ ମେହେର, ପୀତାମ୍ବର ପୋଟେଲ ଏବଂ ପଙ୍କଜିନୀ ଗୁରୁ। 11:30 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଖୋଲା ଝରକା। 12:00 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ। 12:30 NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଦିନ 5:00 ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ସୁଶାନ୍ତ କୁମାର ନାଥ, ଛନ୍ଦାରାଣୀ ସାହୁ ଏବଂ ରୀତାଞ୍ଜଳି କୁଣ୍ଡୁ।

ଦିନ 1:20 ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଡକ୍ଟର। ଆଜିର ବିଷୟବସ୍ତୁ ଅସ୍ତ୍ରୋପଚାର ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ସାବଧାନତା। ବିଶେଷଜ୍ଞ ଡାକ୍ତର ପ୍ରମୋଦ ଚନ୍ଦ୍ର ନାୟକ। 3:00 କାର୍ଯ୍ୟକ୍ରମ ମାକାପୁପୁ ଝକାଝକା। 4:00 ପୁଣି ଥରେ ହ୍ୟାଲୋ ଅନୁରୋଧ କାର୍ଯ୍ୟକ୍ରମ। 5:02 ଲୋକଗୀତ କ୍ରମରେ ଖଞ୍ଜଣି ଭଜନ ଶୁଣିବେ, ପରିବେଷଣ ବ୍ରହ୍ମାନନ୍ଦ ଭୋଇ ଏବଂ ସାଥୀ। 5:30 ଯୁବବାଣୀର ସଂକଳ୍ପ କାର୍ଯ୍ୟକ୍ରମ। 6:10 ଓଡ଼ିଆ ଲଘୁ ସଙ୍ଗୀତ। 6:30 ଉଜ୍ଜଳ ଆମ ଦେଶ ରେଲି କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। 7:02 ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। 7:25 ଜିଲ୍ଲା ହାଲଚାଲ ରେଲି କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। 7:30 କୃଷି ସଂସାର କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ଚାଷୀ ରୀତା ସାହୁଙ୍କ ସହିତ ସାକ୍ଷାତକାର। ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ସଂସଦର ମୌସୁମୀ ଅଧିବେଶନରେ ନିଟ୍ ଏବଂ ଏ ସମ୍ପର୍କିତ ଆନୁଷଙ୍ଗିକ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି। ନୂଆଦିଲ୍ଲୀଠାରେ ଗତକାଲି ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ସିଂ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଜଡ଼ିତ ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ୱଷ୍ଟ କରିଛନ୍ତି। ନୀତି ଆୟୋଗଙ୍କ ଦ୍ୱାରା ପ୍ରଥମ ଥର ପାଇଁ ନିବେଶ ଅନୁକୂଳ ଇଣ୍ଡେକ୍ସ 2026 ପ୍ରକାଶ ପାଇଛି। ଏଥିରେ ଓଡ଼ିଶାକୁ ମିଶାଇ 5 ରାଜ୍ୟକୁ ଶ୍ରେଷ୍ଠ ଭାବେ ଉଲ୍ଲେଖ କରାଯାଇଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀ ଏବଂ ସରକାରୀ ଘରୋଇ କ୍ଷେତ୍ର, ଉଦ୍ୟୋଗୀ, ନିବେଶକ ଓ ବିଭିନ୍ନ କ୍ଷେତ୍ରର ଅଂଶୀଦାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରାଜ୍ୟର ସ୍ୱଚ୍ଛ ଶାସନ, ନୀତିଗତ ସଂସ୍କାର, ନିବେଶ ଅନୁକୂଳ ପ୍ରଶାସନ ଏବଂ ସ୍ଥାୟୀ ଶିଳ୍ପ ବିକାଶ ପ୍ରତି ସରକାରଙ୍କ ଦୃଢ଼ ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟ ସରକାରଙ୍କ ଏକକ ବାତାୟନ ଅନୁମୋଦନ କମିଟି ବୈଠକରେ 23 ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏହି ପ୍ରକଳ୍ପଗୁଡ଼ିକ ପାଇଁ 4,573 କୋଟି ଟଙ୍କା ଖର୍ଚ୍ଚ ହେବ। ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ 22,873 ଜଣଙ୍କୁ ନିଯୁକ୍ତି ମିଳିବ। ବୈଠକରେ 11 ଜିଲ୍ଲାର ଶିଳ୍ପ ପ୍ରତିଷ୍ଠା ପାଇଁ ଅନୁମୋଦନ ମିଳିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ମାସ 3-5 ପର୍ଯ୍ୟନ୍ତ 3 ଓଡ଼ିଶା ଗସ୍ତରେ ଆସିବେ। ରାଷ୍ଟ୍ରପତି ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁର ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ଗଞ୍ଜାମ ଜିଲ୍ଲାର ତପ୍ତପାଣି ପରିଦର୍ଶନରେ ଯିବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି।

0: ରାଷ୍ଟ୍ରପତି ଭବନ ପକ୍ଷରୁ ଏ ସମ୍ପର୍କିତ କାର୍ଯ୍ୟସୂଚୀ ରାଜ୍ୟ ସରକାର ଏବଂ ସମ୍ପୃକ୍ତ ବିଭାଗଗୁଡ଼ିକୁ ପଠାଯାଇଛି। ଗ୍ରେଟ୍ ବ୍ରିଟେନ୍ ଏବଂ ଓଡ଼ିଶା ମଧ୍ୟରେ ସହଯୋଗକୁ ଅଧିକ ମଜବୁତ କରିବା ଲକ୍ଷ୍ୟ ନେଇ କୋଲକାତାସ୍ଥିତ ବ୍ରିଟିଶ ଉପ ଉଚ୍ଚାୟୁକ୍ତ ଡକ୍ଟର ଆଣ୍ଡ୍ରୁ ଫ୍ଲେମିଂ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ଗତକାଲି ଅନୁଷ୍ଠିତ ବୈଠକରେ ବିଭିନ୍ନ କ୍ଷେତ୍ରରେ ସମ୍ପର୍କ ବୃଦ୍ଧି ନେଇ ଉଭୟଙ୍କ ମଧ୍ୟରେ ମତ ବିନିମୟ ହୋଇଛି। ପୁରୀ ଶରଧାପାଲିରେ ଆଜି ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଦକ୍ଷିଣ ମୋଡ଼ କରାଯିବ। ଗତକାଲି ଦେବୀ ସୁଭଦ୍ରାଙ୍କ ରଥ ଦର୍ପଦଳନର ଦକ୍ଷିଣ ମୋଡ଼ ହୋଇଛି। ପ୍ରବଳ ବର୍ଷା ଯୋଗୁଁ ଗତକାଲି ରଥଗୁଡ଼ିକର ଦକ୍ଷିଣ ମୋଡ଼ ନୀତି ସ୍ଥଗିତ ରଖାଯାଇଥିଲା। ହେଳାପଞ୍ଚମୀ ନୀତି ସମ୍ପନ୍ନ ହେବା ପରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ସିଦ୍ଧ ବଳଦେବଜୀଙ୍କୁ ଆସନ୍ତା ଶୁକ୍ରବାର ହେବାକୁ ଥିବା ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଗତକାଲି ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ରଘୁରାମ ଆୟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବାହୁଡ଼ା ଯାତ୍ରାର ନୀତିକାନ୍ତି ଏବଂ ରଥଟଣା ସମୟ ନିର୍ଘଣ୍ଟ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ତଥା ଶ୍ରଦ୍ଧାଳୁଙ୍କ ସୁରକ୍ଷା ନେଇ ବିସ୍ତୃତ ଆଲୋଚନା ହୋଇଛି। ରାଜ୍ୟ କାରାଗାର ବିକାଶ ବୋର୍ଡ ଚତୁର୍ଥ ବୈଠକ ଗତକାଲି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ କାରାଗାର ସଂସ୍କାର, ସୁରକ୍ଷା ବ୍ୟବସ୍ଥା, କଏଦୀଙ୍କ ପାଇଁ କଲ୍ୟାଣମୂଳକ ପଦକ୍ଷେପ, ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଏବଂ କାରାଗାରରୁ ମୁକ୍ତି ପରେ କଏଦୀଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ନେଇ ବିଭିନ୍ନ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଛି। ଖୁବ୍ ଶୀଘ୍ର 7ଟି ଜିଲ୍ଲାରେ ଗୋଟିଏ ଲେଖାଏଁ ମୁକ୍ତାକାଶ କାରାଗାର ଖୋଲାଯିବା ସହ ସୁରକ୍ଷାକୁ ଦୃଷ୍ଟିରେ ରଖି କୃତ୍ରିମ ବୁଦ୍ଧିମତା ଆଧାରିତ ସିସିଟିଭି କ୍ୟାମେରା ଲଗାଯାଉଛି। ଇତିମଧ୍ୟରେ 20ଟି କାରାଗାରରେ ଏହି କ୍ୟାମେରା ସ୍ଥାପନ ହୋଇସାରିଥିବା ବୈଠକରୁ ସୂଚନା ମିଳିଛି। ରାଜ୍ୟର 3ଟି ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ନାମ ପରିବର୍ତ୍ତନ କରାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି। ଭୁବନେଶ୍ୱର, ସମ୍ବଲପୁର ଓ ବ୍ରହ୍ମପୁରସ୍ଥିତ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ନାମ ପରିବର୍ତ୍ତନ ହୋଇ ଆଞ୍ଚଳିକ ସ୍କୁଲ ଶିକ୍ଷା ନିର୍ଦ୍ଦେଶାଳୟ କରାଯାଇଛି। ଗଞ୍ଜାମ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ଅଭିଯାନ ଅଧୀନରେ ଯାଞ୍ଚ ଓ ଶୁଣାଣି ପ୍ରକ୍ରିୟା ଜାରି ରହିଛି। ଏହି ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଭି କୀର୍ତ୍ତିଭାସନ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦେଶବ୍ୟାପୀ ଆଜି ଜାତୀୟ ପତାକା ଗ୍ରହଣ ଦିବସ ପାଳନ କରାଯାଉଛି। 1947 ଜୁଲାଇ 22 ତାରିଖରେ ଭାରତୀୟ ସମ୍ବିଧାନ ପ୍ରଣୟନ ସଭା ଦ୍ୱାରା ତ୍ରିରଙ୍ଗାକୁ ଜାତୀୟ ପତାକା ଭାବେ ଗ୍ରହଣ କରାଯାଇଥିଲା। ଦେଶ ସ୍ୱାଧୀନ ହେବା ପୂର୍ବରୁ ଅନୁଷ୍ଠିତ ଏହି ଐତିହାସିକ ବୈଠକରେ ଭାରତୀୟ ସଂସ୍କୃତି ଓ ଗୌରବର ପ୍ରତୀକ ସ୍ୱରୂପ ଏହାକୁ ଜାତୀୟ ପତାକା ରୂପେ ଗ୍ରହଣ କରାଯାଇଥିଲା। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଉପକୂଳ ଆନ୍ଧ୍ରପ୍ରଦେଶ ସହ ଦକ୍ଷିଣ ଓଡ଼ିଶା, ଛତିଶଗଡ଼ ଓ ମଧ୍ୟପ୍ରଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 11ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆଞ୍ଚଳିକ ସମ୍ବାଦ ଶୁଣିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର, ଏଥର ଶୁଣନ୍ତୁ ସ୍ୱାସ୍ଥ୍ୟ ସୂଚନାରେ ବିଶ୍ୱ ମସ୍ତିଷ୍କ ଦିବସ ବିଷୟରେ ଆଲୋଚନା କରୁଛନ୍ତି ଡାକ୍ତର ସ୍ମୃତିଲେଖା ହୋତା।
2: ପ୍ରତିବର୍ଷ ଜୁଲାଇ 22 ତାରିଖରେ ପାଳନ କରାଯାଉଥିବା ବିଶ୍ୱ ମସ୍ତିଷ୍କ ଦିବସରେ ଆଜି ଆମେ କିଛି ଜାଣିବା। ଆମ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ମସ୍ତିଷ୍କ ବିଷୟରେ ୱାର୍ଲ୍ଡ ଫେଡେରେସନ୍ ଅଫ୍ ନ୍ୟୁରୋଲୋଜି ଦ୍ୱାରା ପ୍ରତିଷ୍ଠିତ ଏହି ଦିବସର ଉଦ୍ଦେଶ୍ୟ ହେଉଛି ମସ୍ତିଷ୍କ ସମ୍ବନ୍ଧୀୟ ରୋଗ ବିଷୟରେ ସାଧାରଣ ଲୋକଙ୍କୁ ସଚେତନ କରିବା, ଯେମିତିକି ପକ୍ଷାଘାତ ବା ଷ୍ଟ୍ରୋକ୍, ମୁର୍ଗୀ, ମାଇଗ୍ରେନ୍, ଆଲଜାଇମର୍ସ ଓ ଡିମେନ୍ସିଆ, ଏବଂ ଆପଣମାନେ ଜାଣିଥିବେ ସିଜର୍, ଯାହାକୁ ଆମ ଭାଷାରେ ମୁର୍ଗୀ କୁହାଯାଏ। ମସ୍ତିଷ୍କ ଆମ ଶରୀରର ନିୟନ୍ତ୍ରଣ କେନ୍ଦ୍ର। ଏହା ଆମର ଚିନ୍ତା, ସ୍ମୃତି, ଭାବନା, ଚଳାଚଳ ସବୁକିଛିକୁ ନିୟନ୍ତ୍ରଣ କରେ। କିନ୍ତୁ ଆଧୁନିକ ଜୀବନଶୈଳୀ, ମାନସିକ ଚାପ, ଅନିୟମିତ ଖାଦ୍ୟାଭ୍ୟାସ, ନିଦ୍ରାହୀନତା ଓ ଶାରୀରିକ ପରିଶ୍ରମର ଅଭାବ ମସ୍ତିଷ୍କର ସ୍ୱାସ୍ଥ୍ୟକୁ ପ୍ରଭାବିତ କରୁଛି। ପକ୍ଷାଘାତ ବା ଷ୍ଟ୍ରୋକ୍ର ଲକ୍ଷଣ ଚିହ୍ନଟ କରିବା ପାଇଁ ଆମେ ଫାଷ୍ଟ ନିୟମ ମନେ ରଖିପାରିବା। ଏଫ୍ ଅର୍ଥାତ୍ ମୁହଁ ଏକ

0: ନିୟମ ରୁ କୌଣସି ବି ଗୋଟେ ଆପଣ ଫିଲ୍ କଲେ କିମ୍ବା ଗୋଟେରୁ ଅଧିକ ଆପଣ ତାଙ୍କୁ ନିହାତି ଭାବରେ ହସ୍ପିଟାଲରେ ପହଞ୍ଚାଇବାକୁ ଚେଷ୍ଟା କରନ୍ତୁ। ମସ୍ତିଷ୍କକୁ ସୁସ୍ଥ ରଖିବା ପାଇଁ କେତେକ ସହଜ ଉପାୟ ଅଛି। ପ୍ରଥମେ ନିୟମିତ ଶାରୀରିକ ପରିଶ୍ରମ, ଦିନକୁ ଅତି କମ୍ରେ 30 ମିନିଟ୍ ଚାଲିବା ମସ୍ତିଷ୍କର ରକ୍ତ ସଞ୍ଚାଳନ ବଢ଼ାଏ। ଦ୍ୱିତୀୟତଃ ପର୍ଯ୍ୟାପ୍ତ ନିଦ୍ରା, ଅତି କମ୍ରେ 7-8 ଘଣ୍ଟା ଶୋଇବା ଉଚିତ, କାରଣ ନିଦ୍ରା ସମୟରେ ମସ୍ତିଷ୍କ ନିଜକୁ ପରିଷ୍କାର ଓ ମରାମତି କରେ। ତୃତୀୟତଃ ମାନସିକ ଚର୍ଚ୍ଚା, ଯେମିତି ପଢ଼ିବା, ବିଭିନ୍ନ ନୂଆ ନୂତନ ବହି ପଢ଼ିବା, ପଜଲ୍ ସମାଧାନ କରିବା, ନୂଆ ଭାଷା ଶିଖିବା ମସ୍ତିଷ୍କକୁ ସକ୍ରିୟ ରଖେ। ଚତୁର୍ଥତଃ ମାଛ, ବାଦାମ, ଫଳମୂଳ ଓ ପନିପରିବା ଭରପୁର ଖାଦ୍ୟ ମସ୍ତିଷ୍କ ପାଇଁ ଉପକାରୀ। ପଞ୍ଚମତଃ ମାନସିକ ଚାପକୁ ଯୋଗ ଧ୍ୟାନ ମାଧ୍ୟମରେ ନିୟନ୍ତ୍ରଣ କରନ୍ତୁ। ଯୋଗ ଏବଂ ପ୍ରାଣାୟାମ ମାନସିକ ଚାପକୁ କମ୍ କରିବାରେ ବହୁତ ଉପକାରୀ ହୋଇଥାଏ। ବହୁତ ସମୟରେ ଦେଖାଯାଏ ଯେ ଯେଉଁମାନେ ଅତ୍ୟଧିକ ଧୂମ୍ରପାନ କରନ୍ତି କିମ୍ବା ମଦ୍ୟପାନ କରନ୍ତି, ଏହା ମସ୍ତିଷ୍କର ରକ୍ତନଳୀକୁ କ୍ଷତି ପହଞ୍ଚେ ଏବଂ ଏଥିପାଇଁ ଆମକୁ ଦୂରେଇ ରହିବା ଆବଶ୍ୟକ। ମାଇଗ୍ରେନ୍ ବା ମୁଣ୍ଡବିନ୍ଧା ଯଦି ବାରମ୍ବାର ହେଉଛି, ଏହାକୁ ଅଣଦେଖା ନକରି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଆସନ୍ତୁ, ଏହି ବିଶ୍ୱ ମସ୍ତିଷ୍କ ଦିବସରେ ଆମେ ପ୍ରତିଜ୍ଞା କରିବା ନିଜ ମସ୍ତିଷ୍କର ଯତ୍ନ ନେବା, ଏହାକୁ ସକ୍ରିୟ ଓ ସୁସ୍ଥ ରଖିବା, କାରଣ ଏକ ସୁସ୍ଥ ମସ୍ତିଷ୍କ ହିଁ ଏକ ସୁସ୍ଥ ଜୀବନର ମୂଳଦୁଆ।
1: ଶୁଣିଲେ ସ୍ୱାସ୍ଥ୍ୟ ସୂଚନାରେ ବିଶ୍ୱ ମସ୍ତିଷ୍କ ଦିବସ ବିଷୟରେ ଆଲୋଚନା କଲେ ଡାକ୍ତର ସ୍ମୃତିଲେଖା ହୋତା। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ସମୟ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ସମ୍ବାଦ ପଢ଼ୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ନିଟ୍ ଏବଂ ଏ ସମ୍ପର୍କିତ ସମସ୍ତ ପ୍ରସଙ୍ଗ ଉପରେ ସଂସଦରେ ଆଲୋଚନା କରିବା ଲାଗି ସରକାର ପ୍ରସ୍ତୁତ ଥିବା କହିଲେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ। ଭାରତ ଓ ଉତ୍ତର ମ୍ୟାସିଡୋନିଆ ମଧ୍ୟରେ ଅର୍ଥନୈତିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଉପରେ ରାଷ୍ଟ୍ରପତିଙ୍କ ଗୁରୁତ୍ୱ ଆରୋପ। ବ୍ରିକ୍ସ ସ୍ୱାସ୍ଥ୍ୟମନ୍ତ୍ରୀ ବୈଠକ ଆଜିଠାରୁ ଆରମ୍ଭ ହେଉଛି ଚଣ୍ଡିଗଡ଼ରେ। ଆସିଆନ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେବା ଲାଗି ଆଜିଠାରୁ ଫିଲିପାଇନ୍ସ ଗସ୍ତରେ ଯିବେ ଡକ୍ଟର ଏସ୍ ଜୟଶଙ୍କର। ଏବଂ ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ଚଳିତ ମାସ 1 ତାରିଖ ସୁଦ୍ଧା 58,63,00,000 ଆକାଉଣ୍ଟ ଖୋଲାଯାଇଥିବା ରାଜ୍ୟସଭାରେ ସରକାରଙ୍କ ସୂଚନା। ନିଟ୍ ଏବଂ ଏ ସମ୍ପର୍କିତ ସମସ୍ତ ପ୍ରସଙ୍ଗ ଉପରେ ସଂସଦରେ ଆଲୋଚନା କରିବା ଲାଗି ସରକାର ପ୍ରସ୍ତୁତ ବୋଲି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି। ଗତ ସନ୍ଧ୍ୟାରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସମେତ ଦଳର ବହୁ ନେତା ଏଥିଲାଗି ଦାବି ଜଣାଇ ଲୋକକଲ୍ୟାଣ ମାର୍ଗଠାରେ ଧାରଣା ଦେଇଥିଲେ। କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କ ସହିତ ସେ ନିଜେ ଧାରଣାସ୍ଥଳକୁ ଯାଇ ସରକାରଙ୍କ ଏହି ନିଷ୍ପତ୍ତି ସମ୍ପର୍କରେ ଶ୍ରୀ ଗାନ୍ଧୀଙ୍କୁ ଅବଗତ କରାଇଥିଲେ। ମାତ୍ର ସରକାରଙ୍କ ଏହି ନିଷ୍ପତ୍ତି ପରେ ଶ୍ରୀ ଗାନ୍ଧୀ ନିଜର ପୂର୍ବ ଦାବିରୁ ଓହରିଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ରାହୁଲ ଗାନ୍ଧୀଙ୍କ ଭଳି ଜଣେ ବରିଷ୍ଠ ନେତାଙ୍କ ପକ୍ଷରେ ଏହା ଶୋଭନୀୟ ନୁହେଁ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି। ନିଟ୍ ପ୍ରଶ୍ନପତ୍ର ବିଭ୍ରାଟ ଘଟଣାରେ ଦୋଷୀ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ସହିତ ଦେଶର ଯୁବବର୍ଗଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି ବୋଲି ଶ୍ରୀ ସିଂ କହିଛନ୍ତି। ଭାରତ ଓ ଉତ୍ତର ମ୍ୟାସିଡୋନିଆ ମଧ୍ୟରେ ଅର୍ଥନୈତିକ ସମ୍ପର୍କକୁ ବ୍ୟବସାୟିକ କାରବାର ମାଧ୍ୟମରେ ଅଧିକ ସମ୍ପ୍ରସାରଣ କରିବା ଉପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁତ୍ୱ ଆରୋପ କରିଛନ୍ତି। ସ୍କୋପଜେରେ ଭାରତ ଉତ୍ତର ମ୍ୟାସିଡୋନିଆ ବ୍ୟବସାୟିକ ଫୋରମରେ ଉଦ୍ବୋଧନ ଦେଇ ଶ୍ରୀମତୀ ମୁର୍ମୁ କହିଛନ୍ତି, ପୁଞ୍ଜିନିବେଶ, ଆଧୁନିକ ବୈଷୟିକ ଜ୍ଞାନକୌଶଳ ଏବଂ ନବସୃଜନ ଉପରେ ଭିତ୍ତି କରି ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ଦୀର୍ଘସୂତ୍ରୀ ବ୍ୟବସାୟିକ ଭାଗିଦାରୀକୁ ଅଧିକ ସଶକ୍ତ କରାଯାଇଛି।

ଯାଇପାରିଲେ ଉଭୟ ଦେଶ ଉପକୃତ ହୋଇପାରିବେ। ଉତ୍ତର ମାସିଡୋନିଆକୁ ପ୍ରଥମ ଭାରତୀୟ ରାଷ୍ଟ୍ରଦୂତ ଭାବେ ତାଙ୍କର ଏହି ଗସ୍ତ ମାଧ୍ୟମରେ ଦ୍ୱିପକ୍ଷୀୟ ସମ୍ପର୍କକୁ ସୁଦୃଢ଼ କରିବା ଲାଗି ଭାରତର ପ୍ରତିବଦ୍ଧତା ପ୍ରତିଫଳିତ ହେଉଛି। ଚଳିତ ଦଶନ୍ଧିର ଶେଷ ସୁଦ୍ଧା ଦ୍ୱିପକ୍ଷୀୟ ବାଣିଜ୍ୟ କାରବାରର ପରିମାଣ ଦ୍ୱିଗୁଣିତ କରାଯାଇପାରିବ ବୋଲି ରାଷ୍ଟ୍ରପତି ଏହି ଅବସରରେ ଆଶାବ୍ୟକ୍ତ କରିଛନ୍ତି। ବିଶେଷକରି ଡିଜିଟାଲ ନବସୃଜନ, କୃତ୍ରିମ ବୁଦ୍ଧିମତା, ଔଷଧ ଓ ସ୍ୱାସ୍ଥ୍ୟସେବା, କୃଷି ପ୍ରକ୍ରିୟାକରଣ ଏବଂ ସବୁଜ ଶକ୍ତି ଆଦି କ୍ଷେତ୍ର ଉପରେ ପ୍ରାଥମିକତା ଦିଆଯାଇ କାର୍ଯ୍ୟ କରାଯିବ ବୋଲି ଶ୍ରୀମତୀ ମୁର୍ମୁ କହିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ଆର୍ଥିକ ଅନ୍ତର୍ଭୁକ୍ତିକରଣକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଭାରତର UPI ପ୍ଲାଟଫର୍ମର ସଫଳତା ଉପରେ ଆଲୋକପାତ କରି ଡିଜିଟାଲ ସାଧାରଣ ଭିତ୍ତିଭୂମି କ୍ଷେତ୍ରରେ ଭାରତ ସହିତ ଭାଗିଦାରୀ ଲାଗି ଉତ୍ତର ମାସିଡୋନିଆକୁ ଆମନ୍ତ୍ରଣ କରିଛନ୍ତି। ଏହି ଗସ୍ତ ଅବସରରେ ପ୍ରଥମ ଭାରତୀୟ ରାଷ୍ଟ୍ରପତି ଭାବେ ଶ୍ରୀମତୀ ମୁର୍ମୁ ଉତ୍ତର ମାସିଡୋନିଆର ସଂସଦକୁ ସମ୍ବୋଧିତ କରିଛନ୍ତି। ଦୁଇ ଦେଶ ମଧ୍ୟରେ ଶତାବ୍ଦୀ ଧରି ରହିଆସିଥିବା ସଭ୍ୟତାଗତ ସଂଯୋଗ ଉପରେ ଆଲୋକପାତ କରି ସେ କହିଛନ୍ତି, ଭାଗିଦାରୀ ସାଂସ୍କୃତିକ ମୂଲ୍ୟବୋଧ, ଯୋଗ, ସିନେମା ଏବଂ ଶିକ୍ଷା କ୍ଷେତ୍ର ମାଧ୍ୟମରେ ଏହି ଐତିହାସିକ ସମ୍ପର୍କ ଅଧିକ ସଶକ୍ତ ହୋଇପାରିଛି। ସଂସଦକୁ ଦେଶର ଜନସାଧାରଣଙ୍କ ସ୍ୱାଧୀନତାର ଅଭିଭାବକ ରୂପେ ଅଭିହିତ କରିବା ସହିତ ଦୁଇ ଦେଶ ମଧ୍ୟରେ ବୃହତ୍ ସଂସଦୀୟ ଆଦାନ ପ୍ରଦାନ ଉପରେ ରାଷ୍ଟ୍ରପତି ଗୁରୁତ୍ୱାରୋପ କରିଛନ୍ତି। ଏକ ବୃହତ୍ ବିଶ୍ୱସ୍ତରୀୟ ସହଯୋଗକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ମୁର୍ମୁ ଭାରତୀୟ ପାରମ୍ପରିକ ଚିନ୍ତାଧାରା ବସୁଧୈବ କୁଟୁମ୍ବକମ୍ ବା ବିଶ୍ୱ ଗୋଟିଏ ପରିବାରର ଆବଶ୍ୟକତା ଉପରେ ଆଲୋକପାତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରଗୁଡ଼ିକ ନିଜ ନିଜ ମଧ୍ୟରେ ପ୍ରାଚୀର ତୋଳିବା ପରିବର୍ତ୍ତେ ସେତୁ ଗଠନ କରିବା ଉପରେ ରାଷ୍ଟ୍ରପତି ଗୁରୁତ୍ୱାରୋପ କରିଛନ୍ତି। ବ୍ରିକ୍ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ତରୀୟ ବୈଠକ ଆଜିଠାରୁ ଚଣ୍ଡିଗଡ଼ରେ ଆରମ୍ଭ ହେଉଛି। ଏହି ତିନିଦିନିଆ ସମ୍ମିଳନୀରେ ବ୍ରିକ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକର ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀମାନେ ଯୋଗଦେଇ ସ୍ୱାସ୍ଥ୍ୟ ସୁରକ୍ଷା, ଡିଜିଟାଲ ସ୍ୱାସ୍ଥ୍ୟ, ମହାମାରୀର ମୁକାବିଲା ଲାଗି ପ୍ରସ୍ତୁତି ଏବଂ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବା ଦିଗରେ ଆପୋଷ ସହଯୋଗକୁ ସୁଦୃଢ଼ କରିବା ଉପରେ ଆଲୋଚନା କରିବେ। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପୁଣ୍ୟ ସଲିଲ ଶ୍ରୀବାସ୍ତବ ଗଣମାଧ୍ୟମକୁ ଏ ସମ୍ପର୍କରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏହି ସମ୍ମିଳନୀର ବିଷୟବସ୍ତୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ନବସୃଜନ, ସହଯୋଗ ଏବଂ ନିରନ୍ତରତା ବଜାୟ ରଖିବା ଦିଗରେ ଭାରତର ପ୍ରତିଶ୍ରୁତିବଦ୍ଧତା ଏହାଦ୍ୱାରା ପ୍ରତିଫଳିତ ହେଉଛି। ଏହି ସମ୍ମିଳନୀ ଆଜିଠାରୁ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଆରମ୍ଭ ହେବ ଏବଂ ମନ୍ତ୍ରୀସ୍ତରୀୟ ଘୋଷଣାନାମା ଲାଗି ଚିଠା ପ୍ରସ୍ତୁତ କରାଯିବ। ଆସନ୍ତାକାଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଏହି ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ସେହିଭଳି ଆସନ୍ତା ଶୁକ୍ରବାର ଦିନ ଅନୁଷ୍ଠିତ ହେବାକୁ ଥିବା ଅଧିବେଶନରେ ବ୍ରିକ୍ସ ଦେଶଗୁଡ଼ିକରେ ଡିଜିଟାଲ ସ୍ୱାସ୍ଥ୍ୟ ଭିତ୍ତିଭୂମି ଏବଂ ଭବିଷ୍ୟତ ଲାଗି ପ୍ରସ୍ତୁତ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ କୃତ୍ରିମ ବୁଦ୍ଧିମତାର ସତ୍ ଉପଯୋଗ ଉପରେ ଆଲୋଚନା କରାଯିବ ବୋଲି ସ୍ୱାସ୍ଥ୍ୟ ସଚିବ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜିଠାରୁ ଦୁଇଦିନିଆ ଫିଲିପାଇନ୍ସ ଗସ୍ତରେ ଯିବେ। ଏହି ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ମାନିଲାଠାରେ ଅନୁଷ୍ଠିତ ହେବାକୁ ଥିବା ଆସିଆନ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେବେ। ଏହାଛଡ଼ା ଆସିଆନ୍ ଭାରତ ପୂର୍ବ ଏସିଆ ସମ୍ମିଳନୀ ଏବଂ ଆସିଆନ୍ ଆଞ୍ଚଳିକ ବୈଠକରେ ସେ ଅଂଶଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି। ଏହି ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ସେଠାରେ ଅନୁଷ୍ଠିତ ହେବାକୁ ଥିବା ଭାରତ, ଅଷ୍ଟ୍ରେଲିଆ, ଜାପାନ ଓ ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକରେ ମଧ୍ୟ ଯୋଗଦେବେ। ଏହାଛଡ଼ା ବିଭିନ୍ନ ଦେଶର ତାଙ୍କ ପ୍ରତିପକ୍ଷମାନଙ୍କ ସହିତ ଡକ୍ଟର ଜୟଶଙ୍କର ଦ୍ୱିପକ୍ଷ ଆଲୋଚନା କରିବେ। ଏହି ଗସ୍ତ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ମନ୍ତ୍ରଣାଳୟ କହିଛି, ଆକ୍ଟ ଇଷ୍ଟ ନୀତି ଅଧୀନରେ ଆସିଆନ୍ ଦେଶମାନଙ୍କ ସହିତ ଭାରତର ସମ୍ପର୍କକୁ ଅଧିକ ସଶକ୍ତ କରିବା ଦିଗରେ ଡକ୍ଟର ଜୟଶଙ୍କରଙ୍କର ଏହି ଗସ୍ତ ଅନେକ ଗୁରୁତ୍ୱ ବହନ କରେ। ଏହାଦ୍ୱାରା ଆସିଆନ୍ ଭାରତ ସମନ୍ୱିତ ରଣନୈତିକ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା ଦିଗରେ ମଧ୍ୟ ଭାରତର ପ୍ରତିଶ୍ରୁତିବଦ୍ଧତା ପ୍ରତିଫଳିତ ହେଉଛି। 2026 ଆସିଆନ୍ ଭାରତ ସାମୁଦ୍ରିକ ସହଯୋଗର ବର୍ଷ ଭାବେ ପାଳନ କରାଯାଉଛି ବୋଲି ମନ୍ତ୍ରଣାଳୟ କହିଛି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆଜି ତାମିଲନାଡୁ ଗସ୍ତ କରିବେ। ଉପରାଷ୍ଟ୍ରପତିଙ୍କର ସଚିବାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ସେ ଏହି ଗସ୍ତ ଅବସରରେ କୋଏମ୍ବାଟୁର୍ସ୍ଥିତ GKNM ନର୍ସିଂ ମହାବିଦ୍ୟାଳୟର ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥି ରୂପେ ଯୋଗଦେବେ। ଏତଦ୍ବ୍ୟତୀତ ଶ୍ରୀ ରାଧାକ୍ରିଷ୍ଣନ ତିରୁପୁରର ଅଭିନାଶୀସ୍ଥିତ ଲିଙ୍ଗେଶ୍ୱର ଶିବ ମନ୍ଦିର ଯାଇ ପୂଜାର୍ଚ୍ଚନା କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଅଧୀନରେ ଚଳିତ ମାସ 1 ତାରିଖ ସୁଦ୍ଧା ଦେଶବ୍ୟାପୀ 58,63,00,000 ଜନଧନ ଆକାଉଣ୍ଟ ଖୋଲାଯାଇଛି। ଗତକାଲି ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, 32,68,00,000 ଆକାଉଣ୍ଟ ମହିଳାମାନଙ୍କ ନାମରେ ଥିବାବେଳେ ଏହି ଯୋଜନାରେ 3,00,000,00,000 ରୁ ଉର୍ଦ୍ଧ୍ୱ

0: ଟଙ୍କା ସଞ୍ଚୟ କରାଯାଇଛି। 2014 ଅଗଷ୍ଟ ମାସରେ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଲାଗି ଏହି ଜାତୀୟ ସ୍ତରୀୟ ମିଶନ ଆରମ୍ଭ କରାଯାଇଥିଲା। ସେହିଭଳି ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା ଅଧୀନରେ ଚଳିତ ମାସ 1 ତାରିଖ ସୁଦ୍ଧା 27,84,00,000 ପଞ୍ଜୀକରଣ କରାଯାଇଛି। ଏହି ଯୋଜନାରେ ଯେକୌଣସି କାରଣରୁ ମୃତ୍ୟୁ ହେଲେ ହିତାଧିକାରୀଙ୍କୁ 2,00,000 ବୀମା ରାଶି ଉପଲବ୍ଧ ହେବ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି। ଏତଦ୍ବ୍ୟତୀତ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅଧୀନରେ 58,78,00,000 ପଞ୍ଜୀକରଣ କରାଯାଇଥିବା ବେଳେ 9,29,00,000 ହିତାଧିକାରୀ ଅଟଳ ପେନ୍ସନ୍ ଯୋଜନାରେ ନିଜ ନାମ ପଞ୍ଜୀକୃତ କରାଇଛନ୍ତି ବୋଲି ଅର୍ଥରାଷ୍ଟ୍ରମନ୍ତ୍ରୀ ସୂଚନା ଦେଇଛନ୍ତି। ତୃଣମୂଳ ସ୍ତରର ଡିଜିଟାଲ ସୃଜନକର୍ତ୍ତାଙ୍କୁ ଚିହ୍ନଟ ଓ ପ୍ରୋତ୍ସାହନ ଉଦ୍ଦେଶ୍ୟରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଗତକାଲି ଜେମ୍ସ ଅଫ୍ ଇଣ୍ଡିଆ ଚ୍ୟାଲେଞ୍ଜର ପାଇଲଟ୍ ପର୍ଯ୍ୟାୟ ଆରମ୍ଭ କରିଛି। ୱେବ୍ସ ଓଟିଟି ଅନ୍ତର୍ଗତ ମାଇ ୱେବ୍ସ ପ୍ଲାଟଫର୍ମରେ ନିର୍ମିତ ଏହି ଚ୍ୟାଲେଞ୍ଜ ନାଗରିକମାନଙ୍କୁ ସେମାନଙ୍କ ଜିଲ୍ଲାର ଅନନ୍ୟ କାହାଣୀ ଏବଂ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶିତ କରୁଥିବା କ୍ଷୁଦ୍ର ଭିଡ଼ିଓ ତିଆରି କରିବାକୁ ମନ୍ତ୍ରଣାଳୟ ଆମନ୍ତ୍ରଣ କରିଛି। ଅଂଶଗ୍ରହଣକାରୀମାନେ ଆସନ୍ତା ମାସ 1 ତାରିଖରୁ 31 ତାରିଖ ପର୍ଯ୍ୟନ୍ତ ଏହି ପ୍ଲାଟଫର୍ମ ମାଧ୍ୟମରେ 1-3 ମିନିଟର ଭିଡ଼ିଓ ଦାଖଲ କରିପାରିବେ। ଏହି ପଦକ୍ଷେପ ଦେଶବ୍ୟାପୀ କାର୍ଯ୍ୟକାରୀ ହେବାକୁ ଥିବାବେଳେ ପାଇଲଟ୍ ପର୍ଯ୍ୟାୟରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ଅରୁଣାଚଳ ପ୍ରଦେଶ, ଚଣ୍ଡିଗଡ଼, ଦାଦ୍ରା ଓ ନଗର ହାବେଳି, ଦାମନ ଡିଉ, ଗୋଆ ଏବଂ ଲଦାଖକୁ ଅନ୍ତର୍ଭୁକ୍ତ କରାଯାଇଛି। ଚାଇନା ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ମହିଳା ସିଙ୍ଗଲ୍ସ ବର୍ଗରେ ପିଭି ସିନ୍ଧୁ ଆଜି ଉନ୍ନତି ହୁଦାଙ୍କୁ ଭେଟିବେ। ସେହିଭଳି ପୁରୁଷ ସିଙ୍ଗଲ୍ସ ବର୍ଗରେ ଲକ୍ଷ୍ୟ ସେନ୍ ନିଜର ଅଭିଯାନ ଆରମ୍ଭ କରିବେ। ଆୟୁଷ ସେଟ୍ଟି ଏହି ବର୍ଗରେ ଆଲ୍ୱି ଫରହାନ୍ଙ୍କୁ ଭେଟିବେ। ପୁରୁଷ ଡବଲ୍ସ ବର୍ଗରେ ଏମା ଅର୍ଜୁନ ଓ ହରିହରନ୍ ଆମ୍ସା କରୁନନ୍, ମିକ୍ସ ଡବଲ୍ସ ବର୍ଗରେ ରୋହନ କାପୁର ଓ ରୁଦ୍ଭିକା ଶିବାନୀ ଗାର୍ଡେ ଏବଂ ତାନିଶା କ୍ରାଷ୍ଟୋ ଓ ଧ୍ରୁବ କପିଳାଙ୍କ ଯୋଡ଼ି ଆଜିଠାରୁ ନିଜ ନିଜର ଅଭିଯାନ ଆରମ୍ଭ କରିବେ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନିଟ୍ ଏବଂ ଏ ସମ୍ପର୍କିତ ସମସ୍ତ ପ୍ରସଙ୍ଗ ଉପରେ ସଂସଦରେ ଆଲୋଚନା କରିବା ଲାଗି ସରକାର ପ୍ରସ୍ତୁତ ଥିବା କହିଲେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ। ଭାରତ ଉତ୍ତର ମାସିଡୋନିଆ ମଧ୍ୟରେ ଅର୍ଥନୈତିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଉପରେ ରାଷ୍ଟ୍ରପତିଙ୍କ ଗୁରୁତ୍ୱାରୋପ। ବ୍ରିକ୍ସ ସ୍ୱାସ୍ଥ୍ୟମନ୍ତ୍ରୀ ବୈଠକ ଆଜିଠାରୁ ଆରମ୍ଭ ହେଉଛି ଚଣ୍ଡିଗଡ଼ରେ। ଆସିଆନ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗ ଦେବା ଲାଗି ଆଜିଠାରୁ ଫିଲିପାଇନ୍ସ ଗସ୍ତରେ ଯିବେ ଡକ୍ଟର ଏସ୍ ଜୟଶଙ୍କର। ଏବଂ ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ଚଳିତ ମାସ 1 ତାରିଖ ସୁଦ୍ଧା 58,63,00,000 ଆକାଉଣ୍ଟ ଖୋଲାଯାଇଥିବା ରାଜ୍ୟସଭାରେ ସରକାରଙ୍କ ସୂଚନା। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ଶୁଣିଲେ ଆକାଶବାଣୀର କଟକ କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଏଥର ଶୁଣନ୍ତୁ ଚାଷୀ ଭାଇମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଚାଷର ହାଲ।
2: ବନ୍ଧାକୋବି ଚାଷେ ରୋଗ ପୋକର ନିୟନ୍ତ୍ରଣ। ବନ୍ଧାକୋବି ଆମର ଦେଶର ଗୋଟେ ମୁଖିଆ ପରିବାରଟେ ଆଏ ଆର୍ ଆମର ରାଜ୍ୟ ଏଇଟା ଜହକରି ସେଦିନେ ଚାଷ କରାହେସି। ହେଲେ ବି ବଛର ସାରା ବନ୍ଧାକୋବି ମିଲ୍ସି ଆର୍ ସେଦିନକେ ଛାଡ଼ିକିରି ଅଲଗା ସମୟଥି ବାହାର ରାଜ୍ୟ ଆମର ରାଜ୍କେ ଇ ବନ୍ଧାକୋବି ଆଏସି। ଇଥି ଭିଟାମିନ୍ ଏ ବି ସି ଆର୍ ଖଣିଜ ଲବଣ ବନେ ମାତ୍ରାତି ଥିସି। ହେଲେ ଇ ଚାଷ୍ ଥି କେତେଟା ରୋଗ ପୋକ ଦେଖାଯାଏସି ଯାହାର ପ୍ରତିକାର ନାଇଁ କଲେ ଅମଲ ସମୟଥି ବନେ ନୁକସାନ ସହବାର୍କେ ପଡ଼୍ସି। ବନ୍ଧାକୋବିର କେତେଟା ରୋଗ ପୋକ ଆର୍ ତାର ପ୍ରତିକାର ହେଲା ବନ୍ଧାକୋବି ଥି ଜହକିରି ପତରପୋଡ଼ା ରୋଗ, ବନ୍ଧାକୋବି ପୋକ, ବନ୍ଧାକୋବି ପ୍ରଜାପତି ଆର୍ ଠିକ୍ରି ପିଠିଆ ପୋକ ଦେଖ୍ବାର୍କେ ମିଲ୍ସି। ବନ୍ଧାକୋବି ବିନ୍ଧା ପୋକ, ଇ ପୋକ କୋବି ଜାତୀୟ ଫସଲର ଗୋଟେ କ୍ଷତିକାରକ ପୋକ ଆଏ ଆର୍ ଫୁଲକୋବି, ବନ୍ଧାକୋବି ଆର୍ ମୂଲା ଫସଲକେ ଇଟାମାନେ ଆକ୍ରମଣ କରସନ୍। ଆର୍ ଇ ପୋକ ଦେଖ୍ବାର୍କେ ମାଟିଆ ମିଶା ବାଦାମି ରଙ୍ଗର ଆଏ। ଇ ପୋକର ଅଗ୍ ଡେନା ଥି ଧୂସର ରଙ୍ଗର ତରଙ୍ଗାଇତ ଗାରମାନେ ଥିସି ଆର୍ ପଛର ଡେନା ଫିକା ପାଁସିଆ ରଙ୍ଗର ଥିସି। ମା ପୋକ ପତରର ତଲ ଫାଲେ ଅଣ୍ଡା ଦେସି, ଅଣ୍ଡାମାନେ 2-3 ଦିନ ଥି ଫୁଟିକିରି ସେଥୁ ଛୁଆମାନେ ବାହାରସନ୍ ଆର୍ ଛୁଆମାନେ ଦେଖ୍ବାର୍କେ ହାଲକା ହଲଦିଆ ରଙ୍ଗର ହେଇଥିସନ୍। ଏମାନଙ୍କର ଦିହି ଉପରେ ବାଇଗିନୀ ମିଶା ବାଦାମି ରଙ୍ଗର 7ଟା ଗାର ଥିସି। ଛୁଆ ପୋକମାନେ ପହେଲା ପତରକେ କଣା କରିକିରି ଇତାର ଶାଗୁଆ ଅଂଶକେ ଖାଇ ପକାସନ୍ ଆର୍ ଟିକେ ବଡ଼ ହେଲେ ସେମାନେ କୁବି ଭିତରେ କଣା କରିକିରି ପଶସନ୍ ଆର୍ ଭିତରର କଣ୍ଡିଆ ଅଂଶକେ ଖାଇ ପକାସନ୍। ଇ ପୋକମାନଙ୍କର ଆକ୍ରମଣ ଲାଗି ବନ୍ଧାକୋବି ଉପରେ ବନେ କଣାମାନେ ଦେଖ୍ବାର୍କେ ମିଲ୍ସି ଆର୍ କୁବିର୍ ଭିତରେ ଇମାନେ ମଇଲା ଛାଡ଼ି ଦେଇଥିସନ୍।

0: ସେଥିର୍ ଲାଗି କୁବି ସଢ଼ି ଯାଏସି। ଫୁଲକୁବିର ଆକ୍ରାନ୍ତ ଅଂଶ ବାଦାମି ରଙ୍ଗର ଦିଶ୍ସି ଆର୍ ପୋକ ଲାଗ୍ଲା କୁବିଟା ବିକୃତିଆ ଦିଶ୍ସି। ଇ ବନ୍ଧାକୋବି ବିନ୍ଧା ପୋକର ପରିଚାଲନା ଗହିର ହିସାବେ ଦୁଇ ତିନି ଥର ଚାଷ କରିନେଲେ ମାଇଟ୍ ଭିତର କୁଷାମାନେ ବାହାରକେ ଆସିକିରି ଭିନେ ଭିନେ ଉପେଥି ନଷ୍ଟ ହେଇଯାଏସନ୍। ତେହେରୁ କ୍ଷେତ ଭିତରୁ ଅନାବନା ଗଛମାନେ କାଢ଼ିକିରି ନଷ୍ଟ କରିନେଉନ୍। ତେହେରୁ ଆକ୍ରାନ୍ତ କ୍ଷେତୁ ଅଣ୍ଡାପୁଞ୍ଜି ଆର୍ ଛୁଆ ପୋକମାନଙ୍କୁ ନେଇକିରି ନଷ୍ଟ କରିଦେଉନ୍। କ୍ଷେତ ପାଖେ ରାତିଥି ନିଆଁ ହୁଲା ଜାଲୁନ୍, ନାହେଲେ କ୍ଷେତେ ଆଲୋକ ଜନ୍ତା ବସୁନ୍ ଆର୍ ଉପକାରୀ ପୋକମାନଙ୍କର ସଂରକ୍ଷଣ ଉପରେ ଧ୍ୟାନ ଦେଉନ୍। ଆକ୍ରାନ୍ତ କ୍ଷେତେ ନିମ୍ ଆଧାରିତ କୀଟ ବିଷ ଫି ହେକ୍ଟର କି ଏକ ଲିଟର ନିମ୍ ତେଲ ବ୍ୟବହାର କରୁନ୍ ଆର୍ ଅୟତ୍କା ଆକ୍ରାନ୍ତ କ୍ଷେତେ ମାଲାଥିଅନ୍, ନାହେଲେ DDVP, ନାହେଲେ କାର୍ବାରିଲ ସେଚିତ ଗୁଣ ଇଟାମାନଙ୍କରନୁ ଯେନ୍ଟା ହେଲେ ଗୋଟେ ଅଦଲ ବଦଲ କରିକିରି ଅନୁମୋଦିତ ହିସାବେ ଦଉନ୍। ତା ଋତୁରୁ ବନ୍ଧାକୋବି ପର୍ଯ୍ୟାପତି, ଇ ବନ୍ଧାକୋବି ପର୍ଯ୍ୟାପତି ଦେଖ୍ବାର୍କେ ଧଳା ରଙ୍ଗର, ଇ ତାର୍ ଉପର ଡେନାର ଅଗ୍ ଭାଗର ଧାର ପାଖେ ଗୋଟେ କଲା ଦାଗ ପଟିଟେ ଥିସି ଆର୍ ମାଇ ପ୍ରଜାତିର ଡେନାଥି ଗୋଟେ କଲା ବିନ୍ଦୁ ଥିସି। ଇମାନଙ୍କର ଛୁଆ ପୋକମାନେ କ୍ଷତିକାରକାନ୍, ଛୁଆ ପୋକମାନେ ପତରର ଶାଗୁଆ ଅଂଶକେ କୁରିକିରି ଖାଇନେସନ୍ ଆର୍ ଇତାର୍ ଉତରୁ ଇମାନେ ଧାର ଫାଲୁ ପତରକେ ଖାଇତେଲ ଯାଏସନ୍ ଆର୍ ଆକ୍ରାନ୍ତ ପତରଥି ଖାଲି ମୁଖିଆ ସିରାମାନେ ବାଞ୍ଚିକିରି ରହିସି। ତ ଏଥି କାଣା ହେସି, ଗଛ ପୁରା ପତର ସୁଇନ୍ ଦିଶି ଆର୍ ଗଛ ଛୋଟ ସମିଆଥି ଆକ୍ରାନ୍ତ ହେଲେ ଗଛର ସବୁ ପତର ନଷ୍ଟ ହେଇଯାଏସି। ତାହାରୁ ଇତାର ପରିଚାଳନା, ଇ ବନ୍ଧାକୋବି ପ୍ରଜାପତିର ପରିଚାଳନା ଲାଗି କ୍ଷେତକେ ଭଲକିରି ଆମେ ଚାଷ କରିକିରି ବର୍ଷା କରିନେବାର କଥା। ତାର୍ ଉତରୁ ଅନାବନା ଗଛମାନଙ୍କୁ ନେଇକିରି ନଷ୍ଟ କରିଦେବାର କଥା। ଆକ୍ରାନ୍ତ କ୍ଷେତୁ ଅଣ୍ଡାପୁଞ୍ଜି ଛୁଆ ପୋକ ଆର୍ କୁଷାମାନେ ଇଟାମାନେ ନେଇକିରି ନଷ୍ଟ କରିନେବାର କଥା। ଉପକାରୀ ପୋକମାନଙ୍କର ଉପରେ ଧ୍ୟାନ ଦେବାର କଥା। ନିମ୍ ଆଧାରିତ କୀଟ ବିଷ ନାହେଲେ ନିମ୍ ତେଲ ବ୍ୟବହାର କରିବାରଟା ଭଲ ହେ। ଅୟତ୍କା ଆକ୍ରାନ୍ତ କ୍ଷେତେ ଫସଲର ପହଲା ଅବସ୍ଥାଥି ମୋନୋକ୍ରୋଟୋଫସ୍, ନାହେଲେ କ୍ଲୋରୋପାଇରିଫସ୍, ନାହେଲେ ଏଣ୍ଡୋସଲଫାନ୍, ନାହେଲେ ଏସିଫେଟ୍, ନାହେଲେ ଟ୍ରାୟାଜୋଫସ୍, ନାହେଲେ ଫୋସାଲୋନ୍ ଇଟାମାନେ ଅନୁମୋଦିତ ହିସାବେ ବ୍ୟବହାର କରୁନ୍ ଆର୍ ଫସଲର ପରର ଅବସ୍ଥାଥି ମାଲାଥିଅନ୍, ନାହେଲେ DDVP, ନାହେଲେ କାର୍ବାରିଲ ସିଚିତ ଗୁଣ ବ୍ୟବହାର କଲେ ଭଲ। ତେହେରୁ ଠିକ୍ରିଆ ପୋକ, ଏଇଟା ହେଉଛି ବନ୍ଧାକୋବିର ଗୋଟିଏ ମୁଖିଆ ଶତ୍ରୁ ଆର୍ ଇ ପୋକକେ ଦମନ କରବାର୍ ଲାଗି ଫି ଏକର କି 4000 ml ମାଲାଥିଅନ୍ ଫି ଲିଟର ପାଇଁଥି 2 ml ମିଶେଇକିରି ଝିଟିଲେ ଭଲ କାମ ଦେସି। ତାହାରୁ ପତରପୋଡ଼ା ରୋଗ, ଇ ରୋଗନୁ ଫସଲକେ ବଞ୍ଚାବାର୍ ଲାଗି ଫି ଏକର କି 800 g ଇଣ୍ଡୋଫିଲ୍ M45 ଝିଟିବାର କଥା। ଏଇଟା ଫି ଲିଟର ପାଇଁଥି 3 g ମିଶେଇକିରି ଝିଟିବାର କଥା।
1: ଶୁଣିଲେ ଚାଷର ହାଲ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ପରିବେଶ ସୂଚନାରେ ଜଳବାୟୁ ପରିବର୍ତ୍ତନ ଓ ପକ୍ଷୀକୂଳ ବିଷୟରେ ଆଲୋଚନା କରୁଛନ୍ତି ଡକ୍ଟର ସମାପିକା ଦାସ।
2: ପରିବେଶ ସନ୍ତୁଳନ ରକ୍ଷା କରିବା ପାଇଁ ଜୀବଜନ୍ତୁ ଏବଂ ପକ୍ଷୀମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମ ଓଡ଼ିଶାର ଚିଲିକା ହ୍ରଦକୁ ଲାଗୁନ୍ କୁହାଯାଏ। ପ୍ରତିବର୍ଷ ହଜାର ହଜାର କିଲୋମିଟର ଅତିକ୍ରମ କରି ଲକ୍ଷ ଲକ୍ଷ ବନ୍ୟପକ୍ଷୀ ଶୀତ ଋତୁ ଆରମ୍ଭରେ ହିମାଳୟ ପାର୍ବତ୍ୟମାଳା, ଉତ୍ତର ୟୁରେସିଆ, କାସ୍ପିଆନ୍ ଅଞ୍ଚଳ, ସାଇବେରିଆ, କାଜାକିସ୍ତାନ, କୈଳାସ ହ୍ରଦ, ଋଷର ଗ୍ରାମାଞ୍ଚଳରୁ ଶୀତ ଋତୁ ଆରମ୍ଭରେ ଚିଲିକାରେ ପହଞ୍ଚିଥାନ୍ତି। ଚିଲିକାରେ ପକ୍ଷୀମାନଙ୍କ ପାଇଁ ଅନୁକୂଳ ତଥା ଯଥେଷ୍ଟ ଖାଦ୍ୟର ସୁବିଧା ଥିବାରୁ ପ୍ରତିବର୍ଷ ଶତାଧିକ ପକ୍ଷୀମାନଙ୍କର ସମାଗମ ହୋଇଥାଏ। ଚିଲିକାଠାରୁ ବିଶାଳ ପକ୍ଷୀ ଆଶ୍ରୟସ୍ଥଳ ଭାବେ କର୍ଣ୍ଣାଟକ ରାଜ୍ୟର କାବେରୀ ନଦୀର ରଙ୍ଗନାଥ ଖୁବ୍ ପ୍ରସିଦ୍ଧ। ଏଠାକୁ ବିଶ୍ୱର ସବୁଠାରୁ ଅଧିକ ବିଦେଶାଗତ ପକ୍ଷୀ ପ୍ରତିବର୍ଷ ଆସିଥାନ୍ତି। ସେହିଭଳି ଟେକ୍ସାସ ସହରକୁ ସବୁଠାରୁ ବେଶୀ ବିଦେଶାଗତ ପକ୍ଷୀ ଆସିଥାନ୍ତି। ଆଲାସ୍କାକୁ ବିଦେଶାଗତ ପକ୍ଷୀମାନଙ୍କର ଅଫିସ୍ ବୋଲି କୁହାଯାଏ। ଆଶ୍ଚର୍ଯ୍ୟର କଥା ହେଉଛି ଆର୍କଟିକ୍ ଟର୍ନ ପକ୍ଷୀ ବିଶ୍ୱରେ ସର୍ବାଧିକ ଦୂରତା ଗ୍ରୀନଲାଣ୍ଡରୁ ଆଣ୍ଟାର୍କଟିକାର ୱେଡେଲ୍ ସି ଅର୍ଥାତ୍ ସାଉଥ୍ ପୋଲ୍ଠୁ ନର୍ଥ ପୋଲ୍ ଅର୍ଥାତ୍ ବ୍ରିଡିଂ ଗ୍ରାଉଣ୍ଡରୁ ଫିଡିଂ ଗ୍ରାଉଣ୍ଡକୁ ଯାତ୍ରା କରିଥାନ୍ତି। ଏହାର ଦୂରତ୍ୱ 90,000 km ଦୂରତା। ଆଲପାଇନ୍ ସୁଇଟ୍ ପକ୍ଷୀଟି କୌଣସି ସ୍ଥାନରେ ବିଶ୍ରାମ ନ ନେଇ 6 ମାସ ପର୍ଯ୍ୟନ୍ତ ଉଡ଼ିପାରେ। ଏହାକୁ ଡେଣା ପକ୍ଷୀ କୁହାଯାଏ। ହଂସରାଳୀ।

0: ଆକାଶ ମାର୍ଗରେ 8,000 ମାଇଲ ପର୍ଯ୍ୟନ୍ତ ଆମର ଜେଟ୍ ବିମାନ ପରି ବହୁତ ଉର୍ଦ୍ଧ୍ୱକୁ ଉଡ଼ିପାରନ୍ତି। ରେନ୍ ବୋଲି ପକ୍ଷୀଟିଏ ତାର ଛୋଟିଆ ଥଣ୍ଟରେ 700 ପ୍ରକାର ଗୀତର ସୁର ପ୍ରକାଶ କରିଥାଏ, ତେଣୁ ତାକୁ ଗାୟକ ପକ୍ଷୀ ମଧ୍ୟ କୁହାଯାଏ। ଗାଲାପାଗୋସ୍ ଥିବା କୁନି ପକ୍ଷୀ, ଯାହାକୁ ଫିଞ୍ଚେସ୍ କୁହାଯାଏ, ଏହି ପକ୍ଷୀଟି ଡାର୍ୱିନ୍ଙ୍କ ଥିଓରି ପାଇଁ ଜୀବନର ଗହନ କଥା ଶିଖାଇଦେଲା। ବୈଜ୍ଞାନିକମାନଙ୍କର ତଥ୍ୟ ଅନୁସାରେ ପକ୍ଷୀମାନଙ୍କର ଉଦ୍ଭବ କାଳ 160 ବର୍ଷ ହୋଇଥିବା ବେଳେ ମାନବ ଜାତିର ଉଦ୍ଭାବନ 7 ନିୟୁତ ବର୍ଷ। ଅଳ୍ପକେ କହିଲେ ପକ୍ଷୀମାନେ ବିଶ୍ୱ ପ୍ରକୃତିର ଅଳଙ୍କାର ସଦୃଶ। ଯେଉଁ ପକ୍ଷୀମାନେ ଆମ ରାଜ୍ୟର ଅତିଥି ଭାବେ କିଛି କାଳ ପାଇଁ ଆସି ଆମ ରାଜ୍ୟର ପର୍ଯ୍ୟଟନର ବିକାଶ ଧାରାକୁ ଆଗକୁ ବଢ଼େଇଛନ୍ତି, ସେମାନଙ୍କ ସୁଖ ସୁବିଧା ସମ୍ପର୍କରେ ଜାଣିବା ଆମର କର୍ତ୍ତବ୍ୟ। ଚିଲିକାକୁ ବିଶ୍ୱର ଏକ ଆକର୍ଷଣ କ୍ଷେତ୍ରର ମାନ୍ୟତା ଦେବା ପାଇଁ ହେଲେ ଆମକୁ ଅନନ୍ୟ ପ୍ରାଣୀ ବା ପକ୍ଷୀମାନଙ୍କର ଆଗମନ ଓ ସୁରକ୍ଷା ପ୍ରତି ଅଧିକ ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ। 2024ର ଏକ ରିପୋର୍ଟରୁ ଜଣାଯାଇଛି ଯେ ଚିଲିକାକୁ ଆସୁଥିବା ଅତିଥି ପକ୍ଷୀମାନଙ୍କ ସଂଖ୍ୟା 187 ପ୍ରଜାତି ତଥା 11,37,759 ହୋଇଥିବା ବେଳେ 2025 ମସିହାର ରିପୋର୍ଟରୁ ଜଣାଯାଇଛି ଯେ ପକ୍ଷୀମାନଙ୍କର ସଂଖ୍ୟା 10,87,226 ତଥା 109ଟି ପ୍ରଜାତି ଥିଲା। ମାନେ ସମୀକ୍ଷାରୁ ଜାଣିହେଉଛି ଯେ ସଂଖ୍ୟା ବଢ଼ିବା ପରିବର୍ତ୍ତେ କମୁଛି। ପକ୍ଷୀ ଗବେଷକମାନେ ଅତିରିକ୍ତ ଉଷ୍ଣ, ହିମ ଜଳବାୟୁ ଓ ବାତ୍ୟା ଇତ୍ୟାଦି ସହିତ ପ୍ଲାଷ୍ଟିକ୍ ଓ ରାସାୟନିକ ସାର ଓ ବାଷ୍ପର ପ୍ରଭାବରୁ ମୁକ୍ତ କରି ପକ୍ଷୀମାନଙ୍କୁ ସୁରକ୍ଷା ଓ ସେମାନଙ୍କର ବଂଶବୃଦ୍ଧି ପାଇଁ ସେଟ୍ କଫି ଏଗ୍ରୋକୋଲୋଜି ଦ୍ୱାରା ସଫଳ ହୋଇପାରିଛନ୍ତି। ପକ୍ଷୀମାନଙ୍କର ବଂଶ ହ୍ରାସ ପରି ଗମ୍ଭୀର ସଙ୍କଟକୁ ଘନ କଫି ଗଛର ଛାଇ ତଳେ ପକ୍ଷୀମାନଙ୍କର ଖାଦ୍ୟ ଓ ଜଳଭାଗ ଥିବା ସନ୍ତସନ୍ତିଆ ଭୂମି ପ୍ରସ୍ତୁତି ଦ୍ୱାରା ପକ୍ଷୀ ଖାଦ୍ୟ ଓ ବାସଗୃହ ସୃଷ୍ଟି କରି ପ୍ରତିହତ କରାଯାଇପାରେ। ବମ୍ବେ ନ୍ୟାଚୁରାଲ ହିଷ୍ଟ୍ରି ସୋସାଇଟି ମଧ୍ୟ ବାର୍ଡ ପପୁଲେସନ୍ ବୃଦ୍ଧି ପାଇଁ ପ୍ରଚୁର ଆହାର, ବିଚରଣ ଭୂମି, ଘଞ୍ଚ ଉଦ୍ୟାନ ଓ ଗବେଷଣା ପ୍ରୋତ୍ସାହନ ବ୍ୟବସ୍ଥା କରୁଛନ୍ତି। ଇଥାକା ନ୍ୟୁୟର୍କର କର୍ନେଲ ୟୁନିଭର୍ସିଟିର ପକ୍ଷୀ ପରିସଂଖ୍ୟାନ କେନ୍ଦ୍ରର ବିଶିଷ୍ଟ ଇକୋଲୋଜିଷ୍ଟ ଆମାଣ୍ଡା ରୋଡୱାର୍ଡ ଦୈନିକ ଇଂରାଜୀ ସମ୍ବାଦପତ୍ର ଲେଖା ମାଧ୍ୟମରେ ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ଓ ଅନ୍ୟାନ୍ୟ କାରଣରୁ ପକ୍ଷୀମାନଙ୍କର ଦ୍ରୁତ ହ୍ରାସ ସହିତ ଦୂରାଗତ ପକ୍ଷୀମାନଙ୍କର ବିବିଧ ସମସ୍ୟା ତଥା ବଂଶବୃଦ୍ଧିରେ ବ୍ୟାଘାତ, ମରୁଡ଼ି, ମହାବାତ୍ୟା, ବନାଗ୍ନି, ଜଙ୍ଗଲ ଧ୍ୱଂସ, ରାସାୟନିକ ବିଷ ଫସଲ ପାଇଁ ପ୍ରୟୋଗ, ବାୟୁମଣ୍ଡଳୀୟ ବିଷାକ୍ତ ଗ୍ୟାସ୍, ବିସ୍ଫୋରଣ ପ୍ରଭୃତି କାରଣରୁ ପ୍ରତିବର୍ଷ ବହୁତ ସଂଖ୍ୟାରେ ପକ୍ଷୀ ମୃତ୍ୟୁବରଣ କରୁଛନ୍ତି। ବେଳ ଥାଉ ଥାଉ ସତର୍କ ନହେଲେ ପକ୍ଷୀ ସମ୍ପଦ ପୃଥିବୀରୁ ବିଲୁପ୍ତ ପ୍ରାୟ ହୋଇଯିବ।
1: ଶୁଣିଲେ ପରିବେଶ ସୂଚନା। ଆଜି ଏଥିରେ ଜଳବାୟୁ ପରିବର୍ତ୍ତନ ଓ ପକ୍ଷୀକୁଳ ବିଷୟରେ ଆଲୋଚନା କଲେ ଡକ୍ଟର ସମାପିକା ଦାସ। ଆକାଶବାଣୀ ସମ୍ବଲପୁର ଏଥର ପ୍ରଚାର କରୁଛୁ ସମ୍ବଲପୁର ଏଥର ବିଶେଷ କାର୍ଯ୍ୟକ୍ରମ ଉଦିଆତରା। ଆଜି ଏଥିରେ ଶୁଣନ୍ତୁ ଶ୍ରୀକାନ୍ତ ମୋହନ ବାରିକ ଏବଂ ପଦ୍ମିନୀ ଦୁରାଙ୍କ କଣ୍ଠରେ ଗୀତ। ଗୀତ ରଚନା ଶିବଶଙ୍କର ପ୍ରଧାନ, ସଙ୍ଗୀତ ପରିଚାଳନା ବିଜୟ କୁମାର ବେହେରା। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ ଶ୍ରୀକାନ୍ତ ମୋହନ ବାରିକଙ୍କ କଣ୍ଠରେ।

0: पवित्र रथयात्रा उपलक्षे सुभद्रा शक्ति बजार आपणंकु जणाउछि असुमारी शुभेच्छा। एही शुभ अवसर रे सुभद्रा शक्ति बजार रे एसएचजी मां मानंक हात तयारी हस्ततंत ओ हस्तकला सामग्री सहित मिलिट्री प्रस्तुत विभिन्न जैविक सामग्रीर अपूर्व संभार। पवित्र घोषयात्रा उपलक्षे सुभद्रा शक्ति बजार रे विभिन्न क्रय उपरे स्वतंत्र रिहाती। आसंतु आपणंक अपेक्षा रे सुभद्रा शक्ति बजार एसआईआरडी कैंपस यूनिट 8 भुवनेश्वर।
1: ଆପଣମାନେ ଶୁଣୁଛନ୍ତି ସମ୍ବଲପୁରୀ ଗୀତର ବିଶେଷ କାର୍ଯ୍ୟକ୍ରମ ଉଦିହାତରା। ଏଥର ଆପଣମାନଙ୍କ ପାଇଁ ଏକ ବିଶେଷ ସୂଚନା, ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତତୁର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଦା କାଗଜରେ ନିଜ ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% ଜିଏସ୍ଟି ସହ ମୋଟ 266 ଟଙ୍କା କେବଳ NEFT ନେଫ୍ଟ ବା ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଆକାଉଣ୍ଟ ନମ୍ବର 10861705257 IFSC SBIN 00000059 ଜମା କରିବେ ଏବଂ ଆବେଦନପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ କଚେରୀ ରୋଡ୍, ସମ୍ବଲପୁର। ପିନ୍କୋଡ଼୍ଟି ହେଲା 76801। ଆବେଦନ କରିବାର ଶେଷ ତାରିଖ ଅଗଷ୍ଟ 15। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 06632410961 ଯୋଗାଯୋଗ କରିପାରିବେ। ବିଶେଷ ସୂଚନାଟି ଏତିକିରେ ଶେଷ ହେଲା। ଏଥର କାର୍ଯ୍ୟକ୍ରମରେ ପଦ୍ମିନୀ ତୁରାଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଏଇଠି ଶେଷ ହେଲା ସମ୍ବଲପୁରୀ ଗୀତର ବିଶେଷ କାର୍ଯ୍ୟକ୍ରମ ଉଦିଆତରା। ଆଜି ଏଥିରେ ଶୁଣିଲେ ଶ୍ରୀକାନ୍ତ ମୋହନ ବାରିକ ଏବଂ ପଦ୍ମିନୀ ଦୁରାଙ୍କ କଣ୍ଠରେ ଗୀତ। ଗୀତ ରଚନା ଶିବଶଙ୍କର ପ୍ରଧାନ, ସଙ୍ଗୀତ ପରିଚାଳନା ବିଜୟ କୁମାର ବେହେରା, ବାଦ୍ୟଯନ୍ତ୍ରରେ ସହଯୋଗିତା ତରୁଣ କୁମାର ମହାରଣା, ପ୍ରୟାଗରାଜ ବେହେରା, ସୁରେନ୍ଦ୍ର ପାଣିଗ୍ରାହୀ, ନରେଶ କୁମାର ବେରିଆ, ଜିତେନ୍ଦ୍ର ବିଶ୍ୱାଳ ଏବଂ ଅନ୍ତର୍ଯ୍ୟାମୀ ବେହେରା। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ ରାଧାଶ୍ୟାମ ପତିଙ୍କ ରଚନାରୁ, କଣ୍ଠଶିଳ୍ପୀ ମାନସୀ ରାଣୀ ସୁନ୍ଦର ରାୟ।

ଆପଣମାନେ ଶୁଣୁଛନ୍ତି ସୁଗମ ସଙ୍ଗୀତ। ଏଥର ଆପଣମାନଙ୍କ ପାଇଁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ଚତୁର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20ରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ, ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଦା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ବା ମୋବାଇଲ୍ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନପତ୍ର ସହିତ ଗୋଟିଏ ପାସ୍ପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT, ନେଫ୍ଟ ବା ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଆକାଉଣ୍ଟ ନମ୍ବର 1086170525 7। ପୁଣି ଥରେ କହି ରଖୁଛି 1086170525 7, IFSC SBIN 0000059। ପୁଣି ଥରେ କହି ରଖୁଛି IFSC SBIN 0000059ରେ ଜମା କରିବେ ଏବଂ ଆବେଦନପତ୍ରରେ ଟ୍ରାନ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ, ସମ୍ବଲପୁର। ପିନ୍କୋଡ଼୍ଟି ହେଲା 7680001। ଆବେଦନ କରିବାର ଶେଷ ତାରିଖ 15 ଅଗଷ୍ଟ 2026। ମନେ ରଖନ୍ତୁ, ଆବେଦନ କରିବାର ଶେଷ ତାରିଖ 15 ଅଗଷ୍ଟ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଏବଂ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241096 1ରେ ଯୋଗାଯୋଗ କରିପାରିବେ। ସୂଚନାଟି ଏତିକିରେ ଶେଷ ହେଲା। ଏଥର କାର୍ଯ୍ୟକ୍ରମ ଶେଷରେ ବୃନ୍ଦାବନ ଜେନାଙ୍କ ରଚନାରୁ ଦିଲୀପ କୁମାର ମଲ୍ଲିକଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି।

ଶୁଣିଲେ ସୁଗମ ସଙ୍ଗୀତ। କଣ୍ଠଦାନ କଲେ ମାନସୀ ରଣୀ ସୁନ୍ଦର ଏବଂ ଦିଲୀପ କୁମାର ମଲ୍ଲିକ। ଗୀତ ରଚନା ରାଧାଶ୍ୟାମ ପତି ଏବଂ ବୃନ୍ଦାବନ ଜେନା। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ସମୟ ସକାଳ 8ଟା ହେବାକୁ ଯାଉଛି। ଶୁଣନ୍ତୁ ପ୍ରଥମେ ହିନ୍ଦୀରେ ଓ ତାପରେ ଇଂରାଜୀରେ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ସକାଳ 8:30ରେ ଶୁଣିବେ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ମାଧୁରୀ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଥମେ ହିନ୍ଦୀରେ ସମ୍ବାଦ।

ଶ୍ରୀ ଜଗନ୍ନାଥ ହେଉଛନ୍ତି ଭକ୍ତ ଜୀବନର ପ୍ରାଣବିନ୍ଦୁ। ତାଙ୍କର ତତ୍ତ୍ୱ ମହାସାଗର ପରି ସୁଗଭୀର ସୁପ୍ରଶସ୍ତ। ତାଙ୍କର ମହିମାର ବୈଚିତ୍ର୍ୟ ଅନିର୍ବଚନୀୟ। ଅବୟବ ଦାରୁରେ ଗଠିତ ହେଲେ ମଧ୍ୟ ରୂପଠାରୁ ରୁଚି ତାଙ୍କର ଭିନ୍ନ। ଖାଦ୍ୟ ରୁଚି, ବସ୍ତ୍ର ରୁଚି, ଭୂଷଣ ରୁଚି ବେଶମାର୍ଜିତ। ଆଉ ଏସବୁ ଓଡ଼ିଶାର ସାମାଜିକ ଜୀବନର ଅନୁରୂପ ମଧ୍ୟ। ପ୍ରଭୁତ ଅନୁରାଗର ଦେବତା। ସେ ସେବକ ତଥା ଭକ୍ତ ଜନତାର ଗହଣରେ ଅବସ୍ଥାନ କରିବାକୁ ଭଲ ପାଆନ୍ତି। ସେ ସମ୍ପୂର୍ଣ୍ଣ ସେବ୍ୟ, ତେଣୁ ତାଙ୍କର ବହୁ ସେବକ। ସେ ପରମ ପୂଜ୍ୟ, ତେଣୁ ବହୁ ଉପଚାରରେ ତାଙ୍କର ପୂଜା ଅର୍ଚ୍ଚନା କରାଯାଏ।

0: ପ୍ରାତଃକାଳରୁ ମହାପ୍ରଭୁଙ୍କ ମନ୍ଦିର ଭିତରେ କର୍ମଚଞ୍ଚଳତା ଆରମ୍ଭ ହୋଇଯାଏ। ତାପରେ ପୂଜାବିଧି ସେବାବିଧି ପାରମ୍ପରିକ ରୀତିରେ ପର୍ଯ୍ୟାୟକ୍ରମେ ଅନୁଷ୍ଠିତ ହୁଏ। ସକାଳର ଦ୍ୱାରଫିଠା ନୀତିଠାରୁ ଆରମ୍ଭ କରି ରାତିର ବଡ଼ସିଂହାର ନୀତି ପରେ ପହୁଡ଼ ଲାଗି ଆଉ ମନ୍ଦିରର ମୁଦକ୍ରିୟା ସମାପ୍ତ ହେଲା ପରେ ଯାଇ ସେବକମାନେ ବିଶ୍ରାମ ନିମନ୍ତେ ଅବକାଶ ପାଆନ୍ତି। ପୁଣି ରାତି ପାଇଲେ ସେଇ ଲୀଳାମୟଙ୍କର ଲୀଳା। ତେଣୁ ପ୍ରଭୁଙ୍କର ସେବା ନିମନ୍ତେ ଭଳିକି ଭଳି ସେବାୟତ ନିଜ ନିଜର ସେବା କାର୍ଯ୍ୟରେ ମଗ୍ନ ଥାନ୍ତି। ସେହିସବୁ ସେବକମାନଙ୍କ ମଧ୍ୟରେ ମୁଦିରସ୍ଥ ସେବା ଅନ୍ୟତମ। ଆଉ ଆଜି ଆମର ଆଲୋଚନାର ମୁଖ୍ୟ ପ୍ରସଙ୍ଗ, ସେ ସମ୍ପର୍କରେ ଆଲୋଚନା କରିବେ ଶୁକଦେବ ମହାନ୍ତି।
1: ଶ୍ରୀ ଜଗନ୍ନାଥ ସ୍ୱାମୀଙ୍କର ଯେଉଁ ସେବା ବ୍ୟବସ୍ଥା, ଯେତେବେଳେ ରାଜା ଅନଙ୍ଗ ଭୀମଦେବ ଏହାର ପରିକଳ୍ପନା କଲେ ଏବଂ ବିବିଧ ସେବା ପାଇଁ ଚିନ୍ତା କରିଥିଲେ,

ସେତେବେଳେ ସେ ଛତିଶା ନିଯୋଗର କଥା ଚିନ୍ତା କରିଥିଲେ। ପ୍ରଥମ ଛତିଶ ହେଉଛନ୍ତି ମୂଳ ଛତିଶା ନିଯୋଗ ଏବଂ ଯେଉଁ ନିଯୋଗର ସାଧାରଣ ଅର୍ଥ ହେଉଛି କୌଣସି କାର୍ଯ୍ୟରେ ନିୟୋଜିତ ହେବା ବା ନିଯୁକ୍ତ ହେବା। ଆମେ ଜାଣିଛୁ ମାଦଳାପାଞ୍ଜି କହନ୍ତି ଅନଙ୍ଗ ଭୀମ ଦେବ ଶ୍ରୀଜଗନ୍ନାଥଙ୍କୁ ଶ୍ରୀବତ୍ସ ଖଣ୍ଡଶାଳ ଦେଉଳରେ ବିଜେ କରାଇଲେ, ଶଙ୍ଖୁଡ଼ି ଭୋଗ ପ୍ରଚଳନ କରାଇଲେ ଏବଂ ଛତିଶା ନିଯୋଗର ବ୍ୟବସ୍ଥା ମଧ୍ୟ କରାଇଲେ। ସେଠି ଛତିଶା ନିଯୋଗ ତାଲିକାରେ ଆମେ ପତି, ମୁଦିରଥ, ପଣ୍ଡା, ପଶୁପାଳକ, ଖୁଣ୍ଟିଆ, ସୁଆରବଡ଼ୁ, ପତ୍ରୀବଡ଼ୁ, ଗରାବଡ଼ୁ, ସୁଆର, ମୁଦୁଲି, ପଢ଼ିଆରୀ ଏମାନଙ୍କୁ ଆମେ ଯେମିତି ଲକ୍ଷ୍ୟ କରୁଛୁ, ଠିକ୍ ସେମିତି ଶାସ୍ତ୍ରୀୟ ଉଦାହରଣ ଭିତରେ ମଧ୍ୟ ଆପଣ ଦେଖିବେ ନୀଳାଦ୍ରି ମହୋଦୟ ପରି ଗ୍ରନ୍ଥରେ ଏଇ ଛତିଶା ନିଯୋଗ କଥାଟି ଭାରି ସଂକ୍ଷିପ୍ତ ଏବଂ ଗୋଟିଏ ସାଙ୍କେତିକ ଶୈଳୀରେ ଯେମିତି କୁହାଯାଇଛି ମନେ ହେଉଛି, କାରଣ ସେଥିରେ ଅଛନ୍ତି ଆଚାର୍ଯ୍ୟ ଅର୍ଥାତ୍ ପୂଜା ପଣ୍ଡା, ବ୍ରହ୍ମା ମାନେ ପତି ମହାପାତ୍ର, ପାତ୍ର ହୋତା ତାମାନେ ପତ୍ରୀବଡ଼ୁ, ଚରୁ ହୋତା ମାନେ ମହାସୁଆର, ସେମିତି ପାକକାର ତାମାନେ କୋଠଭୋଗ ସୁଆର ଏବଂ ସୁଆର, ପ୍ରତିହାର ତାମାନେ ପ୍ରତିହାରୀ, ବିଶ୍ୱାବସୁ କୁଳୋଦ୍ଭବ ସେବକ ତାମାନେ ଦଇତା, ସେମିତି ପରୀକ୍ଷିତ, ପରୀକ୍ଷିତ କହିଲେ ସାଧାରଣତଃ ପରୀକ୍ଷା ଏ ଅର୍ଥରେ ଆମେ ବୁଝିବା, ଠିକ୍ ସେମିତି ଅଗ୍ନିଶର୍ମା ବା ମୁଦିରଥ, ତେଣୁ ତାଙ୍କୁ ଅଗ୍ନିଶର୍ମା ବୋଲି କୁହାଯାଉଛି। ଆଉ ଏଇ ଛତିଶାନି ଯୁଗର ବ୍ୟାପ୍ତି ଯେତେବେଳେ ପରବର୍ତ୍ତୀ ସମୟରେ ଆସିଛି ରଥ ନିର୍ମାଣ ପାଇଁ ସେମିତି ଆସିଛନ୍ତି ରଥ ଛତିଶାନି ଯୋଗ, ସେମିତି ମହାପ୍ରଭୁଙ୍କ ଯେଉଁ ରୋଷେଇ କାର୍ଯ୍ୟରେ ଯେଉଁମାନେ ନିୟୋଜିତ ଅଛନ୍ତି ସେବକ ସେମାନଙ୍କ ପାଇଁ କରାହେଇଛି ରୋଷ ଛତିଶାନି ଯୋଗ ଇତ୍ୟାଦି। କିନ୍ତୁ ମୁଦିରଥଙ୍କର ଯେଉଁ ସେବା ସେ ଭାରି ମହତ୍ତ୍ୱପୂର୍ଣ୍ଣ ସେବା ଏବଂ ଜଗନ୍ନାଥଙ୍କର ସେବା ବିଧିରେ ତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, ଏଥିରେ ସନ୍ଦେହ ନାହିଁ।

କେତେକ ବିଧି ବ୍ୟବସ୍ଥାରେ ଆମେ ଲକ୍ଷ୍ୟ କରୁଛୁ, ଯେମିତି ଶ୍ରୋତ୍ରିୟ ବ୍ରାହ୍ମଣମାନଙ୍କର କଥା ଯେତେବେଳେ ଆସୁଛି, ଶ୍ରୀମନ୍ଦିରର ଏଇ ଯେଉଁ ବିଧି ବ୍ୟବସ୍ଥା ରହିଛି, ସେବା ପୂଜାର ଯେଉଁ ବ୍ୟବସ୍ଥା ରହିଛି, ଯେ ଆଦ୍ୟ ସେବକ ହେଉଛନ୍ତି ଆମର ଗଜପତି ମହାରାଜ, ତାପରେ ଦ୍ୱିତୀୟ ଧାରାକୁ ଆପଣ ଆସନ୍ତୁ, ଶ୍ରୋତ୍ରିୟ ବ୍ରାହ୍ମଣ ଯେଉଁମାନେ ହେଲେ ରାଜଗୁରୁ, ପରିଚ୍ଛା, ଦେଉଳ ପୁରୋହିତ ଏବଂ ବରଣୀୟ ବ୍ରାହ୍ମଣ। ତେବେ ଶ୍ରୋତ୍ରିୟ ବ୍ରାହ୍ମଣଙ୍କ ପରେ ଆସୁଛନ୍ତି ସେବକ ବ୍ରାହ୍ମଣ, ଏବଂ ଯେଉଁମାନଙ୍କ ଭିତରେ ପାଟଯୋଶୀ, ଭିତରଛ, ତଳିଛ, ପତି ମହାପାତ୍ର, ମୁଦିରଥ, ପଣ୍ଡା, ପଶୁପାଳକ, ଖୁଣ୍ଟିଆ, ମେକାପ, ଗରାବଡ଼ୁ, ପତ୍ରିବଡ଼ୁ, ପ୍ରତିହାରୀ, ସୁଆର, ମହାସୁଆର ଆଦି। ତାପରେ ବ୍ରାହ୍ମଣେତ୍ତର ସେବକ ବିଭିନ୍ନ କୌଳିକ ବୃତ୍ତିରେ ସେବାରେ ମଧ୍ୟ ରତ ଅଛନ୍ତି। ଏଇ ଯେଉଁ ମୁଦିରଥ, ଏହାର ମୂଳ ଶବ୍ଦଟି ହେଉଛି ମୁଦ୍ରହସ୍ତ। ରାଜକୀୟ ସ୍ୱୀକୃତି ବା ମୁଦ୍ରାଧାରୀ ସେବକଙ୍କୁ କୁହାଯାଏ ମୁଦ୍ରହସ୍ତ ବା ମୁଦିରସ୍ତ ବା ଲୋକ ଭାଷାରେ ମୁଦିରଥ। କର୍ମାଙ୍ଗିରେ ଗୋଟେ କଥା କୁହାଗଲା ଯେ ସେ ମହାଶ୍ରମ ଅର୍ଥାତ୍ ରାଜାଙ୍କ ସକଳ ସେବା କରିବ, ଅଧିକାର ନ କରିବ। ଆପଣ ଦେଖିବେ ମୁଦିରଥ ରାଜାଙ୍କର ହେଉଛନ୍ତି ପ୍ରତ୍ୟକ୍ଷ ପ୍ରତିନିଧି, ଯେଉଁଠିକି ରାଜା ନ ଯାଇପାରିବେ ସେଠିକି ସେ ମୁଦିରଥଙ୍କୁ ହିଁ ପଠେଇବେ। ତେଣୁ ତାଙ୍କ ପାଇଁ ଗୋଟେ ସ୍ୱତନ୍ତ୍ର ବେଶ ବିନ୍ୟାସର କଥା କୁହାଗଲା ଯେ ଘେର, ଆଡ଼ୁଆ ଓ ଟୋପି ପିନ୍ଧିବେ। ଯେତେବେଳେ ଗହଣ ବିଜେ କରିବେ ରାଣୀ ସାହେବା, ତାଙ୍କ ସାଙ୍ଗରେ ଆଉ କେହି ରହିବେନି, ମୁଦିରଥ ହିଁ ରହିବେ।

ଶ୍ରୀମନ୍ଦିରର ସ୍ୱତ୍ୱଲିପି ଅନୁସାରେ ସିଂହାସନର ତିନି ବାଡ଼ରେ ସକଳ ରାଜନୀତି ମୁଦିରସ୍ଥ ସେବକ କରିଥାନ୍ତି। ଗଜପତି ମହାରାଜାଙ୍କର ଅନୁପସ୍ଥିତିରେ ସିଂହାସନ ତଳେ ଦଣ୍ଡାୟମାନ ହୋଇ ସେବାମାନ ସମ୍ପନ୍ନ କରନ୍ତି। ସର୍ପାଙ୍ଗ ବନ୍ଦାପନା ମଙ୍ଗଳାର୍ପଣରେ ବଡ଼ ବାଡ଼ରେ ନୀତି ସମ୍ପାଦନ, ସ୍ନାନ ପୂର୍ଣ୍ଣମୀରେ ପ୍ରଥମ ଜଳଛେକ ସୁନା ଗୋସେଇଙ୍କ ସହ ମିଶି ଆଣିବା ଏବଂ ସ୍ନାନଯାତ୍ରା, ରଥଯାତ୍ରା ଆଉ ବାହୁଡ଼ା ଯାତ୍ରାରେ ସମସ୍ତ

0: କାର୍ଯ୍ୟ ମୁଦିରସ୍ଥ ସେବକ ସମ୍ପନ୍ନ କରିବା ସହିତ ଡୋର ଲାଗି ସେବା ମଧ୍ୟ କରନ୍ତି।
1: ଆମର ଯେତେବେଳେ ପୁଷ୍ପାଞ୍ଜଳି ଦିଆଯିବ, ରାଜାଙ୍କ ସଙ୍ଗେ ମିଶି ସେ ପୁଷ୍ପାଞ୍ଜଳି ଦେବେ ଏବଂ ରାଣୀ ବିଜେ କଲେ ସେ କର ପୈଠ ଦେଇ ଆକଟ ବିଜେ କରାଇବେ। ଆପଣ ଦେଖିବେ ଯେତେବେଳେ ମହାପ୍ରଭୁ ଚାପରେ ବିଜେ କରିବେ ସେତେବେଳେ ଫୁଲ ଖଦି ଚଅଁର ପକେଇବେ ମୁଦିରସ୍ଥ, ଏବଂ ଯେତେବେଳେ ଷୋଳ ପୂଜା ହେବ, ଆପଣ ଜାଣନ୍ତି ଦୁର୍ଗା ମାଧବ ଉପାସନା, ଯେଉଁଟାକି ମାଧବଙ୍କ ସହିତ ଦୁର୍ଗାଙ୍କର ଯେଉଁ ଏକତ୍ର ସହାବସ୍ଥାନ ଭାରତବର୍ଷରେ ବିରଳ, ଏଠି ଶ୍ରୀକ୍ଷେତ୍ରରେ ଆପଣ ପାଇବେ। ତେଣୁ ସେଠି ସିଏ ଗୁଆ ଚଳେଇବେ। ଖାଲି ସେତିକି ନୁହେଁ, ମୁଦିରଥଙ୍କର ଯେଉଁ ବିବିଧ ସେବା ରହିଛି, ପ୍ରତିବର୍ଷ ଯେତେବେଳେ ପୁଷାଭିଷେକ ହେବ ସିଏ ଏକ ବର୍ଷ ପାଇଁ ମୁଦିରଥ ଭାବରେ କାମ କରିବେ ବୋଲି ରାଜଗୁରୁ ତାଙ୍କ ହାତରେ ଗୁଆ ଚାଉଳ ଦେବେ ଏବଂ ତାଙ୍କୁ ଅନୁମତି ମଧ୍ୟ ଦେବେ। ପ୍ରସାଦ ଲାଗି ଦିନମାନଙ୍କରେ ଭୋଗ ଛାମୁକୁ ଆସିବା ପରେ ଗଦିଫେଟା ସଂସ୍କାର କରି ମହାପ୍ରଭୁଙ୍କ ବାଡ଼ରେ ଲାଗି କରେଇବେ। ପ୍ରତିବର୍ଷ ପୁଷାଭିଷେକରେ ପ୍ରଥମେ ନଅରରୁ ଶାଢ଼ୀ ବନ୍ଧାଇବା ପରେ ସେ ଅଣସର ପିଣ୍ଡିରେ ତଡ଼ପ ଉତୁରି ଧାରଣ କରିବେ। ଚନ୍ଦନ ଯାତ୍ରା, ହଳଦୀ ପାଣି, ଜଳକ୍ରୀଡ଼ାରେ ସିଏ ଫଗୁ ଏବଂ ପିଚକାରୀ ମଧ୍ୟ କରିବେ। ଆଉ ଗୋଟେ ଲକ୍ଷଣୀୟ କଥା, ମାର୍କଣ୍ଡ ପୂଜାରେ, ଷଷ୍ଠୀ ମାର୍କଣ୍ଡ ପୂଜାରେ ପଣ୍ଡା ଆଉ ପତି ମହାପାତ୍ରଙ୍କ ସହ ତାଙ୍କୁ ବରଣ କରାଯିବ ଏବଂ ମହାପ୍ରଭୁଙ୍କର ଯେଉଁ ଜନ୍ମବିଧି ସବୁ ପାଳନ କରାଯିବ, ରାଜ ପ୍ରତିନିଧିପଣେ ବ୍ରହ୍ମା ଏବଂ ଆଚାର୍ଯ୍ୟଙ୍କୁ ସିଏ ହିଁ ବରଣ କରିବେ। ଇଏ ହେଉଛନ୍ତି ମହାନାୟକ ଏବଂ ଶାଢ଼ୀବନ୍ଧା ସେବକ, ଏକାଏକ ସେବକ। ତାଙ୍କର ସଂଜ୍ଞା ହେଉଛି ମୁଦ୍ରହସ୍ତ ବା ମୁଦିରଥ।

ପ୍ରଭୁ ଜଗନ୍ନାଥ ସର୍ବଧର୍ମ ସମନ୍ୱୟର ପ୍ରତୀକ। ସେ ମୈତ୍ରୀ ମମତାର ଆଧାର, ସାମ୍ୟ ଶାନ୍ତି ଓ ପ୍ରେମର ଉତ୍ସ। ଜାତି ଧର୍ମ ବର୍ଣ୍ଣ ସମ୍ପ୍ରଦାୟର ବିଭେଦଠାରୁ ସେ ବହୁ ଉର୍ଦ୍ଧ୍ୱରେ। ତାଙ୍କର ସେବା ସେବକମାନଙ୍କୁ ଲକ୍ଷ୍ୟ କଲେ ଏକଥାଟି ସ୍ପଷ୍ଟ ଅନୁମେୟ ହୁଏ।

ଶ୍ରୀମନ୍ଦିରର ଯେ ଏକ ଦୁର୍ଗ ସଦୃଶ୍ୟ ତାହା କବି ଉପେନ୍ଦ୍ର ଭଞ୍ଜ ସ୍ପଷ୍ଟ କରିଦେଇଛନ୍ତି ତାଙ୍କର କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ କାବ୍ୟରେ। ସେ ଦୁର୍ଗର ରାଜନାମ ଅଟେ ଜଗନ୍ନାଥ, ଚାରିବର୍ଣ୍ଣେ ଚତୁର୍ବର୍ଗ ଦେବାକୁ ସମର୍ଥ। ଦୁର୍ଗ ଯେମିତି ସୁଗଠିତ, ସୁଉଚ୍ଚ ଏବଂ ସୁପ୍ରଶସ୍ତ ପାଚେରୀମାନଙ୍କ ଦ୍ୱାରା ବେଷ୍ଟିତ ହୋଇଥାଏ, ଶ୍ରୀମନ୍ଦିର ସେହିପରି ଦୁଇଟି ପାଚେରୀ ଦ୍ୱାରା ପରିବେଷ୍ଟିତ। ସମଗ୍ର ମନ୍ଦିର ପରିସରକୁ ବେଷ୍ଟିତ କରିଛି ମେଘନାଦ ପାଚେରୀ, କିନ୍ତୁ ସେହି ପାଚେରୀ ପଶ୍ଚାତରେ ମଧ୍ୟ ରହିଛି ଅନ୍ୟ ଏକ ପାଚେରୀ, ଯାହା ଭିତର ବେଢ଼ା ପାଚେରୀ ନାମରେ ପରିଚିତ। ମେଘନାଦ ପାଚେରୀ ଯେମିତି ପୂର୍ବ ପଶ୍ଚିମ ଅପେକ୍ଷା ଉତ୍ତର ଦକ୍ଷିଣରେ ଅଧିକ ଦୀର୍ଘ, ଭିତର ବେଢ଼ା ପାଚେରୀ ମଧ୍ୟ ଠିକ୍ ସେହିପରି ଅନୁରୂପ ଦୀର୍ଘ। ଅର୍ଥାତ୍ ପୂର୍ବ ଓ ପଶ୍ଚିମ ପଟେ ଏ କାନ୍ଥ 315 ଫୁଟ ଲମ୍ବି ଥିବାବେଳେ ଉତ୍ତର ଓ ଦକ୍ଷିଣରେ ଏ ପାଚେରୀ ଲମ୍ବି ଯାଇଛି 420 ଫୁଟ। ମନ୍ଦିର ବାହାରୁ ଭିତର ବେଢ଼ା ପାଚେରୀ ନିକଟରେ ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ ଚାରିଦିଗରୁ ପହଞ୍ଚି ହୁଏ, କିନ୍ତୁ ପ୍ରତି ଦିଗରୁ ପହଞ୍ଚିବା ପାଇଁ ଧାଡ଼ିଏ ଲେଖା ପାହାଚ ଅତିକ୍ରମ କରିବାକୁ ହୁଏ। ଏହାର କାରଣ ମେଘନାଦ ପାଚେରୀ ଓ ଭିତର ବେଢ଼ା ପାଚେରୀର ଭୂମିଭାଗ ଏକ ସମତଳ ବିଶିଷ୍ଟ ନୁହେଁ। ତେବେ ଦୁଇ ପାଚେରୀ ମଧ୍ୟରେ ବ୍ୟବଧାନ ଚାରିଦିଗରେ ସମାନ ନୁହେଁ। ପୂର୍ବ, ଉତ୍ତର ଓ ଦକ୍ଷିଣରେ

ବ୍ୟବଧାନ ପ୍ରାୟ ସମାନ ଥିବାବେଳେ ପଶ୍ଚିମରେ ବ୍ୟବଧାନ ଯଥେଷ୍ଟ କମ୍। ବାହାର ବେଢ଼ା ପାଚେରୀରେ ଚାରିଗୋଟି ଦ୍ୱାର ଥିବାବେଳେ ଭିତର ବେଢ଼ା ପାଚେରୀରେ ରହିଛି ଛଅ ଗୋଟି ଦ୍ୱାର। ଏହି ଭିତର ଦ୍ୱାରଗୁଡ଼ିକ ମଧ୍ୟରୁ ସବୁଠାରୁ ସୁନ୍ଦର ଦ୍ୱାରଟି କୁର୍ମ ବେଢ଼ା ଦ୍ୱାର ଏବଂ ଏହା ସୂକ୍ଷ୍ମ ଭାସ୍କର୍ଯ୍ୟରେ ସୁଶୋଭିତ। ଉତ୍ତରପଟ ଦ୍ୱାରର ଦୁଇ ପାର୍ଶ୍ୱରେ ମଧ୍ୟ ଶୋଭା ପାଉଛି ଦୁଇଟି ବିରାଟକାୟ ହସ୍ତି ଭାସ୍କର୍ଯ୍ୟ। କେବଳ ଦକ୍ଷିଣ ଓ ପଶ୍ଚିମ ପଟର ଭିତର ଦ୍ୱାରଦ୍ୱୟ ନିରାଭରଣ। ଏହି ଭିତର ବେଢ଼ା ପାଚେରୀରେ ଥିବା ଚାରି ଦ୍ୱାରକୁ ବାଦ ଦେଇ ପୂର୍ବପଟ କାନ୍ଥରେ ଅନ୍ୟ ଦୁଇଟି ଦରଜାହୀନ ଦ୍ୱାର ମଧ୍ୟ ରହିଛି। ଏଥିରୁ ଗୋଟିଏ ଭିତର ବେଢ଼ା ପ୍ରାଙ୍ଗଣ ସହ ଆନନ୍ଦ ବଜାରକୁ ସଂଯୁକ୍ତ କରିଛି।

0: ଆପଣମାନେ ଶୁଣୁଥିଲେ ଶ୍ରୀକ୍ଷେତ୍ର ମାଧୁରୀ, ପ୍ରଯୋଜନା କରିଥିଲେ ପ୍ରଦୀପ୍ତ ଶ୍ରୀଚନ୍ଦନ। ଆଜି ବିଷୟ ରହିଥିଲା ମୁଦିରସ୍ଥ ସେବା, ଆଲୋଚକ ଥିଲେ ଶୁକଦେବ ମହାନ୍ତି।
1: ଶୁଣୁଥିଲେ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ମାଧୁରୀ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର।

ବର୍ତ୍ତମାନ ଶୁଣନ୍ତୁ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, କ୍ଷୀରୋଦ ଚନ୍ଦ୍ର ପୁଥାଳଙ୍କ ରଚନାରୁ, କଣ୍ଠଶିଳ୍ପୀ କିରଣମାଳା ସାହୁ।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: କାର୍ଯ୍ୟକ୍ରମ ଶେଷରେ ଅଧିରଥ କୁମାର ଚକ୍ରବର୍ତ୍ତୀଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି। ଗୀତ ରଚନା ବଳରାମ ହୋତା।

ଶୁଣିଲେ ସୁଗମ ସଙ୍ଗୀତ। କଣ୍ଠଦାନ କଲେ କିରଣମାଳା ସାହୁ ଏବଂ ଅଧିରଥ କୁମାର ଚକ୍ରବର୍ତ୍ତୀ। ଗୀତ ରଚନା କ୍ଷୀରୋଚନ୍ଦ୍ର ପୁଥାଳ, ଡକ୍ଟର କୃତିବାସ ନାୟକ ଏବଂ ବଳରାମ ହୋତା।

ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ସକାଳ 9:00। ଆଜି ବୁଧବାର ଏଥର ପ୍ରଚାର କରୁଛୁ ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଅନୁରୋଧ।

0: ଆଜ୍ଞା ଆଜ୍ଞା, ଠିକ୍ ଅଛି, ଆପଣଙ୍କର ମନ ପସନ୍ଦର ଗୀତଟି ଶୁଣି ନିଅନ୍ତୁ। କୁହନ୍ତୁ ଆଜ୍ଞା, କାହାଙ୍କୁ ସମର୍ପିତ କରିବେ?
1: ପ୍ରଥମେ ଆପଣଙ୍କୁ, ତାପରେ ଆକାଶବାଣୀର କର୍ମକର୍ତ୍ତା ସମସ୍ତଙ୍କୁ, ଆଉ ଆମର ଶ୍ରୋତାମାନେ ହେଲେ ସହଦେବ।

0: हेलो, आकाशवाणी संबलपुर। हेलो, अनुरोध कार्यक्रम।
1: नमस्कार,
0: नमस्कार ଆଜ୍ଞା, ପରିଚୟ ଦିଅନ୍ତୁ ଆପଣଙ୍କର।
1: ମୁଁ ବନର କହୁଥିଲି, ଗୋବିନ୍ଦ ମେହେର।
0: ଗୋବିନ୍ଦ ଆଜ୍ଞା, ଆମର କାର୍ଯ୍ୟକ୍ରମକେ ଆପଣଙ୍କୁ ସ୍ୱାଗତ। କହୁନ୍, କାର୍ଯ୍ୟକ୍ରମ ଥି ଆଜକା କେନ୍ ଗୀତ ଶୁଣବେ? ଆଜ୍ଞା ଆଜ୍ଞା, ସବୁଆଡ଼େ ଯେତେବେଳେ ରଥଯାତ୍ରା ଆଉ ମହାପ୍ରଭୁଙ୍କର ପୂଜା ଅର୍ଚ୍ଚନା ଚାଲିଛେ, ତ ନିଶ୍ଚିତ ଭାବେ ଆମେ ଶୁନ୍ମା। ଆଉ ଆପଣଙ୍କର ଆଡ଼େ ବର୍ଷା କେନ୍ତା ହଉଛେ? ଆଜ୍ଞା ଆଜ୍ଞା, ମାନେ ଖରାଦିନର ଗରମ ଛାଡ଼ିଲା ଆଉ ଯେତେ ପାଣି ଦରକାର ତାନୁ ଅଧିକା ପଡ଼ିଯାଉଛେ। ଆଚ୍ଛା, ଆଉ ଏହା ଚିନି ତ ଚାଷବାସର ସମୟ ଆଏ, ତାର ବାହାରେ ଗଛ ଲଗାବାର ସମୟ। ଏବେ ତ ବନ ମହୋତ୍ସବ ସପ୍ତାହ ଯାଇଛେ, ଆଉ କେନ୍ତା ଲେଖାଲୁଖି କରୁଛନ୍ ଆପଣ କିଛି?
1: ହଁ, ବନ ମହୋତ୍ସବ କେ ନେଇକିରି ମୁଇଁ ଗୁଟେ କବିତା ଲେଖିଛେ ନାନି, ଆମର ଏକ ପେଡ଼ ମାଁ କେ ନାମ।
0: ଆଜ୍ଞା ଆଜ୍ଞା,
1: ଆମର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଯେନ୍ ଚଲେଇଛନ୍ ଅଭିଯାନ ଗୁଟେ,
0: ଆଜ୍ଞା ଆଜ୍ଞା,
1: ସେ ମାଁ କେ ନାମ ବୋଲି ତାର ଉପରେ କବିତା ଅଛେ ନାନି।
0: ଆମର ଶ୍ରୋତାମାନଙ୍କୁ ଟିକେ ଶୁଣାତେ ବେଲେ ଭଲ ହେତା।
1: ହଁ ନାନି, ଶୁଣେ ନମା। ତ ମାଛି ଅନ୍ଦରିଆ ବାଲୁ ଛୁଆଟେ କାନୁ ଦେଲା ଧରି ରାହା, ଅଜା ବେହେଲା ଆରେ ନତିଆ ଦେଖ ମାମା କର ବିହା। ହେ ଦେଖ ସେ ପାହାଡ ଉପରକେ କେନ୍ତା ଜଲୁଛେ ଜୁଇ, କେନ୍ଟା ଅସଲା କେନ୍ଟା ମଗେ ଦୁରୁବାରି ନେଇ ହୁଏ। ଯେ ହୁଲା ମାନ ଟାଣ ଟାଣ ଜାଲି କେନ୍ତା ଦେଇଛନ୍ ସାଜେ, ସକାଲ ପାଇଲେ ଅଜାନତି ଦୁହେ କାଲକେ ଖାଇମା ଭୁଜି। ହେଲେ ପାହାଡ଼ କୁକୁଡ଼ା ଟକାକେ ସବୁଆଡ଼େ ହୁଲା ଜାରି, କେନୁ ଆଇଲେ ହନୁମୁନ ସେ ଆମରି ଜଙ୍ଗଲଟାକେ ଦେଲେ ସାରି। ସେନୁ ବାହେଲା ସକାଳୁ ସକାଳୁ ଯାଇଥିଲି ମହୁଲ ଭେଟି, କି ସମୟ ଆସି ବୁଲେରୋ ଗାଡ଼ି ନ ଆଇଲେ ପିକନିକ ପାର୍ଟି, ରନାବଡ଼ା କଲେ କୁକୁଡ଼ା ମାଇଲେ ଆମରି ଜଙ୍ଗଲ କଲେ ଭୁଜି। ଦୁଇଟା ପିଲା ଏ ବସ୍ତି ଆଡ଼କେ ଆସୁଥିଲେ ମତ ଖୁଜି, ଉପସ୍ତମେ ଆଲମ ଚଟୁ ଗୋଟେ ପାହାଡ଼ ଉପରକେ ଚଢ଼ି, ଗୁଛା ପତ୍ର ଲୁକି ଲୁକି କରି ମାରୁଥିଲା ନିଆଁ ଖାରି। ନଦୀ ଗଲେ ମି ପାସ୍କେ ଯେନ୍ତା ଫିକି ନେଲା ଝଟ କରି, ପହଞ୍ଚିଲା ବିଡ଼ି ଗୁଛା ଉପରେ ପଡ଼ି ଜଲ୍ଲା ଦର୍ଶନ କରି। ତ ଆଜ୍ଞା ମାନେ ମୋର ଇନୁ କହିବାର ଅଛେ ଯେ ଅଜା ଯୋଗେ ଥିଲେ ଆମ ଗଛ ଗୋଟେ ଫଲ୍କେ ଖାଇବା ନାତି, ଜଙ୍ଗଲ ଜନ୍ତୁ ଜଙ୍ଗଲ ରହିବେ ଗାଁକେ ନା ପତେ ହାତୀ, ଜଙ୍ଗଲ ରହିଲେ ମଙ୍ଗଲ ଚଲ୍ବା ମଙ୍ଗଲ ଚଲ୍ଲେ ବର୍ଷା, ସୁନାର ଖେଲ ଆମର ହସି ଉଠ୍ବା ଖାଇମା ଭାତ ଗର୍ଷା, ଜୀବ ଜନ୍ତୁ ଚରେଇ ଚିରଗୁଣ ସବେ ପାଇବେ ଚରା, ଯେତେ ବର୍ଷାକେ ନା ପଡ଼େ ଆରୁ 50 ଡିଗ୍ରୀ ଖରା। ଠିକ୍ କହୁଛେ କି ଭୁଲ କହୁଛେ ଯେ ମୋର କଥା ଟିକେ ଭାବ, ଏକ ପେଡ ମାଟି ନାମ ତବେ ଗଛ ଗୁଟେ ଗୁଟେ ଜଗ, ତବେ ଗଛ ଗୁଟେ ଗୁଟେ ଜଗ, ତବେ ଗଛ ଗୁଟେ ଗୁଟେ ଜଗ।
0: ବହୁତ ବଢିଆ ଆଜ୍ଞା, ବହୁତ ହି ଠିକ୍ କହୁଛନ୍। ଆମର ଶ୍ରୋତାମାନେ ନିଶ୍ଚିତ ଭାବେ ସେଟା ହୃଦୟଙ୍ଗମ କରୁଛନ୍। ଗଛ ଆମେ ଲଗାମା, ବର୍ଷା ଦିନ ଆଏ, ଏଇଟା ସମୟ ଆଏ। ଆମର କାର୍ଯ୍ୟକ୍ରମର ତ ଗୀତ ଶୁଣବାର ଲାଗି ଫୋନ୍ କରିଥିଲେ, ତ ଆପଣଙ୍କର ମନ ପସନ୍ଦର ଗୀତଟା ଶୁଣି ନଉନ୍।
1: ଧନ୍ୟବାଦ।
0: ଆଜ୍ଞା ଆଜ୍ଞା,
1: ନମସ୍କାର।
0: ନମସ୍କାର।

0: ବଢ଼ି ବି ହେସି, ଇ ଟାଇମ୍ ଥି ସତର୍କ ରହିବାର ବି ଜରୁରୀ ଆଏ। ତ ଆମର କାର୍ଯ୍ୟକ୍ରମ ମାଧ୍ୟମ ଥି ଶ୍ରୋତାମାନଙ୍କୁ ଆପଣ କାଣା କହିବାର ଲାଗି ଚାହିଁବେ?
1: ଆଜ୍ଞା, ଡେଡିକେଟ୍ କରିବେ।
0: ଆଜ୍ଞା ଆଜ୍ଞା,
1: ଆପଣଙ୍କୁ ତ ଆଜ୍ଞା ପ୍ରଥମରୁ କର୍ମା।
0: ଧନ୍ୟବାଦ ଆଜ୍ଞା।
1: ତାପରେ ଆମର ଆଜ୍ଞା ପୁରୁଣା ଆମର ଅଛନ୍ତି ଆପଣଙ୍କ ଅନୁଷ୍ଠାନ ତେଜସ୍ୱୀ ମିଶ୍ର ଆଜ୍ଞା, ସେ ବି ବହୁତ ପରିଚିତ ମୋର ସାଙ୍ଗେ, ତାଙ୍କୁ ବି ଡେଡିକେଟ୍ କରିବେ।
0: ଆଜ୍ଞା ଆଜ୍ଞା।
1: ଆଉ ଆପଣଙ୍କର ଅନୁଷ୍ଠାନ ଯେତିକି କର୍ମକର୍ତ୍ତା ଅଛନ୍ତି ତାଙ୍କୁ ଡେଡିକେଟ୍ ଆଜ୍ଞା।
0: ଆଜ୍ଞା।
1: ତାପରେ ମୋର ଜୀବନ ସାଥୀ ଆଜ୍ଞା ଅଛନ୍ କୋଥଳୀ ମିଶା ହଉ
0: ଆଜ୍ଞା,
1: ଦୁଇଟା ଝିଅ ଆଜ୍ଞା, ସ୍ୱପ୍ନା ସୋନାଲି, ଆଉ ଆମର ନାତିଆ ଅଛେ କାନା
0: ଆଜ୍ଞା।
1: ତାପରେ ମୋର ନାନୀ ଅଛେ ଆଜ୍ଞା ସରୋଜ କୁମାରୀ ସାହୁ, ସରୋଜ କୁମାରୀ ସମ୍ବଲପୁରରେ। ମୋର ଭାଇଟେ ବି ଅଛି ସମ୍ବଲପୁରରେ ସୁଶାନ୍ତ କୁମାର ସାହୁ। ଭାଇ ବୋଉ ଅଛନ୍ ଆଜ୍ଞା ଦୀପ୍ତି ସାହୁ, ଆଉ ଭୀମଚାନ୍ ଦାଦା ଆମର ଅଛନ୍ ଧନୁପାଲିନ, ତାଙ୍କର ୱାଇଫ୍ ଅଛନ୍ ଆଜ୍ଞା ପ୍ରଭାତି ସାହୁ, ରାଜକୃଷ୍ଣ ମହାରଣା ବି ଆଜ୍ଞା ଅଛନ୍ ଆମର ପାଣିଗୁଚାନ, ତାଙ୍କର ୱାଇଫ୍ ଆମର ନାନୀ ରତ୍ନ ନାନୀ, ଶ୍ୱେତା ତାଙ୍କ ଝିଅ ବିକି ବାବୁ, ଆଉ ସ୍ୱର୍ଣ୍ଣପ୍ରଭା ଭଉଣୀ ଆମର ଅଛନ୍ କଟାପାଲିରେ ଆଜ୍ଞା, ସେ ବି ନିୟମିତ ଶ୍ରୋତା। ତାଙ୍କର କମ୍ ଅବଶ୍ୟ ନାଇଁ ଲାଗ୍ବା ହେଲେ ବି ତାଙ୍କୁ ଡେଡିକେଟ୍ ସମସ୍ତେ ଆମେ କରୁଛୁ। ତାପରେ ମୋର ଶ୍ୱଶୁର ଘର ଆଜ୍ଞା ସେଟା କଟାପାଲିନୁ, ମୋର ସାଙ୍ଗେ ଫୋନ୍ କଣ୍ଟାକ୍ଟ ବି ଅଛି ତାଙ୍କର। ଚିତ୍ତରଞ୍ଜନ ଆଜ୍ଞା ଡାଲବିନ, ସେ ବି ନିୟମିତ ଶ୍ରୋତା। ତାଙ୍କର ୱାଇଫ୍ ସତ୍ୟ ଭାମା ପୁରୋହିତ, ସେ ସି ରୋହତା, ଆଉ ଠାକୁର ପୁରୋହିତ, ସବୁ ଡାଲବିର। ତାପରେ ଅଛନ୍ ଆଜ୍ଞା ଆମର ହେଲୋ ଅନୁରୋଧର ନିୟମିତ ଶ୍ରୋତା ପଞ୍ଚାନନ ପଞ୍ଚୁଆ ପଞ୍ଚବିହାର, ରବୀନ୍ଦ୍ରନାଥ ମେହର, ଗରିବ କର୍ଣ୍ଣ, ଏମିତି ସମସ୍ତେ ଆଜ୍ଞା ପୁରୁଣା ଶ୍ରୋତା ବହୁତ ଅଛନ୍। ମେହର ଫ୍ୟାମିଲି ଆଜ୍ଞା ବେଶୀ ଅଛନ୍, ସମସ୍ତ ସବୁ ମେହର ମାନଙ୍କୁ ଡେଡିକେଟ୍ କରିବେ। ତାପରେ
0: ଆପଣ ଯେଉଁମାନଙ୍କର ନାଁ କହିଲେ ଆଉ ଯେଉଁମାନଙ୍କୁ ସୁର ନାଇଁ ଭି ପକାବାର, ସମସ୍ତେ ମିଶିକରି ଆପଣଙ୍କର ମନ ପସନ୍ଦର ଗୀତଟା ଶୁଣି ନେଉନ। ଆମର କାର୍ଯ୍ୟକ୍ରମକେ ଫୋନ୍ କରିଥିବାରୁ ଆପଣଙ୍କୁ ଧନ୍ୟବାଦ। ନମସ୍କାର,
1: ନମସ୍କାର ଆଜ୍ଞା, ନମସ୍କାର।

0: ହ୍ୟାଲୋ, ଆକାଶବାଣୀ ସମ୍ବଲପୁର ହାଲୋ ଅନୁବାଦ
1: ନମସ୍କାର।
0: କାର୍ଯ୍ୟକ୍ରମ। ନମସ୍କାର ଆଜ୍ଞା, ପରିଚୟ ଦିଅନ୍ତୁ।
1: ବର୍ତ୍ତମାନ ପ୍ରମୋଦ ବାଗ।
0: ପ୍ରମୋଦ ଆଜ୍ଞା, ଆମର କାର୍ଯ୍ୟକ୍ରମକେ ଆପଣଙ୍କୁ ବହୁତ ବହୁତ ସ୍ୱାଗତ। କହୁନ୍ ଆଜି କାର୍ଯ୍ୟକ୍ରମ ଥି କେନ୍ ଗୀତ ଶୁଣବେ? ଆଜ୍ଞା ଆଜ୍ଞା, ଟାଇଟିଲ ଟ୍ରେକ୍ଟା ଶୁଣବେ। ଆଜ୍ଞା ଆଜ୍ଞା, ଆଉ କହୁନ୍ ଆଜ୍ଞା, ଆପଣଙ୍କର ଆଡ଼େ ବର୍ଷା ବର୍ଷି ହଉଛେ? ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା, ବର୍ଷା ଆଜ୍ଞା ଯେତେ ଉପକାର କରସି, ପାନି ଅତକା ହେଲେ ତାର ଉଲ୍ଟାଟା ବି ଅଛେ ଆଜ୍ଞା। କିନ୍ତୁ ଗରମ ନୁ ମୁକ୍ତି ଦେଇଛେ ଆମକୁ, ବର୍ଷା ନାଇଁ ହେଲେ ଫେର ଫସଲ ବି ନାଇଁ ହୁଏ। ଆଜ୍ଞା ଆଜ୍ଞା ଆଜ୍ଞା, ଆଉ ଆମର କେନ୍ କେନ୍ କାର୍ଯ୍ୟକ୍ରମ ଆପଣ ଶୁଣସନ୍?
1: ସବୁ କାର୍ଯ୍ୟକ୍ରମ ଭଲ ଲାଗ୍ସି, ସବୁ ଚାଲିଛି। ଆପଣଙ୍କ ଚିଠି କାର୍ଯ୍ୟକ୍ରମ ଇଟା ଅନୁରୋଧ
0: ଆଜ୍ଞା,
1: ଜାଣି ଯେନ୍ ତ ଆର ଗୋଟେ କଥା ବହୁତ ଭଲ ଲାଗ୍ସି, ସବୁଦିନ ଗୋଟେ ଗୋଟେ ଯେନ୍ ଅନୁରୋଧ ମାନେ ହେଲା ବି ଆର ଭଲ ହେଲା ଏଇଟା।
0: ଆଜ୍ଞା ଆଜ୍ଞା ଆଜ୍ଞା,
1: ବୁଧବାର ଦିନ ଓଡ଼ିଆ ହିନ୍ଦୀ କଥା ହେଇଥିଲା ସେଦିନ ହେଲା, ତାପରେ ମଙ୍ଗଳବାର ଦିନ ଫେରେ ରହୁଛି ସେଟା ହେଲା।
0: ଆଜ୍ଞା ଆଜ୍ଞା, ଆପଣ ମାନେ ସବୁ ଆମର କାର୍ଯ୍ୟକ୍ରମ ମାନଙ୍କୁ ପସନ୍ଦ କରୁଛନ୍, ଆପଣଙ୍କର ଚାହିଦା ବଢ଼ୁଛେ, ଆପଣ ମାନେ କହୁଛନ୍, ତ ଆପଣଙ୍କ ରୁଚି ମୁତାବକ ଆମର କେନ୍ଦ୍ରର କର୍ମକର୍ତ୍ତା ମାନେ ଚେଷ୍ଟା କରୁଛନ୍ ଆପଣଙ୍କର ଇସବୁ ଜିନିଷକେ ପୂରଣ କରବାର୍ ଲାଗି, ଯାହା ବି ଆପଣଙ୍କ ରୁଚି ରହିଛେ ସେଇ ହିସାବରେ କାର୍ଯ୍ୟକ୍ରମ ପ୍ରସ୍ତୁତ କରିକରି ପ୍ରଚାର କରବାର୍ ଲାଗି ଆପଣମାନେ ପସନ୍ଦ କରୁଛନ୍। ସେଥିର୍ଲାଗି ଆପଣମାନଙ୍କୁ ଧନ୍ୟବାଦ, ଏନ୍ତା ଭଲ ପାଇବାଟା ଦଉଥାଉନ୍, ଆମର କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣୁଥାଉନ୍, ଆଉ ଆପଣଙ୍କର ମନ ପସନ୍ଦର ଗୀତଟା ଶୁଣି ପକଉନ୍।
1: ନମସ୍କାର ଆଜ୍ଞା।
0: ନମସ୍କାର।

0: ହ୍ୟାଲୋ, ଆକାଶବାଣୀ ସମ୍ବଲପୁର, ହ୍ୟାଲୋ, ଅନୁରୋଧ କାର୍ଯ୍ୟକ୍ରମ।
1: ଜୁହାର ଆଜ୍ଞା।
0: ନମସ୍କାର ଆଜ୍ଞା, ଜୁହାର। ଆମର କାର୍ଯ୍ୟକ୍ରମକେ ଆପଣଙ୍କୁ ସ୍ୱାଗତ। କହୁନ୍, କିଏ କହୁଛନ୍?
1: ଲୋକଲା ଗାଁ କୁମାରୀ ନ ପ୍ରଶାନ୍ତ କୁମାରୀ କହୁଛି ଆଜ୍ଞା।
0: ପ୍ରଶାନ୍ତ ଆଜ୍ଞା, ଆମର କାର୍ଯ୍ୟକ୍ରମକେ ଆପଣଙ୍କୁ ସ୍ୱାଗତ। କହୁନ୍, ଆମର କାର୍ଯ୍ୟକ୍ରମ ଥି ଆଜି କିଏ ଓଡ଼ିଆ ଗୀତ ଶୁଣବେ?
1: ଆଜି ଶୁଣମା ବଳିଦାନର ଗୀତ ନେଇ ଯାରେ ମେଘ ମୋତେ ସେ ଗୀତ ଶୁଣମା।
0: ଆଜ୍ଞା ଆଜ୍ଞା, ଇ ଗୀତ ଶୁଣବାର ପଛଆଡ଼େ କିଛି ମଧୁର ସ୍ମୃତି?
1: ଆମର ଅଛନ୍ ଜଣେ ଅଛନ୍, ଆଉ ନାନୀ ଅଛନ୍, ସେମାନେ ଗୀତ ଗାଏସନ୍।
0: ଆଜ୍ଞା ଆଜ୍ଞା,
1: ଗୀତ ଡେଲିକେଟ୍ କର୍ମା ପ୍ରଦୀପ ବିଶି ଆଜ୍ଞା ଆଉ କସ୍ତୁରୀ ବିଶି।
0: ଆଜ୍ଞା ଆଜ୍ଞା, ନିଶ୍ଚୟ ନିଶ୍ଚୟ ଆଜ୍ଞା, ଆପଣ ଯେନ୍ ମାନଙ୍କ ନାଁ ଉଲ୍ଲେଖ କଲେ
1: ସେଥିଲାଗି ତାହାକୁ ଗୀତ ସ୍ପେଶିଆଲ ଡେଲିକେଟ୍।
0: ଆଜ୍ଞା ଆଜ୍ଞା, ବହୁତ ସୁନ୍ଦର ଗୀତ, ନିଶ୍ଚିତ ଭାବେ ଆପଣ ଯାହାଙ୍କୁ ସମର୍ପିତ କରିଛନ୍ ସେମାନଙ୍କୁ ଶୁଣାମା। ଆପଣ ବି ଶୁଣୁନ୍ ଆପଣଙ୍କର ମନ ପସନ୍ଦର।
1: ସମର୍ପିତ କର୍ମା ଏ ଗୀତଟା।
0: ଆଜ୍ଞା ଆଜ୍ଞା,
1: ପୁଷ୍ପାଞ୍ଜଳି ଖମାରୀ, ପୁଷ୍ପାଞ୍ଜଳି ମେହେର, ରୋହିଣୀ ମେହେର, ରୁଦ୍ରାଣୀ ଇନ୍ଦ୍ରାଣୀ ମେହେର, ଆଉ ଆମର ପଟେଲ ପାନ ଦୋକାନର ସବୁ ଶ୍ରୋତା, ଲକ୍ଷ୍ମୀ ପ୍ରସାଦ ଦାସ, ନଳିନୀ ଦାସ, ପ୍ରମିଳା ସେଠ, ରାମଚନ୍ଦ୍ର ସେଠ, ଆଉ ଗୋବିନ୍ଦ ସେଠ କି ଗୋବିନ୍ଦ ପଟେଲ, ଆଉ ଆମର ଅଛନ୍ ଇଏ ଗୋଲକ ପ୍ରଧାନ ଆଜ୍ଞା ବରଗଡ଼ର, ଆଉ ଲୋକନାଥ ପ୍ରଧାନ, ଲୋକନାଥ ସାହୁ, ତାପରେ ଆମର ଅଛନ୍ ଇଏ କାହିଁକି ଠିକ ଅଛି ଟିକେ ଆଉ ଜଣେ ଆମ ସାଙ୍ଗେ ଯୋଡ଼ି ହଉଛନ୍ତି, ଟିକେ କହି ଟିକେ ଦେଖୁନ୍।
0: ଆଜ୍ଞା,
2: The person you are speaking with has put your call on hold. Please stay on the line. ଆପଣ ଯେଉଁ ବ୍ୟକ୍ତିଙ୍କ ସହ କଥା ହେଉଛନ୍ତି ସେ ଆପଣଙ୍କ କଲ୍ କୁ ହୋଲ୍ଡ ରେ

0: ଅଛନ୍ତି। ଦୟାକରି କିଛି ସମୟ
1: ଆମ କାର୍ଯ୍ୟକ୍ରମରେ ଯୋଡି ହୋଇଥିବା ଶ୍ରୋତା ବୋଧେ ଲାଇନଚ୍ୟୁତ ହୋଇଯାଇଛନ୍ତି। ନିଶ୍ଚିତ ଭାବରେ ସେ ଯେଉଁ ଗୀତଟି ପସନ୍ଦ କରିଛନ୍ତି ସେ ଗୀତଟିକୁ ଆମେ ଶୁଣେଇବୁ। ହ୍ୟାଲୋ ହ୍ୟାଲୋ ଆଜ୍ଞା ହ୍ୟାଲୋ ଆଜ୍ଞା, ଆପଣଙ୍କର ମନପସନ୍ଦର ଗୀତଟି ଶୁଣି ନିଅନ୍ତୁ ଏବଂ ଆପଣ ଯେଉଁମାନଙ୍କୁ ସମର୍ପିତ କରିବା ପାଇଁ ଉଲ୍ଲେଖ କରିଛନ୍ତି ନାଁ ଗୁଡ଼ିକ ତାଙ୍କ ସହିତ ମଧ୍ୟ ଶୁଣନ୍ତୁ ଏହି ଗୀତଟି।
2: ନମସ୍କାର ଆଜ୍ଞା, ଜୁହାର।
1: ନମସ୍କାର।

0: ନମସ୍କାର ଆଜ୍ଞା, ଆମର କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ। କୁହନ୍ତୁ, କିଏ କହୁଛନ୍ତି?
1: ଆଜ୍ଞା, ମୁଇଁ ସୁବଲ କୁମାର ସାହୁ କହୁଥିଲି, ଗ୍ରାମ ପୋଷ୍ଟ ପଣ୍ଡି ଭାଜା ବିଜେପୁର ଜିଲ୍ଲା ବରଗଡ଼ରୁ। ଆଜ୍ଞା, ଆର କେନ୍ତା ଅଛନ୍? ଆଜ୍ଞା
0: ଆଜ୍ଞା, ମୁଇଁ ଆଉ ଆମର ଆକାଶବାଣୀ ସମ୍ବଲପୁର କେନ୍ଦ୍ରର ସମସ୍ତ କର୍ମକର୍ତ୍ତା ବହୁତ ଭଲ ଅଛୁ। ଆଜ୍ଞା, ଆପଣ କହୁନ୍, ଆପଣ କେନ୍ତା ଅଛନ୍, ଆପଣଙ୍କର ପରିବାର
1: ଆମେ ବି
0: ବାକି
1: ଏକଦମ
0: ସମସ୍ତେ
1: ବଢ଼ିଆ ଅଛୁ,
0: କେନ୍ତା
1: ମସ୍ତ
0: ଅଛନ୍?
1: ଅଛୁ ଆଜ୍ଞା। ଆଉ ଇହାଦେ ତ ଚାଷ କାମ ଚାଲିଛେ, ବର୍ଷା ବି କାନୁ ଇଟା ହେଲା ନାଇଁ ଚାଲବାର।
0: ଆଜ୍ଞା ଆଜ୍ଞା, ବର୍ଷା ଦିନ ଆଏ ତ ନିଶ୍ଚିତ ଭାବେ ବର୍ଷା ହେବାର କଥା, ଆଉ
1: ଆଜ୍ଞା,
0: ବର୍ଷା ଦିନେ ଆଜ୍ଞା ଚାଷ କାମ ବହୁତ ଭଲ କଥା ଏ କରୁଛନ୍ ଆପଣମାନଙ୍କର ଲାଗି, ତ ଆମେ ଆଜ୍ଞା ବର୍ଷ ସାରା ଖାଦ୍ୟ ପାଇପାରୁଛୁ। ଆଜ୍ଞା, ଆଉ
1: ଆଜ୍ଞା,
0: କହୁନ୍, କାର୍ଯ୍ୟକ୍ରମ କି ଆଜକା?
1: ତାଙ୍କର ସାଙ୍ଗେ କଥା ଲାଗୁ ନାହିଁ, ସେ ଗୀତଟା କହିବେ। ଆଜ୍ଞା
0: ଆଜ୍ଞା ଆଜ୍ଞା, ହ୍ୟାଲୋ
2: ହ୍ୟାଲୋ, ନମସ୍କାର
0: ନମସ୍କାର ଆଜ୍ଞା, ପରିଚୟ ଦେଉନ ଆଜ୍ଞା।
2: ହଁ, ମୁଇଁ ରାଧାକାନ୍ତ ଭୋଇ କହୁଛେ, ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଜାଲପାଲିରୁ।
0: ଆଜ୍ଞା ଆଜ୍ଞା, ଆମର କାର୍ଯ୍ୟକ୍ରମ କି ଆପଣଙ୍କୁ ସ୍ୱାଗତ। ଆଜ୍ଞା କହୁନ୍, ଆଜକା କାର୍ଯ୍ୟକ୍ରମ ଥି କେନ୍ ଗୀତ ଶୁଣବେ?
2: ଆଜି ଭକ୍ତ ସାଲ ବେଗର ତାରିବା ସକତି ଅଛି, ଯଦି ତୋର ହେଗିତଟା ଶୁଣମା।
0: ଆଜ୍ଞା ଆଜ୍ଞା ଆଜ୍ଞା, ରଥଯାତ୍ରା ଯେତେବେଳେ ଚାଲିଛି, ମହାପ୍ରଭୁଙ୍କର ଦର୍ଶନ ସମସ୍ତେ କରୁଛନ୍ତି, ତ ନିଶ୍ଚିତ ଭାବେ ଆମେ କାର୍ଯ୍ୟକ୍ରମ ମାଧ୍ୟମରେ ଗୀତ ତ ଶୁଣିପାରିବା। ଆଜ୍ଞା, ଆଉ କୁହନ୍ତୁ, ଆମର ଅନ୍ୟ କେଉଁ କେଉଁ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ଶୁଣୁଛନ୍ତି?
2: ଆମର ତ ସବୁ କାର୍ଯ୍ୟକ୍ରମ ଶୁଣୁଛୁ, ଖୋଲା ଝରକା, ତାପରେ ଆମର ଅନୁରୋଧର ଗୀତ ମାନେ ହେଲା କିଷାନ ଇରା ଚାଷର ହାଲ, ତାପରେ ଆମର କୃଷି ସଂସାର କାର୍ଯ୍ୟକ୍ରମ ଯୁବବାଣୀ।
0: ଆଜ୍ଞା ଆଜ୍ଞା,
2: ଭଲ ଲାଗୁଛେ।
0: ଆଜ୍ଞା
2: ଆଜ୍ଞା, ମାନେ ବି ଯେନ୍ ପ୍ରଚାର କରୁଛନ୍ ସେଟା ବି ଭଲ ଲାଗୁଛେ।
0: ଆଜ୍ଞା, ଆପଣମାନଙ୍କୁ ଆମର କେନ୍ଦ୍ରରେ ପ୍ରଚାରିତ କାର୍ଯ୍ୟକ୍ରମ ମାନେ ଭଲ ଲାଗୁଛେ, ଆପଣ ମାନେ ପ୍ରଶଂସା କରୁଛନ୍, ଧନ୍ୟବାଦ ସେଥିଲାଗି।
2: ଆମେ ସବୁ ଧର ସବୁ ବାଲି ଦଉଛୁ ଟିକେ ଚିଠି ମାନେ ବି।
0: ଆଜ୍ଞା ନିଶ୍ଚୟ ନିଶ୍ଚୟ ଦଉନ୍, ସେ ଚିଠିଟା ହିଁ ତ ଆଜ୍ଞା ଆମର ସମ୍ପର୍କ ମଜବୁତ କରୁଛି ଆପଣମାନଙ୍କର ସାଙ୍ଗେ। ଆଜ୍ଞା ଆଜ୍ଞା,
1: ଚିଠି ପତ୍ର ଦୁଇଥର ହେଲା ନ ପାଇବାର। ଆଜ୍ଞା
0: ଆଜ୍ଞା,
1: ମୋ ଚିଠି ପତ୍ର ଦୁଇଟା ଚିଠି ଦୁଇ ସପ୍ତାହ ହେଲା ନ, ମୋର ଚିଠି ନ ପାଇବାର, ଟିକେ ଆଜ୍ଞା
0: ନିଶ୍ଚୟ ନିଶ୍ଚୟ। ଆଜ୍ଞା, ଆପଣ ଯଦି ଆମର କେନ୍ଦ୍ରର କାର୍ଯ୍ୟକ୍ରମ ବାବଦେ ମତାମତ ଲେଖିକରି ପଠେଇଛନ୍ ବେଲେ ନିଶ୍ଚୟ ଆପଣଙ୍କର ଚିଠି ସାମିଲ ହେବା। ଆଜ୍ଞା ଆଜ୍ଞା ଆଜ୍ଞା, ନିଶ୍ଚୟ ନିଶ୍ଚୟ ଆପଣମାନଙ୍କର ଇ କଥାଟା ଆମେ ଆପଣ ମାନେ ଯଦି ଚିଠି ଦେଇଛନ୍ ତ କାର୍ଯ୍ୟକ୍ରମ ଥି ନିଶ୍ଚିତ ସାମିଲ ହେବା। ଆମେ ନିଶ୍ଚୟ ଆମର କାର୍ଯ୍ୟକ୍ରମ ମାଧ୍ୟମରେ ଆମର କର୍ତ୍ତୃପକ୍ଷଙ୍କୁ ଏଇଟା ଜଣଉଛୁ, ଧ୍ୟାନ ଦେବେ, ଆପଣମାନଙ୍କର ଚିଠି ନିଶ୍ଚୟ ସାମିଲ ହେବା। ଆଉ ଆଜି କାର୍ଯ୍ୟକ୍ରମରେ ଆପଣ ଯେନ୍ ଗୀତ ଶୁଣବାର୍ ଲାଗି କହୁଛନ୍, ସେ ଗୀତ ଶୁଣିପକନ୍। ଆଜ୍ଞା,
1: ଆଉ ଗୀତଟା ଡେଡିକେଟ୍ କରମା ଆଜ୍ଞା, ଡେଡିକେଟ୍ ନେ କଲେ ତ ମଜା ନେନ।
0: ଆଜ୍ଞା, କାହାକୁ ସମର୍ପିତ କରିବେ କହୁନ୍?
1: ଆଜି ଗୀତଟା ସ୍ପେଶାଲ ଆପଣଙ୍କୁ ସମର୍ପିତ। ଆଜ୍ଞା
0: ଧନ୍ୟବାଦ। ଆଜ୍ଞା ଧନ୍ୟବାଦ,
1: ଧନ୍ୟବାଦ ଆକାଶବାଣୀ ସମ୍ବଲପୁର ସବୁ କର୍ମକର୍ତ୍ତା, ଆଉ ତାର ସାଙ୍ଗେ ଆମର ଶ୍ରୋତା ମାନେ ହେଲେ ହରେଶ କୁମାର ପରୁଆ, ଯଶବନ୍ତ ପାୟକ, କରମ ସାନି ସାହୁ, ଚୈତନ୍ୟ ପଟେଲ, ଆଉ ସ୍ପେଶାଲ ଡେଡିକେଟ୍ କୁମାରୀର ଦାଦା ଜୟଗୋପାଳ ବେହେରା, ତାଙ୍କର ଲାଗି ଗୀତଟେ
0: ଆଜ୍ଞା
1: ସେଟାକୁ ସ୍ପେଶାଲ ଡେଡିକେଟ୍। ତାପରେ ଆମର ଅଛନ୍ ସେବାରାମ ମେହର, ମୁରଲୀ ମେହର, ରବୀନ୍ଦ୍ରନାଥ ମେହର, ଶଙ୍କର ମେହର, ଦେବରାଜ ମେହର, ସତ୍ୟମା ମେହର, ଲିଙ୍ଗରାଜ ମେହର, ଲୋକନାଥ ସାହୁ, ଲୋକନାଥ ପ୍ରଧାନ, ଭକ୍ତଚରଣ ଭୋଇ, ଆମର ଏଇ ରାଧାକାନ୍ତ ଭୋଇ, ତାପରେ ପଞ୍ଚାନନ ପଞ୍ଚବିହାର, ଉପେନ୍ଦ୍ର ସୁନା, ଆମର ହେଲେ ପ୍ରଶାନ୍ତ କୁମାରୀ, ଜୟଗୋପାଳ ବେହେରା, ଲକ୍ଷ୍ମୀନାରାୟଣ ବାଘ, ଆମର ପରମାନନ୍ଦ କିଷାନ, ସତପୁରାକର, ଦୀକ୍ଷା ଗୋପାଳ, ଚୁମ୍କି କୁସୁମ, ଗୀତାଞ୍ଜଳି ସାହୁ, ସସ୍ମିତା ରଥ, ଆହୁରି ଯାହା ଯାହା ନାଁ ମାନେ ଛାଡ଼ି ବି ହେଇଥିବା ଆଜ୍ଞା, ସମସ୍ତଙ୍କୁ ସମସ୍ତଙ୍କୁ ଗୀତା।
0: ନିଶ୍ଚୟ ନିଶ୍ଚୟ ଆଜ୍ଞା, ଆପଣ ଯେନ୍ମାନଙ୍କ ନାଁ ଉଲ୍ଲେଖ କଲେ ଆଉ ଯେନ୍ମାନଙ୍କୁ ସୁର ନାଇଁ ବି ପକେଇ ପାରିଲେ, ସମସ୍ତେ ମିଶିକରି ଆପଣଙ୍କର ମନ ପସନ୍ଦ ଗୀତକେ ଶୁଣୁନ୍। ଆମର କାର୍ଯ୍ୟକ୍ରମକେ ଫୋନ୍ କରିଥିବାନୁ ଆପଣଙ୍କୁ ଧନ୍ୟବାଦ।
2: ନମସ୍କାର
1: ନମସ୍କାର, ଜୁହାର ଆଜ୍ଞା,
0: ନମସ୍କାର ଜୁହାର।

ଏଇଠି ଶେଷ ହେଲା ଆଜିର ଅନୁରୋଧରେ ଓଡ଼ିଆ କଥାଚିତ୍ରର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଅନୁରୋଧ। ଆଜିର କାର୍ଯ୍ୟକ୍ରମକୁ ଉପସ୍ଥାପନା କଲି ମୁଁ ସଙ୍ଗୀତା ସାହୁ। ବୈଷୟିକ ସହଯୋଗିତା କଲେ ସତ୍ୟରଞ୍ଜନ ପଣ୍ଡା ଏବଂ ଲକ୍ଷ୍ମୀନାରାୟଣ ଦାସ। ଆପଣମାନେ ମଧ୍ୟ ଆପଣମାନଙ୍କର ମନପସନ୍ଦର ଓଡ଼ିଆ କଥାଚିତ୍ରର ଗୀତ ଶୁଣିବା ପାଇଁ ପ୍ରତି ସପ୍ତାହ ବୁଧବାର ସକାଳ 9-10 ମଧ୍ୟରେ ଆମ କାର୍ଯ୍ୟକ୍ରମକୁ ଯୋଗାଯୋଗ କରନ୍ତୁ। ଆମ କେନ୍ଦ୍ରର ଟେଲିଫୋନ୍ ନମ୍ବର ଦ୍ୱୟ 0663241231 ଏବଂ 0663241240 ଯୋଗେ। ନମସ୍କାର।

ଆପଣମାନେ ଶୁଣୁଛନ୍ ଓଡ଼ିଆ ସିନେମା ଗୀତର କାର୍ଯ୍ୟକ୍ରମ। ଇହାଦେ ଆପଣମାନଙ୍କର ଲାଗି ଗୋଟିଏ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ର ନ ଆବଶ୍ୟକ ଥିବା କିସାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନାର ଲାଗି ଆଗ୍ରହୀ ଯୁବକ ଆର୍ ଯୁବତୀମାନଙ୍କନୁ ଦରଖାସ୍ତ ଆହ୍ୱାନ କରାଯାଉଛେ। ଏଥିର୍ଲାଗି ଯୋଗ୍ୟତା ହେଲା କିସାନ ସାହିତ୍ୟ ଆର୍ ସଂସ୍କୃତି ବିଷୟଥି ପର୍ଯ୍ୟାପ୍ତ ଜ୍ଞାନ ଥିବାର ଆବଶ୍ୟକ। କିସାନ ଉପଭାଷାଥି ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ। ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କର ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତତୁର୍ଦ୍ଧ ହୋଇଥିବାର ଆବଶ୍ୟକ। ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କର କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବାର କଥା। ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କର ବୟସ ଜୁନ୍ ମାସର 16 ତାରିଖ 2026 ସୁଦ୍ଧା 20-50 ବର୍ଷ ଭିତରେ ହୋଇଥିବାର ଦରକାର। କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ। ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଦା କାଗଜଥି ନିଜର ନାଁ, ଠିକନା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଆର୍ ମୋବାଇଲ ନମ୍ବର ସାଙ୍ଗେ ଆଧାର ନମ୍ବର ଆଦି ବିବରଣୀ ଦେଇକରି ଇମେଲ ଆଇଡି sambalpur.co@gmail.com ଥି ଆବେଦନ କରିପାରିବେ, ନାଇଲେ ଡାକ ଯୋଗେ ପଠାଇ ପାରିବେ। ଆବେଦନ ପତ୍ର ସାଙ୍ଗେ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ଯୋଡ଼ି କରି ବୟସ, ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ଲାଗି ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ଯୋଡ଼ିବେ। ନିର୍ଦ୍ଧାରିତ ଫି ବାବଦକେ ପ୍ରାର୍ଥୀ ବା ପ୍ରାର୍ଥିନୀକେ 225 ଟଙ୍କା ଆଉ ଶତକଡ଼ା 18% GST ସାଙ୍ଗେ ମୋଟ 266 ଟଙ୍କା ଖାଲି NEFT ନେଫ୍ଟ ବା ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ। ପ୍ରସାର ଭାରତୀ ଆକାଉଣ୍ଟ ନମ୍ବର 1086170।

କମ୍ପାନୀ, କଚେରୀ ରୋଡ୍, ସମ୍ବଲପୁର, ପିନ୍କୋଡ଼୍ ହେଲା 7680001। ଆବେଦନ କରବାର ଶେଷ ତାରିଖ 15 ଅଗଷ୍ଟ 2026। ଫେର ଗାଏ କହୁଛେ, ଆବେଦନ କରବାର ଶେଷ ତାରିଖ 15 ଅଗଷ୍ଟ 2026। ମନେ ରଖବେ, ଇଟା ପୁରା ସାମୟିକ କାମ ଆଏ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାର୍ଥୀ କୃତକାର୍ଯ୍ୟ ହୋଇଥିବାର ପ୍ରାର୍ଥୀ ଆର୍ ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁସାରେ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବା। ସବିଶେଷ ବିବରଣୀ ଲାଗି କେନ୍ଦ୍ର ଟେଲିଫୋନ୍ ନମ୍ବର 0663-241-0961 ଯୋଗାଯୋଗ କରିପାରିବେ। ଫେର ଘାଏ ଟେଲିଫୋନ୍ ନମ୍ବର କହୁଛେ 0663-241-0961। ସୂଚନା ଏତିକି ରୀତି ସରିଲା। ଏଥର ସିନେମା କଥା ଦେଇଥିଲି ମା କୁ ସୋହମ ଆଉ ଶୈଳଭାମାଙ୍କର କଣ୍ଠତି ସୁନୁନି ଗୀତ, ଗୀତ ରଚନା ସ୍ୱାମୀ ଅରୂପନନ୍ଦ, ସଙ୍ଗୀତ ନିର୍ଦ୍ଦେଶନା କୃଷ୍ଣଚନ୍ଦ୍ର।

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା

0: କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଆପଣମାନେ ଶୁଣୁଛନ୍ ଓଡ଼ିଆ ସିନେମା ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନ। ଏହାଦେ ଆପଣମାନଙ୍କର ଲାଗି ଗୋଟେ ଖାସ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରନ ଆବଶ୍ୟକ ଥିବାର କିସାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନାର ଲାଗି ଆଗ୍ରହୀ ଯୁବକ ଯୁବତୀମାନଙ୍କ ନୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିଲାଗି ଯୋଗ୍ୟତା ହେଲା କିସାନ ସାହିତ୍ୟ ଓ ସଂସ୍କୃତି ବିଷୟଥି ପର୍ଯ୍ୟାପ୍ତ ଜ୍ଞାନ ଥିବାର ଆବଶ୍ୟକ, କିସାନ ଉପଭାଷାଟି ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତାନ ଏତକା ହେଇଥିବାର ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥୀଙ୍କର କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବା, ପ୍ରାର୍ଥୀ ବା ପ୍ରାର୍ଥୀଙ୍କର ବୟସ ଜୁନ୍ ମାସ 16 ତାରିଖ 2026 ତକ 20 ରୁ 50 ବଛର ଭିତରେ ହୋଇଥିବାର କଥା, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ରହୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଦା କାଗଜଟି ନିଜର ନାଁ, ଠିକନା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର, ମୋବାଇଲ ନମ୍ବର ଆଉର୍ ଆଧାର ନମ୍ବର ଆଦି ବିବରଣୀ ଦେଇକରି ଇମେଲ ଆଇଡି sambalpur.co@gmail.com ଥି ଆବେଦନ କରିପାରିବେ, ନାହିଁଲେ ଡାକ ଯୋଗେ ପଠାଇ ପାରିବେ। ଆବେଦନ ପତ୍ର ସାଙ୍ଗେ ଗୋଟେ ପାସପୋର୍ଟ ସାଇଜର ରଙ୍ଗୀନ ଫଟୋ ଯୋଡ଼ୁନ୍। ବୟସ ଆଉର୍ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ଲାଗି ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ବି ଯୋଡ଼ୁନ୍। ନିର୍ଦ୍ଧାରିତ ଫି ବାବଦକେ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଆଉ ଶତକଡ଼ା 18% GST ସାଙ୍ଗେ ମୋଟ 266 ଟଙ୍କା ଖାଲି NEFT ନେଫ୍ଟ ବା ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086170525257 IFSC କୋଡ୍ SBIN 00000059 ଥି ଜମା କରିବେ। ଆଉ ଆବେଦନ ପତ୍ରଟି ଟ୍ରାଞ୍ଜାକ୍ସନ୍ ନମ୍ବର ଆଉ ତାରିଖ ଦର୍ଶାବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କି ଉଞ୍ଝା କେନ୍ସି ଆକାରଥି ଫି ଗ୍ରହଣୀୟ ନୁହେଁ। ଆବେଦନ କରିବା ଠିକନା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ଼, ସମ୍ବଲପୁର। ପିନ୍କୋଡ଼ ହେଲା 768001। ଆବେଦନ କରିବାର ଶେଷ ତାରିଖ 15 ଅଗଷ୍ଟ 2026। ମନେ ରଖବେ ଇଟା ପୁରା ସାମୟିକ କାମ ଆଏ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଆର୍ ସାକ୍ଷାତକାର୍ତି କୃତକାର୍ଯ୍ୟ ହୋଇଥିବାର ପ୍ରାର୍ଥୀ ବା ପ୍ରାର୍ଥୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁସାରେ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବା। ସବିଶେଷ ବିବରଣୀ ଲାଗି କେନ୍ଦ୍ର ଟେଲିଫୋନ୍ ନମ୍ବର 0663241091 ଥି ଯୋଗାଯୋଗ କରିପାରିବେ। ସୂଚନା ଏତିକି ଥି ଶେଷ ହେଲା। ଇହାଦେ ଶୁଣୁନ୍ ସିନେମା ନାରୀ ନୁହେଁ ତୁ ନାରାୟଣୀ ନୁ କୁମାର ବାପିଙ୍କର କଣ୍ଠ ଥି ଏହି ଗୀତ। ଗୀତ ରଚନା ଓ ସଙ୍ଗୀତ ନିର୍ଦ୍ଦେଶନା ସ୍ୱରୂପ ନାୟକ।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: କାର୍ଯ୍ୟକ୍ରମର ଶେଷ ଗୀତ ଶୁଣୁନ୍। ସିନେମା କେହି ଜଣେ ଭଲ ଲାଗେରେ କଣ୍ଠ ଦେଇଛନ୍ ସୋନୁ ନିଗମ ଆଉର୍ ଇରା ମହାନ୍ତି। ଅରୁଣ ମନ୍ତ୍ରୀଙ୍କ ରଚନା, ଅଭିଜିତ ମଜୁମଦାରଙ୍କର ସଙ୍ଗୀତ ନିର୍ଦ୍ଦେଶନା।

ଇନୁ ଶେଷଲା ଓଡ଼ିଆ ସିନେମା ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ଏଥର ପ୍ରଚାର କରୁଛୁଁ ଗୋଟିଏ ହିନ୍ଦୀ ସିନେମା ଗୀତକ୍ରମ ଥି ଜୁଡ଼ୱା କଥା ଚିତ୍ରର ଗୀତ। ଗୀତ ରଚନା ଦେବ କୋହଲି, ସଙ୍ଗୀତ ନିର୍ଦ୍ଦେଶନା ଅନୁ ମଲ୍ଲିକ। କାର୍ଯ୍ୟକ୍ରମର ପହିଲା ଗୀତ ଶୁଣୁନ୍, କଣ୍ଠ ଦେଇଛନ୍ କୁମାର ସାନୁ ଆଉର କବିତା କୃଷ୍ଣମୂର୍ତ୍ତି।

ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ ଏସ୍ଏଚ୍ଜି ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, ଏସ୍ଆଇଆର୍ଡି କ୍ୟାମ୍ପସ୍, ୟୁନିଟ୍ 8, ଭୁବନେଶ୍ୱର।

0: ଶୁଣିଥିଲେ ପୂର୍ଣ୍ଣିମା ଆର୍ ଅନୁମଲ୍ଲିକ ଗାଇଥିବାର ଗୀତଟା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ ଶୁଣୁଛନ୍ ଗୋଟିଏ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ କ୍ରମଥି ଜୁଡ଼ୱା ସିନେମାର ଗୀତମାନେ।
1: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
0: ଇହାଦେ ଶୁଣନ୍ ଜୁଡ଼ା ସିନେମାର ଆର୍ ଗୋଟେ ଗୀତ ଗାଇଛନ୍ କୁମାର ସାନୁ ଆର୍ କବିତା କୃଷ୍ଣମୂର୍ତ୍ତି।

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ

ଶୁଣୁଥିଲେ ଅନୁ ମଲ୍ଲିକ ଗାଇଥିବାର ଗୀତଟା। ୟାଦେ ଶୁଣୁନ୍ କାର୍ଯ୍ୟକ୍ରମର ଶେଷେ ଅଭିଜିତ୍ ଆର୍ ପୂର୍ଣ୍ଣିମା ଗାଇଥିବାର ସିନେମାର ଏ ଗୀତଟା।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ ଶୁଣୁଛନ୍ କେତେଟା ସମ୍ବଲପୁରୀ ଗୀତ। ଇହାଦେ ଶୁଣୁନ୍ ପୀତାମ୍ବର ପୁଟେଲ ଗାଇଥିବାର ଗୀତମାନେ। ପହିଲା ଶୁଣୁନ୍ ଏ ଗୀତଟା ଲେଖିଛନ୍ ନୃସିଂହ ପ୍ରସାଦ ଗୁରୁ।

0: ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ଶେଷ ଶୁଣୁନ୍। କ୍ଷେତ୍ରମଣି ବିଭାରଙ୍କ ଲେଖାନୁ ଏ ଗୀତଟା ଗାଇଛନ୍ ପଙ୍କଜିନୀ ଗୁରୁ।
1: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର।

ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।

ଶୁଣୁଥିଲି କ୍ଷେତ୍ରମଣି ବିଭାଙ୍କ ଲେଖାନୁ ପଙ୍କଜିନୀ ଗୁରୁ ଗାଇଥିବା ଗୀତଟା। ଆପଣମାନେ ଶୁଣୁଥିଲେ କେତେଟା ସମ୍ବଲପୁରୀ ଗୀତ। ଆଜିର ଶିଳ୍ପୀମାନେ ଥିଲେ ଯୋଗାନନ୍ଦ ମେହେର, ପୀତାମ୍ବର ପୁଟେଲ ଆର୍ ପଙ୍କଜିନୀ ଗୁରୁ। ଗୀତମାନଙ୍କୁ ଲେଖିଥିଲେ ବିରଞ୍ଚୀ ନାୟକ, ଚକ୍ରଧର ମେହେର, ନୃସିଂହ ପ୍ରସାଦ ଗୁରୁ, ସତ୍ୟ ନାୟକ ଆର୍ କ୍ଷେତ୍ରମଣି ବିଭାର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଇହାଦେ ମୂଲ କରୁଛୁ ହିନ୍ଦୀ ସିନେମା ଗୀତକେ ନେଇକିରି ଆମର ସବୁଦିନିଆ କାର୍ଯ୍ୟକ୍ରମ ଖୋଲା ଚର୍କା।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ, ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ୍ SBIN00059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086175257 IFSC କୋଡ୍ SBIN00005 9। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ଼, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 2026 ଅଗଷ୍ଟ ମାସର 15 ତାରିଖ। ମନେ ରଖନ୍ତୁ, ଆବେଦନ କରିବାର ଶେଷ ତାରିଖ 2026 ଅଗଷ୍ଟ ମାସର 15 ତାରିଖ। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ

ପୂର୍ବପୁରୁଷନ ଚଲି ଆସୁଥିବାର ପରମ୍ପରା ହିସାବେ ହେସି, ହେତିର୍ ଗୁନୁ ପରିବାର ନ ପରିବାର ଅଞ୍ଚଳ ହିସାବେ କିଛିଟା ଅଲଗ ଅଲଗ। ଦଶମୀ ଅଙ୍କନୁ ମାଆମାନେ ଘରଦୁଆର ଲିପାପୋଛା କରିକିରି ସବୁଆଡ଼ ସଫାସୁତୁରା କରିଥିସନ୍। ଦଶମୀ ଦିନ ମାଆମାନେ ବଢ଼େପୁରୁ ଉଠି ଗଧାପଧା କରି ଦଶମୀ ଖଞ୍ଜା ବନାସନ୍। ଦଶମୀ ଖଞ୍ଜାତି ପିଠାପନା, ଜୁଖା, ମୁଗ ଦାଏଲ ଆରୁ ବିଲ୍ ନାନାଦି ଜିନିଷ୍ ତିଆରି ହେସି। ଘରର ମୂର୍ଦ୍ଧାନି ଗାଧିପାଧି କରି ଆସି ରୀତିନୀତି ହିସାବେ ଘରର ଦୁଇ ଦେବତା ପିତୃପିତାକେ ପୂଜା କରସନ୍। ପୂଜା ଉତାରୁ ଘରର ସଭେ ଘରର କୁଠି ସାଲେ ମୁଣିଆ ମାରି ହାରି ଗୁହାରି କରସନ୍। ଆରୁ ମାଆମାନେ ଘରର ସମକୁ ପ୍ରସାଦକେ ପର୍ଶି ଥିସନ୍, ଆରୁ ଘରର ସଭେ ପ୍ରସାଦ ପାଏସନ୍। ଏନ୍ତା ହିସାବେ ଦଶମୀ ପାଳନ କରସି ଚାଷୀ ଭାଇ। ইয়াদে আসুন দবং সিনমার গীতটা শুনমা। গাইছন সোনু নিগম আর শ্রেয়া ঘোষাল। গীতটাকে লিখেছেন জাল্লি শেরওয়ানি আর সুরে সাজিয়েছেন সাজিত ওয়াজিদ।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ

0: ଶିକ୍ଷାଗତ ଯୋଗ୍ୟତା, ସ୍ନାତକ ବା ତଦୂର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ, ଆଗ୍ରହୀ ପ୍ରାର୍ଥୀ ଅବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086107525257, IFSC କୋଡ୍ SBIN00059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086107525257, IFSC କୋଡ୍ SBIN00059। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ, ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା, କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 2026 ଅଗଷ୍ଟ ମାସର 15 ତାରିଖ। ମନେ ରଖନ୍ତୁ, ଆବେଦନ କରିବାର ଶେଷ ତାରିଖ 2026 ଅଗଷ୍ଟ ମାସର 15 ତାରିଖ। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663-2410961। ସୂଚନାଟି ଏତିକିରେ ଶେଷ ହେଲା।
1: শ্রোতা বন্ধু, আমার সবদিনিয়া কার্যক্রম খোলা ঝরকাকে শেষ করবার সময় আসি গলান। কার্যক্রম শেষে শুনুন গর্ব সিনেমার গীতটা গাইছেন উদিত নারায়ণ আর শ্রেয়া ঘোষাল, লিখেছেন জলি শেরওয়ানি, সুরেশ অজিছেন সাজিত বজিত।

ଆକାଶବାଣୀ ସମ୍ବଲପୁର କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 317.5 meter ତଥା 945 kHz ଯୋଗେ, FM ମହାନଦୀ 101 MHz ଏବଂ ନ୍ୟୁଜ୍ ଅନ୍ EIR ଏପ୍ ମାଧ୍ୟମରେ।

ଶ୍ରୋତାବନ୍ଧୁମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଆଉ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ।

ଶ୍ରୋତାବନ୍ଧୁ, କୋଟି କୈବଲ୍ୟନାଥ ନୀଳାଚଳ ନିବାସୀ ଶ୍ରୀଜଗନ୍ନାଥଙ୍କର ମାନବୀୟ ନୀଳା କଥା ଯେତେବେଳେ ଶୁଣିଲେ କହିଲେ ବି ମନ ଭରେ ନା। ସେଇ ପୂର୍ଣ୍ଣ ପୁରୁଷଙ୍କର ପତିତ ପାବନ ଯାତ୍ରାର ସମୟ ବର୍ତ୍ତମାନ ଚାଲିଛି। ଏହି ସମୟରେ ମନେ ପଡ଼େ ତାଙ୍କରି କେତୋଟି ରୀତିନୀତି, ଯାହାକି ଆମକୁ ମାନବ ଜୀବନରେ କେମିତି ମନୋଭାବ ପୋଷଣ କରି ବଞ୍ଚିବାର ଅଛି ସେଇ ବାଟ ବତାଏ। ଆଜି କଥା ହେବା ସେଇ ଲୀଳାମାଙ୍କର ଲୀଳା ବିଷୟରେ କିଛି। ତେବେ କଥା ତ ହେବା ଆଗକୁ କାର୍ଯ୍ୟକ୍ରମ ଆରମ୍ଭରେ ଶୁଣିବା କଥାଚିତ୍ର ଲଗାଣର ଏହି ଗୀତଟି। ଦ୍ୱୈତକଣ୍ଠରେ ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ଉଦିତ ନାରାୟଣ। ଗୀତ ରଚନା ଜାଭେଦ ଅଖତର, ସଙ୍ଗୀତ ଏ ଆର୍ ରେହମାନ।

ମଣିମା ପୁଣି ବାହାରି ଯାଆନ୍ତି ଆଷାଢ଼ ଶୁକ୍ଳ ଦ୍ୱିତୀୟ ତିଥିରେ ଭାଇ ଭଉଣୀ ଓ ଚକ୍ରରାଜଙ୍କ ସହ ଜନ୍ମବେଦୀକୁ କଥା ଦେଇଥିଲେ ମା ଗୁଣ୍ଡିଚାଙ୍କୁ ପ୍ରତ୍ୟେକ ବର୍ଷ ଆସିବି ଆଡ଼ପ ମଣ୍ଡପରେ ବିଜେ ହୋଇ ଗଲାବେଳେ ମାଉସୀ ମାର ପୋଡ଼ପିଠାକୁ ଶରଧାରେ ଖାଇବି। ଏ ନବଦିନାତ୍ମକ ଯାତ୍ରା ସମୟରେ ଜଗତର ଜୀବଙ୍କୁ ଦର୍ଶନ ଦେବି ରଥରେ। ଆଉ ଏଯାବତ୍ ସେ କଥା ରଖି ଆସୁଛନ୍ତି ବିଶ୍ୱନିୟନ୍ତା ଯେଉଁଠି କଥା ଦେଇ ସେ କଥା ନିଭାନ୍ତି ସେଠି ଆମେ ମଣିଷମାନେ ଆପଣାର ପରିଜନଙ୍କୁ କଥା ଦେଇ ନିରାଶ କରିବାଟା କ'ଣ ଠିକ୍ ଭାବିଲେ ଦେଖି ପୁଣି କଥା ହେବା ଆଗକୁ। ଏଥର ଶୁଣନ୍ତୁ କଥାଚିତ୍ର ଅମର ପ୍ରେମର ଏହି ଗୀତଟି ଲତା ମଙ୍ଗେସ୍କରଙ୍କ କଣ୍ଠରେ। ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ଆର୍ ଡି ବର୍ମନ।

ବଡ଼ ଠାକୁର ଭଉଣୀ ସୁଭଦ୍ରା ଆଉ ସୁଦର୍ଶନଙ୍କ ସହିତ ପ୍ରଭୁ ସେନା ମୌଜରେ ମାଉସୀ ଘରେ ଏଣେ ସଂସାର ପାଳିନୀ ପଡ଼ିଦାତ୍ରୀ ମା କମଳିନୀ ଅଭିମାନ କରନ୍ତି। ଦିନକର କଥା ଦେଇ ଏ ଯାଏଁ ଲେଉଟି ନାହାନ୍ତି ବୋଲି ମା ଲକ୍ଷ୍ମୀ ହୀରାଗୌରୀ ସାହି ବାଟେ ଆସନ୍ତି, ପ୍ରଭୁଙ୍କୁ ଟିକିଏ ଦେଖିଦେଇଯିବେ। ଏଇ ନନ୍ଦିଘୋଷକୁ ଟିକିଏ ତାଗିଦ କରି କହିବେ ଯେ ସେ ଏକାଇ ଆଣିଛନ୍ତି ମହାପ୍ରଭୁଙ୍କୁ। ହେରା ପଞ୍ଚମୀ ଦିନ ଗଲାବେଳେ ତରତରରେ ମା ନାକଗୁଣାଟିକୁ ହଜେଇ ଦିଅନ୍ତି, ଫେରିଯାଆନ୍ତି। ସେଇ ବାଟ ସେ ଲାଗି ହେଲା ନାକଚଣା ଦ୍ୱାର, ଘରଣୀ ରାଗତ ଚୁଲି ମୁଣ୍ଡରେ ଅଛି କଥାରେ। ରୋଷଘର ଚୁଲି ଭାଙ୍ଗି ମା ଅଭିମାନ କରନ୍ତି, କେତେ ସୁନ୍ଦର ଭାବରେ ସ୍ୱାମୀ ଉପରେ ହକ୍ ଜାହିର କରନ୍ତି ପ୍ରଭୁ ହୃଦୟର ପାଟଣାଣୀ ଦେବୀ କମଳିନୀ। ଆସନ୍ତୁ ଏଥର ଶୁଣିବା କଥାଚିତ୍ର ଆଦିପୁରୁଷର ଏହି ଗୀତଟି। ଗୀତରେ ପାଇଁ କଣ୍ଠଦାନ କରିଛନ୍ତି ସଚେତ ଟଣ୍ଡନ ଏବଂ ପରମ୍ପରା ଟଣ୍ଡନ। ଗୀତ ରଚନା ମନୋଜ ମୁନ୍ତାଶିର, ସଙ୍ଗୀତ ସଚେତ ପରମ୍ପରା।

ଦଶମୀ ଦିନ ପ୍ରଭୁ ଲେଉଟନ୍ତି ଶ୍ରୀମନ୍ଦିର ଅଭିମୁଖେ। ରଥ ସିଂହଦ୍ୱାରରେ ଲାଗି ହେଲେ ସେଇଠି ପୁଣି ଅଧରପଣା ନୀତି ସମ୍ପନ୍ନ ହୁଏ। ଅଶରୀରରେ ଥାଇ ମୁକ୍ତି ଅଭିଳାଷ ରଖି ଯେଉଁମାନେ ପ୍ରଭୁଙ୍କ ଦର୍ଶନ ପାଇଁ ଆସନ୍ତି ତାଙ୍କରି ମୁକ୍ତି ସକାଶେ ଏ ନୀତି ବହୁ ଆଡ଼ମ୍ବରରେ ପାଳନ ହୁଏ। ସୁନାବେଶରେ ଚତୁର୍ଦ୍ଧାମୂରତୀକୁ ଦର୍ଶନ କରି ତୃପ୍ତ ହୁଅନ୍ତି ଜଗତ ଜନ। କାଳିଆ ସୁନାର ଭାବରେ ଏମିତି ବୁଡ଼ିଯାଆନ୍ତି ଯେ ଅପଲୋକ ଆଖିରେ ଆଖି ମିଶିଯାଏ। ସେହି ଚକା ଆଖିକୁ ଦେଖି ଭକ୍ତର ଆଖିରୁ ବୋହିଯାଏ ଭାବରସ। ଆସନ୍ତୁ ଏଥର ଶୁଣିବା କଥାଚିତ୍ର ନୀଲକମଲର ଏହି ଗୀତଟି। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଆଶା ଭୋସଲେ, ଗୀତ ରଚନା ସାହିଲ ଲୁଧିଆନ୍ଵୀ, ସଙ୍ଗୀତ ରବି।

ନୀଳାଦ୍ରି ପୂଜା ସମୟରେ ମଣିମା ମାନଭଞ୍ଜନ କରନ୍ତି ମହାଲକ୍ଷ୍ମୀଙ୍କର ରସଗୋଲା ଦେଇ। ପ୍ରଭୁଙ୍କର ସୂକ୍ଷ୍ମ ସମ୍ବାଦର ସାକ୍ଷୀ ରୁହନ୍ତି ଗଜପତି। ମା ଅନୁମତି ଦେଲା ପରେ ହସି ହସି ଶ୍ରୀମନ୍ଦିରକୁ ବିଜେ କରନ୍ତି ବ୍ରହ୍ମାଣ୍ଡପତି। ଭାଇ ଭଉଣୀର ସ୍ନେହ, ଘରଣୀଙ୍କର ରାଗରୁଷା, ମାନ ଅଭିମାନ, ଏହିସବୁକୁ ଆମ ଓଡ଼ିଆଙ୍କ ମୌଡ଼ମଣି କାଳିଆ ଠାକୁର ଯେତେବେଳେ ଆଦରି ନିଅନ୍ତି, ଆମେ କ'ଣ ଆମ ସମ୍ପର୍କମାନଙ୍କୁ ସେମିତି ଭାବର ବନ୍ଧନରେ ବାନ୍ଧିପାରିବା ନାହିଁ। ଆସନ୍ତୁ ସମସ୍ତଙ୍କୁ ଆପଣାର କରି ଭାବର ଡୋରରେ ବାନ୍ଧି ସୁନ୍ଦର ଆଉ ସୁଖୀ ଜୀବନ ଜିଇଁବାର ପ୍ରୟାସ କରିବା। କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ କଥାଚିତ୍ର ଯୋଧା ଆକବରର ଏହି ଗୀତଟି। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ବେଲା ସିନ୍ଧେ। ଗୀତ ରଚନା ଜାଭେଦ ଅଖତର, ସଙ୍ଗୀତ ଏ ଆର୍ ରେହମାନ।

0: ସୁନୀଲ କେତୋଟି ସୁଗମ ସଙ୍ଗୀତ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ସମୟ ଦିନ 1:20 ହେବାକୁ ଯାଉଛି। ଆରମ୍ଭ ହେବାକୁ ଯାଉଛି ଆମର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଡକ୍ଟର। ଆଜିର କଥାବାର୍ତ୍ତାର ବିଷୟ ରହିଛି ଅସ୍ତ୍ରୋପଚାର ପୂର୍ବ ଓ ପରବର୍ତ୍ତୀ ସାବଧାନତା। ଏହି ବିଷୟରେ ଆପଣମାନଙ୍କର ପ୍ରଶ୍ନର ଉତ୍ତର ଦେବେ ଡାକ୍ତର ପ୍ରମୋଦ ଚନ୍ଦ୍ର ନାୟକ। କାର୍ଯ୍ୟକ୍ରମ ଉପସ୍ଥାପନା ସନ୍ତୋଷ ପିଂ, ସହଯୋଗିତା କୈବର୍ତ୍ତ ସାହୁ, ବୈଷୟିକ ସହାୟତା କୁନାଲ ମହାପାତ୍ର ଏବଂ ସୁରେଖା ଛତ୍ରିଆ। ସିଧାସଳଖ କଥା ହେବା ପାଇଁ ଆମ କେନ୍ଦ୍ରର ଫୋନ୍ ନମ୍ବର 0663241123 ଏବଂ 0663241120 ଆପଣମାନେ ଫୋନ୍ କରନ୍ତୁ। ଆରମ୍ଭ କରୁଛୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଡକ୍ଟର। ନେଇଯାଉଛୁ ଆପଣମାନଙ୍କୁ ଆମର ଟକ୍ ଷ୍ଟୁଡିଓକୁ।
1: ଶ୍ରୋତାବନ୍ଧୁ ନମସ୍କାର। ସ୍ୱାସ୍ଥ୍ୟ ସମ୍ପର୍କିତ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଡକ୍ଟରର ସିଧା ପ୍ରସାରଣକୁ ଆପଣମାନଙ୍କୁ ଆମେ ସ୍ୱାଗତ କରୁଛୁ। ଶ୍ରୋତାବନ୍ଧୁ, ଆଜିର ହ୍ୟାଲୋ ଡକ୍ଟର କାର୍ଯ୍ୟକ୍ରମର ବିଷୟ ଅସ୍ତ୍ରୋପଚାର ପୂର୍ବ ଓ ପରବର୍ତ୍ତୀ ସାବଧାନତା। ଏ ସମ୍ପର୍କରେ ଆପଣମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ପାଇଁ ବର୍ତ୍ତମାନ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଏବଂ ଗବେଷଣା ପ୍ରତିଷ୍ଠାନ, ଯେଉଁ ବୁର୍ଲାରେ ଅଛି, ସେଠିକାର ଶଲ୍ୟ ଚିକିତ୍ସା ବିଭାଗର ବିଭାଗୀୟ ମୁଖ୍ୟ, ଯିଏକି ଅବସର ନେଇସାରିଲେଣି, ଅବସରପ୍ରାପ୍ତ ଡାକ୍ତର ପ୍ରମୋଦ ଚନ୍ଦ୍ର ନାୟକ। ତେବେ ଶ୍ରୋତାବନ୍ଧୁ, ଅସ୍ତ୍ରୋପଚାର ପୂର୍ବ ଓ ପରବର୍ତ୍ତୀ ସାବଧାନତା ସମ୍ପର୍କରେ କିମ୍ବା ସାଧାରଣ ଭାବରେ ଏହି ସର୍ଜରୀ ସମ୍ପର୍କରେ ପ୍ରଶ୍ନ ପଚାରି ଯଦି ଡାକ୍ତରଙ୍କର ପରାମର୍ଶ ନେବା ପାଇଁ ଚାହାନ୍ତି, ତେବେ ଆମ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241231 କିମ୍ବା

0: 2411240 କୁ ଫୋନ୍ କରି ପରାମର୍ଶ ନେଇପାରିବେ। ଟେଲିଫୋନ୍ ନମ୍ବରଟି ଆଉ ଥରେ କହି ରଖୁଛୁ, 0663-2411-231 କିମ୍ବା 0663-2411-240 କୁ ଫୋନ୍ କରି ପ୍ରଶ୍ନ ପଚାରିପାରିବେ। ତେବେ ଡାକ୍ତର ନାୟକ ନମସ୍କାର।
1: ନମସ୍କାର,
0: ସ୍ୱାଗତ କରୁଛୁ ସାର୍ ଆଜିର ହେଲୋ ଡକ୍ଟର କାର୍ଯ୍ୟକ୍ରମକୁ। ତ ଶ୍ରୋତାମାନେ ଫୋନ୍ କରିବା ଆରମ୍ଭ କରିଦେଲେଣି, ସେମାନଙ୍କର କଲ୍ ଗ୍ରହଣ କରିନେବା ଏବଂ କ'ଣ ସବୁ ପ୍ରଶ୍ନ ରହିଛି ତାଙ୍କର ସେ ଉପରେ ଆପଣ ଦୟାକରି ଉତ୍ତର ରଖିବେ।
1: ହଁ,
0: ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ଡକ୍ଟର କାର୍ଯ୍ୟକ୍ରମ, ହ୍ୟାଲୋ ହଁ ହ୍ୟାଲୋ ଡକ୍ଟର କାର୍ଯ୍ୟକ୍ରମ କିଏ କହୁଥିଲେ?
2: ହଁ ଆଜ୍ଞା ନମସ୍କାର।
0: ହଁ ନମସ୍କାର,
2: ମୁଁ ବରଗଡ଼ କଟାପାଲୁ ସ୍ୱର୍ଣ୍ଣପ୍ରଭାକର କହୁଛି।
0: ହଁ ସ୍ୱର୍ଣ୍ଣପ୍ରଭା ମ୍ୟାଡ଼ାମ, ଆମର ଏଇ କାର୍ଯ୍ୟକ୍ରମରେ ଡାକ୍ତର ପ୍ରମୋଦ ଚନ୍ଦ୍ର ନାୟକ ଉପସ୍ଥିତ ଅଛନ୍ତି।
2: ଆଜ୍ଞା,
0: କ'ଣ ପ୍ରଶ୍ନ ପଚାରିବା ପାଇଁ ଚାହିଁବେ?
2: ହଁ ଆଜ୍ଞା ଡକ୍ଟର ଆଜ୍ଞାଙ୍କୁ ମୋ ନମସ୍କାର।
1: ନମସ୍କାର ନମସ୍କାର
2: ଆଜ୍ଞା, ଆଜି ଯେଉଁ ପ୍ରଶ୍ନ ବିଷୟବସ୍ତୁ ଅଛି ତ ସେଇଥିରୁ ବି ମୁଁ ସେଇଥିରୁ ଆରମ୍ଭ କରିବି ମୋ ପ୍ରଶ୍ନଟା। ତ ଆମେ ସମସ୍ତେ ଆମର ଯେତେ ହେଲେ ବି ଆମ ଜୀବନରେ ଯାହା ବି ଦୁଃଖ ଆସେ ଏମିତି ଘଟଣା ତ ଆମେ ଅସ୍ତ୍ରୋପଚାର କରୁ ବା ଅପରେସନ ହଉ, ତ ସେ ଅସ୍ତ୍ରୋପଚାର ଆଗରୁ ଯେଉଁ ପ୍ରସ୍ତୁତି ବର୍ତ୍ତମାନ ଯେଉଁ ପ୍ରଶ୍ନ ଅଛି ତ କେମିତି ଆମେ ସବୁ ପ୍ରସ୍ତୁତି କରିପାରିବା, ତାପରେ ଅସ୍ତ୍ରୋପଚାର ପରେ ଆପଣଙ୍କର ପ୍ରଶ୍ନର ମୁଁ ସେ ପ୍ରଶ୍ନ କରୁଛି। ତ ତାପରେ ଆମେ କେମିତି ସେ ଅସ୍ତ୍ରୋପଚାର ଯେ ହୋଇଥିବା ସେଥିପ୍ରତି ଧ୍ୟାନ ଦେବା, କେମିତି ଯତ୍ନ ନେବା, ସେଇଟା ହିଁ ଆପଣ କହନ୍ତୁ ପ୍ରଥମେ।
1: ଶୁଣନ୍ତୁ
2: ଆଜ୍ଞା,
1: ଅସ୍ତ୍ରୋପଚାର ଜେନେରାଲ ଅସ୍ତ୍ରୋପଚାର କହିଲେ ଅଲଗା ଜିନିଷ, ତାପରେ ସ୍ପେସିଫିକ୍ ଅସ୍ତ୍ରୋପଚାର କହିଲେ ଅଲଗା ଜିନିଷ। ଆପଣଙ୍କର ପୂର୍ବରୁ ଯାହା ମୁଁ କହୁଛି, ଦେଖନ୍ତୁ ଅସ୍ତ୍ରୋପଚାର କରିବା ପୂର୍ବରୁ ଜଣେ ରୋଗୀର ସମ୍ପୂର୍ଣ୍ଣ ସେ ତାର ବ୍ଲଡ୍ ପାରାମିଟର ନର୍ମାଲ ଥିବା କଥା, ଧରି ନିଅନ୍ତୁ ହିମୋଗ୍ଲୋବିନ ନର୍ମାଲ ଥିବା କଥା, ନହେଲେ ଅସ୍ତ୍ରୋପଚାର ସେ କରିପାରିବ ନାହିଁ ମାନେ ସହିପାରିବ ନାହିଁ। ତାର ବ୍ଲଡ୍ ପ୍ରେସର ଠିକ୍ ଥିବା କଥା, ତାର ହାର୍ଟ ନିଶା ଔଷଧ ଗ୍ରହଣ କରିବା ପାଇଁ ଯଥେଷ୍ଟ ଠିକ୍ ଥିବା କଥା, ଏବଂ ଅନ୍ୟ ପ୍ରକାର ଶରୀରରେ କୌଣସି ପ୍ରକାର
0: ଜଟିଳ ସମସ୍ୟା
1: ଜଟିଲ ସମସ୍ୟା ନଥିବା କଥା, ଯାହା ପାଇଁ କି ନିଶା ଦେବା ପାଇଁ ସୁବିଧା ହେବ, ଏବଂ ସେ ତାପରେ ହିଁ ସର୍ଜରୀ କରାଯାଇପାରିବ।
2: ଆଜ୍ଞା, ମୁଇଁ ଏବେ ମୁଁ ଅପରେସନ ହେଇଥିଲି ମୋ ନିଜ କଥା, ମୋ ହାତ ଅପରେସନ ହେଇଥିଲି 5-6 ମାସ ଆଗରୁ, ତ ହାତ ଭାଙ୍ଗି ଯାଇଥିଲା ତ ହାତ ଅପରେସନ ହେଇଥିଲି, ତ ମୋର ଅପରେସନ ଆଗରୁ ସବୁ ଟେଷ୍ଟ ହେଲା, ତ ମୋର ଟିକେ ବ୍ଲଡ୍ ହିମୋଗ୍ଲୋବିନ ଟିକେ କମ୍ ଥିଲା, ତ ସେଥିରେ କିଛି ଅସୁବିଧା ହବ ନାହିଁ କହିଲେ ଡକ୍ଟର, ଆଉ ଅପରେସନ ବି ହେଇଥିଲା।
1: କେତେ କମ୍ ଥିଲା?
2: 8 ପଏଣ୍ଟ ଥିଲା।
1: 8 ପଏଣ୍ଟରେ କରିହବ ଇମର୍ଜେନ୍ସି ଅପରେସନ କରିହବ? 8 ପଏଣ୍ଟରେ ଇମର୍ଜେନ୍ସି ଅପରେସନ ଗୁଡ଼ାକ, ଆପଣ ତ ହାଡ଼ ଭାଙ୍ଗିଥିଲା ମାନେ ଇମର୍ଜେନ୍ସି ଜିନିଷ, ଇମର୍ଜେନ୍ସି କରିହେବ, କିନ୍ତୁ ଯେଉଁଟା ରେଗୁଲାର ଯେଉଁଟା ଅପରେସନ କରିବା କଥା ସେ ଜାଗାରେ 10ରୁ ଉପରେ ରହିବା ନିହାତି ଜରୁରୀ।
0: ତ ମ୍ୟାଡ଼ମ୍ କ'ଣ ପ୍ରଶ୍ନ ରହିଛି ଆଉ?
2: ହଁ ଆଜ୍ଞା, ତାପରେ ଯତ୍ନ, ତାପରେ ମୋର କଥା କହୁଛି, ଅପରେସନ ମୋର ସରିଲା, ତାପରେ ଷ୍ଟିଚ୍ ବି ଖୋଲିଲି, ତାପରେ ଡାକ୍ତରଙ୍କ ପରାମର୍ଶ ବି କରିଥିଲି, କିନ୍ତୁ ଏବେ ମୋର ହାତଟା ପୁରା ସିଧା ହେଇନି, ତ ସେଥିପାଇଁ କ'ଣ ଯତ୍ନ ନେବାକୁ ହେବ? ଯାହା ବି ଫିଜିଓଥେରାପି ମୁଁ ମୋ ନିଜ ନିଜ ଅଭ୍ୟାସ ଡକ୍ଟର ଆଜ୍ଞା ବତେଇଥିଲେ, ତ ପୁରା ତଥାପି ସିଧା
1: ନାଇଁ। ଦେଖନ୍ତୁ ଆଜ୍ଞା, ଆପଣଙ୍କର ଅସ୍ଥିର ଅପରେସନ କରାହେଇଯାଇଛି
2: ଆଜ୍ଞା,
1: ହେଲା। ଆପଣ ଯଦି କହୁଛନ୍ତି ମକା ଅଛି, ଆପଣ ଯେ ଆପଣଙ୍କ ଯାହା ପାଖରୁ ଅପରେସନ କରାଇଥିଲେ ଆପଣ ତାଙ୍କୁ ଯାଇକି ଟିକେ ପଚାରନ୍ତୁ, ଦେଖାନ୍ତୁ, ସେ ଆପଣଙ୍କୁ ଉପଯୁକ୍ତ ଆଡ଼ଭାଇସ୍ ଯେଉଁଟା ଦେବେ ସେ, ହଁ ତାଙ୍କ ପାଖରୁ ହିଁ ଆଡ଼ଭାଇସ୍ ନିଅନ୍ତୁ।
2: ହଁ ସେ ଆଜ୍ଞା କହିଥିଲେ କି ଆଉ ତ କିଛି ଆସିବାକେ ପାଇଁ ମୋତେ କହିନଥିଲେ, କିନ୍ତୁ ମୁଁ ଯିବା କଥା ତାଙ୍କୁ।
1: ହଁ ଯିବା କଥା,
0: ତ ଭଲ ହେବ ଆପଣ ତାଙ୍କ ପାଖକୁ ଯାଇକି ତାଙ୍କୁ ଥରେ ଆପଣଙ୍କର କଥାଟା କହିଲେ, ଯାହା ପରାମର୍ଶ ଦେବି ତାକୁ ହିଁ ଆପଣ ଗ୍ରହଣ କରିଲେ ଠିକ୍ ହେବ। ହଁ ତ ଧନ୍ୟବାଦ ସ୍ୱର୍ଣ୍ଣପ୍ରଭା ମ୍ୟାଡ଼ମ,
2: ଧନ୍ୟବାଦ ଆଜ୍ଞା, ନମସ୍କାର
0: ନମସ୍କାର। ହଁ ତ ଯେମିତିକି ସାର୍ ଆମେ ଗୋଟେ ଶବ୍ଦ ଯଦି ଶୁଣିବା, ହଁ ଆଉ ଜଣେ ଶ୍ରୋତା ଫୋନ୍ କରିଲେଣି,

0: हेलो
1: नमस्कार।
0: हेलो।
1: अय्या
0: हाँ
1: नमस्कार।
0: नमस्कार, किए कुथले क्या?
1: मैंने सोनापुर
0: आज्ञा, आउथरे कहबे दयाकोरी।
1: लक्ष्मीनारायण
0: भल बुझु नै सुझु
1: हाँ
0: नै।
1: नाटक कौन कहले कि लक्ष्मीनारायण बाघ।
0: अच्छा लक्ष्मी बाबू,
1: अय्या
0: हाँ प्रश्न कौन रही?
1: आई तो अभी के जनम तो अय्या बुझेलानी
0: ଟପିକଟା ଯେ ଆମର ସର୍ଜରୀ ସମ୍ପର୍କିତ ପ୍ରଶ୍ନ, ଯଦି କିଛି ପଚାରିବା ପାଇଁ ଚାହିଁବେ ପଚାରି ପାରିବେ। ଅସ୍ତ୍ରୋପଚାର, ତା'ର ପୂର୍ବ ତା ପରବର୍ତ୍ତୀ ସାବଧାନତା କେମିତି ନେବା, ଏବଂ ସେଇ ଅପରେସନ୍ ସମ୍ପର୍କିତ ସର୍ଜରୀ ସାଧାରଣ ଭାବରେ କେମିତି କରାହୁଏ, ସେଇ ଉପରେ ଯଦି ପ୍ରଶ୍ନ ପଚାରିବେ ସାର୍ ଉତ୍ତର ଦେବେ।
1: ନମସ୍କାର ଡକ୍ଟର ଆଜ୍ଞା।
0: ହଁ ପଚାରନ୍ତୁ।
1: ପ୍ରଶ୍ନ ମୋର ହଉଛି ଆଜ୍ଞା,
0: ହଁ
1: ଯଦି ଆମର ଜଣେ ଗ୍ରହଣ ଖଣିଆ ଜଣେ ବୋଲୁଛନ୍, ତାକେ ଅପରେସନ
0: ହଁ
1: ମାଧ୍ୟମରେ ଏଇଟା କରାଯାଏ ଯେ ସର୍ଜରୀ ମାଧ୍ୟମରେ ହେଇପାରିବ କି ନାଇଁ
0: ହେଇ
1: ଆଜ୍ଞା,
0: ହେଇପାରିବ,
1: ଏ କହୁଛନ୍ତି
0: ହେଇପାରିବ, ହାରି ପାରିବ, ଆରାମସେ ହେଇପାରିବ, ହେଇପାରୁଛି।
1: ଅପରେସନ ଦରକାର କରିବ ନା ସର୍ଜରୀ ହେଇପାରିବ?
0: ସେଇଟା ତ ଅପରେସନଟାକୁ ସର୍ଜରୀ କହନ୍ତି ଭାଇ।
1: ଆଜ୍ଞା
0: ହଁ
1: ମାନେ ସେଟା ପୁରା କ୍ଲିଅର ଆସିଯିବ ଆଜ୍ଞା।
0: ପୁରା କ୍ଲିୟର ଆସିଯିବ।
1: ଆଉ ଯଦି ଆମର
0: କହନ୍ତୁ
1: କେଉଁ କେଉଁ ଜିନିଷ ସର୍ଜରୀ ହେଇପାରିବ ଆଜ୍ଞା?
0: କେଉଁଠି, ବୁର୍ଲାରେ ବି ହେଉଛି, ବୁର୍ଲାରେ ବି ହେବ, ହେଇପାରିବ।
1: ଆଜ୍ଞା
0: ହଁ
1: ହଁ, ଆଉ ଆମ ରହିଛି କ୍ୟାନ୍ସର ସର୍ଜରୀ ବି ହେଇପାରୁଛି ଆଜ୍ଞା।
0: ହଁ କ୍ୟାନ୍ସର ବି ହେଉଛି,
1: ଆଉ କ'ଣ କ'ଣ ହେଉଛି ଆଜ୍ଞା?
0: ସବୁ ସବୁ
1: ସବୁ
0: ଅପରେସନ୍ ହେଉଛି।
1: ଆପଣଙ୍କର କ'ଣ ଅସୁବିଧା ରହିଛି
0: ଆପଣଙ୍କର କ'ଣ ଅସୁବିଧା ସାର୍ କୁହନ୍ତୁ, ସେଇଟା
1: ମୋର
0: ପଚାରନ୍ତୁ।
1: କିଛି ଅସୁବିଧା ନାହିଁ, ମୁଁ ଜାଣିବାକୁ ଚାହୁଁଛି।
0: ହଁ
1: ହଁ
0: ହଁ ନାଇଁ
1: ହଁ
0: ନାଇଁ ସବୁ ହେଉଛି, ଠିକ୍। ହଁ
1: ହଁ
0: ଠିକ୍
1: ଠିକ
0: ଅଛି।
1: ଅଛି। ଆମ ଗୋଟେ ଆମର ନିତେଶର ଦନ୍ତ ଉପରେ ଟେଢ଼ା ହେଇଛି, ସର୍ଜରୀ
0: ହଁ ହେଇପାରିବ,
1: ହେଇପାରିବ
0: ସେଟା ଡେଣ୍ଟାଲ ବିଭାଗରେ କାମ ହେବ, ଡେଣ୍ଟିଷ୍ଟ କରିବେ ସେଟା,
1: ଆଜ୍ଞା ଆଜ୍ଞା ହଁ
0: ଡେଣ୍ଟାଲ ବିଭାଗ ବି ଅଛି।
1: ଆଜ୍ଞା
0: ହଁ ଧନ୍ୟବାଦ ଲକ୍ଷ୍ମୀ ବାବୁ।
1: ନମସ୍କାର ଆଜ୍ଞା।
0: ହଁ ନମସ୍କାର। ତ ଯେମିତି ସାର୍ ଆମେ ଗୋଟେ ଶବ୍ଦ ଶୁଣିବା କି ଅପରେସନ୍ କହିଲେ ବେଳେବେଳେ ଡର ମାଡ଼ିଯାଏ ଯେ ହଁ ଅପରେସନ୍ଟା ହେଇଯିବ, କେମିତି କ'ଣ ହେବ, ସମସ୍ତେ ଡରନ୍ତି, ସମସ୍ତେ ଡରନ୍ତି। କିନ୍ତୁ ବର୍ତ୍ତମାନ ଆଧୁନିକ ଚିକିତ୍ସା ବିଜ୍ଞାନର ଉନ୍ନତି ଯୋଗୁଁ ଅନେକ ଶଲ୍ୟ ଚିକିତ୍ସା ସୁରକ୍ଷିତ ଏବଂ କମ୍ ବେଦନାଦାୟକ ବୋଲି ମଧ୍ୟ କୁହାଯାଉଛି, ଏବଂ ଶୀଘ୍ର ଆରୋଗ୍ୟ ମଧ୍ୟ ହୋଇଯାଉଛନ୍ତି ଏକଥା ହଉଛନ୍ତି। ମଧ୍ୟ
1: ହଁ
0: କୁହାଯାଉଛି। ଏବଂ ସେ ସମ୍ପର୍କରେ ଯେଉଁ ଶଲ୍ୟ ଚିକିତ୍ସକ ଅଛନ୍ତି ସେ ହିଁ ରୋଗ ନିର୍ଣ୍ଣୟ କରନ୍ତି, ଏବଂ ଅପରେସନ୍ ଏବଂ ତା ପରବର୍ତ୍ତୀ କିଭଳି ଭାବରେ ଯତ୍ନ ନିଆ ହେବ ସେ କଥା ମଧ୍ୟ ପରାମର୍ଶ ଦେଇଥାନ୍ତି। ହଁ ଆଉ ସାଧାରଣ ଭାବରେ ଆମେ ଯଦି ଦେଖିବା ଯେ ଶଲ୍ୟ ଚିକିତ୍ସାରେ ଯେମିତିକି ହାର୍ନିଆ ଅଛି, ଆପେଣ୍ଡିକ୍ସ ଅଛି, ପିତ୍ତଥଳିରେ ଯେଉଁ ପଥର ଥାଏ ଯେଉଁ ଗାଲ୍ ବ୍ଲାଡ଼ର ବୋଲିକିରି ଗଲାଷ୍ଟନ ହଁ କୁହାଯାଉଛି, ହଁ ତାପରେ ବିଭିନ୍ନ ଥାଇରଏଡ଼୍ ଜନିତ, ଥାଇରଏଡ଼୍ ଥାଇରଏଡ଼୍ ସମ୍ପର୍କିତ ହଁ ଅଛି, ଥାଇରଏଡ଼୍ ପାଇଲ୍ସ ଅଛି, ଏମିତି ଅନେକ ରୋଗ ବହୁତ ମଧ୍ୟ ପ୍ରକାର ରୋଗ ଅଛି, ରହିଛି, ଏବଂ ସେଥିରେ ହିଁ ଏଇ ଅପରେସନ୍ଟା। ସବୁ ରୋଗର ଆଜ୍ଞା ଅପରେସନ୍ ପୂର୍ବର କ'ଣ କ'ଣ ପ୍ରିପାରେସନ୍ ହେବ, ତାପରେ ଅପରେସନ୍ ପରେ କ'ଣ କ'ଣ ପ୍ରିକସନ୍ ନିଆଯିବ, ସବୁ ଅଲଗା। ତ ସାର୍ ଏଭଳିଆ ଯଦି ଆମେ ଦେଖିବା ଯେ ଏ ଯେଉଁ ପଥର ବେମାରୀ ବୋଲି କହୁଛନ୍ତି ହଁ ଆମେ ସାଧାରଣ ଭାବରେ ଗଲବଡ଼ ଷ୍ଟୋନ୍, ଗଲବ୍ଲାଡ଼ର ଷ୍ଟୋନ୍ରେ, ଏହା ପ୍ରାୟତଃ ଦେଖାଯାଏ, ଏବଂ ସେଇଟା ଆଜିକାଲି ଗଲବଡ଼ ଷ୍ଟୋନ୍ ଡିଜିଜ୍ ବହୁତ କମନ୍ ହେଇଗଲାଣି। ଆଜ୍ଞା ଆମେ ଯେତେବେଳେ କି ପାଠ ପଢ଼ୁଥିଲୁ ଆମ ଆପଣଙ୍କ ସିକ୍ସଟି ସମୟରେ, ସିକ୍ସଟି ହଁ ସିକ୍ସଟି ଏଇଟ୍ ସେଭେଣ୍ଟି ଟାଇମ୍ସ କଥା, ଆଜ୍ଞା ସେହି ସମୟରେ ଗଲବଡ଼ ଷ୍ଟୋନ୍ ଏତେ କମନ୍ ନଥିଲା, ଆଜିକାଲି ବହୁତ କମନ୍ ହେଇଗଲାଣି। ଏକ ନମ୍ବର, ଦୁଇ ନମ୍ବର, ସେ ସମୟରେ ଗଲବଡ଼ ଷ୍ଟୋନ୍ ଚିହ୍ନି ପାରିବା ପାଇଁ ଯେଉଁ ପ୍ରକାର ଇନଭେଷ୍ଟିଗେସନ୍ ଥିଲା ସେ ଇନଭେଷ୍ଟିଗେସନ୍ରେ ବି ଆମେ ବେଶୀ ଚିହ୍ନି ପାରୁନଥିଲି। ଏବେ ଅଲଟ୍ରାସାଉଣ୍ଡ ଯେଉଁଠୁ ଆସିଲା, ଅଲଟ୍ରାସାଉଣ୍ଡରେ ଗଲବଡ଼ ଷ୍ଟୋନ୍ ଚିହ୍ନିବାଟା ବହୁତ ସହଜ। ଅଲଟ୍ରାସାଉଣ୍ଡ ଆସିଲା ପରେ ମଧ୍ୟ ଗଲବଡ଼ ଷ୍ଟୋନ୍ ଆମେ ଚିହ୍ନିବାଟା ବେଶୀ କମନ୍ ହେଇଯାଇଛି। ଯାହା ବି ହଉ, ଏବେ ଆମର ଗଲବଡ଼ ଷ୍ଟୋନ୍ ଡିଜିଜ୍ ବହୁତ କମନ୍ ହେଇଯାଇଛି। ଯେ ସାର୍, ସେ ଆମେ ଯେଉଁ ଆଉ ଜଣେ ଶ୍ରୋତା ଫୋନ୍ କଲେଣି, ଆମେ ନେଇଯିବା, କ'ଣ ପଚାରୁଛନ୍ତି ଦେଖିଦେବା। ହଁ ହଠାତ୍ ଆମର ଯୋଗାଯୋଗରେ ବିଚ୍ଛିନ୍ନ ହେଲା। ହଁ ପୁଣି ଆଉ ଜଣେ ଶ୍ରୋତା ଫୋନ୍ କଲେ। ହ୍ୟାଲୋ
2: ହ୍ୟାଲୋ ଆଜ୍ଞା ନମସ୍କାର।
0: ନମସ୍କାର,
2: ମୁଁ ବାବୁରେ ମିର୍ଦ୍ଧା କୁମାରବନ୍ଧ ଜିଲ୍ଲା ଝାରସୁଗୁଡ଼ାରୁ କହୁଛି।
0: ଆଚ୍ଛା, ଡାକ୍ତର ପ୍ରମୋଦ ଚନ୍ଦ୍ର ନାୟକ ଅଛନ୍, ଇଠାନେ କାଣା ପ୍ରଶ୍ନ ଆପଣଙ୍କର ରହିଛେ?
2: ଆଜ୍ଞା ଆଜ୍ଞା ଆଜ୍ଞା, ମୁଇଁ ଗାଡ଼ି ବାଇକ୍ରୁ ଆକ୍ସିଡେଣ୍ଟ ହେଇଯାଇଛେ,
0: ହଁ
2: ବ୍ୟାଙ୍କର ତଲେ ଗୋଟେ ତାମାନେ ସ୍ପାଇନାଲ୍ କର୍ଡ଼ ହେଇଯାଇଛି ଆଜ୍ଞା, ମାଡ଼ ହେଇଛି ବ୍ୟାଙ୍କର ତଲେ,
0: ହଁ ହଁ
2: ବେଲେ ଅପରେସନ୍

0: ରହିଛି ଆଜ୍ଞା ଉପର ଯେ ସେ 2020 ମସିହାରେ ଆଜ୍ଞା
1: ହଁ
0: ବୋଲେ ଆମେ ଖଟୁ ଉଠିନି ପାରବା ଆଜ୍ଞା, ଯେନ ସେ ଅପରେସନ୍ କରାହେଇଛି ଆଜ୍ଞା, ସେନୁ ବହୁତ ଆଣ୍ଠୁ ଦରଦ ହଉଛି ଆଜ୍ଞା। ପରେ ଉପଚାର କାଣା ଆଜ୍ଞା, ଯେନ୍ ଆମର ବୁଲା ପାଠ ହେଇପାରବା ଆଜ୍ଞା।
1: ଶୁଣ, ଏଟା ସ୍ପାଇନାଲ କର୍ଡର ଅପରେସନ ଯେନ୍ଟା ହେଇଛି କହୁଛନ୍,
0: ଏଟା
1: କେବେ ହେଇଛି ବୋଇଲେ 2020ରେ?
0: 2020 ମସିହାରେ ଆଜ୍ଞା।
1: କେନ୍ଠାନେ କରିଥିଲେ?
0: ଇଟା ଉତ୍କଳ ହସ୍ପିଟାଲ ଭୁବନେଶ୍ୱରରେ।
1: ଭୁବନେଶ୍ୱରରେ କରିଥିଲେ। ସ୍ପାଇନ୍ ଅପରେସନ୍ କଲା ପରେ ଯଦି ଇମ୍ପ୍ରୁଭମେଣ୍ଟ କେତେ, ଆପଣ ଇମ୍ପ୍ରୁଭମେଣ୍ଟ କିଛି ହେଉଛି? ଚାଲି ବୁଲି ପାରୁଛନ୍ତି? ଗୋଡ଼ ହାତ ଉଠୁଛି?
0: ନାଇଁ ଆଜ୍ଞା, ଧରିଲା ଚାଲୁଛି ଆଜ୍ଞା। ତାମାନେ ରେଟ୍ ଫେଟ୍ ଆଜ୍ଞା ବୁଝିନି ଗୁଣା କରୁଛି ଆଜ୍ଞା।
1: ଆଚ୍ଛା, ସ୍ପାଇନାଲ କର୍ଡର ଅପରେସନ୍ ହେଲା ଉତାରୁ, ଇଞ୍ଜୁରି ହେଲା ଉତାରୁ, ସ୍ପାଇନାଲ କର୍ଡଟା ଇଞ୍ଜୁରି ହେଇଯାଏସି ବୁଝିଲେ, ବେଲେ ସେ ଇଞ୍ଜୁରି ହେଇଗଲା ପରେ ରିକଭରି କରିବା ଲାଗି ଟାଇମ୍ ଲାଗ୍ସି।
0: ଆଜ୍ଞା,
1: ସେଥିର୍ଲାଗି ଆପଣ ନ୍ୟୁରୋ ସର୍ଜରୀ ବାଲାଙ୍କର ସାଙ୍ଗରେ କଣ୍ଟାକ୍ଟ ରହୁନ୍, ଯେ ସେ ଆପଣଙ୍କୁ। ହଁ କହନ୍, ଅଛନ୍ ଅଛନ୍ ନ୍ୟୁରୋ ସର୍ଜରୀ ଅଛନ୍, ଡକ୍ଟର ପାଟ ଯୋଶୀ ଅଛନ୍ ନ୍ୟୁରୋ ସର୍ଜରୀରେ, ତାଙ୍କର ସଙ୍ଗେ କଣ୍ଟାକ୍ଟ କରୁନ୍, ଆଉ ସେ କହିବେ ଆପଣଙ୍କୁ କାଣା ହେବ। କେନ୍ତା ଆସ୍ବାକେ ତ ପଡ଼୍ବା ଆଜ୍ଞା, ସେ ତ ଯାଇ ନା ପାରନ୍ ସବୁ। ହଁ ହଁ, ବୁର୍ଲାରେ ଅଛେ, ନ୍ୟୁରୋ ସର୍ଜରୀ ଅଛେ ବୁର୍ଲାରେ, ଆସୁନ୍ ବୁର୍ଲାରେ ଦେଖା କରୁନ୍, ଆସୁନ୍।
2: ଧନ୍ୟବାଦ ଆପଣ, ଆମେ ଆଶା କରୁଛୁ ଡାକ୍ତରଙ୍କର ସଙ୍ଗେ ଆପଣ ଯୋଗାଯୋଗ କରିକିରି ଆପଣଙ୍କର ଅସୁବିଧାଟା କହିବେ। ସାର୍, ଯେନ୍ତାକି ଆମେ ଆଲୋଚନା କରୁଥିଲା ଯେ ଭିନ୍ ଭିନ୍ ଯେନ୍ ପ୍ରକାରର ଅପରେସନ୍ ଅଛେ, ହେଲେ କେନ୍ କେନ୍ ରୋଗର ଲାଗି ମାନେ ଜେନେରାଲ ଯେନ୍ ସର୍ଜନ୍ ରହିଛନ୍ ସେଟା ଚିକିତ୍ସା କରୁଛନ୍?
1: ଆମେ ଜେନେରାଲ ସର୍ଜରୀରେ,
2: ହଁ,
1: ଆଗରୁ ଆମର ସମୟର କଥା ମୁଁ କହୁଛି
2: ସାର୍,
1: ଆମେ ସବୁ ଅପରେସନ୍ କରୁଥିଲୁ ଆମେ ଜେନେରାଲ ସର୍ଜରୀରେ,
2: ଓହୋ,
1: ସବୁ କରୁଥିଲୁ ଆମେ। ଇଭିନ୍ ଆମେ ପଢ଼ିଲା ବେଳକୁ ଅର୍ଥୋପେଡ଼ିକ ବି ଆମର ବିଭାଗରେ ଥିଲା, ଅର୍ଥୋପେଡ଼ିକ ବି ଅଲଗା ବିଭାଗ ନାଇଁ ହେଇଥିଲା, କିନ୍ତୁ ଏବେ ସବୁ ଜିନିଷର ଅଲଗା ଅଲଗା ବିଭାଗ ହେଇଯାଉଛି। ବିଭାଗ ହେଇଗଲା ପରେ ସେମାନେ କାମ କଲାବେଳକୁ ଆମେ ସେଇଟା ଛାଡ଼ି ଦେଇଛୁ। ଅଦରୱାଇଜ୍ ଆମେ ଏବେ ବି ଜେନେରାଲ ସର୍ଜରୀରେ, ଦେଖନ୍ତୁ ପେଟର ଅପରେସନ୍ ଆପଣ ଯେନ୍ତା କହିଲେ, ହାର୍ନିଆ କହିଲେ, ଆପେଣ୍ଡିକ୍ସ କହିଲେ, ହାଇଡ୍ରୋସିଲ୍ କହିଲେ, ପାଇଲ୍ସ ଫିସର୍ ସବୁ କହିଲେ ଆପଣ,
2: ଆଜ୍ଞା,
1: ସେଗୁଡ଼ାକ ସବୁ ଆମେ ଜେନେରାଲ ସର୍ଜରୀରେ କରୁଛୁ। ଗଲବ୍ଲଡ଼ର ଷ୍ଟୋନ୍ ବି କରୁଛୁ, ଥାଇରଏଡ଼୍ ବି କରୁଛୁ, ଆଉ ସେ ଯେମାନେ ସୁପର ସ୍ପେଶାଲିଷ୍ଟ ଅଛନ୍ ସେମାନେ ବି କରୁଛନ୍,
2: ଆଜ୍ଞା ଆଜ୍ଞା,
1: ସେମାନେ ବି କରୁଛନ୍, ଆମେ ଜେନେରାଲ ସର୍ଜନ୍ ବାଲା ବି।
2: ଆଚ୍ଛା ସାର୍, ଯେ ଏନ୍ତା ବି ରୋଗ ଯେନ୍ଟାକି ବିନା ଅସ୍ତ୍ରୋପଚାର କି ବିନା ଅପରେସନ୍ରେ ବି ଠିକ୍ ହେଇପାର୍ବା, ସବୁଟା ଦରକାର କରୁଛି କେଁ?
1: ନାଇଁ ନାଇଁ ନାଇଁ ନାଇଁ, ବହୁତ ରୋଗ ଅଛେ ଯେନ୍ଟା ବିନା ଅପରେସନ୍ରେ ବି ଭଲ ହେଇପାର୍ବା, ହଉଛି ସର୍ଜିକାଲ ରୋଗ ଅଛେ ଯେନ୍ଟାକି ବିନା ଅପରେସନ୍ରେ ବି ଭଲ ହେଇପାରୁଛି।
2: ଆଚ୍ଛା, ତ ସାର୍ ଏନ୍ତା ଯେନ୍ ରୋଗମାନଙ୍କର ଅପରେସନ୍ ଦରକାର ପଡ଼୍ସି, ତ ଯାହାର ଦେହେ ଯେନ୍ ପ୍ରକାର ରୋଗଟେ, ଧରୁନ୍ ଯାହାର ଭିତରେ ଷ୍ଟୋନ୍ଟେ ରହିଲା, ତ କେତେବେଳେ ସେ ପରାମର୍ଶ ନେବା ଡାକ୍ତରଙ୍କର ଅପରେସନ୍ କରିବାର ଭଳିଆ ସ୍ଥିତି ଆସ୍ବା, ଏଇଟା କାଣା କିଛି ସ୍ପେସିଫିକ୍?
1: ଷ୍ଟୋନ୍ ଯେନ୍ଟା ଆପଣ କହିଲେ, ତିନି ଚାରିଟା ଜାଗାରେ ଷ୍ଟୋନ୍
2: ହେଇପାରିବ,
1: ଗଲବଡ଼ରେ ଗୋଟେ ହେସି,
2: ଆଜ୍ଞା,
1: ପେଙ୍କ୍ରିଆଜରେ ହେସି, କିଡ଼ନୀରେ ହେସି, ଏ ତିନିଟା ଜାଗାରେ କମନ୍। ତିନିଟା ଜାଗାରେ ଯେନ୍ ହେଉଛେ ଏହାର ଅଲଗା ଅଲଗା ଟାଇପ୍ର ସିମ୍ପଟମ୍ସ ହେବା, ପେସେଣ୍ଟକୁ ଅଲଗା ଟାଇପ୍ର ସିମ୍ପଟମ୍ସ ହେବା, ହେଲେ ଯାହାକୁ ଯେନ୍ ପ୍ରକାର ସିମ୍ପଟମ୍ସ ହେଲା ସେ ସେଇ ହିସାବରେ ସେନ୍ତା ସର୍ଜନ୍ ପାଖକୁ ଯିବା, ଅର୍ ଜେନେରାଲ ସର୍ଜନ୍ ପାଖକୁ ଆସିଲେ ଜେନେରାଲ ସର୍ଜନ୍ ଦେଖିଲେ ନିଜେ କରିବେ ତ କରିବେ, ଅଦରୱାଇଜ୍ ସେ ସ୍ପେଶାଲିଷ୍ଟ ପାଖକୁ ପଠାଇଦେବେ। ତିନିଟିର ଅଲଗା ଅଲଗା ସିମ୍ପଟମ୍ ହେବ,
2: ଅଲଗା ଅଲଗା ସିମ୍ପଟମ୍,
1: ହଁ, ସିମ୍ପଟମ୍ ହେଲେ ଯାଇକି ସେ ଆସିବେ, ନହେଲେ ଆସିବେ କେ।
2: ଆଚ୍ଛା, ତ ଧରୁନ୍ ଗଲବଡ଼ରେ ଷ୍ଟୋନ୍ ହେଲା, କେନ୍ତା ସିମ୍ପଟମ୍ କାଣା ଦେଖାବା?
1: ତାର ଉପର ପେଟ ପେନ୍ ହେବା
2: ସାର୍,
1: ହେଲା, ଏସିଡ଼୍ ହେବା, ବାନ୍ତି ବି ହେଇପାରେ, ପିଠି ଆଡ଼େ ପେନ୍ ହେସି, ପିଠି ଆଡ଼େ ବି ପେନ୍ ହେଇପାରେ, ବେଶୀ କମ୍ପ୍ଲିକେସନ୍ ରହିଲେ ଜଣ୍ଡିସ୍ ବି ହେଇଯାଇପାରେ, ବୋଲେ ଏସବୁ ଜିନିଷ ଗୁଡ଼ାକ ହେଇପାରବା, କିନ୍ତୁ ମୋଷ୍ଟଲି ପେନ୍
2: ବେଶିକିରି ହେନୁ ଷ୍ଟାର୍ଟ ହେବା,
1: ଅପର ସାଇଡ଼୍ରେ ପେଟର ଡାହାଣ ପଟେ ଉପର ଉପର ଜାଗାରେ ପେନ୍ ହେବା, ସେ ପେନ୍ ହେଲେ ଜଣାପଡ଼ବା ଗଲବଡ଼ ଷ୍ଟୋନ୍ ହେଇଥିବାର ଚାନ୍ସ
2: ଅଛି। ତ ଆଉ ଜଣେ ଶ୍ରୋତା ଫୋନ୍ କଲେନ, ନେଇଯିମା, ହ୍ୟାଲୋ
3: ହ୍ୟାଲୋ,
2: ହଁ ହ୍ୟାଲୋ, କିଏ କହୁଥିଲେ କହିବେ?
3: ନମସ୍କାର
2: ନମସ୍କାର, କହୁନ୍, କିଏ କହୁଥିଲେ?
3: ସୁବଲ କୁମାର ସାର୍ କହୁଥିଲି, ଗ୍ରାମ ପୋଷ୍ଟ ପଣ୍ଡି ଭାଇଆ ବିଜେପୁର ଜିଲ୍ଲା ବରଗଡ଼ରୁ ଆଜ୍ଞା।
2: ହଁ ସୁବଲ ବାବୁ, କାଣା ପ୍ରଶ୍ନ ରହିଛି? ଡାକ୍ତର ପ୍ରମୋଦ ଚନ୍ଦ୍ର ନାୟକ ଅଛନ୍ ଏଠାନ।
3: ହଁ ନାୟକ ଆଜ୍ଞା, ନମସ୍କାର ଆଜ୍ଞା।
1: ନମସ୍କାର ନମସ୍କାର,
2: ପଚାରୁନ ଆପଣ
3: ଆଜ୍ଞା। ମୋର ପ୍ରଶ୍ନ ଅଛେ, ଯେନ୍ ଆମର ପାରାଲିସିସ୍ ବା ଯେନ୍ ପକ୍ଷାଘାତ ରୋଗ ଟନି ଅଛି ଆଜ୍ଞା,
1: ହଁ ହଁ,
3: ଇ ରୋଗଟା କେନ୍ କାରଣରୁ ହେଇଥିସି।

0: ଆଉ ତାର ମାନେ ତାର ପ୍ରତିକାର ବିଷୟରେ ଟିକେ ମୋତେ କହିଦେଲେ ଭଲ ହେତା ଆଜ୍ଞା।
1: ଏବଂ ପକ୍ଷାଘାତ ଦୁଇ ଗୋଡ଼ କି ଗୋଟେ ଗୋଡ଼?
0: ମାନେ ଆମର ମେଲ୍ ଫିମେଲ୍ ଦୁଇ ରକମ ତାର ଡିଜିଜଟା କ'ଣ ଆଜ୍ଞା?
1: ମେଲ୍ ଫିମେଲ୍
0: ମାନେ ବାଁ ଗୋଡ଼ ଡାହାଣ ଗୋଡ଼ ଦୁଇ ଦୁଇ ବିଷୟରେ କ'ଣ ଆଜ୍ଞା?
1: ଆଚ୍ଛା ଆଚ୍ଛା, ନାଇଁ ନାଇଁ ହେନ୍ତା କିଛି ମାନେ ନାଇଁ ନ। ଶୁଣ, ଆମର ପକ୍ଷାଘାତଟା କ'ଣ, ଏଇଟା ହେଉଛି ଗୋଟେ ପ୍ରକାର ପାରାଲିସିସ୍ ଯେନ୍ଟାକୁ କହୁଛୁ ଆମେ, ହେଲା, ଏଟା ଅଧା ହେସି ଆଉ ଫୁଲ୍ ହେସି। ଯେନ୍ଟାକୁ ଅଧା ହେସି ତାକୁ ହେମିପ୍ଲେଜିଆ କୁହାଯାଏସି, ଯେନ୍ଟାକୁ ଫୁଲ୍ ହେସି ସେଟାକୁ ଟୋଟାଲ ଦୁଇ ଗୋଡ଼ ପାରାଲିସିସ୍ ହେସି।
0: ଆଜ୍ଞା, ମୋର ପ୍ରଶ୍ନ ଗୋଟେ ଅଛି, ମୋର ଭାଇ ଗୋଟେ ଅଛନ୍ତି ଚୈତନ୍ୟ ପଟେଲ, ତାଙ୍କର ମାନେ ଡାହାଣ ସେଟା ଆଜ୍ଞା ଗୋଡ଼ ହାତଟା ପୋଡ଼ି ଯାଇକିରି,
1: ହଁ,
0: ସେ ଜିଭଟା ଘିଚି ଦେଇକି ସେ କଥା କହି ନେଇ
1: ପାରବା,
0: ମାନେ ଦୁଇ ମାସ ଉପରେ ହେଲା ନ ଟ୍ରିଟମେଣ୍ଟ ଚାଲିଛେ ଭୁଲମାଲ ଭୁଲମାଲରେ, ଆର ଏବେ ଘରେ ମେଡିସିନ ଖାଇକି ରହୁଛନ୍, ସେଟା ଟିକେ କ୍ୟୁର ନେଇ ହବାର, ବାକି କଥା କହି ନେଇ ପାରବା, ସେଟା କେନ୍ତା କଣ ହବା?
1: ଶୁଣ, ମୁଁ କହୁଛେ, ଶୁଣ, ଏଇଟା କହେସନ୍ ହେମିପ୍ଲେଜିଆ।
0: ଆଜ୍ଞା,
1: ବୁଝିଲେ? ହେମିପ୍ଲେଜିଆ ଆମର ଡାହାଣ ହାତ, ଡାହାଣ ବାଁ ହାତ ଯେନ୍ ଅଛେ, ଡାହାଣ ହାତକୁ ଆମକୁ କଣ୍ଟ୍ରୋଲ କରୁଛେ ଆମର ବ୍ରେନ୍ର ଲେଫ୍ଟ ସାଇଡ଼, ବୁଝିଲେ?
0: ଆଜ୍ଞା।
1: ଆଉ ଲେଫ୍ଟ ହାତକୁ କଣ୍ଟ୍ରୋଲ କରୁଛେ ବ୍ରେନ୍ର ରାଇଟ୍ ସାଇଡ଼। ଯଦି ସେ ବ୍ରେନ୍ ଭିତରେ ବ୍ଲଡ୍ ଭେସଲ୍ ଫାଟି ଯାଇକିରି ବ୍ଲିଡ଼ିଙ୍ଗ ହୁଏ, ହେଲେ ସେ ଆଡ଼ ବ୍ରେନ୍ ଡ୍ୟାମେଜ୍ ହେଇଯାଏସି ଆଉ ହେମିପ୍ଲେଜିଆ ହେଇଯାଏସି। କିନ୍ତୁ ଆମର କଥା କହିବାର ଯେନ୍ ଶକ୍ତି ଅଛେ ଆମର ବ୍ରେନ୍ରେ, ଯେନ୍ ତାର ସେଣ୍ଟର ଅଛେ, ସେ ସେଣ୍ଟରଟା ଲେଫ୍ଟ ସାଇଡ଼୍ରେ ଅଛି, ବୁଝିଲେ? ବୋଲେ ଲେଫ୍ଟ ସାଇଡ଼୍ରେ ଯେତେ ଲୋକ ବ୍ଲିଡ଼ିଂ ହେଇଛେ, ରାଇଟ୍ ସାଇଡ଼୍ରେ ହିମୋପ୍ଲେଜିଆ ହେଇଛେ, ରାଇଟ୍ ସାଇଡ଼୍ ହିମୋପ୍ଲେଜିଆ ହେଲେ କଥା କହିବାର କମିଯାଏସି, ନାଇଁ ହେଇପାରେ। ଲେଫ୍ଟ ସାଇଡ଼୍ରେ ହିମୋପ୍ଲେଜିଆ ହେଲେ କଥାବାର୍ତ୍ତା କହିପାରସନ୍, ହେଲା? ବୋଲେ ଆପଣ ଏ ବିଷୟରେ ଆପଣ ନ୍ୟୁରୋଲୋଜି ଦେଖନ୍ତୁ, ହଁ, ନ୍ୟୁରୋର ଦୁଇଟା ବିଭାଗ ଅଛେ, ନ୍ୟୁରୋ ସର୍ଜରୀ ଅଛେ, ଗୋଟେ ନ୍ୟୁରୋଲୋଜି ଅଛେ, ଯେନ୍ଟାକ ମେଡ଼ିସିନ୍ ସାଇଡ଼୍ଟା। ଆପଣ ନ୍ୟୁରୋଲୋଜି ବିଭାଗରେ ବୁର୍ଲାରେ ଅଛେ, ନ୍ୟୁରୋଲୋଜି ବିଭାଗରେ ଆପଣ ସେଠି କଥାବାର୍ତ୍ତା କରୁନ୍, ହେବା ଇମ୍ପ୍ରୁଭମେଣ୍ଟ ହେବା, ଧୀରେ ଧୀରେ ଆସ୍ବା, ଆସୁଛେ ଲୋକମାନେ।
2: ଧନ୍ୟବାଦ ଆପଣଙ୍କର ପ୍ରଶ୍ନ ଲାଗି। ହଁ, ତ ସାର୍, ଯେନ୍ କଥା ଟିକେ ଆଗରୁ ବି ଆମେ ଆଲୋଚନା କରୁଥିଲା ଯେ ଜେନେରାଲ ସର୍ଜରୀର କଥା, ଯେନ୍ତା ଗଲବର୍ଡର ଷ୍ଟୋନ୍ ହେଲା କି ଆପେଣ୍ଡିସାଇଟିସ୍ର କଥା କହୁଥିଲେ, ଗଲବର୍ଡର ଯଦି ହେଇଥିବା ବେଲେ ତ ପେନ୍ ହେବା, ଆଉ ଯେନ୍ ବିଭିନ୍ନ ପ୍ରକାର ଯେନ୍ ଷ୍ଟୋନ୍ କେନ୍ କେନ୍ ଜାଗାରେ ରହୁଛେ, ତିନିଟା କଥା କହିଲେ, ଆଉ ଯଦି ହେନ୍ତା ଯଦି ଆପେଣ୍ଡିସାଇଟିସ୍ର କଥା ଆମେ ଚିନ୍ତା କର୍ମା ବେଲେ ସେଥିରେ ଯେନ୍ ଅପରେସନ୍ କରବାର ପୂର୍ବରୁ କେନ୍ତା ଲକ୍ଷଣ ସେଟା ଆଏସି?
1: ଆପେଣ୍ଡିସାଇଟିସ୍ରେ ବି ପେନ୍ ହେବା, ସିଭିୟର ପେନ୍ ହେବା। ଆପେଣ୍ଡିସାଇଟିସ୍ କାଣା ହେସି, ପହେଲା ପେନ୍ ହେବା ନାଭି ପାଖେ, ନାଭି ପାଖେ ପେନ୍ ହେବା, ନାଭି ଉପରେ ପେନ୍ ହେବା, ଆଉ ବାନ୍ତି ଲାଗ୍ବା। ଦୁଇ ତିନି ଘଣ୍ଟା ଗଲା ପରେ ସେ ପେନ୍ଟାକୁ ପେଟକୁ ପଳେଇ ଆସ୍ବା, ପହେଲାରୁ ପେଟରେ ପେନ୍ ନାଇଁ ହୁଏ।
2: ଆଚ୍ଛା,
1: ପହେଲା ପହେଲା ନାଭି ପାଖରେ ହେବା, ପରେ ରାଇଟ୍ ସାଇଡ଼୍କୁ ପଳେଇ ଆସ୍ବା। ବୋଲେ ଆପେଣ୍ଡିସାଇଟିସ୍ର ପେନ୍ଟା ପେଟର ତଳ ଭାଗେ ଆସି, ଗଲବ୍ଲାଡ଼ର୍ର ପେନ୍ଟା ପେଟର ଉପର ଭାଗରେ ଆସି, ହେଲା?
2: ତ ସାର୍, ଇ ବିଭିନ୍ନ ପ୍ରକାର ଯେନ୍ ରହୁଛେ, ଯେନ୍ତା ହାର୍ନିଆର ସେଟା କେନ୍ତା?
1: ହାର୍ନିଆ ସେଟା କାଣା ହଉଛେ, ଆମର ଯେନ୍ ପେଟଟା ଅଛେ, ଆମର ପେଟଟା ଗୋଟେ ଗୋଟେ କେଭିଟିଏ, ଗୋଟେ ୱାଲ୍ ଅଛେ ତାର ସବୁ।
2: ଆଜ୍ଞା ଆଜ୍ଞା, ହଁ।
1: ବୋଲେ ଡାହାଣ ପଟରେ ସାମ୍ନା ପଟେ ବି ସେଇ ୱାଲ୍ ଅଛି, କିନ୍ତୁ ସେ ୱାଲ୍ ବାଟରେ ଆମର ଇମ୍ପୋର୍ଟେଣ୍ଟ ଜିନିଷ ହେଉଛେ ଭାଷ ଡିଫରେନ୍ସ, ସେ ଯେନ୍ଟାକି ମାନେ ସ୍ପର୍ମ ଯେନ୍ ବାଟେ ଜାନା ଆନା କରସି, ସେ ଫାର୍ମସି ଡିଫରେନ୍ସଟା ତଳକୁ ଆସ୍ବା ହିଁ ଆସ୍ବା ଟେଷ୍ଟିସ୍ ପାଖକୁ।
2: ଆଜ୍ଞା,
1: ସେ ଭାଷ ଡିସ୍ମେନ୍ସ ଆସିଲା ବେଳକୁ ବାଟ ସେ ନେଚର ତାର ବାଟ ତିଆରି କରିକି ରଖିଛେ, ହେଲେ ସେଇ ବାଟ ଯେନ୍ଟା ଅଛେ ତାକୁ ବନ୍ଦ କରବାର୍ ଲାଗି, ତାକୁ ଠିକ୍ କରବାର୍ ଲାଗି ମସଲ ଅଛେ, କିନ୍ତୁ ବାଇଚାନ୍ସ କୌଣସି କାରଣରୁ ଯଦି ସେ ମସଲ ୱିକ୍ ହେଇଗଲା, ଯଥା ବୟସ ବେଶୀ ହେଲେ, ବେଶୀ କୁଥାକୁଥି କଲେ, ଅର୍ ତଳର ପାରାଲିସିସ୍ ହେଇଯାଇଛି, ମସଲର ୱିକ୍ ହେଇଗଲା, ହେଲେ ସେ ବାଟରେ ଦେଇକିରି ପେଟର ପୁଟାଗୁଡ଼ାକ ବାହାରି ପଡ଼୍ବା, ସେଇଟା ବାହାରି ପଡ଼ିଲେ ତାକୁ କୁହାଯାଏସି ହାର୍ନିଆ। ଛୋଟ ଛୁଆମାନଙ୍କର ହେସି, ଛୋଟ ଛୁଆମାନଙ୍କୁ ହେସି, କାହିଁଥିର ଲାଗି ନା ସେ ଯେନ୍ ବାଟ ଅଛି ସେ ବାଟ ଭିତରେ ପେରିଟୋନିୟମ୍ର ଗୋଟେ ସେକ୍ଟ ଛୁଆଦିନୁ ରହିଯାଇଥିସି ଜନ୍ମରୁ, ହେଥିର୍ଲାଗି ସେ ଛୋଟ ଛୁଆମାନଙ୍କର ଜନ୍ମ ହେଲା ଛୁଆ ଛଅ ମାସର ବର୍ଷକର ଦୁଇ ବର୍ଷର ଛୁଆର ବି ହାର୍ନିଆ ହେସି, ହେଲେ ସେ ସେକ୍ଟାକୁ ବାହାର କରିକି କାଟିଦେଲେ ଠିକ୍ ହେଲା, ତାର ୱିକନେସ୍ ନାଇଁଥାଏ।
2: ଆଚ୍ଛା, ତ ସାର୍, ଇ ଯେନ୍ ସବୁ ଅପରେସନ୍ର କଥା କହୁଛୁ ଆର୍ ଯେନ୍ ଯେନ୍ ମାନେ ରୋଗର କଥା ଆମେ କହୁଛୁ, ସେଟା ଅପରେସନ୍ ଦ୍ୱାରା ହିଁ ଖାଲି ଭଲ ହେଇପାରିବା କିମ୍ବା ତାର ମେଡ଼ିସିନ୍ରେ ବି ଭଲ ହେବାର ସମ୍ଭାବନା ରହୁଛି?
1: ଏଗୁଡ଼ାକ ହାର୍ନିଆ ହେଲା, ଆପେଣ୍ଡିସାଇଟିସ୍ ହେଲା, ଗଲବ୍ଲାଡ଼ର୍ ଷ୍ଟୋନ୍ ହେଲା, ଏଗୁଡ଼ାକ ଅପରେସନ୍ ଛଡ଼ା ଅନ୍ୟ କେନ୍ସିରେ ଭଲ ଲାଗିବ?

0: ବୋଲେ ସାର୍, ତାର୍ ପୂର୍ବରୁ ତ ଆଉ ଜଣେ ଶ୍ରୋତା ଫୋନ୍ କରିଛନ୍, ନେଇଯିମା ଫୋନ୍ଟେ। ହ୍ୟାଲୋ
1: ହ୍ୟାଲୋ ଭାଇ ନମସ୍କାର।
0: ନମସ୍କାର, ହଁ ଗରିବ ଆଜ୍ଞା, କହୁନ୍ କାଣ ପ୍ରଶ୍ନ ଆପଣଙ୍କର ରହିଛେ। ନା, ବିଷୟବସ୍ତୁ ଆମେ ଅନେକ ଥର କହିଛୁଁ ଯେ ଆମେ ଅପରେସନ୍ ବେଲ୍କେ ଯେନ୍ ଆମେ ଅସ୍ତ୍ରୋପଚାର କରୁଛୁଁ, ସେତ୍କି ବେଲ୍କେ ଆମେ କାଣା ସବୁ ସାବଧାନତା ମାନେ ଅବଲମ୍ବନ କରବାର କଥା ସେ ଉପରେ ଆଏ, କାଣା ଜାଣବାର୍ ଲାଗି ଚାହିଁବେ? ତାର ସାବଧାନତା ତ ତାର ପୂର୍ବରୁ ଆପଣଙ୍କର ମାନେ ପ୍ରଶ୍ନଟା ଟିକେ ବୁଝି ନାଇଁ ହେଲା, ଫିର୍ ବି ସାର୍ଙ୍କୁ ଅନୁରୋଧ କର୍ମା ଯେ ଅପରେସନ୍ କରବାର ପୂର୍ବରୁ ଗୋଟେ ରୋଗୀର କେନ୍ କେନ୍ ପ୍ରକାର ପରୀକ୍ଷା ହେସି ସେଟା ସାଧାରଣ ଭାବରେ ଟିକେ କହିଦେବେ ଆଉଥରେ ସାର୍।
2: ଦେଖନ୍ତୁ, ପ୍ରଥମ ଜିନିଷ ତ ହେଲା ତାର ବ୍ଲଡ଼ ଟେଷ୍ଟ ହେବା। ବ୍ଲଡ଼ ଟେଷ୍ଟରେ ମାନେ ହିମୋଗ୍ଲୋବିନ୍ ଠିକ୍ ଥିବାର କଥା, ସୁଗର ନାଇଁ ଥିବାର କଥା, କିଡ଼ନୀ ଫଙ୍କସନ୍ ଠିକ୍ ଥିବାର କଥା, ତାପରେ ଅନ୍ୟ କୌଣସି ପ୍ରକାରର ମାନେ ରକ୍ତରେ କୌଣସି ପ୍ରକାର ଅନିୟମିତତା
0: ନାଇଁଥିବାର
2: କଥା। ରକ୍ତ ପରୀକ୍ଷା ସରିଲା ପରେ ତାର ହାର୍ଟର ଚେକ୍ ହେବା, କାର୍ଡ଼ିଓଲୋଜି। କାର୍ଡ଼ିଓଲୋଜିରେ ହାର୍ଟର କୌଣସି ପ୍ରକାର ଅସୁବିଧା ନାଇଁଥିବା କଥା। ତାପରେ ରେସ୍ପିରେସନ୍ ବିଷୟରେ ନେଇକିରି ଲଙ୍ଗସ୍ରେ ବି ନିଶା ତ ଲଙ୍ଗସ୍ ବାଟେ ଦିଆଯାଏସି,
0: ଆଜ୍ଞା ଆଜ୍ଞା,
2: ହେଲେ ସେ ଲଙ୍ଗସ୍ରେ ବି ଠିକ୍ଠାକ୍ ଥିବାର କଥା। ହେଲେ ଏସବୁ ଜିନିଷ ଗୁଡ଼ାକ ଦେଖିବାର ନିହାତି ଜରୁରୀ ହେ,
0: ନିଶ୍ଚିତ ଭାବେ। ତ ସାର୍, ଯେନ୍ତାକି କହିଲେ ଯେ ସୁଗର ନାଇଁ ଥିବାର କଥା, କି କେତେ ପରିମାଣରେ ଥିଲେ ଆମେ କରିପାରମା, କି ବ୍ଲଡ଼ ପ୍ରେସର କେତେ ହିସାବରେ ଥିଲେ ମାନେ ଗୋଟେ ଅପରେସନ୍ କରାଯାଇପାରେ, ହେନ୍ତା ତ ସାର୍ ଆଜିକାଲି ଦେଖମା ବେଲେ ପ୍ରାୟ ଲୋକର ମାନେ ବ୍ଲଡ଼ ପ୍ରେସର ରହୁଛେ, ସୁଗର ବି ରହୁଛେ,
2: ସୁଗର
0: କିନ୍ତୁ ଅପରେସନ୍ ଦରକାର ପଡ଼ୁଛେ।
2: ସୁଗର ଯାହାର ଅଛି ଯଦି କଣ୍ଟ୍ରୋଲ ଅଛି,
0: ଆଜ୍ଞା,
2: ଡାଇବେଟିସ୍ ପେସେଣ୍ଟକୁ ଅପରେସନ୍ ନାଇଁ କରାଯାଇପାରେ ହେନ୍ତା ମାନେ ନାହିଁ, ଡାଇବେଟିସ୍ ପେସେଣ୍ଟ ଅପରେସନ୍ ହୋଇପାରିବେ, କିନ୍ତୁ ତାଙ୍କର ସୁଗରଟା କଣ୍ଟ୍ରୋଲ ରହିବା ଦରକାର।
0: ଆଚ୍ଛା, ତ ଯଦି ଅଛି ସାର୍ ଆଉ କଣ୍ଟ୍ରୋଲର ବାହାରେ ଅଛି,
2: ଯଦି
0: କଣ୍ଟ୍ରୋଲ କରିକିରି କରାଯାଇପାରବା,
2: କଣ୍ଟ୍ରୋଲ କରିକିରି କରାଯିବା,
0: ହଁ, ତ ସେଇଟା
2: ଯଦି ଇମର୍ଜେନ୍ସି କେସ୍ ହେଇଥିବା, ବହୁତ ଇମର୍ଜେନ୍ସି ହିସାବରେ ବ୍ଲଡ଼ ସୁଗର କଣ୍ଟ୍ରୋଲ କରାହେବା।
0: ଆଚ୍ଛା,
2: ଯଦି ଆପଣଙ୍କର ରେଗୁଲାର ପେସେଣ୍ଟ ଅଛି, ତାକୁ ବ୍ଲଡ଼ ସୁଗର କଣ୍ଟ୍ରୋଲ କରିକି ତୁ ଫେର୍ ଆସିବୁ ଅପରେସନ୍ ବୋଲିକି କୁହାଯିବା।
0: ଆଉ ଅପରେସନ୍ଟା ଯଦି ହେନ୍ତା ହିଁ ଜରୁରୀ ହେଇଯାଉଥିବା ଆରୁ ତାର ସେ ପ୍ରକାର ଥିଲେ ଇମର୍ଜେନ୍ସି, ତ କିଛି ଅସୁବିଧା ହେବାର ସମ୍ଭାବନା ବି
2: ନାହିଁ? ବ୍ଲଡ଼ ସୁଗର ବେଶୀ ଥିଲେ ଅସୁବିଧା ହେବ, ଯେ ଇମର୍ଜେନ୍ସିରେ ସୁଗର କମାବାର ବ୍ୟବସ୍ଥା ଅଛି
0: ସାର୍, ସାର୍
2: ସେଇଟା ବି କରାଯିବା।
0: ହଁ ହଁ ହଁ, ତାପରେ ସାର୍ ଆଉ ଗୋଟେ ବଢ଼େଇଟେ କଥା ହେଲା ଯେ କେନ୍ସି ବି ଅପରେସନ୍ଟା ହେଇଗଲା ପରେ ମେଡ଼ିସିନ୍ ନେବେ କି ଯେନ୍ ପ୍ରକାର ଡାକ୍ତର ପରାମର୍ଶ ଦେଇଥିବେ ତ କରିବେ, କିନ୍ତୁ ଖାଇବାର ପିଇବାଟା କେନ୍ତା କାଣା କରିବାର
2: ସବୁ ଅପରେସନ୍ ଉପରେ କଥା ପଡ଼ିଛି।
0: ଆଜ୍ଞା ଆଜ୍ଞା,
2: ଧରି ନଉନ୍ ଜଣଙ୍କର ଗୋଡ଼ର ଅପରେସନ୍ ହେଇଛି, ତାକୁ ଖାଇବାର ପିଇବାର କିଛି ଅସୁବିଧା ନାହିଁ। ଯାହାର ଜଣଙ୍କର ପେଟର ଅପରେସନ୍ ହେଇଛି, ପେଟର ଅପରେସନ୍ ହେଲେ ତାର ପେଟର ଇଣ୍ଟେଷ୍ଟାଇନ୍ର ମୁଭମେଣ୍ଟ ନାଇଁ ଆସବାର ତ ଖାଇ ନା ପାର ନା,
0: ଆଜ୍ଞା,
2: ବେଲେ ଆମେ ସେ ଇଣ୍ଟେଷ୍ଟାଇନ୍ର ମୁଭମେଣ୍ଟ ଆସବାର ଲାଗି ଯେନ୍ ଦୁଇ ତିନି ଦିନ ଲାଗ୍ବା, ସେ ଦୁଇ ତିନି ଦିନ ତକ ଅପେକ୍ଷା କରିବାକୁ ପଡ଼୍ବା।
0: ଆଚ୍ଛା,
2: ସେତିଦିନ ସେଲେନ୍ ଦେବାକୁ ପଡ଼୍ବା।
0: ଆଜ୍ଞା ଆଜ୍ଞା,
2: ଥରେ ଇଣ୍ଟେଷ୍ଟାଇନ୍ ମୁଭମେଣ୍ଟ ହେଇଗଲା, ସେଥିଲାଗି ଆମେ ଯେତ୍କି ପେଟ ଅପରେସନ୍ ହେଇଥିସନ୍ ଆମେ ସମସ୍ତଙ୍କୁ ପ୍ରଥମ ଜିନିଷ ପଚାରସୁଁ, ବାବୁ ତ ପବନ ଗଲା କେଁ, ହେଟା ପ୍ରଥମ ଜିନିଷ। ଯେନ୍ ଦିନ ଆମେ ପେସେଣ୍ଟ କହିଲା ଯେ ଆଜ୍ଞା ହଁ ଆଜି ମୋର ପବନ ଗଲା, ଆମର ଟେନସନ୍ କମିଯାଇସି ସର୍ଜନମାନଙ୍କର, ବୁଝିଲେ? ହେଲେ ଥରେ ତାଙ୍କର ଯଦି ପବନ ଗଲା ମାନେ ଇଣ୍ଟେଷ୍ଟାଇନ୍ ମୁଭମେଣ୍ଟ କଲା।
0: ଆଚ୍ଛା, ହଁ,
2: ତ ହେଲେ ତାପରେ ସେ ଧୀରେ ଧୀରେ କରି ଖାଇବାଟାକୁ ଆମେ ପହିଲା ଲିକ୍ୱିଡ଼ ଡାଏଟ୍ ଦେମୁ, ତାପରେ ସେମି ସଲିଡ଼ ଦେମୁ, ତାପରେ ଧୀରେ ଧୀରେ ସଲିଡ଼ ଦେମୁ। ଏଇଟା ଯଦି ପେଟର ଅପରେସନ୍ ହେଇଛି,
0: ଆଜ୍ଞା,
2: ଆଉ ଯଦି ବାହାରର ଅପରେସନ୍ ଯେନ୍ତା ମୁଁ କହିଲି ଆପଣଙ୍କୁ,
0: ହଁ,
2: ଗୋଡ଼ ଅପରେସନ୍ ହେଇଛି କି ହାତର ଅପରେସନ୍ ହେଇଛି,
0: ବାହାରୁ ଦିଶୁଛି ଯେନ୍ତା,
2: ଯାହାକୁ ପେଟ ସଙ୍ଗରେ ଖାଇବାର ସଙ୍ଗେ ସମ୍ପର୍କ ନେନ,
0: ଆଜ୍ଞା ଆଜ୍ଞା,
2: ସବୁଦିନ ଖାଇପାରିବା, ସେ ନିଶାରୁ ଉଠିଲା ପରେ ଖାଇପାରିବା।
0: ହଁ, କିନ୍ତୁ କେତେଟା ଜିନିଷ ବି ତାଙ୍କୁ ଏନ୍ତା ବାରଣ କରାଯାଇସି କି ଯେମିତିକି ସେଇଟା ସେପ୍ଟିକ୍ ନାଇଁ ହେବା କି
2: ସେଟା ନାହିଁ, ସୁଗର ଥିବା ଯଦି ହେଲେ ଚିନି ଜିନିଷ ଦିଆ ନାଇଁ ଯାଏ ସୁଗର କଣ୍ଟ୍ରୋଲ କରିବା ଲାଗି। ଆଉ ଯେନ୍ ଲୋକମାନଙ୍କର ଧାରଣା ଖଟା ଖାଇଦେଲେ ପାଚି ଯିବା, ମିଠା ଖାଇଦେଲେ, ହେଟା ବେକାର କଥା।
0: ଆଚ୍ଛା,
2: ଗୋଟେ ଲୋକ ଯଦି ଡାଇବେଟିସ୍ ନାଇଁନ, ମିଠା ଖାଇଲେ କିଛି ନାଇଁ ହୁଏ, ଆଉ ଖଟା ଖାଇଲେ ନାଇଁ ପାଚେ।
0: ଆଚ୍ଛା, ହଁ,
2: ଲୋକମାନଙ୍କର ବହୁତ ଧାରଣା
0: ଆମେ ମାନେ ସାଧାରଣ ଭାବରେ ଆମେ ହେନ୍ତା ହିଁ ଭାବସୁଁ ଟିକେ,
2: ହେତାର କିଛି ନାଇଁ,
0: ନାଇଁ ନ ନାଇଁ ନ, ଠିକ୍ ଅଛି ସାର୍। ଆଉ ହେନ୍ତା ଦେଖ୍ମା ବେଲେ ଆଉ ଜଣେ ଶ୍ରୋତା ଏଇଟା ଫୋନ୍ କଲେନ, ଇହାଦେ ତାଙ୍କଟା ବି ନେଇଯିମା।
2: ହଁ,
0: ହ୍ୟାଲୋ ହ୍ୟାଲୋ,

0: ହ୍ୟାଲୋ, ଆମ ହଁ ଟିକେ ଯୋଗାଯୋଗରେ ଟିକେ ଅସୁବିଧା ହେଲା। ତ ସାର୍, ଯେନ୍ତାକି ଏଛେନ୍ କହୁଛନ୍ ଯେ ଗୋଟେ ଆଗେ ତ ଖୁଲା ସର୍ଜରି କରୁଥିଲେ, ମାନେ କେସ୍ ଜାନିକିରି କେନ୍ କେନ୍ ପ୍ରକାର ରୋଗ ଅଛେ, ଆଉ ଲେପ୍ରୋସ୍କୋପିକ୍ ଗୋଟେ ଆଇଲାନ
1: ଏବେ
0: ଏଛେନ୍ କରୁଛନ୍, ସେଟା କାଣା କେମିତି?
1: ଲେପ୍ରୋସ୍କୋପିଟା କାଣା ହେଉଛି ଆଜ୍ଞା, ଆପଣ ପେଟ ଭିତରେ କଣା କରିବେ, କଣା
0: ହଁ ସାର୍ ଟିକେ ଏଟା ପରେ ଆଲୋଚନା କରିବା, ଜଣେ ଶ୍ରୋତା ଫୋନ୍ କରିଛନ୍ ନିଜମା। ହ୍ୟାଲୋ
2: ହ୍ୟାଲୋ,
0: ହଁ ହ୍ୟାଲୋ, କିଏ କହୁଥିଲେ ଆଜ୍ଞା?
2: ହଁ ସାର୍ ନମସ୍କାର।
0: ନମସ୍କାର
2: ନମସ୍କାର ଆଜ୍ଞା।
0: ହଁ ନମସ୍କାର ନମସ୍କାର,
2: ମୁଇଁ ଡିଲେଶ୍ୱର ବଢି କହୁଥିଲି।
0: ହଁ ଡିଲେଶ୍ୱର ବଢି,
2: ହ୍ୟାଲୋ।
0: ହଁ ହ୍ୟାଲୋ, କହୁନ୍ କେନୁ କହୁଥିଲେ?
2: କହୁନ୍ ଆଜ୍ଞା, ତୁମେ ସିଙ୍ଗର ଡିଲେଶ୍ୱର ବଢି କହୁଛି, ଗୋଟେ ଅପରେସନ୍ ଦେଇଥିଲି, ଗୋଟେ ଛୋଟିଆ ଅପରେସନ୍ ଟେ।
0: ହଁ ଡାକ୍ତର,
2: ସେ ମୋର ଝାଡ଼ା ନାଳି ବର୍ତ୍ତମାନ ସେଟା ହୋଇଯାଉଛି।
1: ଛୁଟିଆ ଅପରେସନ ଯେ କାଇଁ ଅପରେସନ
0: ହେଇଥିଲା? ଅପରେସନ ହେଇଥିଲା
2: ଅପରେସନ ଯେନ୍ ଜାଗା ହେଇଛି ସେ ଜାଗା ଖୋଜୁଛି।
1: ନାଇଁ ନାଇଁ, କାଇଁ ଅପରେସନ ହେଇଥିଲା କହ।
2: ଏଟା ମୋର ଅନ୍ତନଳୀଟା ଉଲ୍ଟି ଯାଇଥିଲା, ଗ୍ୟାଷ୍ଟ୍ରିକ ଗ୍ୟାଷ୍ଟ୍ରିକ ବୋଇଲି ଆଉ।
1: ହଁ, ଯେ ଅନ୍ତନଳୀ ଯଦି ଉଲ୍ଟି ଯାଇଥିଲା ତାହେଲେ ତ ଛୋଟିଆ ଅପରେସନ ନୁହେଁ ବାବା, ଏଟା ତ ବଡ଼ ଅପରେସନ।
2: ଯେନି ଖୋଜୁଛି ଆଜ୍ଞା
1: ନାଇଁ
2: ଅପରେସନ ଜାଗାଟା।
1: ଆଚ୍ଛା ଠିକ୍ ଅଛି,
0: ଡାକ୍ତର କାଣା ଅସୁବିଧା ହେଇଛି ବୋଇଲେ କାଣା ନାଇଁ କାଣା ସେଟା ଅପରେସନ କେନ୍ ଅପରେସନ ହେଲା?
1: ଯିଏ ଅପରେସନ୍ କଲେ ତାଙ୍କୁ ଯାଇକି ଦେଖାଲ କେଁ?
2: ହ୍ୟାଲୋ
1: ହ୍ୟାଲୋ, ଯିଏ ଅପରେସନ୍ କରିଥିଲେ ତାଙ୍କୁ ଯାଇକି ଦେଖାଲେ କେଁ?
0: ହଁ ହେଲୋ, ଆପଣଙ୍କର ଟିକେ ଆୱାଜ ନାଇଁ ଆସବାର, ଟିକେ
1: କଟିଯାଉଛି।
0: ହ୍ୟାଲୋ,
1: ବେମାରୀ କିଛି ନୁହେଁ ଆଜ୍ଞା, ଆପଣ ବେମାରଟାକୁ କହିବେ ହେଲେ ସେଟା କାଇଁ ଅପରେସନ ମୁଁ କହିପାରିବି। ଆପଣ କାଣା ପ୍ରୋଲାପ୍ସ ହେଇଥିଲା କି ପାଇଲ୍ସ ହେଇଥିଲା କି କାଣା ହେଇଥିଲା? ସର୍ଜରି ଗୋଟେ ଦେଖାନ୍ତୁ, ନହେଲେ ଆପଣ ଆସିବେ ଯଦି ଆସିକି ବୁର୍ଲାରେ ଦେଖେଇ ଦିଅନ୍ତୁ, ତାପରେ ଯାଇକି ଜଣା ପଡ଼ବା। ଆକ୍ଚୁଆଲି ଆପଣ କିଛି କହି ନାଇଁ ଜାଣବାର ଠିକ୍ ହିସାବରେ,
0: ଆପଣଙ୍କର କାଣା ପ୍ରୋବ୍ଲେମ୍ ରହିଛି ସେଟା କହିଲେ ସିନା ଡାକ୍ତର କିଛି ପରାମର୍ଶ ଦେବେ। ତଥାପି ଧନ୍ୟବାଦ ଆପଣଙ୍କୁ, ଆପଣ ଯେହେତୁ ଅପରେସନ୍ କରିଛନ୍।
2: ହଁ,
0: ସେ ଆଜ୍ଞାଙ୍କର ନେଇକି ଯାଇକିରି ଟିକେ ଆଉ ଥରେ ଆପଣଙ୍କର ଏଇ ଅସୁବିଧାଟାକୁ କହିଦେବେ। ହଁ ଧନ୍ୟବାଦ ଆପଣ ଫୋନ୍ କରିଥିବାର ଲାଗି ବୋଲିକିରି। ହଁ ହଁ ଠିକ୍ ଅଛେ। ତ ସାର୍, ଯେନ୍ କଥା ଆଲୋଚନା କରୁଥିଲେ ଲେପ୍ରୋସ୍କୋପି ବାବଦେ ଟିକେ ଖାଲି
1: ଗୋଟେ ସ୍କୋପ, ସ୍କୋପ ମାନେ ଗୋଟେ କ୍ୟାମେରା, ଟେଲିସ୍କୋପ। ଆମେ ଯେନ୍ ଟେଲିସ୍କୋପ ବ୍ୟବହାର କରୁଥିଲୁ ସେମିତି ଟେଲିସ୍କୋପ ଗୋଟେ ପେଟ ଭିତରେ ପୁରା ଯାଇସି, ହେଲା, ପେଟ ଭିତରେ ଟେଲିସ୍କୋପଟା ପୁରେଇକିରି ଟେଲିସ୍କୋପରେ ସବୁ ଏଟା ପେଟ ଭିତରେ ଦେଖାଯାଇସି କାଣା ଅଛି ବେମାରୀ ସେମାନେ। ଆଚ୍ଛା, ସେଟା ଦେଖ୍ବାର୍ ଲାଗି କାଣା ହେଲା, ଆମର ପେଟ ତ ଏନ୍ତା ଚୁପା ହେଇକି ରହିଛେ, ହେଲେ ପେଟଟାକୁ ଆପଣ ଦେଖିବେ କେନ୍ତିକିରି? ପେଟଟାକୁ ଫୁଲାବାକୁ ପଡ଼ବ, ହେଲେ ସେଥିର୍ଲାଗି ପେଟଟାକୁ ଫୁଲା ଯାଇସି କାର୍ବନ୍ ଡାଇଅକ୍ସାଇଡ଼ କି କୌଣସି ଗ୍ୟାସ୍ ଦେଇକିରି, କାର୍ବନ୍ ଡାଇଅକ୍ସାଇଡ଼ ଦିଆହେଉଛି ଆଜିକାଲି, ଦେଇକିରି ପେଟ ଫୁଲେଇ ଦିଆଯିବା। ଫୁଲେଇ ଦେଲା ପରେ ସେ ସ୍କୋପ୍ରେ ଆପଣ ଗଲା ପରେ ଆପଣ ସବୁ ଦେଖିବେ।
0: ହଁ, ସେଟା ଦେଖିକିରି
1: ଦେଖିକିରି ଯେନ୍ଟା ବେମାର ହେଇଥିବା ସେ ହିସାବରେ ଫେର ଆହୁରି ଅପରେଟିଂ ଇନ୍ଷ୍ଟ୍ରୁମେଣ୍ଟ ସବୁ ପୁରା ଯିବା। ଗୋଲ୍ ମର୍ଡର୍ ହେଲେ ତାର ଅଲଗା ଜାଗାରେ ପୁରା ହେବା, ଆପେଣ୍ଡିକ୍ସ ହେଲେ ଅଲଗା ଜାଗାରେ ପୁରା ହେବା, ଅଲଗା ବେମାରୀରେ ଅଲଗା ଜାଗା ପୁରା,
0: ମାନେ ବିଶେଷ କରି କଟବାର ଲାଗି ନାଇଁ ପଡ଼େ। ହଁ, ତ ଧନ୍ୟବାଦ ସାର୍, ଆଉ ଆମର ପାଖେ ତ ସମୟ କମିଗଲାନ, ତ ଆପଣ ଆସିଲେ ଆଉ ଆଜି ଆମର ଅସ୍ତ୍ରୋପଚାର ପୂର୍ବ ଆର ତା ପରେ କେନ୍ତା ଯତ୍ନ ନେବା ଆର କେନ୍ତା କିରି ଡାକ୍ତର ମଙ୍ଗଳ ସହ ପରାମର୍ଶ।
3: ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲା ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ। ଫିଲିପାଇନ୍ସର ମାନିଲାଠାରେ କ୍ୱାଡ୍ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଯୋଗଦେଲେ ଡକ୍ଟର ଏସ୍ ଜୟଶଙ୍କର। ଦେଶରେ ଏବେ 162 ବନ୍ଦେ ଭାରତ ଟ୍ରେନ୍ ଚଳାଚଳ କରୁଛି, ଲୋକସଭାରେ ରେଳମନ୍ତ୍ରୀଙ୍କ ସୂଚନା। ଇରାନ ଉପରେ କ୍ରମାଗତ 11 ଦିନରେ ପହଞ୍ଚିଲା ଆମେରିକାର ଆକ୍ରମଣ। ଏବଂ ଏଫ୍ଆଇଏଚ୍ ୟୁଥ୍ ହକି 5S ଏସିଆନ୍ ଚାମ୍ପିଅନ୍ସିପ୍ ପ୍ରତିଯୋଗିତାରେ ଭାରତର ପୁରୁଷ ଓ ମହିଳା ସବ୍ ଜୁନିୟର ଦଳର ଉନ୍ନତ ପ୍ରଦର୍ଶନ। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲା

0: ଏବଂ ଅନ୍ୟାନ୍ୟ କେତେକ ପ୍ରସଙ୍ଗ ନେଇ ବିରୋଧୀଙ୍କ ପ୍ରତିବାଦ ଯୋଗୁଁ ସଂସଦର ଉଭୟ ଗୃହକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଲୋକସଭାରେ ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ବିରୋଧୀ ସଦସ୍ୟମାନେ ପ୍ରତିବାଦ କରିବାରୁ ଗୃହ ପରିଚାଳନା ବାଧାପ୍ରାପ୍ତ ହୋଇଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୃହକୁ ପ୍ରଥମେ ମଧ୍ୟାହ୍ନ 12 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ମଧ୍ୟାହ୍ନ 12 ଗୃହକାର୍ଯ୍ୟ ପୁନଃ ଆରମ୍ଭ ହେବା ପରେ ସ୍ଥିତିରେ କୌଣସି ପରିବର୍ତ୍ତନ ଘଟିନଥିଲା। ବାଚସ୍ପତି ଓମ୍ ବିର୍ଲା ଗୃହକାର୍ଯ୍ୟରେ ସହଯୋଗ କରିବାକୁ ବିରୋଧୀ ସଦସ୍ୟଙ୍କୁ ଅନୁରୋଧ କରିଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଛନ୍ତି, ସରକାର ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଆଲୋଚନା କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ତେବେ ଗୃହରେ ଆଲୋଚନା ପାଇଁ ରହିଥିବା ବିଧି ଅନୁସାରେ ଏହାକୁ ଗ୍ରହଣ କରାଯିବା ଉଚିତ। ଆଲୋଚନାର ଅବଧି ଏବଂ ସମୟସୀମା ନେଇ ସବୁ ଦଳର ନେତାଙ୍କଠାରୁ ଶ୍ରୀ ରିଜିଜୁ ପରାମର୍ଶ ଆହ୍ୱାନ କରିଥିଲେ। ଦେଶର ଯୁବବର୍ଗଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସବୁ ଅଂଶୀଦାରଙ୍କ ସହ ଅର୍ଥପୂର୍ଣ୍ଣ ତଥା ଗଠନମୂଳକ ଆଲୋଚନା କରିବାକୁ ସରକାର ଆଗ୍ରହୀ ବୋଲି ଶ୍ରୀ ରିଜିଜୁ କହିଛନ୍ତି।
1: और इसका व्यवस्था बनाना पड़ता है। मैं अनुरोध करता हूं कि चर्चा कब होना है, कितना लंबा चर्चा होना है और किस नियम के तहत होना है। माननीय स्पीकर महोदय, सारे पार्टी के फ्लोर लीडर से बातचीत करके इसका निर्णय किया जाए।
0: କଂଗ୍ରେସର କେସି ବେଣୁଗୋପାଳ ଏବଂ ସମାଜବାଦୀ ପାର୍ଟିର ସଦସ୍ୟ ଅଖିଳେଶ ଯାଦବ ଗୃହରେ ଆନ୍ଦୋଳନ ପ୍ରସଙ୍ଗ ଉତ୍ଥାପନ କରିଥିଲେ। ବାଚସ୍ପତି ଶ୍ରୀ ବିର୍ଲା କହିଥିଲେ, ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି ଓ ଏଥିପାଇଁ ସମସ୍ତେ ଏକମତ ହେବା ଉଚିତ। ତଥାପି ବିରୋଧୀ ସଦସ୍ୟଙ୍କ ପକ୍ଷରୁ ଗୃହରେ ହଟ୍ଟଗୋଳ ଜାରି ରହିବାରୁ ବାଚସ୍ପତି ଶ୍ରୀ ବିର୍ଲା ଅପରାହ୍ନ 2 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି। ରାଜ୍ୟସଭାରେ ମଧ୍ୟ ଅନୁରୂପ ପରିସ୍ଥିତି ଦେଖିବାକୁ ମିଳିଥିଲା। ଗୃହକାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିରୋଧୀଙ୍କ ହଟ୍ଟଗୋଳ ଲାଗି ରହିବାରୁ ଉପାଧ୍ୟକ୍ଷ ହରିବଂଶ ଗୃହକୁ ପ୍ରଥମେ ମଧ୍ୟାହ୍ନ 12 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ତେବେ ପ୍ରଶ୍ନକାଳ ସଂସଦୀୟ କାର୍ଯ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥିବାରୁ ଏଥିରେ ସହଯୋଗ କରିବାକୁ ସେ ବିରୋଧୀ ସଦସ୍ୟଙ୍କୁ ଅନୁରୋଧ କରିଥିଲେ। ତେବେ ବାରମ୍ବାର ଅନୁରୋଧ ସତ୍ତ୍ୱେ ପରିସ୍ଥିତିରେ କୌଣସି ପରିବର୍ତ୍ତନ ନ ହେବାରୁ ଗୃହକୁ ପ୍ରଥମ ପର୍ଯ୍ୟାୟରେ ମଧ୍ୟାହ୍ନ 12 ଏବଂ ପରେ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ଫିଲିପାଇନ୍ସର ମାନିଲାଠାରେ ଅଷ୍ଟ୍ରେଲିଆ, ଜାପାନ ଏବଂ ଆମେରିକାର ପ୍ରତିପକ୍ଷଙ୍କ ସହ କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକରେ ଯୋଗ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ କହିଛନ୍ତି, ସେମାନେ ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ସମୀକ୍ଷା କରିବା ସହ ସାମ୍ପ୍ରତିକ ବିକାଶ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି। ଏହି ବୈଠକରେ ଡକ୍ଟର ଜୟଶଙ୍କର ଆମେରିକାର ବିଦେଶ ସଚିବ ମାର୍କୋ ରୁବିଓଙ୍କୁ ଭେଟିଛନ୍ତି। ସେ କହିଛନ୍ତି, ଏହି ବୈଠକ ଭାରତ ଆମେରିକା ବ୍ୟାପକ ବିଶ୍ୱସ୍ତରୀୟ ରଣନୈତିକ ସହଭାଗିତା ପାଇଁ ପ୍ରାଥମିକତା ଥିବା କ୍ଷେତ୍ରଗୁଡ଼ିକ ଉପରେ କେନ୍ଦ୍ରୀଭୂତ ଥିଲା, ଯେଉଁଥିରେ ବାଣିଜ୍ୟ, ଶୁଳ୍କ, ଶକ୍ତି, ପ୍ରତିରକ୍ଷା, ନିରାପତ୍ତା, ଗୁରୁତ୍ୱପୂର୍ଣ୍ଣ ଖଣିଜ ଏବଂ କୃତ୍ରିମ ବୁଦ୍ଧିମତା ଅନ୍ତର୍ଭୁକ୍ତ। ପାରସ୍ପରିକ ସ୍ୱାର୍ଥ ଥିବା ଆଞ୍ଚଳିକ, ବୈଷୟିକ ଓ ବହୁପାକ୍ଷିକ ପ୍ରସଙ୍ଗରେ ଉଭୟ ନେତା ମତ ବିନିମୟ କରିଛନ୍ତି ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ସେହିପରି ମାନିଲାଠାରେ ଡକ୍ଟର ଜୟଶଙ୍କର ତାଙ୍କ ଚୀନ୍ ପ୍ରତିପକ୍ଷ ୱାଙ୍ଗ୍ ଇଙ୍କୁ ଭେଟିଛନ୍ତି। ଏହି ଅବସରରେ ଡକ୍ଟର ଜୟଶଙ୍କର ଭାରତ ଚୀନ୍ ସମ୍ପର୍କ ସ୍ୱାଭାବିକ ହେବା ଉପରେ ଗୁରୁତ୍ୱ ଦେବା ସହ ଦ୍ୱିପାକ୍ଷିକ ସହଯୋଗ ପାଇଁ ସୀମାରେ ଶାନ୍ତି ବଜାୟ ରହିବା ଏକ ମୌଳିକ ଓ ଅପରିହାର୍ଯ୍ୟ ସର୍ତ୍ତ ବୋଲି ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଉଭୟ ଦେଶ ବିଶ୍ୱାସ କରନ୍ତି ପାରସ୍ପରିକ ସମ୍ମାନ, ସ୍ୱାର୍ଥ ଓ ସମ୍ବେଦନଶୀଳତା ଆଧାରରେ ହିଁ ଏକ ସ୍ଥିର ଓ ସହଯୋଗୀ ସମ୍ପର୍କର ସର୍ବୋତ୍ତମ ବିକାଶ ହୋଇପାରିବ। ଦେଶରେ ଏବେ 162 ବନ୍ଦେ ଭାରତ ଟ୍ରେନ୍ ଚଳାଚଳ କରୁଛି ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଲୋକସଭାରେ ଆଜି ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଶ୍ରୀ ବୈଷ୍ଣବ କହିଛନ୍ତି, ସୁଗମ ଯାତ୍ରା ତଥା ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍ୱଦେଶୀ ଭାବରେ ଏହି ଟ୍ରେନ୍ର ନକ୍ସା ପ୍ରସ୍ତୁତ ସହ ନିର୍ମାଣ କରାଯାଇଛି। ଦୀର୍ଘଯାତ୍ରାକୁ ଦୃଷ୍ଟିରେ ରଖି ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍ ମଧ୍ୟ ବିକଶିତ କରାଯାଇଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ହାଓଡ଼ା ଓ କାମାକ୍ଷା ମଧ୍ୟରେ ପ୍ରଥମ ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍ ଗତ ଜାନୁଆରୀ ମାସରେ ଚଳାଚଳ ଆରମ୍ଭ କରିଥିଲା ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ ଗୃହକୁ ସୂଚନା ଦେଇଛନ୍ତି। ଆମେରିକା ପକ୍ଷରୁ ଇରାନ ଉପରେ ଲଗାତାର 11 ଦିନ ଧରି ଆକ୍ରମଣ ଜାରି ରହିଛି। ଅନ୍ୟପକ୍ଷରେ ନିଜର ଆଣବିକ ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ୍ ନ କରିବା ପାଇଁ ଇରାନ ପକ୍ଷରୁ ଆମେରିକାକୁ ଚେତାବନୀ ଦିଆଯାଇଛି। ଆମେରିକାର ସେଣ୍ଟ୍ରାଲ କମାଣ୍ଡ ପକ୍ଷରୁ କୁହାଯାଇଛି, ହର୍ମୁଜ୍ ପ୍ରଣାଳୀରେ ବାଣିଜ୍ୟିକ ଜାହାଜ ଚଳାଚଳ ପ୍ରତି ବିପଦ ସୃଷ୍ଟି କରିବା ପାଇଁ ଇରାନର କ୍ଷମତାକୁ ଆହୁରି ହ୍ରାସ କରିବା ଲକ୍ଷ୍ୟରେ ଏଭଳି ପଦକ୍ଷେପ ନିଆଯାଇଛି। ପୂର୍ବରୁ ଇରାନ ଗତ 3 ମଧ୍ୟରେ ଏହି ରଣନୈତିକ ଜଳପଥ ଦେଇ ଯାତ୍ରା କରୁଥିବା 30 ଅଧିକ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କରିଥିଲା। ତେବେ ଆମେରିକାର ସେଣ୍ଟ୍ରାଲ କମାଣ୍ଡ କହିଛି ଇରାନର ଆକ୍ରୋଶ ସତ୍ତ୍ୱେ ହର୍ମୁଜ ପ୍ରଣାଳୀ ବାଣିଜ୍ୟିକ ଜାହାଜ ଚଳାଚଳ ପାଇଁ ଖୋଲା ରହିଛି। ଆମେରିକା ସେନା ଏହି ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଥ ଦେଇ ପ୍ରାୟ 450 ମିଲିୟନ ବ୍ୟାରେଲ ଅଶୋଧିତ ତୈଳ ନେଇ ଯାଉଥିବା ପ୍ରାୟ 900 ବାଣିଜ୍ୟିକ ଜାହାଜର ନିରାପଦ ଚଳାଚଳକୁ ସୁନିଶ୍ଚିତ କରିଛନ୍ତି। ଇରାନର ସରକାରୀ ପ୍ରସାରଣକାରୀ ସଂସ୍ଥା IRIBର କହିବା ଅନୁଯାୟୀ

0: ଆମେରିକା ପକ୍ଷରୁ ଆକ୍ରମଣ ଆରମ୍ଭ ହେବା ନେଇ ଘୋଷଣା କରାଯିବା ପରେ ଇରାନ୍ର ବିଭିନ୍ନ ସ୍ଥାନରେ ବିମାନ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଇଲାମ ପ୍ରଦେଶର ଚାଭାର ଓ ଆବଦାନାନ ଅଞ୍ଚଳରେ ବିମାନ ଆକ୍ରମଣ ହୋଇଥିବା ଜଣାପଡ଼ିଛି। ଭାରତର ବ୍ରିକ୍ସ 2026 ଅଧ୍ୟକ୍ଷତାର ଅଂଶସ୍ୱରୂପ ଚଣ୍ଡୀଗଡ଼ଠାରେ ଗତକାଲି ପାରମ୍ପରିକ ସମ୍ପନ୍ନ ଓ ସମନ୍ୱିତ ଔଷଧ ଆଧାରିତ ବ୍ରିକ୍ସ ବୈଠକ ସଫଳତାର ସହ ସମ୍ପନ୍ନ ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଆୟୁଷ ମନ୍ତ୍ରଣାଳୟର ମିଳିତ ସହଯୋଗରେ ଏହି ବୈଠକ ଅନୁଷ୍ଠିତ ହୋଇଛି। ଚାରିଦିନିଆ ବ୍ରିକ୍ସ ସ୍ୱାସ୍ଥ୍ୟ ତଥ୍ୟଭିତ୍ତିକ ବ୍ୟାପକ କାର୍ଯ୍ୟକ୍ରମର ଅଂଶସ୍ୱରୂପ ଏହି ବୈଠକ ଅନୁଷ୍ଠିତ ହୋଇଛି। ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗକୁ ସୁଦୃଢ଼ କରିବା, ଜ୍ଞାନ ଏବଂ ସୂଚନା ଆଦାନ ପ୍ରଦାନକୁ ପ୍ରୋତ୍ସାହିତ କରିବା ସହିତ ପାରମ୍ପରିକ ତଥା ସମନ୍ୱିତ ଔଷଧ କ୍ଷେତ୍ରରେ ସହଯୋଗିତାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ବୈଠକରେ ଆଲୋଚନା ହୋଇଛି। ନିରନ୍ତରତା, ନବସୃଜନ, ସହଯୋଗ ପାଇଁ ବିକାଶ ଶୀର୍ଷକ ପ୍ରସଙ୍ଗ ଆଧାରରେ ଏହି ବୈଠକର ଆୟୋଜନ କରାଯାଇଥିଲା। ଭାରତ ସମେତ ବ୍ରାଜିଲ, ଚୀନ, ଇଜିପ୍ଟ, ଇଥିଓପିଆ, ଇରାନ, ରୁଷ, ଦକ୍ଷିଣ ଆଫ୍ରିକା ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ପ୍ରତିନିଧି ଏହି ବୈଠକରେ ଅଂଶଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ବିନା ଅନୁମତିରେ ଗତକାଲି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଧାରଣାକୁ ବିଜେପି ନିନ୍ଦା କରିଛି। ନୂଆଦିଲ୍ଲୀରେ ଗଣମାଧ୍ୟମ ସହ ଆଲୋଚନା କାଳରେ ବିଜେପି ସାଂସଦ ରବିଶଙ୍କର ପ୍ରସାଦ କହିଛନ୍ତି, ରାହୁଲଙ୍କ ଧାରଣା ଦାୟିତ୍ୱହୀନ ବୋଲି ସେ କହିଛନ୍ତି। ଭାରତର ଗଣତାନ୍ତ୍ରିକ ଇତିହାସରେ ଏହା ଏକ ଲଜ୍ଜାକର ଦିବସ ଭାବେ ଗଣାଯିବ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବାସଭବନ ସହିତ ଜଡ଼ିତ ମର୍ଯ୍ୟାଦା ସମ୍ପର୍କରେ ଜାଣି ମଧ୍ୟ ଶ୍ରୀ ଗାନ୍ଧୀ ଏଭଳି ଦାୟିତ୍ୱହୀନ ଆଚରଣ ପ୍ରଦର୍ଶନ କରିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବ୍ୟକ୍ତିଗତ, ସାମାଜିକ ଏବଂ ଜାତୀୟ କର୍ତ୍ତବ୍ୟ ପାଳନ କରିବାରେ ଜଣେ ଆଦର୍ଶ ଓ ଶ୍ରେଷ୍ଠ ବ୍ୟକ୍ତିଙ୍କ ଗୁଣାବଳୀ ଉପରେ ଆଲୋକପାତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏକ ସଂସ୍କୃତ ଶ୍ଳୋକ ସେୟାର କରି ଶ୍ରୀ ମୋଦି କହିଛନ୍ତି, ଯେଉଁ ବ୍ୟକ୍ତି ଅନ୍ୟମାନଙ୍କ କାର୍ଯ୍ୟରେ ନିଜକୁ ସମ୍ପୂର୍ଣ୍ଣ ରୂପେ ଉତ୍ସର୍ଗ କରନ୍ତି, ନିଜର ବ୍ୟକ୍ତିଗତ କର୍ତ୍ତବ୍ୟକୁ ଦକ୍ଷତାର ସହ ସମ୍ପାଦନ କରନ୍ତି, ବନ୍ଧୁମାନଙ୍କ ପାଇଁ ନିଃସ୍ୱାର୍ଥପର ଭାବେ କାର୍ଯ୍ୟ କରନ୍ତି ଏବଂ ଜାତୀୟ କର୍ତ୍ତବ୍ୟ ପୂରଣ କରିବାରେ ନିଜର ସାହସ ପ୍ରଦର୍ଶନ କରନ୍ତି, ସେହି ବ୍ୟକ୍ତି ହିଁ ପ୍ରକୃତରେ ଜଣେ ଶ୍ରେଷ୍ଠ ବ୍ୟକ୍ତି। ପଶ୍ଚିମ ନେପାଳରେ ଆଜି ସକାଳେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା 4.2। ଜାତୀୟ ଭୂକମ୍ପ ନିରୀକ୍ଷଣ ଓ ଅନୁସନ୍ଧାନ କେନ୍ଦ୍ରର ସୂଚନା ଅନୁଯାୟୀ କାଠମାଣ୍ଡୁଠାରୁ ପ୍ରାୟ 900 କିଲୋମିଟର ପଶ୍ଚିମରେ ଅବସ୍ଥିତ ସୁଦୂର ପଶ୍ଚିମ ପ୍ରଦେଶର ବଝାଙ୍ଗ ଜିଲ୍ଲାର କୋଟଦେଓ୍ୱାଲ ନିକଟରେ ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା। ତେବେ ଏଥିରେ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତି ହୋଇଥିବାର ଖବର ମିଳିନାହିଁ। ସୂଚନାଯୋଗ୍ୟ, ଗତ ସପ୍ତାହରେ ନେପାଳର ଲୁମ୍ବିନ ପ୍ରଦେଶ ଅନ୍ତର୍ଗତ ରୁକୁମ୍ ପୂର୍ବ ଜିଲ୍ଲାରେ 5 ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ ହୋଇଥିଲା। ଖେଳ ଖବର। ଏଫ୍ଆଇଏଚ୍ ୟୁଥ୍ ହକି 5S ଏସିଆନ୍ ଚାମ୍ପିଅନ୍ସିପ୍ ପ୍ରତିଯୋଗିତାରେ ଭାରତର ପୁରୁଷ ଓ ମହିଳା ସବ୍ ଜୁନିୟର ଦଳ ଉନ୍ନତ ପ୍ରଦର୍ଶନ କରିଛନ୍ତି। ଓମାନର ମାସ୍କଟ୍ଠାରେ ପୁରୁଷ ଦଳ ଓମାନ ଏବଂ ପାକିସ୍ତାନ ଦଳକୁ ପରାଜିତ କରିଥିବା ବେଳେ ମହିଳା ଦଳ ଉଜ୍ବେକିସ୍ତାନ ବିରୁଦ୍ଧରେ ବିଜୟୀ ହେବା ସହ ଚୀନ ବିରୁଦ୍ଧରେ 2-2 ଗୋଲ୍ରେ ମ୍ୟାଚ୍କୁ ଅମୀମାଂସିତ ଭାବେ ଶେଷ କରିଥିଲେ। ଏଫ୍ଆଇଏଚ୍ ୟୁଥ୍ ହକି 5S ବିଶ୍ୱକପ୍ ପ୍ରତିଯୋଗିତା ପାଇଁ ଏହି ଟୁର୍ଣ୍ଣାମେଣ୍ଟକୁ ଯୋଗ୍ୟତା ପର୍ଯ୍ୟାୟ ଭାବେ ଗ୍ରହଣ କରାଯାଉଛି। ମୁଖ୍ୟ ସମ୍ବାଦ ପୁଣିଥରେ। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲା ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ। ଫିଲିପାଇନ୍ସର ମାନିଲାଠାରେ କ୍ୱାଡ୍ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଯୋଗଦେଲେ ଡକ୍ଟର ଏସ୍ ଜୟଶଙ୍କର। ଦେଶରେ ଏବେ 162 ବନ୍ଦେ ଭାରତ ଟ୍ରେନ୍ ଚଳାଚଳ କରୁଛି, ଲୋକସଭାରେ ରେଳମନ୍ତ୍ରୀଙ୍କ ସୂଚନା। ଇରାନ ଉପରେ କ୍ରମାଗତ 11 ପହଞ୍ଚିଲା ଆମେରିକାର ଆକ୍ରମଣ ଏବଂ ଏଫ୍ଆଇଏଚ୍ ୟୁଥ୍ ହକି 5S ଏସିଆନ୍ ଚାମ୍ପିଅନ୍ସିପ୍ ପ୍ରତିଯୋଗିତାରେ ଭାରତର ପୁରୁଷ ଓ ମହିଳା ସବ୍ ଜୁନିୟର ଦଳର ଉନ୍ନତ ପ୍ରଦର୍ଶନ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।
1: Good afternoon. This is Akashvani and I am Abhishek Mukhopadhyay with the Midday News. The headlines. Stalemate continues in Parliament over NEET paper leak case as opposition disrupts the proceedings despite government agreeing for discussion. Indian Navy inducts INS Malvan, second anti-submarine warfare ship to strengthen maritime security. Quad foreign ministers reaffirm commitment to free, open and inclusive Indo-Pacific, hold meeting at Manila in Philippines. Death toll rises to 31 as flood situation remains grim in Assam. Red alert for heavy rainfall in Gujarat, central Maharashtra and parts of Goa for the next 2 days. An Indian shuttler Ayush Shetty enters pre-quarterfinals, defeating Indonesia's

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଗୃହ କାର୍ଯ୍ୟ ବାଧାପ୍ରାପ୍ତ। ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ସମସ୍ତ ଅଂଶୀଦାରଙ୍କ ସହ ଆଲୋଚନା ପାଇଁ ସରକାର ପ୍ରସ୍ତୁତ, କହିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ। ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଶ୍ରଦ୍ଧାଳୁଙ୍କୁ ପ୍ରଶାସନ ଓ ପୋଲିସର ମାର୍ଗଦର୍ଶିକା ଅନୁସରଣ ପାଇଁ କଲେ ନିବେଦନ। ଦେଶବ୍ୟାପୀ ଆଜି ପାଳନ କରାଯାଉଛି ଜାତୀୟ ପତାକା ଅଙ୍ଗୀକାର ଦିବସ ଏବଂ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ, ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲା ଏବଂ ଅନ୍ୟାନ୍ୟ କେତେକ ପ୍ରସଙ୍ଗ ନେଇ ବିରୋଧୀଙ୍କ ପ୍ରତିବାଦ ଯୋଗୁଁ ଲୋକସଭା ଗୃହକାର୍ଯ୍ୟକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଲୋକସଭାରେ ଆଜି ପୂର୍ବାହ୍ନରେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟ ପ୍ରତିବାଦ କରିବାରୁ ଗୃହ ପରିଚାଳନା ବାଧାପ୍ରାପ୍ତ ହୋଇଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୃହକୁ ପ୍ରଥମେ ମଧ୍ୟାହ୍ନ 12 ଓ ପରେ 2 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ବାଚସ୍ପତି ଓମ୍ ବିର୍ଲା ଗୃହକାର୍ଯ୍ୟରେ ସହଯୋଗ କରିବାକୁ ବିରୋଧୀ ସଦସ୍ୟଙ୍କୁ ଅନୁରୋଧ କରିଥିଲେ ମଧ୍ୟ କୌଣସି ସୁଧାର ଆସିନଥିବାରୁ ଲୋକସଭା ଗୃହକାର୍ଯ୍ୟକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ସରକାର ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଆଲୋଚନା କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ତେବେ ଗୃହରେ ଆଲୋଚନା ପାଇଁ ରହିଥିବା ବିଧି ଅନୁସାରେ ଏହାକୁ ଗ୍ରହଣ କରାଯିବା ଉଚିତ। ଆଲୋଚନାର ଅବଧି ଏବଂ ସମୟସୀମା ନେଇ ସବୁ ଦଳର ନେତାଙ୍କଠାରୁ ଶ୍ରୀ ରିଜିଜୁ ପରାମର୍ଶ ଆହ୍ୱାନ କରିଥିଲେ। ଦେଶର ଯୁବବର୍ଗଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସବୁ ଅଂଶୀଦାରଙ୍କ ସହ ଅର୍ଥପୂର୍ଣ୍ଣ ତଥା ଗଠନମୂଳକ ଆଲୋଚନା କରିବାକୁ ସରକାର ଆଗ୍ରହୀ ବୋଲି ଶ୍ରୀ ରିଜିଜୁ କହିଛନ୍ତି। ରାଜ୍ୟସଭାରେ ମଧ୍ୟ ଅନୁରୂପ ପରିସ୍ଥିତି ଦେଖିବାକୁ ମିଳିଥିଲା। ଗୃହକାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ପ୍ରଥମେ ମଧ୍ୟାହ୍ନ 12 ପର୍ଯ୍ୟନ୍ତ ଉପାଧ୍ୟକ୍ଷ ହରିବଂଶ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ତେବେ ପ୍ରଶ୍ନକାଳ ସଂସଦୀୟ କାର୍ଯ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥିବାରୁ ଏଥିରେ ସହଯୋଗ କରିବାକୁ ସେ ବିରୋଧୀ ସଦସ୍ୟଙ୍କୁ ଅନୁରୋଧ କରିଥିଲେ। ତେବେ ବାରମ୍ବାର ଅନୁରୋଧ ସତ୍ତ୍ୱେ ପରିସ୍ଥିତିରେ କୌଣସି ପରିବର୍ତ୍ତନ ନ ହେବାରୁ ଗୃହକୁ ପ୍ରଥମ ପର୍ଯ୍ୟାୟରେ ମଧ୍ୟାହ୍ନ 12 ଏବଂ ପରେ ଅପରାହ୍ନ 2 ଓ ପରେ ଅପରାହ୍ନ 3 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତି ସମ୍ପର୍କିତ ସମୀକ୍ଷା ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସଭା ଭବନରେ ଅନୁଷ୍ଠିତ ହୋଇଯାଇଛି। ଆଇନ ଶୃଙ୍ଖଳା ଓ ସୁରକ୍ଷା କ୍ଷେତ୍ରରେ କୌଣସି ପ୍ରକାର ସାଲିସ୍ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଭିଡ଼ ପରିଚାଳନା ଓ ସୁଚାରୁ ସଞ୍ଚାର ଉପରେ ଅଧିକ ଗୁରୁତ୍ୱ ଦେବାକୁ ଶ୍ରୀ ମାଝୀ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଏଥିସହିତ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ପ୍ରଶାସନ ଓ ପୋଲିସର ମାର୍ଗଦର୍ଶିକା ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି। ଆଗକୁ ବାହୁଡ଼ା ଯାତ୍ରା ସହିତ ମହାପ୍ରଭୁଙ୍କ ସୁନାବେଶ ଓ ନୀଳାଦ୍ରୀ ବିଜେରେ ସମସ୍ତ ନୀତିକାନ୍ତି ଯେପରି ସୁଚାରୁ ରୂପେ ପାଳିତ ହେବ ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି। ରଥଯାତ୍ରା ସମୟରେ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ 2 ଶ୍ରଦ୍ଧାଳୁଙ୍କ ଜୀବନହାନୀ ପାଇଁ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ରଥଯାତ୍ରା ପରିଚାଳନା ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇଥିଲେ। ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ, ଅଗ୍ନିଶମ ମହାନିର୍ଦ୍ଦେଶକ ସୁଧାଂଶୁ ଷଡ଼ଙ୍ଗୀ ପ୍ରମୁଖ ପୁଲିସ୍ ପ୍ରଶାସନର ବିଭିନ୍ନ ପ୍ରସ୍ତୁତି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଆଇନ ଓ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗ, ଉନ୍ନୟନ କମିଶନର ବିକେ ସିଂ ପ୍ରମୁଖ ଉପସ୍ଥିତ ରହି ବାହୁଡ଼ା ଓ ସୁନାବେଶ ପରିଚାଳନା ସମ୍ପର୍କରେ ମତାମତ ରଖିଥିଲେ। ପୁରୀ ଶରଧାବାଲିରେ ଆଜି ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଦକ୍ଷିଣ ମୋଡ଼ କରାଯାଉଛି। ଗତକାଲି ଦେବୀ ସୁଭଦ୍ରାଙ୍କ ରଥ ଦର୍ପଦଳନର ଦକ୍ଷିଣ ମୋଡ଼ ହୋଇଛି। ପ୍ରବଳ ବର୍ଷା ଲାଗି ରଥଗୁଡ଼ିକର ଦକ୍ଷିଣ ମୋଡ଼ ନୀତି ସ୍ଥଗିତ ରଖାଯାଇଥିଲା। ହେରା ପଞ୍ଚମୀ

ନୀତି ସମ୍ପନ୍ନ ହେବା ପରେ ମହାପ୍ରଭୁଙ୍କ ବାହୁଡ଼ ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆସନ୍ତା ଶୁକ୍ରବାର ଦିନ ଭୋର 4ଟାରେ ଶ୍ରୀଜୀଉମାନଙ୍କ ମଙ୍ଗଳ ଆଳତୀ ପରେ ମୈଲମ ତଡ଼ପ ଲାଗି ରୋଷହୋମ ଅବକାଶ ସୂର୍ଯ୍ୟପୂଜା ଦ୍ୱାରପାଳ ପୂଜା କରାଯାଇ ଭୋର 5ଟା ସୁଦ୍ଧା ବେଶ ଶେଷ କରାଯିବ। ପରେ ମଧ୍ୟାହ୍ନ 12ଟାରୁ 2:30 ମଧ୍ୟରେ ବାହୁଡ଼ା ପହଣ୍ଡି ଓ 3:30 ମଧ୍ୟରେ ଗଜପତି ମହାରାଜଙ୍କ ଦ୍ୱାରା ଛେରା ପହଁରା ନୀତି ଅନୁଷ୍ଠିତ ହେବ। ଅପରାହ୍ନ 4ଟାରେ ଚାରମଳ ଫିଟା ଓ ଘୋଡ଼ା ଲାଗିବା ପରେ ରଥଟଣା କାର୍ଯ୍ୟ ଆରମ୍ଭ ହେବ। ସୁଭଦ୍ରା ଶକ୍ତି ମିଶନ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ସହ ଗ୍ରାମୀଣ ଅର୍ଥନୀତି ବିକାଶରେ ସହାୟକ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଆଜି ଭବାନୀପାଟଣାସ୍ଥିତ ଶହୀଦ ରେଣ୍ଡୋ ମାଝୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟଠାରେ ଆୟୋଜିତ ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀରେ ଯୋଗଦେଇ ଶ୍ରୀମତୀ ପରିଡ଼ା ଆଜୀବିକା ଗ୍ରାମୀଣ ଏକ୍ସପ୍ରେସ୍ ଯୋଜନା ଏବଂ ମିଲେଟ୍ ଅନ୍ ହ୍ୱିଲ୍ର ଶୁଭାରମ୍ଭ କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଦେଶବ୍ୟାପୀ ଆଜି ଜାତୀୟ ପତାକା ଅଙ୍ଗୀକାର ଦିବସ ପାଳନ କରାଯାଉଛି। 1947 ଜୁଲାଇ 22 ଭାରତୀୟ ସମ୍ବିଧାନ ପ୍ରଣୟନ ସଭା ଦ୍ୱାରା ତ୍ରିରଙ୍ଗାକୁ ଜାତୀୟ ପତାକା ଭାବେ ଗ୍ରହଣ କରାଯାଇଥିଲା। ଜାତୀୟ ପତାକା କୋଟି କୋଟି ଦେଶବାସୀଙ୍କ ସଂକଳ୍ପ, ସାର୍ବଭୌମତ୍ୱ ଓ ଅସୀମ ବଳିଦାନର ଗୌରବମୟ ସ୍ୱାକ୍ଷର। କେଶରୀ ରଙ୍ଗ ଅତୁଳନୀୟ ସାହସ, ଧଳା ରଙ୍ଗ ନିଷ୍କଳଙ୍କ ଶାନ୍ତି, ସବୁଜ ରଙ୍ଗ ପ୍ରଗତି ଏବଂ ନୀଳ ରଙ୍ଗର ଅଶୋକଚକ୍ର ସର୍ବଦା ନିରନ୍ତର ନ୍ୟାୟ, ନୀତି ଓ ରାଷ୍ଟ୍ର ଅଭ୍ୟୁଦୟ ପଥରେ ଆଗେଇ ଚାଲିବାକୁ ପ୍ରେରଣା ଦେଇଥାଏ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ବାର୍ତ୍ତାରେ କହିଛନ୍ତି, ତ୍ରିରଙ୍ଗାକୁ ପ୍ରତ୍ୟେକ ନାଗରିକଙ୍କ ସହ ଯୋଡ଼ିବା ପାଇଁ ପତାକା ନିୟମାବଳୀର ସରଳୀକରଣ ଏବଂ ଘରେ ଘରେ ତ୍ରିରଙ୍ଗା ଅଭିଯାନ ସମଗ୍ର ଦେଶରେ ରାଷ୍ଟ୍ର ଚେତନାର ମହାପ୍ରବାହ ସୃଷ୍ଟି କରିଛି। ସମସ୍ତେ ଏକତ୍ର ହୋଇ ମାତୃଭୂମିର ଏକତା, ଅଖଣ୍ଡତା ଓ ଶାଶ୍ୱତ ସମୃଦ୍ଧି ପାଇଁ ନିଜକୁ ସମର୍ପିତ କରି ତ୍ରିରଙ୍ଗାର ମାନ ସମ୍ମାନ ଓ ସ୍ୱାଭିମାନକୁ ବିଶ୍ୱପଟରେ ଶୀର୍ଷରେ ରଖିବାକୁ ଦୃଢ଼ ସଂକଳ୍ପ ନେବାକୁ ଶ୍ରୀ ମାଝୀ ଆହ୍ୱାନ ଦେଇଛନ୍ତି। ସ୍ୱାଧୀନତା ସଂଗ୍ରାମୀ ଓ ସେବା ସମର୍ପଣର ମୂର୍ତ୍ତିମନ୍ତ ପ୍ରତୀକ ରମାଦେବୀ ଚୌଧୁରୀଙ୍କ ପୁଣ୍ୟତିଥିରେ ରାଜ୍ୟବାସୀ ଆଜି ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି। ଭୁବନେଶ୍ୱର ବିଧାନସଭା ନିକଟସ୍ଥ ତାଙ୍କ ପ୍ରତିମୂର୍ତ୍ତିରେ ଏହି ଅବସରରେ ଏକ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ସୁରମା ପାଢ଼ୀ ଓ ମନ୍ତ୍ରିମଣ୍ଡଳ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ସ୍ୱର୍ଗତ ରମାଦେବୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ନାରୀ ସଶକ୍ତିକରଣ ଓ ସମାଜସେବା କ୍ଷେତ୍ରରେ ରମାଦେବୀଙ୍କ ଅତୁଳନୀୟ ଅବଦାନ ସଦା ସ୍ମରଣୀୟ। ତାଙ୍କ ତ୍ୟାଗ ଓ ନିଷ୍ଠାର ମହାନ ଆଦର୍ଶ ସଦାସର୍ବଦା ଯୁବପିଢ଼ିଙ୍କୁ ଜନସେବା ପ୍ରତି ପ୍ରେରଣା ଯୋଗାଇବ। ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ସ୍ୱାଧୀନତା ସଂଗ୍ରାମ ସହ ସମାଜର ନିଷ୍ପେଷିତ ଓ ଅବହେଳିତ ବର୍ଗଙ୍କ କଲ୍ୟାଣ ତଥା ନାରୀ ସଶକ୍ତିକରଣ ପାଇଁ ତାଙ୍କର ନିଷ୍ଠାପର ସେବା ଓ ତ୍ୟାଗ ଅତୁଳନୀୟ। ରେଳ ଷ୍ଟେସନରେ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ ପକ୍ଷରୁ କୃତ୍ରିମ ବୁଦ୍ଧିମତା ଏଆଇ ରୋବୋଟିକ୍ ସେବା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ପୁରୀ ରେଳ ଷ୍ଟେସନରେ ଏହାକୁ ସ୍ଥାନିତ କରାଯାଇଛି। ବାହୁଡ଼ା ଯାତ୍ରା ଶେଷ ହେବା ପର୍ଯ୍ୟନ୍ତ ଏହି ରୋବୋଟ୍ ପୁରୀରେ ରହିବ, ପରେ ଭୁବନେଶ୍ୱର ରେଳ ଷ୍ଟେସନରେ ସ୍ଥାୟୀ ଭାବେ କାର୍ଯ୍ୟକାରୀ କରାଯିବ। 40 ଲକ୍ଷ ଟଙ୍କା ମୂଲ୍ୟର ଏହି ଏଆଇ ରୋବୋଟ୍ରେ 7 ଡିଗ୍ରୀ କ୍ୟାମେରା ଲାଗିଛି। ଯାତ୍ରୀ ସୁରକ୍ଷା ଦିଗରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି। କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲା ମହିଳା ଶିଶୁ ବିଭାଗ ପକ୍ଷରୁ ଅନୁଷ୍ଠିତ ବୈଠକରେ ବାଲ୍ୟ ବିବାହ ନିରୋଧୀ ରଣନୈତିକ କାର୍ଯ୍ୟଖସଡ଼ା ଉନ୍ମୋଚିତ ହୋଇଛି। ଜିଲ୍ଲାକୁ ସମ୍ପୂର୍ଣ୍ଣ ଭାବେ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ବ୍ୟାପକ ସାମାଜିକ ସଚେତନତା କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି। ଲିଙ୍ଗକିତ ହିଂସା ରୋକିବା ପାଇଁ ପ୍ରତ୍ୟେକ ବ୍ଲକରେ ଥିବା ପ୍ରେରଣା କେନ୍ଦ୍ରଗୁଡ଼ିକରେ ପ୍ରତି ସପ୍ତାହରେ ପ୍ରେରଣା ଦିଦିମାନଙ୍କ ସହ ଆଲୋଚନା କରାଯିବାକୁ ବୈଠକରେ ପରାମର୍ଶ ଦିଆଯାଇଛି। ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆର୍ଥିକ ସାକ୍ଷରତା ଓ ସାଇବର ସଚେତନତା ଶିବିର ବାସୁଦେବପୁର ବ୍ଲକ ମନ୍ଦାରୀ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଡାକ ଓ ସଞ୍ଚୟ ବିଭାଗର କର୍ମଚାରୀ ଏବଂ ସାଇବର ଥାନା ଅଧିକାରୀ ପ୍ରମୁଖ ଏଥିରେ ଯୋଗଦେଇ ଶିକ୍ଷାର୍ଥୀମାନଙ୍କୁ ଡାକଘରେ ସଞ୍ଚୟ ଯୋଜନାର ମହତ୍ୱ ଏବଂ ସାଇବର ଅପରାଧୀଙ୍କଠାରୁ ରକ୍ଷା ପାଇବାର ଉପାୟ ସମ୍ପର୍କରେ ପରାମର୍ଶ ଦେଇଥିଲେ। ତୃଣମୂଳ ସ୍ତରରେ ଡିଜିଟାଲ ସୃଜନକର୍ତ୍ତାଙ୍କୁ ଚିହ୍ନଟ ଓ ପ୍ରୋତ୍ସାହନ ଉଦ୍ଦେଶ୍ୟରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଜେମ୍ସ ଅଫ୍ ଇଣ୍ଡିଆ ଚ୍ୟାଲେଞ୍ଜର ପାଇଲଟ ପର୍ଯ୍ୟାୟ ଆରମ୍ଭ କରିଛି। ୱେବ୍ସ ୱେଟିଟି ଅନ୍ତର୍ଗତ ମାଇ ୱେବ୍ସ ପ୍ଲାଟଫର୍ମରେ ନିର୍ମିତ ଏହି ଚ୍ୟାଲେଞ୍ଜ ନାଗରିକମାନଙ୍କୁ ସେମାନଙ୍କ ଜିଲ୍ଲାର ଅନନ୍ୟ କାହାଣୀ ଏବଂ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶିତ କରୁଥିବା କ୍ଷୁଦ୍ର ଭିଡ଼ିଓ ତିଆରି କରିବାକୁ ମନ୍ତ୍ରଣାଳୟ ପକ୍ଷରୁ ଆମନ୍ତ୍ରଣ କରାଯାଇଛି। ପାଣିପାଗ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଉପକୂଳ ଆନ୍ଧ୍ରପ୍ରଦେଶ ସହ ଦକ୍ଷିଣ ଓଡ଼ିଶା, ଛତିଶଗଡ଼ ଓ ମଧ୍ୟପ୍ରଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 11 ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି

ସହ ବର୍ଷା ହେବାର ସମ୍ଭାବନା ରହିଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ମଧ୍ୟାହ୍ନ 12ଟା ସୁଦ୍ଧା 613.45 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 2,09,891 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 10ଟି ଗେଟ୍ ଦେଇ 1,85,816 ଘନଫୁଟ ଜଳ ନିଷ୍କାସିତ ହେଉଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଗୃହ କାର୍ଯ୍ୟ ବାଧାପ୍ରାପ୍ତ। ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ସମସ୍ତ ଅଂଶୀଦାରଙ୍କ ସହ ଆଲୋଚନା ପାଇଁ ସରକାର ପ୍ରସ୍ତୁତ, କହିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ। ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଶ୍ରଦ୍ଧାଳୁଙ୍କୁ ପ୍ରଶାସନ ଓ ପୁଲିସର ମାର୍ଗଦର୍ଶିକା ଅନୁସରଣ ପାଇଁ କଲେ ନିବେଦନ। ଏବଂ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ, ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ ସମ୍ବଲପୁର ଏତେବେଳେ ଯାଏ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଏଥିରେ ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ ଶୁଣନ୍ତୁ କଥାଚିତ୍ର ଯୋଧା ଆକବରର ଏହି ଗୀତଟି। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଜାଭେଦ ଅଲି, ଗୀତ ରଚନା ଜାଭେଦ ଅଖତର, ସଙ୍ଗୀତ ଏ ଆର୍ ରେହମାନ।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ।

0: ଆଗ୍ରହୀ ପ୍ରାର୍ଥୀ ଅବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ଼ SBIN00059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ 1086175257 IFSC କୋଡ଼ SBIN00059। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ କଚେରୀ ରୋଡ଼ ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 2026 ଅଗଷ୍ଟ ମାସର 15 ତାରିଖ। ମନେ ରଖନ୍ତୁ, ଆବେଦନ କରିବାର ଶେଷ ତାରିଖ 2026 ଅଗଷ୍ଟ ମାସର 15 ତାରିଖ। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ 0663241961। ସୂଚନାଟି ଏତିକିରେ ଶେଷ ହେଲା।
1: ଏଥର ଶୁଣନ୍ତୁ କଥାଚିତ୍ର ଜୟ ହୋର ଏହି ଗୀତଟି। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ସାନ୍, ଶ୍ରେୟା ଘୋଷାଲ ଓ ସବାବ ସବ୍ରି। ଗୀତ ରଚନା ସମୀର ଅଞ୍ଜାନ, ସଙ୍ଗୀତ ସାଜିତ ୱାଜିଦ୍।

କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ କଥାଚିତ୍ର ଜବି ମେଟ୍ର ଏହି ଗୀତଟି। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ସୋନୁ ନିଗମ, ଜାଭେଦ ଅଲି। ଗୀତ ରଚନା ଇରଶାଦ କାମିଲ, ସଙ୍ଗୀତ ପ୍ରୀତମ।

0: ଶୁଣୁଥିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ କିଷାନ ସମ୍ପ୍ରଦାୟର ସାମାଜିକ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର କାର୍ଯ୍ୟକ୍ରମ ମାକାପୁପୁ ଝକା ଝକା। ପ୍ରଯୋଜନା ଉପସ୍ଥାପନ ସନ୍ତୋଷ ପିଂ।
1: ମାକାପୁପୁ ଝକା ଝକା ଇ କାର୍ଯ୍ୟକ୍ରମ ଯେନ୍ ନାମେ କୁଣା ଭାଷାତି ପ୍ରଚାର ପ୍ରସାର ମାନାଲି। ଇ କାର୍ଯ୍ୟକ୍ରମ ଯେନ୍ ଯେନ୍ ଭାଇ ଭଉଣୀ ଗୁଠିଆର ମେନାଲଦାର ଯେତେ ରିନ୍ ଆକାଶବାଣୀ ତରଫତି ଜୁହାର। ମହାପୁରୁଗେ ସିର୍ଜିନା ବାଢ଼େ ବିଚିତ୍ର ଦୁ ତାଙ୍ଘେ ସିର୍ଜିନା ବାବଦନୁ ଚିନ୍ତା କାମନା ନାମେ ଲେଖା ଆଲାର୍ଗେ ଛୋଟିଟି କଥା ମାନିଲି ଦୁ ନାମ ମହାପୁରୁଷେ ଯେତ୍କି ସିର୍ଜିନା ଆତିଲି ଆଦାନ ନାମ ଯେତ୍କି ଆହତ ହେତ୍କି ଆହୁରି ଆହାଗେ ଲାଗାନ ବାକି ରକ। ତାଙ୍ଘେ ସିର୍ଜିନାନୁ ହାର୍ବୁ ଆତିଲି ତାଙ୍ଘେ ସିର୍ଜିନାନୁ ପାହାଡ଼ ପର୍ବତ ଲାମ୍ରା କେର୍ କିଛି ଯେ ଲାମ୍ରା କେର୍ କିଛି। ତାଙ୍ଘେ ସିର୍ଜିନାନୁ ଚୌଡ଼ୁ ଆତିଲି ଖଲଖଲାତିଲ ଖଲଖଲାତିଲ ହନ୍ନେ ଏତେ ଆଉ ବାହଚା କେର୍ କିଛି ସମୁନ୍ଦରକେ। କେଡ଼େ ସୁନ୍ଦର ବାଢ଼େ ବାଢ଼େ ମାନ୍ନୁ ଶାଗୁଆ ଶାଗୁଆ ଏଥରାଲି ପୁର୍ଥି ଆରୁ ଧୁକା ଇନ୍ନେ ବାହାଲି ଯେ ସୁଲସୁଲାତେଲ ଯଦି ନାମ ଆଦାନ ଅନୁଭବ କାମତ ହେଲେ ପ୍ରକୃତିରେ ନାମେ ମନ ବୋଧି ହନ୍ନେ ସୁଲସୁଲାତେଲ ଖୁଲଖୁଲାତେଲ ଆହୁରି ଆଗଲି ଆଗଲିଗେ ବୁଙ୍ଗ। ଇ ପରିବେଶ ଇ ମହାପୁରୁଗେ ସିର୍ଜିନା ନାମେ ଲଗାନ ଯେନ୍ କାମଚି ଚିକିଛି ଆଦାନ ଏର୍କୁନ୍ ପ୍ରକୃତିରେ ନେ ପ୍ରକୃତି ଭଲ ଆଖାଲନାର ପ୍ରକୃତି ସାଙ୍ଗେ ତମେ ଯେନ୍ ଜୀବନଯାପନ କମାଲନାର ଆର୍ ମଦରନାର ଚିନାର ଘାକର ଲଗାନ ତାମା କିଡ଼ା ଲଗାଲି କା ଆମୁନକା ଲଗାଲି ଯେ ପ୍ରକୃତିରେ ଇ ପ୍ରାକୃତିକ ପରିବେଶ ଆଲାରିନ୍ ନାମେ ବିଶେଷ କରି କୁଣା ସମ୍ପ୍ରଦାୟରିନ୍ ବହୁତ ଆକୃଷ୍ଟ କାମଚିକିଛି ଆର୍ ଆମେ ପ୍ରକୃତିକେ ସାଙ୍ଗେ ଉଜ୍ଜାଲନାର ପ୍ରକୃତି ସାଙ୍ଗେ ବେଚାଲନାର ପ୍ରକୃତି ସାଙ୍ଗେ ନାଚ ଗୀତ କାମିକିରି ତମେ ଜୀବନ ବନ ଆଗଲି ଆଗଲି ହୁଆଲନାର। ଆଦିଗେ ଲଗାନ୍ତା ପ୍ରକୃତି ପ୍ରେମୀ ବାନାର ଇ ଆଦିବାସୀ ସମ୍ପ୍ରଦାୟରିନ୍ ଆରୁ ନାମେ କୁଣାତ ହି ପ୍ରକୃତିରେ ପ୍ରକୃତିନ୍ ପୂଜା କାମଦାତ ପ୍ରକୃତି ବଦ ନାମେ ଜିତିତ ବୋଲିକିରି ଭାବଦାତ ବୋଲିକିରି ନାମ ସବୁବେଳେ ତାଙ୍କ ସମ୍ମାନ ଚିଆଲଦାତ ଆରୁ ହନ୍ନେ ଯଦି ବଥ ହେଲେ ଏ କୁଣା ସମ୍ପ୍ରଦାୟରେ ବାଢ଼େଟେ ମହାପୁର ମାନାଲି ଧାର୍ମେ ବେଲାୟ ଆସ ଆର୍ଗାଲ ଦାସ ଏତାଲ ଦାସ ଯେତେରି ନେହେରାଲ ଦାସ ଭଲ ମନ୍ଦ ଛନ୍ଦ କପଟ ସାହାଯ୍ୟ ସହଯୋଗ ନେ ଯାହା ବି କମାଲନାର ନ୍ୟାୟ ଚିଆଗେ ଲଗାନ ଆସ୍ମିତି ଏହେରାଲ ଦାସ। ଆଦିଗେ ଲଗାନ୍ତା ଇ କୁଣା ସମ୍ପ୍ରଦାୟର ନେଖେ ଅନିଷ୍ଟ କାମାଗେ ଲଗାନ ଆଗଭର ପଲନାର ମାନା ଆର୍ ସରଳ ବିଶ୍ୱାସୀରୁ ପ୍ରକୃତିରେ ଦୁସରା ଆଲାର୍ଗେ ଯେନ୍ତା ଭଲ ମାନ ଯେନ୍ତା ସୁଖ ଶାନ୍ତିନୁ ରସ ଆଦିଗେ ଲଗାନ ଭିତମ ଚେଷ୍ଟା କମନାର ଆଉ ପ୍ରକୃତିରେ ଇ କୁଣା ସମ୍ପ୍ରଦାୟରେ ଯେନ୍ ଗୀତୁ ଆତିଲି ଇ କୁଣା ସମ୍ପ୍ରଦାୟରେ ଯେନ୍ ବାଦ୍ୟ ଆତିଲି ଆର୍ ଯେନ୍ ପ୍ରକାର ନୃତ୍ୟ ଆତିଲି ଆନ୍ନୁ ତାମ ନିଜର ଜିଆବନ ସାମିଲ କାମନାର ଆରୁ ଅଣ୍ଟା ସୁଖୀ ଜୀବନଯାପନ କାମାଗେ ଲଗାନ ଚେଷ୍ଟା କାମନାର।

0: ମାଧ୍ୟମନୁ ଯେନ୍ କୁଣୁ ସମାଜକେ ଉତ୍ପତ୍ତି ଯେନ୍ ତେଙ୍କାନାର୍ କୁଣୁ ସମାଜକେ ଉତ୍ପତ୍ତି ମାନାଲି ଇଦ୍ ଆଜ୍ଞା ପାଚି ଗୁଠିଆ ଯାହା ତେଙ୍ଗନାର୍ ଇ ପରମ୍ପରା ଦୁନ୍ ସଂସ୍କୃତି ଦୁନ୍ ଇ ତାମାନେ କୁଣାର୍ ପ୍ରାଚୀନ ଆଦିବାସୀ ରୁନ୍ ନାମେ ଯେନ୍ ଓଡ଼ିଶାନୁ 62 ପ୍ରକାର ଆତନା ଆନୁନ୍ତି କୁଣାର ମାନାର ଅଣ୍ଟା ଇର୍ ପହିଲେ ନାଗପୁର ଧାନପୁର ତା ତିନ୍ ବାରଚାର କେଶେଲପୁର ବାରଚାର ରୋହିଦାସ ପାଟନାନୁ ରୋହିଦାସ ପାଟନାନୁ ବସତି ସ୍ଥାପନ କାମଚାର ତେଙ୍ଗନାର୍ ପରମ୍ପରା ଆତଲିନ୍ ନାମେ ଅଣ୍ଟା ରିସର୍ଚ୍ଚ କାମ କାଞ୍ଚ କିଛି ଦଣ୍ଡା ବୁହୁଣୀ ଦଣ୍ଡା ରାଧି କିଷାନ ଆ ପ୍ରମାଣ ଚିଚ୍ କିଛି ଯେ ରୋହିତାସଗଡ଼ ମାନାଲି କୁଣାର୍ଘେ ରାଜିତ କୁଣାର ଆସାର ରାଜାର ଆଚାର ରାଜା ହରିଶ୍ଚନ୍ଦ୍ର ମାନାଲାସ ଆର୍ଘେ କୁଣାର୍ଘେ ଅଣ୍ଟା ରାଜାସ ଆ ରିସାର୍ଚୁନ୍ ତେଙ୍କିଚି ଦୁନ୍ ଏବଂ ଧୀରେ ଧୀରେ ରୋହିଦାସ ପାଟନାନ୍ତିନ୍ ବାର୍ଚକାନାର ଧୀରେ ଧୀରେ ବେଦବ୍ୟାସ ଅଞ୍ଚଳଘେ ହମିରପୁର ଘେ ବାର୍ଚକାନାର ବେଦବ୍ୟାସନୁ ରାଜକାନାର ଏବଂ ଧୀରେ ଧୀରେ ଆର୍ ଓଡ଼ିଶାନୁ ବାରଚାର ବିଭିନ୍ନ ଆଡ଼ା ବଣେ ବାମଡ଼ା ଖାଲସା ଜୟପୁର ନାଗରା ଏବଂ ଧୀରେ ଧୀରେ ଧୀରେ ତାହେ ବଂଶ ବିସ୍ତାର ମଞ୍ଜାରାରୁ ଓଡ଼ିଶା ଅନ୍ତା ବର୍ତ୍ତମାନ 14-15 ଜିଲ୍ଲାନୁ ଆତଲାର ଏବଂ ଆର୍ ଯେତେବେଳେ ବେଦବ୍ୟାସନୁ ରାଚାର ତାମେ ବଂଶ ବହୁତ ଜୋରରେ ବିସ୍ତାର ମଞ୍ଜା ଏବଂ ତା ଧୀରେ ଧୀରେ ତାମେ ନିଜର ନିଜର ଗୋତ୍ର ଅଥରାର କୁଣାର ମାନାଲାର 15 ପ୍ରକାରର ଗୋତ୍ର ଟପା ବାଡ଼ା ହେସ୍ ଲାକଡ଼ା କରି 15 ଥିଲାର ଏବଂ ତାମେ ନେର୍ ପୂଜାରୀ ମାନର ଆଦିନ ତେଙ୍ଗିଆର ନେର୍ ଗାଉଡ଼ା ମାନର ଆଦିନ ତେଙ୍ଗିଆର କୁଣାର ମାନାଲାର ଆରି ଗାଉଡ଼ାର ଆର୍ ପୂଜାରୀର ଆର୍ ବାହୁଣାର ତେଣୁ କୁଣାର୍ଘେ ଯେନ୍ ପରମ୍ପରା ଥିଲି ଇ ବହୁତ ସୁନ୍ଦର ପରମ୍ପରା ଇନ୍ନା ଧୀରେ ଧୀରେ ଯେତେବେଳେ ଆଧୁନିକ ସଭ୍ୟତା ବାର୍ଚ୍ଚା ବର୍ତ୍ତମାନ ଧୀରେ ଧୀରେ ଏରା ଖାତରାଲି ତାମେ ଭାଷାର ମଦରାର ଚେଲନାର ତାମେ ନାଚ ଗୀତର ମଦରାର ଚେଲନାର ପରମ୍ପରା ମଦରାର ଚେଲନାର କୁଣାର ମାନାଲାର ବିଶେଷ ଭାବରେ ସଂସ୍କୃତି ପ୍ରେମୀ ରୁନ୍ ଚାଷ ମିଆଁ ନିର୍ଭର କାମନାର ତାମେ ବେଞ୍ଜାନୁ ଯେନ୍ତା ଡିଜେ ସାଟାଲି ହୁଦାନ ବ୍ୟବହାର ମାନ କାମାଲିଆର ଆକୁନ୍ ତାମେ ପାରମ୍ପରିକ ହେଲୁଟ ନୁ ଆର୍ ତାମେ ବିବାହ ସମ୍ପନ୍ନ କାମାଲିଆର କିନ୍ତୁ ଧୀରେ ଧୀରେ ଯେତେବେଳେ ଆଧୁନିକ ସଭ୍ୟତା ବାର୍ଚ୍ଚା ଆ ଟିକେ ଟିକେ ଲୋପ ମାନାର ବାରାଲି ଏବଂ ଆଧୁନିକ ପରମ୍ପରା କରାଲି କିନ୍ତୁ ଯାହା ହଉ ଧନ୍ୟବାଦ ଚିଅନ୍ ଧନ୍ୟବାଦ ଚିଅନ୍ ଆକାଶବାଣୀ ସମ୍ବଲପୁର ଇ ଯେନ୍ କୁଣାର୍ଘେ ଭାଷା ସଂସ୍କୃତି ପରମ୍ପରା ଏସ୍କେ ଉଜ୍ଜତ ଆଦିଘେ ଲାଗାନ୍ ତାମ ଯେନ୍ କାର୍ଯ୍ୟକ୍ରମ କାମଚିକାନାର ଏବଂ ଇନ୍ନା ଏଙ୍ଗାନ୍ ଇ କୁଣା ଭାଷାର୍ଘେ ଜାତିର୍ଘେ ଉତ୍ପତ୍ତି ବାବଦନୁ ଯେନ୍ ତେଙ୍ଗାଘେ ଏଙ୍ଗାନ୍ ଦୁଇପଦ ଅନୁରୋଧ କାମଚିକାନାର ତେଙ୍ଗାଘେ ଲାଗାନ୍ ଯେନ୍ ଅନୁରୋଧ କାମଚିକାନାର ତେଣୁ ଏନ୍ ଧନ୍ୟବାଦ ଚାଲଲାନ୍ ନିଶ୍ଚିତ ଭାବରେ ତାମାନେ କୁଣାର ଜାତି ମାନାଲି ବଲିଷ୍ଠ ଜାତି ଇର୍ଘେ ଭାଷା ଅଲଗା ପ୍ରକାରର ପରମ୍ପରା ଅଲଗା ଇର୍ଘେ ନାଦୁ ଭୁତୁରୀ ଜଙ୍ଗଲନୁ ପୂଜା କାମନାର ଯୋଡ଼ୁନୁ ପୂଜା କାମନାର ତେଣୁ ଇର୍ ମାନାଲି ପ୍ରକୃତି ଭକ୍ତରୁନ୍ ତେଣୁ ଯାହା ହଉ ଇନା ଯେନ୍ କାର୍ଯ୍ୟକ୍ରମ ଇ କାନାର ଆକାଶବାଣୀ ସମ୍ବଲପୁର ତରମ୍ତିନ୍ ନିଶ୍ଚିତ ଭାବରେ ବଢ଼ିଆ କାର୍ଯ୍ୟକ୍ରମ ତେଣୁ ଫେର୍ ଧନ୍ୟବାଦ ଚନ୍ ଆକାଶବାଣୀ ସମ୍ବଲପୁର ତାଙ୍କ କର୍ମକର୍ତ୍ତା ଗୋଟେ
1: ଆରୁଣ୍ଟା କଥା ନିମେସ୍ତି ଆହାଗି ଲେଖାନ୍ ଆମେ ଚାହାଲଦାମ ଯେ ନିମ୍ ତେଙ୍କାର ଯେ ହା ରାଜି ତାର୍ତି ବାରଚାର ଆରୁ ଇସନ୍ ଯେନ୍ ଶଙ୍ଖ କୁଇଲି ଯେନ୍ ଯେ ଉଡ଼ୁ ଆତିଲି ଆସାନ୍କେ ବାରଚାର ବୋଲିକିରି ଯେ ଆଲାର ତେଙ୍ଗନାର ଗୁଠି ଯେ ନେ ବଣିଜକେ କାମାଗି କେରାର ନେ ପଦା ରାଜି ଜୟ କାମାଗି କେରାର ନାମେ କୁଣାର ଏନ୍ଦେର୍କେ ଇ ତାର ବାରଚାର ପାଚି ଗୁଠିଆର ଏନ୍ଦେର ବାନାର ଏକାନ ହେଇକିରି ଇଆ ଏତିଆର ଆରୁ ବାରଚାର
0: ବୋଇଲେ ନାଗପୁର ଧାନପୁର ଦିନ ବାରଚାର ରୋହିଦାସ ପାଟନାନ ରାଚାର ସାପାତନା ମାହାଲଦାର ଇଂରେଜ ଶାସନ ପହିଲେ ଇଦ ମା ରାଚା ପାଟନାର ପାଟନାର ଯେତେବେଳେ ବାରମ୍ବାର ଆକ୍ରମଣ କାମଚାର ତାମାନ ନିର୍ଯାତନା ଚିଚାର ବାଧ୍ୟ ହେଇକିନା ସେ ଧୀରେ ଧୀରେ ରୋହିଦାସ ପାଟନାନ୍ତି ଆଣସିଆର ଇ ଶଙ୍ଖ କୋଇଲି ଯେନ୍ ଆତିଲି ବ୍ରାହ୍ମଣୀ ନଦୀ ବେଦବ୍ୟାସ ଚାହାନୁ ରାଚାର ହମିରପୁରନୁ ରାଚାର
1: ଆଚ୍ଛା ହୁସ୍ତି ଯେନ୍ ଭିନ୍ ଭିନ୍ ଜାଗାଟା ଯେନ୍ ଫଏଲାରାର ଏକାନ ଏକାନିକିରି କେରାର ହୁସନ ବାନାର ଯେ ଯୋଡ଼ ତାମାନ ଛେକ୍ଚିକି ଚା ବୋଲିକିରି ହୁ କଥା ଏକାନେ
0: ନିଶ୍ଚିତ ଭାବରେ ଇର୍ ମାନାଲନାର ପ୍ରକୃତି ପ୍ରେମୀ ଏବଂ ଇର୍ ବିଶେଷ କରି ଚାଷବାସ ମିଆଁ ନିର୍ଭର କାମନାର ଯେତେବେଳେ ତାମେ ବେଦିବେ ଆସୁନୁ ରାଚାର ତାମେ ବଂଶ ନିୟମଲାନ୍ୟ ବାଢ଼ା କେରାମ ଏବଂ ଆସାନା ପ୍ରକୃତି ବିଶ୍ୱାସ କାମନାର ଏବଂ ଯୋଡ଼ ଉଲା କରଚାର ଆରୁ ଶପଥ କାମଚାର ଯେ ଇନ୍ନାନ୍ତି ନେମ୍ 15 ବରଗ ମାଞ୍ଜ କାମ ଏବଂ ଆସ୍ତିନ୍ ତିନ୍ ତାର ନିଜର ନିଜର କର୍ମକର୍ମାଣୀ ଘେଲାଗାନ୍ ନେର୍ବାମଡ଼ା କେରାର

0: ମାଟିଆ ବାଜାର। ତେଣୁ ଏମ୍ ଚାର ପ୍ରକାର ଆମେ ପରିଚୟ ମାନାଲି, ଭାଷା ଦଣ୍ଟା, ପରମ୍ପରା ଦଣ୍ଟା, ସଂସ୍କୃତି ଦଣ୍ଟା, ସାଫା ଦଣ୍ଟା, କିନ୍ତୁ ଏମ୍ ବିଭିନ୍ନ ଜିଲ୍ଲା ନୁ ଆମେ ପରିଚୟ ଟିକେ ଦୁସରା ଦୁସରା।
1: ତ ଇନେ ହେଇକିରି ଯେତେ ତାର ଫଇଲାର
0: ଆଜ୍ଞା
1: ହେଲେ ଆରୁଣ୍ଡା କଥା ନିମ୍ ଯାହା ତେଙ୍ଗାଲକାର ଯେ ଇର୍ ପ୍ରକୃତି ପ୍ରେମୀ ପ୍ରକୃତି ପୂଜା ନାନ୍ନାଲ ବୋଲିକିରି, ତ ପାଚି ଗୁଠିଆ ରେନ୍ଦର ମାନାର ଯେ ଇର୍ଗେ ପ୍ରକୃତିରେ ଏକାବତାମ ହେ ବଢ଼େ ଦେବତା ଦାରୁ ନେକାନ ପୂଜା କାମନାର ଏନ୍ଦର ତେଙ୍ଗାଲି ନାମେ ଇତିହାସ
0: କୁଣାର୍ କି ଇତିହାସ ତେଙ୍ଗାଲି ଆଜ୍ଞା ଆମେ ପୁରୁଖା ଯାହା ତେଙ୍ଗନାର ଏମ୍ ଯେନ୍ ବି କାର୍ଯ୍ୟକ୍ରମ ମାନ୍ନା ବେଞ୍ଜା ମାନ୍ନା ବରୁ ମାନ୍ନା ଏକ୍ସିଆ ମାନ୍ନା ପହିଲେ ଧରମ ଦେବତା ସିନ୍ ଧରମ ବେଲାସ ମାନଲା ସେମେ ଆରାଧ୍ୟ ଦେବତା ନା ଦୁଦ ଧରମ ବେଲାସିନ୍ ଏମ୍ ପୂଜା କାମଦାମ ଏବଂ ନିଜର ନିଜର ତାର ମାନେ ଯେନ୍ ଗୋତ୍ର ଗୁଠିଆ ଥିଲି ଏମେ ପିତୃ ଦିହଣ୍ଟା ବାର୍କା ପୂଜା ଦୁନ ବିଭିନ୍ନ ପ୍ରକାର ଯେନ୍ ବରଫ ଗୁଠିଆ ଥିଲାମ ଏମ୍ ନାଇଗା ପୂଜା ବି କାମଦାମ ଜଙ୍ଗଲୁଲା ଦିନ କାମଦାମ ଏମ୍ ବିଭିନ୍ନ ପ୍ରକାର ଏମେ ତାମାନେ ପୂଜା ଆରାଧନା ପ୍ରକୃତି ମିଆଁ ଏମ୍ କାମଦାମୁ ଇଦ ମାନାଲି ଆମେ ପରମ୍ପରା ଦୁନ।
1: ଆଚ୍ଛା ହେଲେ ଆରୁଣ୍ଡା କଥା ଯେ ଇର୍ ଯେତେବେଳେ ବାର୍ଚାର ଆଉ ଇଆ ଫଇଲାରାର ଆଉ ରାଲନାର ତ ଧୀରେ ଧୀରେ ତମ ନାମେ ଜୀବନ ଜୀବିକା ବନ ଆଗକେ ହୁଆଗେ ଲାଗାନ କିଛି ତ ଅଣ୍ଡା ଧନ୍ଦା କାମତ କିଛି ଅଣ୍ଡା ନାଲଖୁଣ୍ଡା କାମତ ହେଲେ ନାମ ଉଜ୍ଜତ କରୁଛି ହେଲେ ନାମେ ଏଇ କୁଣାର୍ଗେ ପ୍ରକୃତ ମୌଲିନ୍ତି ଏନ୍ଦିର ଏନ୍ଦିର ତମେ କୌଳିକ ବୃତ୍ତି ଯଦି ନାମ ବୋଧ ତମ ଏନ୍ଦିର କାମାଲିଆର ଚାଲରାଲିଆର ଏକାନ ଏକାନେ ଚାଲରାଲିଆର
0: ନିଶ୍ଚିତ ଭାବରେ ପହିଲେ ତ ଇର୍ ଜଙ୍ଗଲ ନୁ ରାଲିଆର ଜଙ୍ଗଲ ନୁ ଏନ୍ଦିରଘେ ତାଙ୍କେ ପ୍ରମାଣ ବି ଆତିଲି ନାମେ ଯେନ୍ ନାୟିକା ପୂଜା କାମାଲଦାତ ଆଦିନ ଭାକା ନାଦୁନ ପୂଜା କାମନାର ସାନ ଭାକା ନାଦୁନ ଏନ୍ଦିରେ ପୂଜା କାମନାର ଯେତେବେଳେ ଜଙ୍ଗଲ ତଡ଼ନାର ହେନା ମାନୁ ଡାଡ଼ା ଗୁଠିନ ବାସନା ଚିହ୍ନାର ଅହଲି ଖାଇଦୁନ ସାଙ୍ଗେ ସାଙ୍ଗେ ତାମାନେ ଆ ନାଦୁଘେ ଏତକ ଅଣ୍ଟା ମହତ ରାଜା ଆର୍ ଅହଲି ଖାଇ ସାଙ୍ଗେ ସାଙ୍ଗେ ଏବଂ ଆସାନ ଚାଷ କାମନାର ବିଭିନ୍ନ ପ୍ରକାର ତାମାନେ ଯେନ୍ ବାଲନାର ଗୁର୍ଜି ମାଡ଼ିଆ କରି ଏନେ କରି ଚାଷ କାମାଲିଆର ଏବଂ ଆକୁନ୍ତା ଆଧୁନିକ ପରମ୍ପରା ବାର୍ଚ୍ଚା ଦିନ ସାଫାର ଚାଷ କୃଷି ମିଆଁ ରାଚାର ହେସୁ ମିଆଁ ରାଚାର ହେସୁ ଚାଷ କାମାଲନାର ଏବଂ ଧୀରେ ଧୀରେ ଆକୁ ନିଆରା ଖାତାରଲି ହାତୁ ବଚର ବି ଟିକେ ଶିକ୍ଷିତ ମାଞ୍ଜାରିନ ପାଠ ପଟର ପାଠଚାରିନ ଏବଂ ଚାକିରି ବାକିରି ବି କାମାଲନାର କିଛି
1: ଧୀରେ ଧୀରେ ସମୟ ପରିବର୍ତ୍ତନ ମାନଲି ଆର୍ ପରିବର୍ତ୍ତନ ଗେ ଧାରାନୁ
0: ଆଜ୍ଞା
1: ତା ହିଁ ପରିବର୍ତ୍ତନ ମାନତେ ମାନଲାର ହେଲେ ନମେ ଯେନ୍ ଇତିହାସ ବନ୍ଧ ନିଶ୍ଚିତ ଭାବରେ ଆହନା କଥା ଆଜିକା ଲାଗା ନିମେନ୍ତି ମେହନାଲ ଦାନ ଯେ
0: ବଢ଼ିଆ ବଢ଼ିଆ
1: ହାତୁ ବଚର ରାତନାର କା ନମେ ଯେନ୍ ଭାଇ ଭଉଣୀ ରାତନାର ଟିକେ ଆହର ଚାପ ଦେଇକିରି ତ ଆରୁଣ୍ଡା କଥା ଯେ ଇର୍ ବାର୍ଚାର ଇନେ ଚାଷ ନାଞ୍ଜାର ହେଲେ ପ୍ରକୃତିରେ ତମେ ତମେ ପାରମ୍ପରିକ ଯଦି ଅନ୍ନା ମହନାବନ ବଧ ଯାହା ମୌଲିନ୍ତିର ଆଚା ଆରୁ ଆକୁନ୍ ତକ ବି ଧୀରେ ଧୀରେ ବାରାଲି ଆର୍ ଧୀରେ ଧୀରେ ପରିବର୍ତ୍ତନ ମାନାଲି ପରିବର୍ତ୍ତନ ତ ମାନ ବାକି ପହେଲା ନମେ ଇ କୁଣା ଜାତି ଆର୍ ଏନ୍ଦିର ଏନ୍ଦିର ଅନାଲିଆର ମହାଲିଆର ଏକାନେ ତମେ ପିନ୍ଧନ ଉଢ଼ନ ଏକାନେ ରାଚା ଇତିକେ କିଛି ତଥ୍ୟ ହନେ ଆତିଲି କାଏ ପାଚକି
0: ତଥ୍ୟତା ନିଶ୍ଚିତ ଭାବରେ ଆତିଲି ତେଙ୍ଗାଲକାର ନାମ ପ୍ରକୃତି ମିଆଁ କୁଣାର ବିଶେଷ ନିର୍ଭର କାମନା ଏବଂ ଆକୁନ୍ ଯେନ୍ ନାମ ପ୍ୟାଣ୍ଟ କୁର୍ତ୍ତା ତାଲଦାତ କା ଚିଢ଼ା ତାଲଦାତ ଆ ସମୟନୁ ଆ ସବୁ ମାଲାରାନା ତମେ ଜଙ୍ଗଲନୁ ତା ବାସ କାମାଲିଆର ପଶୁପକ୍ଷୀ ଶିକାର କାମାଲିଆର କିଛି କିଛି ଆଡ୍ଡାନୁ ହଉ ତାମାନେ ମାଡ଼ିଆ ଫାଡ଼ିଆ କୁରି କାମାଲିଆର ଆନ୍ନ ହିସାବନୁ ଆର୍ ଚାଲରାଲିଆର ବିଶେଷ କରି ତମ ଜଙ୍ଗଲ ମିଆଁ ନିର୍ଭର କାମାଲିଆର ଆରୁ ନାମେ ନାଦୁନ୍ ବି ଆର କୁଣାର୍କେ ନାଦୁନ୍ ସାଫାତ୍ ଜଙ୍ଗଲ ପର୍ଯ୍ୟବେଶୀ ଦୁନ୍ ସାଫାତ୍
1: ତ ଇନେ ହେଇକିରି ନାମେ ପ୍ରକୃତି ସାଙ୍ଗେ ସମ୍ପର୍କ ଆତିଲି ଆକୁନ୍ ବି ଆତିଲି ଆରୁ ନାମେ ଅଣ୍ଟା କର୍ତ୍ତବ୍ୟ ମାନନା କଥା ଯେ ପ୍ରକୃତି ସାଙ୍ଗେ ନାମେ ଯେନ୍ ସମ୍ପର୍କ ଆତିଲି ଆ ସମ୍ପର୍କ ବନ୍ ଠିକ୍ ହିସାବରୁ ନାମ ସନ୍ତୁଳିତ କମିକିରି ଇଅତ୍ ହେଲେ ଶେଷେ ଆରୁଣ୍ଟା କଥା ନିମ୍ତେଙ୍ଗର ଯେ ନାମେ ଯେନ୍ ଭବିଷ୍ୟତ ବଂଶଧର ବାରାଲନାର ଗୁଠି ଆର୍ ନାମେ ଇତିହାସ ବନ୍ ଆହନା ଇଅ ଜରୁରୀ ବୋଲିକିରି ନାମ ଭାବତ ଏନ୍ଦିର ବର ଇ ବାବଦେ
0: ନିଶ୍ଚିତ ଭାବରେ ଭାଷା ମାନାଲି ଅଣ୍ଟା ସମାଜଟା ସାଫାର ଏମିତି ବାର୍କା ଜିନିଷ ଭାଷା ଯଦି ଉଜିଆ ଆ ସମାନତା ସଂସ୍କୃତି ବି ଉଜ୍ଜ ଆ ସମାନତା ପରମ୍ପରା ବି ଉଜ୍ଜ ଏନ୍ଦିରଘେ ଭାଷା ଯଦି ବୁଡ଼ରା କେରା ନାମେ ପରିଚୟ ବି ବୁଡ଼ର କରିଦନ ତେଣୁ ଇ ତାମାନେ ଉଜ୍ନା ରାନା ନିହାତି ଜରୁର ଦିଅନ୍ ଏନ୍ଦିରଘେ ଇଦାନ ଯଦି ନାମ ବୁଡ଼ର କ ନାମେ ଭବିଷ୍ୟତ ବଂଶଧର ଆର୍ ନାମ ଏକା ନାଦୁନ ପୂଜା କାମଦାତ ଏକା ଏନ୍ଦିର କାମଦାତ ଇଦାନ ଆରୁ ଆହା ପଲ୍ଲର ତେଣୁ ଯାହା ହଉ ଧନ୍ୟବାଦ ଜନ ଆକାଶବାଣୀ ସମ୍ବଲପୁର ଇ ଯେନ୍ କାର୍ଯ୍ୟକ୍ରମ ଇ ଅଚିକିଛି ବଢ଼ିଆ କାର୍ଯ୍ୟକ୍ରମ ଏମ୍ ବହୁତ ସମୟନୁ ଚିନ୍ତା ପ୍ରକଟ କାମଦାମ ଯେ ମାନଲା ଇନ୍ନା ଭାଷା ବୁଡ଼ରାର କାଲି କିନ୍ତୁ କୁଣାର୍ଗେ ତା ଆମେ ଲିଖିତ କିଛି ମାନଲା ଦିନ ସାଫାତ୍ ମାନାଲି ବୟୋଜ୍ୟେଷ୍ଠ ଆଲାର ଗୁଠା ଯାହା ତେଙ୍ଗନା ଆଦିନ।

0: ମେନା ମେନା କରି ଇତ୍ କାର୍ଯ୍ୟକ୍ରମ ଇ କାତଲି ଆକୁନ୍ କିଛି କିଛି ଆଡ଼ାନୁ ରିସର୍ଚ୍ଚ କାମ ଆଣିଲା। ତେଣୁ ନିଶ୍ଚିତ ଭାବରେ ଇନ୍ନା ଯେନ୍ କାର୍ଯ୍ୟକ୍ରମ ଅଛି କାରଣ ବହୁତ ବଢ଼ିଆ କାର୍ଯ୍ୟକ୍ରମ ଇ କାର୍ଯ୍ୟକ୍ରମ ଏସ୍କେ ଆଗଲି ଆହୁରି ସୁନ୍ଦର ମାନ ବହୁଲ ଭାବରେ ମାନ ଏବଂ କୁଣାର୍ଘେ ଯେନ୍ ଭାଷା ସଂସ୍କୃତି ଏସ୍କେ ଉଜ୍ଜଦର ଇଦି ହେଲା କାନ ଆକାଶବାଣୀ ସମ୍ବଲପୁର ଧନ୍ୟବାଦ ଧନ୍ୟବାଦ
1: ଆକାଶବାଣୀ ସମ୍ବଲପୁର ତାର୍ତି ଭିଲ୍ ନିମ୍ ବାର୍ଚକାର ଆର୍ ଇନ୍ନା ନାମେ କୁଣାର୍ଘେ ଯେନ୍ ଇତିହାସ ଆତିଲି ଆବଦ ନାମେ ସାମାଜିକ ଚାଲିଚଳଣି ଆମେ ଜୀବନଧାରାବନ ଆଗ୍ଲି ହନାଗି ଲାଗାନ୍ ଏକାନେ ପ୍ରଭାବ ଚିଚ୍କିଛି ଆଉର୍ ନାମେ ଯେନ୍ ଭବିଷ୍ୟତ ପିଢ଼ିର ଯେନ୍ ବାରାଲନାର୍ ଆର୍ ଗେ ଏନ୍ଦେର କର୍ତ୍ତବ୍ୟ ଯେ ନାମେ ପୁରୁଖାନ୍ତା ପାଚିକୁଠିଆର ଯେନ୍ ତେଙ୍ଗାଲନାର୍ ଆଦ୍ଗେ ଧାରାନୁ ଏକାନେ ନାମେ ଇତିହାସ ରାଚା ଆବନ୍ ତାମ ଯଦି ଲିପିବଦ୍ଧ କାମର ରିସର୍ଚ୍ଚ କାମର ଲେଖର ହେଲେ ପାଢ଼େଟେ ନାମେ ସମାଜକେ ଲାଗାନ ସମ୍ପତ୍ତିମାନ ଆଉର ଧନ୍ୟବାଦ ନିମାନ୍ ଇ ଆକାଶବାଣୀନୁ ବାର୍ଚକାର ଆରୁ ଦୀପଦ ନାମେ ଭବିଷ୍ୟତ ପିଢ଼ିକେ ଲାଗାନ୍ ନା ଟେଙ୍କାର ଆଦିକେ ଲାଗାନ୍ ଫିର୍।

0: ತೆಂಗನಕತ್ತಾದ ಜೀನ್ ಅಮೆ ಸೊರಿರೋಂತ ಹಣ್ಣು ಜೋಡೆದ್ ಬಡಿಟಿ ಸಂಪತಿ ಹಣ್ಣು ಜೊದಿ ಮಲ್ಲದೀನ್ ಹೆಲೆ ನಮೆ ಸೊರಿರ್ಬೋದು ಓ ಕಮಿ ಹಿಕ್ರಿ ರೋಕೋ ತ ಹಣ್ಣು ಜಂತ ಭೋಲ್ರೋ ಅದ್ಗಿ ಲಗನ್ ಭಿ ಧ್ಯಾನ್ ಚೀನ ಕಥ ಆರು ಪಾರಂಪರಿಕ ಜನ್ ವಿಶ್ವಾಸ ಅತ್ಲಿ ಅದನ್ ಛಾಡಿಕಿರಿ ನಮೆ ಹಣ್ಣುಗೆ ಚೆಕಪ್ ಕಮನ ಕಥ ಠೀಕ್ ಅತ್ಲಿ ಕಮಲ್ಲ ಅದನ್ ಹನ ಕಥ ಎದರ್ಗೆ ಅಕುನ್ ಭಿನ್ ಭಿನ್ ಚಿಕಿತ್ಸಾ ಪದ್ಧತಿ ಬರ್ಚಾ ದಿನ್ ನಮ್ ಜೊದಿ ಪಛಲಿ ರೋತ್ ಕೋತ್ ಹೆಲೆ ಈ ಪ್ರಕಾರ ಜನ್ ಅಮೂಲ್ಯ ಸಂಪದ ನಮೆ ಅತ್ಲಿ ಹಣ್ಣು ಜೋಡೆ ಅದಾದ ನಷ್ಟಮನ್ನ ಸಂಭಾವನಾ ಅತ್ಲಿ ತ ಹೆಲ ಎಕ್ಲಾ ಹಿಮಾ ಕಮನ ಕಥ ಯೆತೆಬೇಳೆ ಬಿ କିଛି ଅସୁବିଧା ମନାଲି ଡାକ୍ତର ଆଜ୍ଞାଗାରଗେ ଚାହନୁ କାନା କଥା ଆରୁ ନିଜର ସମସ୍ୟା ବନ୍ ତେଙ୍ଗନା କଥା ତା ଇସବୁ ଜିନିଷ୍ଗେ ସଚେତନତା ଏକନେ ମାନତ ଆରୁ ନାମ ଆହାଙ୍ଗତ ଆଦ୍ଗେ ଲଗାନ୍ ସରକାର ଭି ଭିନ୍ ଭିନ୍ ବ୍ୟବସ୍ଥା କାମ କିଛି ଆବନ୍ ନାମ ଯଦି ଆହତ ହେଲେ ନାମ ନାମାଗେ ଲଗାନ୍ ଆଦାନ ବ୍ୟବହାର କାମାଙ୍ଗତ ଆଉ ନିଜେ ଠିକ୍ ହିସାମ ରାଙ୍ଗତ
1: ଶୁଣିଲେ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପପୁ ଛକା ଚକା। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଏଥର ଶୁଣନ୍ତୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ପ୍ରଥମେ ଶୁଣନ୍ତୁ କଥାଚିତ୍ର ପରଶୁରାମର ଏହି ଗୀତଟି। ଦ୍ୱୈତ କଣ୍ଠରେ ଗୀତଟିକୁ ଗାଇଛନ୍ତି ଉଦିତ ନାରାୟଣ ଏବଂ ନିବେଦିତା। ଗୀତ ରଚନା ଶ୍ରୀକାନ୍ତ ଗୌତମ, ସଙ୍ଗୀତ ମନ୍ମଥ ମିଶ୍ର।

ଶୁଣୁଥିଲେ କଥାଚିତ୍ର ପ୍ରେମ ରୋଗୀର ଏଇ ଗୀତଟି। ଗୀତଟି ପାଇଁ କଣ୍ଠଦାନ କରିଥିଲେ ଟି ସୋରୀ, ଗୀତ ରଚନା ଡକ୍ଟର ରଜନୀ ରଞ୍ଜନ, ସଙ୍ଗୀତ ପ୍ରଶାନ୍ତ ପାଢ଼ୀ। ଏଥର ଶୁଣନ୍ତୁ କଥାଚିତ୍ର ପୂଜା ଚନ୍ଦନର ଏଇ ଗୀତଟି। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ତାନସେନ ସିଂ, ଗୀତ ରଚନା ବିନୋଦ ନନ୍ଦ, ସଙ୍ଗୀତ ବାସୁଦେବ ରଥ।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୁର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ, ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086107525257 IFSC କୋଡ଼ SBIN00059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086107525257 IFSC କୋଡ଼ SBIN00059। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ

0: ତାରିଖ ଦର୍ଶାଇବି। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ କଚେରୀ ରୋଡ଼ ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 2026 ଅଗଷ୍ଟ ମାସର 15 ତାରିଖ। ମନେ ରଖନ୍ତୁ, ଆବେଦନ କରିବାର ଶେଷ ତାରିଖ 2026 ଅଗଷ୍ଟ ମାସର 15 ତାରିଖ। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 06632410961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 06632410961। ସୂଚନାଟି ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶୁଣୁଛନ୍ତି କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ଏଥର ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ, ଆଶା ଭୋସଲେ ଏବଂ ଅମିତ କୁମାରଙ୍କ ଦ୍ୱୈତ କଣ୍ଠରେ କଥାଚିତ୍ର ରାଧାରୁ। ଗୀତ ରଚନା ଗୁରୁ ମହାନ୍ତି, ସଙ୍ଗୀତ ନିର୍ଦ୍ଦେଶନା ଗୁରୁ ମହାନ୍ତି ଏବଂ କମଲ ପଟ୍ଟନାୟକ।

0: τη μοντήρα.
1: ଗୀତଦାସଙ୍କ କଣ୍ଠରେ ଶୁଣନ୍ତୁ କଥାଚିତ୍ର ରାଜାରାଣୀର ଏହି ଗୀତଟି। ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ସ୍ୱରୂପ ନାୟକ।

କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ କଥାଚିତ୍ର ରିଭେଞ୍ଜର ଏହି ଗୀତଟି ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ପମି। ଗୀତ ରଚନା ଚନ୍ଦନ, ସଙ୍ଗୀତ ଦୀପକ କୁମାର।

ଶୁଣିଲେ କେତୋଟି ଓଡ଼ିଆ କଥାଚିତ୍ରର ଗୀତ ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ। ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଅନୁରୋଧର ରେକର୍ଡିଂ ପୁଣି ଥରେ ହ୍ୟାଲୋ ଅନୁରୋଧ।

0: କଥା ଚିତ୍ରର ଗୀତ ଶୁଣିବେ? ଏହି ଗୀତ ଶୁଣିବା ପଛରେ କିଛି ବିଶେଷ କାରଣ କି ସ୍ମୃତି? ଆଜ୍ଞା, ଆଉ ଆଜ୍ଞା, ଆପଣ ଆଡ଼େ ବର୍ଷା ହେଉଛି? ଆଜ୍ଞା ଆଜ୍ଞା, ବର୍ଷାର ମଜା ନେବା ଲାଗି କିଛି କରୁଛନ୍ତି? ଆଜ୍ଞା ଆଜ୍ଞା, ଠିକ୍ ଅଛି, ଆପଣଙ୍କର ମନ ପସନ୍ଦର ଗୀତଟି ଶୁଣି ନିଅନ୍ତୁ। କୁହନ୍ତୁ ଆଜ୍ଞା, କାହାଙ୍କୁ ସମର୍ପିତ କରିବେ?
1: ପ୍ରଥମେ ଆପଣଙ୍କୁ, ତାପରେ କର୍ମକର୍ତ୍ତା ସମସ୍ତଙ୍କୁ, ଆଉ ଆମର ଶ୍ରୋତା ମାନେ ହେଲେ ସହଦେବ।

0: हेलो, आकाशवाणी संबलपुर। हेलो, अनुरोध कार्यक्रम।
1: ନମସ୍କାର,
0: ନମସ୍କାର ଆଜ୍ଞା, ପରିଚୟ ଦିଅନ୍ତୁ ଆପଣଙ୍କର।
1: ଗୋବିନ୍ଦ ମେହେର।
0: ଗୋବିନ୍ଦ ଆଜ୍ଞା, ଆମର କାର୍ଯ୍ୟକ୍ରମ କି ଆପଣଙ୍କୁ ସ୍ୱାଗତ। କହୁନ୍, କାର୍ଯ୍ୟକ୍ରମ ଥି ଆଜକା କେନ୍ ଗୀତ ଶୁଣବେ? ଆଜ୍ଞା ଆଜ୍ଞା, ସବୁଆଡ଼େ ଯେତେବେଳେ ରଥଯାତ୍ରା ଆଉ ମହାପ୍ରଭୁଙ୍କର ପୂଜା ଅର୍ଚ୍ଚନା ଚାଲିଛେ, ତ ନିଶ୍ଚିତ ଭାବେ ଆମେ ଶୁଣମା। ଆଉ ଆପଣଙ୍କର ଆଡ଼େ ବର୍ଷା କେନ୍ତା ହଉଛେ? ଆଜ୍ଞା ଆଜ୍ଞା, ମାନେ ଖରାଦିନର ଗରମ ଛାଡ଼ିଲା ଆଉ ଯେତେ ପାଣି ଦରକାର ତାନୁ ଅତକା ପଡ଼ିଯାଉଛେ।
1: ଆଚ୍ଛା,
0: ଆଉ ଏହା ଚିନି ତ ଚାଷବାସର ସମୟ ଆଏ, ତାର ବାହାରେ ଗଛ ଲଗାବାର ସମୟ, ଏବେ ତ ବନ ମହୋତ୍ସବ ସପ୍ତାହ ଯାଇଛେ, ଆଉ କେନ୍ତା ଲେଖାଲୁଖି କରୁଛନ୍ ଆପଣ କିଛି?
1: ହଁ, ବନ ମହୋତ୍ସବ କେ ନେଇକିରି ମୁଇଁ ଗୁଟେ କବିତା ଲେଖିଛେ ନାନୀ, ଆମର ଏକ ପେଡ଼ ମାଁ କେ ନାମ।
0: ଆଜ୍ଞା ଆଜ୍ଞା,
1: ଆମର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଯେନ୍ ଚଲେଇଛନ୍ ଅଭିଯାନ ଗୁଟେ,
0: ଆଜ୍ଞା ଆଜ୍ଞା,
1: ମାଁ କେ ନାମ ବୋଲି ତାର ଗୋଟେ କବିତା ଅଛେ ନାନୀ,
0: ଆମର ଶ୍ରୋତାମାନଙ୍କୁ ଟିକେ ଶୁଣାତେ ବେଲେ ଭଲ ହେତା।
1: ହଁ ନାନୀ, ଶୁଣେ ନାମା। ତ ମାଛି ଅନ୍ଧରିଆ ବାଲୁ ଛୁଆଟେ କାନୁ ଦେଲା ଧରି ରାହା, ଅଜା ବେଲା ଆରେ ନତିଆ ଦେଖ ମାମା କର ବିହା, ହେ ଦେଖ ସେ ପାହାଡ ଉପରକେ କେନ୍ତା ଜଲୁଛେ ଜୁଇ, କେନ୍ତା ଅସଲା କେନ୍ତା ମଇ ଦୁରୁବାରି ନେଇ ହୁଏ, ଯେ ହୁଲା ମାନ ଟାଣ ଟାଣ ଜାଲି କେନ୍ତା ଦେଇଛନ୍ ସାଜେ, ସକାଲ ପାଇଲେ ଅଜାନତି ଦୁଏ କାଲକେ ଖାଇମା ଭୁଜି, ହେଲେ ପାହାଡ଼ କୁକୁଡ଼ା ଟକାକେ ସବୁଆଡ଼େ ହୁଲା ଜାରି, କେ ନୁ ଆଇଲେ ଅନମୁନ ସେ ଆମରି ଜଙ୍ଗଲଟାକେ ଦେଲେ ସାରି, ସେ ନୁ ବାଇଲା ସକାଳୁ ସକାଳୁ ଯାଇଥିଲେ ମହୁଲ ଭେଟି, କି ସମୟ ଏତେ ବୁଲେରୋ ଗାଡ଼ି ନ ଆଇଲେ ପିକନିକ ପାର୍ଟି, ରନା ବଡ଼ା କଲେ କୁକୁଡ଼ା ମାଇଲେ ଆମରି ଜଙ୍ଗଲ କଲେ ଭୁଜି, ଦୁଇଟା ପିଲା ଏ ବସ୍ତି ଆଡ଼କେ ଆସୁଥିଲେ ମତ ଖୁଜି, ଉପସ୍ତମି ଆଲମ ଚଟୁ ଗୋଟେ ପାହାଡ଼ ଉପରକେ ଚଢ଼ି ଗୁଛା ପତ୍ର ଲୁକି ଲୁକି କରି ମାରୁଥିଲା ନିଆଁ କାଢ଼ି, ନଦୀ ଗଲେ ମି ପାସ୍କେ ଯେନ୍ତା ଫିକି ନେଲା ଝଟ କରି, ପହଞ୍ଚିଲା ବିଡ଼ି ଗୁଛା ଉପରେ ପଡ଼ି ଜଲ୍ଲା ଦର୍ଶନ କରି। ତ ଆଜ୍ଞା ମାନେ ମୋର ଇନୁ କହବାର ଅଛେ ଯେ ଅଜା ଯୋଗେ ଦେଲେ ଆମ ଗଛ ଗୋଟେ ଫଲ୍କେ ଖାଇବା ନାତି, ଜଙ୍ଗଲ ଜନ୍ତୁ ଜଙ୍ଗଲ ରହିବେ ଗାଁ କେ ନା ପତେ ହାତୀ, ଜଙ୍ଗଲ ରହିଲେ ମଙ୍ଗଲ ଚଲବା ମଙ୍ଗଲ ଚଲଲେ ବର୍ଷା, ସୁନାର ଖେଦ ଆମର ହସି ଉଠବା ଖାଇମା ଭାତ ଗର୍ଷା, ଜୀବ ଜନ୍ତୁ ଚରେଇ ଚିରଗୁଣ ସବେ ପାଇବେ ଚରା, ଯେତେ ବର୍ଷା କେ ନା ପଡ଼େ ଆରୁ 50 ଡିଗ୍ରୀ ଖରା, ଠିକ କହୁଛେ କି ଭୁଲ କହୁଛେ ଯେ ମୋର କଥା ଟିକେ ଭାବ, ଏକ ପେଡ଼ ମା କେ ନାମ, ତବେ ଗଛ ଗୁଟେ ଗୁଟେ ଜଗ, ତବେ ଗଛ ଗୁଟେ ଗୁଟେ ଜଗ, ତବେ ଗଛ ଗୁଟେ ଗୁଟେ ଜଗ।
0: ବହୁତ ବଢିଆ ଆଜ୍ଞା, ବହୁତ ହି ଠିକ କହୁଛନ୍, ଆମର ଶ୍ରୋତାମାନେ ନିଶ୍ଚିତ ଭାବେ ସେଟା ହୃଦୟଙ୍ଗମ କରୁଛନ୍। ଗଛ ଆମେ ଲଗାମା, ବର୍ଷା ଦିନ ଆଏ, ଏଇଟା ସମୟ ଆଏ। ଆମର କାର୍ଯ୍ୟକ୍ରମର ତ ଗୀତ ଶୁଣବାର ଲାଗି ଫୋନ୍ କରିଥିଲେ, ତ ଆପଣଙ୍କର ମନ ପସନ୍ଦର ଗୀତଟା ଶୁଣି ନଉନ୍।
1: ଧନ୍ୟବାଦ। ନମସ୍କାର।
0: ନମସ୍କାର।

0: ହ୍ୟାଲୋ, ଆକାଶବାଣୀ ସମ୍ବଲପୁର, ହ୍ୟାଲୋ ଅନୁରୋଧ କାର୍ଯ୍ୟକ୍ରମ।
1: ଆଜ୍ଞା ନମସ୍କାର,
0: ନମସ୍କାର ଆଜ୍ଞା, ପରିଚୟ ଦିଅନ୍ତୁ। ଆଜ୍ଞା,
1: ମୁଁ ସୁରେନ୍ କୁମାର ସାହୁ, ଗାନ୍ଧୀ ଟିକରା ପୋଷ୍ଟ ଅଫିସ କୁଲତା ଟେକୁରା ଡିଷ୍ଟ୍ରିକ୍ଟ ବରଗଡ଼ରୁ କହୁଛି। ଆଜ୍ଞା
0: ସୁରେନ ଆଜ୍ଞା, ଆମର କାର୍ଯ୍ୟକ୍ରମ କି ଆପଣଙ୍କୁ ସ୍ୱାଗତ। କହୁନ ଆଜି କାର୍ଯ୍ୟକ୍ରମ ଥି କେନ୍ ଗୀତ ଶୁଣବେ?
1: ଆଜି ଦେବେ ଆଜ୍ଞା ଓଡ଼ିଆ କଥାଚିତ୍ର ଅରୁନ୍ଧତିର
0: ଆଜ୍ଞା।
1: ମୟୂର ଗୋ ତୁମ ଆକାଶ ମୁ ଦିନ ମଲହାରେ ପ୍ରେମ ସାଜିଲି। ଏଇ ଗୀତଟା ଶୁଣବେ ଆଜ୍ଞା, ଶ୍ରୋତା ମାନେ ବହୁତ ଅନୁରୋଧ କରିଥିଲେ ମୋତେ ଆଗରୁ।
0: ଆଜ୍ଞା ଆଜ୍ଞା, ଖୁବ୍ ସୁନ୍ଦର ଗୀତ ଆଜ୍ଞା, ଧନ୍ୟବାଦ ୟାକୁ ବାଛବାର ଲାଗି। ଆଉ ଆଜ୍ଞା, ଆପଣଙ୍କର ଆଡ଼େ ବର୍ଷା ହଉଛେ?
1: ବର୍ଷା ତ କାଲି ରାତି ସାରା ହେଇଛି ଆଜ୍ଞା, ଝିପିର ଝିପିର ଲଗେଇଛି ଯେ
0: ଆଜ୍ଞା
1: ଛାଡ଼ିଛି ଟିକେ।
0: ଆଜ୍ଞା ଆଜ୍ଞା, ତ ଥଣ୍ଡା ପାଗ ହେଇଯାଇଥିବାନ?
1: ହଁ ସକାଳ ପରେ ଛାଡ଼ିଗଲା
0: ଆଜ୍ଞା ଆଜ୍ଞା,
1: ଆଡ଼େ ବର୍ଷା ହଉଛି ଆଜ୍ଞା ସମ୍ବଲପୁରରେ।
0: ଆଜ୍ଞା ଆଜ୍ଞା, ଇଆଡ଼େ ବି ବର୍ଷା ହଉଛେ, ଆଉ ବର୍ଷା ଦିନ ଆଏ ବେଲେ ଗଛ ଲଗାବାର ସମୟ ଆଏ, ତାର ବାହାରେ ବର୍ଷା ହେବା ବେଲେ ନଦୀମାନଙ୍କୁ ପାଇନ୍ ବି ବଢ଼ସି, ତ ବଢ଼ି ବି ହେସି। ଇ ଟାଇମ୍ ଥି ସତର୍କ ରହିବାର ବି ଜରୁରୀ ଆଏ, ତ ଆମର କାର୍ଯ୍ୟକ୍ରମ ମାଧ୍ୟମ ଥି ଶ୍ରୋତାମାନଙ୍କୁ ଆପଣ କାଣା କହିବାର ଲାଗି ଚାହିଁବେ?
1: ଆଜ୍ଞା ଡେଡିକେଟ୍ କରିବେ।

0: ଆଜ୍ଞା
1: ଆପଣଙ୍କୁ ତ ଆଜ୍ଞା ପ୍ରଥମରୁ କର୍ମା,
0: ଧନ୍ୟବାଦ ଆଜ୍ଞା।
1: ତାପରେ ଆମର ଆଜ୍ଞା ପୁରୁଣା ଆମର ଅଛନ୍ ଆପଣଙ୍କ ଅନୁଷ୍ଠାନ ତେଜସ୍ୱୀ ମିଶ୍ର ଆଜ୍ଞା, ସେ ବି ବହୁତ ପରିଚିତ ମୋର ସାଙ୍ଗେ, ତାଙ୍କୁ ବି ଡେଡିକେଟ୍ କରିବେ।
0: ଆଜ୍ଞା ଆଜ୍ଞା।
1: ଆଉ ଆପଣଙ୍କର ଅନୁଷ୍ଠାନ ଯେତିକି କର୍ମକର୍ତ୍ତା ଅଛନ୍ ସମସ୍ତଙ୍କୁ ଡେଡିକେଟ୍ ଆଜ୍ଞା।
0: ଆଜ୍ଞା
1: ତାପରେ
0: ଆଜ୍ଞା।
1: ମୋର ଜୀବନ ସାଥି ଆଜ୍ଞା ଅଛନ୍ କୁଦଳି ମିଶା, ହଉ
0: ଆଜ୍ଞା,
1: ଦୁଇଟା ଝିଅ ଆଜ୍ଞା,
0: ଆଜ୍ଞା
1: ସୁପ୍ରିୟ ସ୍ୱପ୍ନା ସୋନାଲି, ଆଉ ଆମର ନାତିଆ ଅଛେ କାନା,
0: ଆଜ୍ଞା
1: ତାପରେ ମୋର ନାନୀ ଅଛେ ଆଜ୍ଞା ସରୋଜ କୁମାରୀ ସାହୁ, ସରୋଜ କୁମାରୀ ସମ୍ବଲପୁରରେ,
0: ଆଜ୍ଞା
1: ମୋର ଭାଇଟେ ବି ଅଛି ସମ୍ବଲପୁରରେ ସୁଶାନ୍ତ କୁମାର ସାହୁ,
0: ଆଜ୍ଞା
1: ଭାଇ ଅଛନ୍ ଆଜ୍ଞା ଦୀପ୍ତି ସାହୁ, ଆଉ ଭୀମଚାନ୍ ଦାଦା ଆମର ଅଛନ୍ ଧନୁପାଲିନ, ତାଙ୍କର ୱାଇଫ୍ ଅଛନ୍ ଆଜ୍ଞା ପ୍ରଭାତୀ ସାହୁ, ରାଜକୃଷ୍ଣ ମହାରଣା ବି ଆଜ୍ଞା ଅଛନ୍ ଆମର ପାଣିକୋଚା ନ, ତାଙ୍କର ୱାଇଫ୍ ଆମର ନାନୀ ରତ୍ନ ନାନୀ, ଶ୍ୱେତା ତାଙ୍କ ଝିଅ ବିକି ବାବୁ, ଆଉ ସ୍ୱର୍ଣ୍ଣପ୍ରଭା ଭଉଣୀ ଆମର ଅଛନ୍ କଟାପାଲିରେ ଆଜ୍ଞା, ସେ ବି ନିୟମିତ ଶ୍ରୋତା, ତାଙ୍କର କମ୍ ଅବଶ୍ୟ ନାଇଁ ଲାଗ୍ବା ହେଲେ ବି ତାଙ୍କୁ ଡେଡିକେଟ୍ ସମସ୍ତେ ଆମେ କରୁଛୁ। ତାପରେ ମୋର ଶ୍ୱଶୁର ଘର ଆଜ୍ଞା ସେଟା କଟାପାଲି ନୁ, ଆଉ ମୋର ସାଙ୍ଗେ ଫୋନ୍ କଣ୍ଟାକ୍ଟ ଅଛି ତାଙ୍କର, ଚିତ୍ତରଞ୍ଜନ ଆଜ୍ଞା ଡାଲବିନ ସେ ବି ନିୟମିତ ଶ୍ରୋତା, ତାଙ୍କର ୱାଇଫ୍ ସତ୍ୟଭାମା ପୁରୋହିତ, ଶିଶିର ହୋତା ଆଉ ଠାକୁର ପୁରୋହିତ ସବୁ ଡାଲବିର। ତାପରେ ଅଛନ୍ ଆଜ୍ଞା ଆମର ହେଲୋ ଅନୁରୋଧର ନିୟମିତ ଶ୍ରୋତା ପଞ୍ଚାନନ ପଞ୍ଚବିହାର, ରବୀନ୍ଦ୍ରନାଥ ମେହର, ଗରିବ କର୍ଣ୍ଣ, ଏମିତି ସମସ୍ତେ ଆଜ୍ଞା ପୁରୁଣା ଶ୍ରୋତା ବହୁତ ଅଛନ୍, ମେହର ଫ୍ୟାମିଲି ଆଜ୍ଞା ବେଶୀ ଅଛନ୍, ତମର ସବୁ ମେହର ମାନଙ୍କୁ ଡେଡିକେଟ୍ କରିବେ, ତାପରେ
0: ଆପଣ ଯେଉଁମାନଙ୍କର ନାଁ କହିଲେ ଆଉ ଯେଉଁମାନଙ୍କୁ ସୁର ନାଇଁ ଭି ପକାବାର, ସମସ୍ତେ ମିଶିକରି ଆପଣଙ୍କର ମନ ପସନ୍ଦର ଗୀତଟା ଶୁଣି ନଉନ, ଆମର କାର୍ଯ୍ୟକ୍ରମକେ ଫୋନ୍ କରିଥିବା ନଉ, ଆପଣଙ୍କୁ ଧନ୍ୟବାଦ, ନମସ୍କାର।
1: ନମସ୍କାର।

0: ହ୍ୟାଲୋ, ଆକାଶବାଣୀ ସମ୍ବଲପୁର ହାଲୋ ଅନୁବାଦ
1: ନମସ୍କାର।
0: କାର୍ଯ୍ୟକ୍ରମ। ନମସ୍କାର ଆଜ୍ଞା, ପରିଚୟ ଦିଅନ୍ତୁ।
1: ବର୍ତ୍ତମାନ ପ୍ରମୋଦ ବାଗ।
0: ପ୍ରମୋଦ ଆଜ୍ଞା, ଆମର କାର୍ଯ୍ୟକ୍ରମକେ ଆପଣଙ୍କୁ ବହୁତ ବହୁତ ସ୍ୱାଗତ। କହୁନ୍ ଆଜି କାର୍ଯ୍ୟକ୍ରମ ଥି କେନ୍ ଗୀତ ଶୁଣବେ? ଆଜ୍ଞା ଆଜ୍ଞା, ଟାଇଟିଲ ଟ୍ରେକ୍ଟା ଶୁଣବେ। ଆଜ୍ଞା ଆଜ୍ଞା, ଆଉ କହୁନ୍ ଆଜ୍ଞା, ଆପଣଙ୍କର ଆଡ଼େ ବର୍ଷା ବର୍ଷି ହଉଛେ? ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା, ବର୍ଷା ଆଜ୍ଞା ଯେତେ ଉପକାର କରସି, ପାନି ଅତକା ହେଲେ ତାର ଉଲଟାଟା ବି ଅଛେ ଆଜ୍ଞା। କିନ୍ତୁ ଗରମ ନୁ ମୁକ୍ତି ଦେଇଛେ ଆମକୁ, ବର୍ଷା ନାଇଁ ହେଲେ ଫେର ଫସଲ ବି ନାଇଁ ହୁଏ। ଆଜ୍ଞା ଆଜ୍ଞା ଆଜ୍ଞା, ଆଉ ଆମର କେନ୍ କେନ୍ କାର୍ଯ୍ୟକ୍ରମ ଆପଣ ଶୁଣସନ୍?
1: ସବୁ କାର୍ଯ୍ୟକ୍ରମ ଭଲ ଲାଗ୍ସି, ସବୁ ଚାଲିଛି। ଆପଣଙ୍କ ଚିଠି କାର୍ଯ୍ୟକ୍ରମ ଇଟା ଅନୁରୋଧ
0: ଆଜ୍ଞା
1: ଜାଣି ଯେନ୍, ତ ଆର ଗୋଟେ କଥା ବହୁତ ଭଲ ଲାଗୁଛି, ସବୁଦିନ ଗୋଟେ ଗୋଟେ ଯେନ୍ ଅନୁରୋଧ ମାନେ ଆର ଭଲ ହେଲା ଏଟା।
0: ଆଜ୍ଞା ଆଜ୍ଞା ଆଜ୍ଞା,
1: ବୁଧବାର ଦିନ ଓଡ଼ିଆ ହିନ୍ଦୀ କଥା ହେଇଥିଲା ସେଦିନ ହେଇଗଲା, ତାପରେ ମଙ୍ଗଳବାର ଦିନ ରହୁଛି ସେଟା ହେଲା।
0: ଆଜ୍ଞା ଆଜ୍ଞା, ଆପଣମାନେ ସବୁ ଆମର କାର୍ଯ୍ୟକ୍ରମ ମାନଙ୍କୁ ପସନ୍ଦ କରୁଛନ୍, ଆପଣଙ୍କର ଚାହିଦା ବଢ଼ୁଛେ, ଆପଣମାନେ କହୁଛନ୍, ତ ଆପଣଙ୍କ ରୁଚି ମୁତାବକ ଆମର କେନ୍ଦ୍ରର କର୍ମକର୍ତ୍ତାମାନେ ଚେଷ୍ଟା କରୁଛନ୍ ଆପଣଙ୍କର ଇସବୁ ଜିନିଷକେ ପୂରଣ କରବାର୍ ଲାଗି, ଯାହା ବି ଆପଣଙ୍କର ରୁଚି ରହିଛେ ସେହି ହିସାବରେ କାର୍ଯ୍ୟକ୍ରମ ପ୍ରସ୍ତୁତ କରିକରି ପ୍ରଚାର କରବାର୍ ଲାଗି ଆପଣମାନେ ପସନ୍ଦ କରୁଛନ୍। ସେଥିର୍ଲାଗି ଆପଣମାନଙ୍କୁ ଧନ୍ୟବାଦ, ଏନ୍ତା ଭଲ ପାଇବାଟା ଦେଉଥାଉନ୍, ଆମର କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣୁଥାଉନ୍, ଆଉ ଆପଣଙ୍କର ମନ ପସନ୍ଦର ଗୀତଟା ଶୁଣି ପକଉନ୍।
1: ନମସ୍କାର ଆଜ୍ଞା।
0: ନମସ୍କାର।

0: ହ୍ୟାଲୋ, ଆକାଶବାଣୀ ସମ୍ବଲପୁର, ହ୍ୟାଲୋ, ଅନୁରୋଧ କାର୍ଯ୍ୟକ୍ରମ।
1: ଜୁହାର ଆଜ୍ଞା।
0: ନମସ୍କାର ଆଜ୍ଞା, ଜୁହାର। ଆମର କାର୍ଯ୍ୟକ୍ରମକେ ଆପଣଙ୍କୁ ସ୍ୱାଗତ। କହୁନ୍,
1: ଧନ୍ୟବାଦ।
0: କିଏ କହୁଛନ୍?
1: ଲୋକଲା ଗାଁ କୁମାରୀ ନ ପ୍ରଶାନ୍ତ କୁମାରୀ କହୁଛି ଆଜ୍ଞା।
0: ପ୍ରଶାନ୍ତ ଆଜ୍ଞା, ଆମର କାର୍ଯ୍ୟକ୍ରମକେ ଆପଣଙ୍କୁ ସ୍ୱାଗତ। କହୁନ୍, ଆମର କାର୍ଯ୍ୟକ୍ରମ ଥି ଆଜି କିଏ ଓଡ଼ିଆ ଗୀତ ଶୁଣବେ?
1: ଆଜି ଶୁଣମା ବଳିଦାନର ଗୀତ, ନେଇ ଯାରେ ମେଘ ମୋତେ, ସେ ଗୀତ ଶୁଣମା।
0: ଆଜ୍ଞା ଆଜ୍ଞା, ଇ ଗୀତ ଶୁଣବାର ପଛଆଡ଼େ କିଛି ମଧୁର ସ୍ମୃତି?
1: ଆମର ଅଛନ୍ ଜଣେ ଅଛନ୍, ଆଉ ନାନୀ ଅଛନ୍, ସେମାନେ ଗୀତଟା ଗାଏସନ୍।
0: ଆଜ୍ଞା ଆଜ୍ଞା,
1: ଆଉ ସେ ଗୀତ ଡେଲିକେଟ୍ କର୍ମା ପ୍ରଦୀପ ବିଶି ଆଜ୍ଞା, ଆଉ କସ୍ତୁରୀ ବିଶି।
0: ଆଜ୍ଞା ଆଜ୍ଞା, ନିଶ୍ଚୟ ନିଶ୍ଚୟ ଆଜ୍ଞା, ଆପଣ ଯେନ୍ ମାନଙ୍କ ନାଁ ଉଲ୍ଲେଖ କଲେ,
1: ସେଥିଲାଗି ତାହାକୁ ଗୀତଟା ସ୍ପେଶିଆଲ ଡେଲିକେଟ୍।
0: ଆଜ୍ଞା ଆଜ୍ଞା, ବହୁତ ସୁନ୍ଦର ଗୀତ, ନିଶ୍ଚିତ ଭାବେ ଆପଣ ଯାହାଙ୍କୁ ସମର୍ପିତ କରିଛନ୍ ସେମାନଙ୍କୁ ଶୁଣାମା। ଆପଣ ବି ଶୁଣୁନ୍ ଆପଣଙ୍କର ମନ ପସନ୍ଦର।
1: ସମର୍ପିତ କର୍ମା ଗୀତଟା।
0: ଆଜ୍ଞା ଆଜ୍ଞା,
1: ପୁଷ୍ପାଞ୍ଜଳି ଖମାରୀ, ପୁଷ୍ପାଞ୍ଜଳି ମେହେର, ରୋହିଣୀ ମେହେର, ରୁଦ୍ରାଣୀ ଇନ୍ଦ୍ରାଣୀ ମେହେର, ଆଉ ଆମର ପଟେଲ ପାନ ଦୋକାନର ସବୁ ଶ୍ରୋତା, ଲକ୍ଷ୍ମୀ ପ୍ରସାଦ ଦାସ, ନଳିନୀ ଦାସ, ପ୍ରମିଳା ସେଠ, ରାମଚନ୍ଦ୍ର ସେଠ, ଆଉ ଗୋବିନ୍ଦ ସେଠ, ଗୋବିନ୍ଦ ପଟେଲ, ଆଉ ଆମର ଅଛନ୍ ଇଏ ଗୋଲକ ପ୍ରଧାନ ଆଜ୍ଞା ବରଗଡ଼ର, ଆଉ ଲୋକନାଥ ପ୍ରଧାନ, ଲୋକନାଥ ସାହୁ। ହ୍ୟାଲୋ
0: ହ୍ୟାଲୋ ହ୍ୟାଲୋ ଆଜ୍ଞା, ହ୍ୟାଲୋ।
1: ହଁ
0: ଆଜ୍ଞା, ଆପଣଙ୍କର ମନ ପସନ୍ଦର ଗୀତଟି ଶୁଣି ନିଅନ୍ତୁ, ଏବଂ ଆପଣ ଯେଉଁମାନଙ୍କୁ ସମର୍ପିତ କରିବା ପାଇଁ ଉଲ୍ଲେଖ କରିଛନ୍ତି ନାଁ ଗୁଡ଼ିକ, ତାଙ୍କ ସହିତ ମଧ୍ୟ ଶୁଣନ୍ତୁ ଏହି ଗୀତଟି।
1: ନମସ୍କାର ଆଜ୍ଞା, ଜୁହାର।
0: ନମସ୍କାର।

0: ଆଜ୍ଞା ଆଜ୍ଞା, ଆମର କାର୍ଯ୍ୟକ୍ରମ କେ ଆପଣଙ୍କୁ ସ୍ୱାଗତ ଆଜ୍ଞା, କହୁନ ଆଜକେ କାର୍ଯ୍ୟକ୍ରମ ଥି କେନ୍ ଗୀତ ଶୁଣବେ? ଆଜ୍ଞା ଆଜ୍ଞା ଆଜ୍ଞା, ରଥଯାତ୍ରା ଯେତେବେଳେ ଚାଲିଛି, ମହାପ୍ରଭୁଙ୍କର ଦର୍ଶନ ସମସ୍ତେ କରୁଛନ୍ତି, ତ ନିଶ୍ଚିତ ଭାବେ ଆମେ କାର୍ଯ୍ୟକ୍ରମ ମାଧ୍ୟମରେ ଗୀତ ତ ଶୁଣିପାରିବା। ଆଜ୍ଞା, ଆଉ କୁହନ୍ତୁ ଆମର ଅନ୍ୟ କେଉଁ କେଉଁ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ଶୁଣୁଛନ୍ତି?
1: ତାପରେ ଆମର ଅନୁରୋଧର ଗୀତ ମାନେ ହେଲା କିଷାନ ଇରା ଚାଷର ହାଲ, ତାପରେ ଆମର କୃଷି ସଂସାର କାର୍ଯ୍ୟକ୍ରମ ଯୁବବାଣୀ।
0: ଆଜ୍ଞା ଆଜ୍ଞା,
1: ଭଲ ଲାଗୁଛେ।
0: ଆଜ୍ଞା,
1: ଆପଣମାନେ ବି ଯେନ୍ ପ୍ରଚାର କରୁଛନ୍ ସେଟା ବି ଭଲ ଲାଗୁଛେ।
0: ଆଜ୍ଞା, ଆପଣମାନଙ୍କୁ ଆମର କେନ୍ଦ୍ରରେ ପ୍ରଚାରିତ କାର୍ଯ୍ୟକ୍ରମ ମାନେ ଭଲ ଲାଗୁଛେ, ଆପଣ ମାନେ ପ୍ରଶଂସା କରୁଛନ୍, ଧନ୍ୟବାଦ ସେଥିଲାଗି।
1: ଆମେ ସବୁ ଧର ସବୁ ବାଲି ଦଉଛୁ ଟିକେ ଚିଠି ମାନେ ବି।
0: ଆଜ୍ଞା ନିଶ୍ଚେ ନିଶ୍ଚେ ଦଉନ୍, ସେ ଚିଠିଟା ହିଁ ତ ଆଜ୍ଞା ଆମର ସମ୍ପର୍କ ମଜବୁତ କରୁଛି ଆପଣମାନଙ୍କର ସାଙ୍ଗେ। ଆଜ୍ଞା ଆଜ୍ଞା,
2: ଚିଠି ପତ୍ର ଦୁଇଥର ହେଲା ନ ପାଇବାର। ଆଜ୍ଞା
0: ଆଜ୍ଞା,
2: ମୋ ଚିଠି ପତ୍ର ଦୁଇଟା ଚିଠି ଦୁଇ ସପ୍ତାହ ହେଲା ନ, ମୋ ଚିଠି ନ ପାଇବାର, ଟିକେ ଆଜ୍ଞା
0: ନିଶ୍ଚେ ନିଶ୍ଚେ। ଆଜ୍ଞା, ଆପଣ ଯଦି ଆମର କେନ୍ଦ୍ରର କାର୍ଯ୍ୟକ୍ରମ ବାବଦେ ମତାମତ ଲେଖିକରି ପଠେଇଛନ୍ ବେଲେ ନିଶ୍ଚୟ ଆପଣଙ୍କର ଚିଠି ସାମିଲ ହେବା। ଆଜ୍ଞା ଆଜ୍ଞା ଆଜ୍ଞା, ନିଶ୍ଚୟ ନିଶ୍ଚୟ ଆପଣ ମାନଙ୍କର ଇ କଥାଟା ଆମେ ଆପଣ ମାନେ ଯଦି ଚିଠି ଦେଇଛନ୍ ତ କାର୍ଯ୍ୟକ୍ରମ ଥି ନିଶ୍ଚିତ ସାମିଲ ହେବା। ଆମେ ନିଶ୍ଚୟ ଆମର କାର୍ଯ୍ୟକ୍ରମ ମାଧ୍ୟମରେ ଆମର କର୍ତ୍ତୃପକ୍ଷଙ୍କୁ ଏଇଟା ଜଣଉଛୁ, ଧ୍ୟାନ ଦେବେ, ଆପଣ ମାନଙ୍କର ଚିଠି ନିଶ୍ଚୟ ସାମିଲ ହେବା। ଆଉ ଆଜି କାର୍ଯ୍ୟକ୍ରମରେ ଆପଣ ଯେନ୍ ଗୀତ ଶୁଣବାର୍ ଲାଗି କହୁଛନ୍ ସେ ଗୀତ ଶୁଣିପକନ୍। ଆଜ୍ଞା,
2: ଆଉ ଗୀତଟା ଡେଡିକେଟ୍ କରମା? ଆଜ୍ଞା, ଡେଡିକେଟ୍ ନ କଲେ ତ ମଜା ନେନ।
0: ଆଜ୍ଞା, କାହାକୁ ସମର୍ପିତ କରିବେ କହୁନ୍?
2: ଆଜି ଗୀତଟା ସ୍ପେଶାଲ ଆପଣଙ୍କୁ ସମର୍ପିତ। ଆଜ୍ଞା,
0: ଧନ୍ୟବାଦ। ଆଜ୍ଞା ଧନ୍ୟବାଦ,
2: ଧନ୍ୟବାଦ ଆକାଶବାଣୀ ସମ୍ପୂର୍ଣ୍ଣ ସବୁ କର୍ମକର୍ତ୍ତା ଆଉ ତାର ସାଙ୍ଗେ ଆମର ଶ୍ରୋତା ମାନେ ହେଲେ ହରେଶ କୁମାର ପରୁଆ, ଯଶବନ୍ତ ପାୟକ, କରମ ସାନି ସାହୁ, ଚୈତନ୍ୟ ପଟେଲ, ଆଉ ସ୍ପେଶାଲ ଡେଡିକେ କୁମ୍ଭାରୀର ଦାଦା ଜୟଗୋପାଳ ବେହେରା ତାଙ୍କର ଲାଗି ଗୀତଟେ।
0: ଆଜ୍ଞା,
2: ସେଟାକୁ ସ୍ପେଶାଲ ଡେଡିକେ। ତାପରେ ଆମର ଅଛନ୍ ସେବାରାମ ମେହର, ମୁରଲୀ ମେହର, ରବୀନ୍ଦ୍ରନାଥ ମେହର, ଶଙ୍କର ମେହର, ଦେବରାଜ ମେହର, ସତ୍ୟମା ମେହର, ଲିଙ୍ଗରାଜ ମେହର, ଲୋକନାଥ ସାହୁ, ଲୋକନାଥ ପ୍ରଧାନ, ଭକ୍ତଚରଣ ଭୋଇ, ଆମର ଏଇ ରାଧାକାନ୍ତ ଭୋଇ, ତାପରେ ପଞ୍ଚାନନ ପଞ୍ଚବିହାର, ଉପେନ୍ଦ୍ର ସୁନା, ଆମର ହେଲେ ପ୍ରଶାନ୍ତ କୁମାରୀ, ଜୟଗୋପାଳ ବେହେରା, ଲକ୍ଷ୍ମୀନାରାୟଣ ବାଘ, ଆମର ପରମାନନ୍ଦ କିଷାନ, ସତପୁରାକର, ଦୀକ୍ଷା ଗୋପାଳ, ଚୁମକି କୁସୁମ, ଗୀତାଞ୍ଜଳି ସାହୁ, ସସ୍ମିତା ରଥ, ଆହୁରି ଯାହା ଯାହା ନାଁ ମାନେ ଛାଡ଼ିବି ହେଇଥିବା ଆଜ୍ଞା, ସମସ୍ତଙ୍କୁ ସମସ୍ତଙ୍କୁ ଗୀତା।
0: ନିଶ୍ଚୟ ନିଶ୍ଚୟ ଆଜ୍ଞା, ଆପଣ ଯେନ୍ମାନଙ୍କ ନାଁ ଉଲ୍ଲେଖ କଲେ ଆଉ ଯେନ୍ମାନଙ୍କୁ ସୁର ନାଇଁ ବି ପକେଇ ପାରିଲେ, ସମସ୍ତେ ମିଶିକରି ଆପଣଙ୍କର ମନ ପସନ୍ଦ ଗୀତକେ ଶୁଣୁନ୍। ଆମର କାର୍ଯ୍ୟକ୍ରମକେ ଫୋନ୍ କରିଥିବାନୁ ଆପଣଙ୍କୁ ଧନ୍ୟବାଦ।
1: ନମସ୍କାର,
0: ନମସ୍କାର, ଜୁହାର।

ଏଇଠି ଶେଷ ହେଲା ଆଜିର ଅନୁରୋଧରେ ଓଡ଼ିଆ କଥାଚିତ୍ରର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଅନୁରୋଧ। ଆଜିର କାର୍ଯ୍ୟକ୍ରମକୁ ଉପସ୍ଥାପନ କଲି ମୁଁ ସଙ୍ଗୀତା ସାହୁ, ବୈଷୟିକ ସହଯୋଗିତା କଲେ ସତ୍ୟରଞ୍ଜନ ପଣ୍ଡା ଏବଂ ଲକ୍ଷ୍ମୀନାରାୟଣ ଦାସ। ଆପଣମାନେ ମଧ୍ୟ ଆପଣମାନଙ୍କର ମନପସନ୍ଦର ଓଡ଼ିଆ କଥାଚିତ୍ରର ଗୀତ ଶୁଣିବା ପାଇଁ ପ୍ରତି ସପ୍ତାହ ବୁଧବାର ସକାଳ 9-10 ମଧ୍ୟରେ ଆମ କାର୍ଯ୍ୟକ୍ରମକୁ ଯୋଗାଯୋଗ କରନ୍ତୁ। ଆମ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241231 ଏବଂ 0663241240 ଯୋଗେ। ନମସ୍କାର।

ଶୁଣୁଥିଲେ ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧର ପୁନଃ ପ୍ରସାରଣ। ପୁଣି ଥରେ ହେଲୋ ଅନୁରୋଧ, ଆକାଶବାଣୀ ସମ୍ବଲପୁର।

ଶ୍ରୋତାମାନଙ୍କୁ ଏଇଠି ମନେ ପକାଇ ଦେଉଛୁ, ଆଜି ରାତି 9:30 ଶୁଣିପାରିବେ ନାଟକ ପ୍ରାଇଭେଟ୍ କ୍ଲିନିକ୍, ରଚନା ସୌରଂଶୁ ପଟ୍ଟନାୟକ, ପ୍ରଯୋଜନା ଭାଗୀରଥୀ ମିଶ୍ର, ଏବଂ ରାତି 10:00 ଶୁଣିପାରିବେ ନାଟକ ଅଭିଯାନ, ମଞ୍ଚ ନାଟକ କାଳୀଚରଣ ପଟ୍ଟନାୟକ, ପ୍ରଯୋଜନା ନୟନ କିଶୋର ମହାନ୍ତି, ବେତାର ନାଟ୍ୟରୂପ ଶରତ ଚନ୍ଦ୍ର ମୂଳିଆ। ଶୁଣିବାକୁ ଭୁଲିବେନି, ସୂଚନାଟି ଏତିକିରେ ଶେଷ ହେଲା।

0: ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଇଁ କୃତାଞ୍ଜଳି ତ୍ରିପାଠୀ। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲା ଆଉ ଅଲଗା ପ୍ରସଙ୍ଗକେ ନେଇକରି ବିରୋଧୀ ସଦସ୍ୟମାନଙ୍କର ହୋ ହାଲ୍ଲା ଲାଗି ସଂସଦର ଗୃହ କାର୍ଯ୍ୟ ହେଲା ବାଧାପ୍ରାପ୍ତ। ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗଟି ସବୁ ଅଂଶୀଦାରମାନଙ୍କ ସହିତ ଆଲୋଚନା ଲାଗି ସରକାର ପ୍ରସ୍ତୁତ ଅଛନ୍ କହିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ। ଫିଲିପାଇନ୍ସର ମାନିଲାଠାରେ କ୍ୱାଡ୍ ବୈଦେଶିକ ମନ୍ତ୍ରୀଙ୍କର ବୈଠକଟି ଯୋଗ ଦେଲେ ଡକ୍ଟର ଏସ୍ ଜୟଶଙ୍କର। ଦେଶ ଭିତରେ ଇହାଦେ 162 ବନ୍ଦେ ଭାରତ ଟ୍ରେନ୍ ଚଳାଚଳ କରୁଛେ, ଲୋକସଭାରେ ସୂଚନା ଦେଲେ ରେଲ ମନ୍ତ୍ରୀ। ମହାପ୍ରଭୁମାନଙ୍କର ବାହୁଡ଼ା ଯାତ୍ରା ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଶ୍ରଦ୍ଧାଳୁମାନଙ୍କୁ ପ୍ରଶାସନ ଆଉ ପୁଲିସର ମାର୍ଗଦର୍ଶିକା ମାନବା ଲାଗି କଲେ ନିବେଦନ। ଦେଶସାରା ଆଜି ପାଳନ କରାଯାଉଛି ଜାତୀୟ ପତାକା ଅଙ୍ଗୀକାର ଦିବସ। ପୁରୀ ଶରଧାବାଲିନ ଆଜି ଶ୍ରୀବଳଭଦ୍ରଙ୍କର ତାଳଧ୍ୱଜ ଆଉ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର କରାଯାଉଛି ଦକ୍ଷିଣ ମୋଡ଼। ନୀତି ଆୟୋଗ ପହିଲା ଥର ଲାଗି ବାହାର କରିଥିବା ଇନ୍ଭେଷ୍ଟମେଣ୍ଟ ଫ୍ରେଣ୍ଡଲିନେସ୍ ଇଣ୍ଡେକ୍ସ 2026 ଓଡ଼ିଶା ଦେଶର ପହିଲା 5 ରାଜ୍ୟ ଭିତରେ ପାଇଛି ଠାନ୍। ସୁଭଦ୍ରା ଶକ୍ତି ମିଶନ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ସ୍ୱାବଲମ୍ବୀ କରବାର ସହିତ ଗ୍ରାମୀଣ ଅର୍ଥନୀତି ବିକାଶରେ ସହାୟକ ହେବା ବୋଲି କହିଛନ୍ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସ୍ୱାଧୀନତା ସଂଗ୍ରାମୀ ଆଉ ସେବା ସମର୍ପଣର ପ୍ରତୀକ ରମାଦେବୀ ଚୌଧୁରୀଙ୍କର ପୁଣ୍ୟତିଥିରେ ଆଜି ରାଜ୍ୟବାସୀ ଜନାଉଛନ୍ ଶ୍ରଦ୍ଧାଞ୍ଜଳି। ରେଳ ଷ୍ଟେସନମାନଙ୍କେ ଯାତ୍ରୀମାନଙ୍କର ସୁରକ୍ଷାକେ ନଜରଥି ରଖିକରି ପୂର୍ବତଟ ରେଳବାଇ ତରଫୁ ମୂଲ ହେଇଛି କୃତ୍ରିମ ବୁଦ୍ଧିମତା ଏଆଇ ରୋବୋଟିକ୍ ସେବା। ତୃଣମୂଳ ସ୍ତରର ଡିଜିଟାଲ ସୃଜନକର୍ତ୍ତାକେ ଚିହ୍ନଟ ଆଉ ପ୍ରୋତ୍ସାହନ ଉଦ୍ଦେଶ୍ୟ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଜେମ୍ସ ଅଫ୍ ଇଣ୍ଡିଆ ଚ୍ୟାଲେଞ୍ଜର ମୂଲ ହେଇଛି ପାଇଲଟ ପର୍ଯ୍ୟାୟ। ଏଫ୍ଆଇଏଚ୍ ୟୁଥ ହକି 5S ଏସିଆନ୍ ଚମ୍ପିଆନସିପ୍ ପ୍ରତିଯୋଗିତାଟି ଭାରତର ପୁରୁଷ ଓ ମହିଳା ସବ୍ଜୁନିୟର ଦଲ କରିଛନ୍ ଉନ୍ନତ ପ୍ରଦର୍ଶନ। ଆଉ ଆଇବା 24 ଭିତରେ 11 ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବା ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ହୀରାକୁଦ ରେମ୍ରେ ଆଜି ଆଉ 2 ଗେଟ୍ ଖୋଲିଲା, ଏହାଦେ 12 ଗେଟ୍ ଦେଇକରି ଛଡ଼ାଯାଉଛେ ବ୍ରଡ୍ବ୍ୟାଣ୍ଡ। ଏଚ୍ନିର୍ ମୁଖ୍ୟ ଖବର ଇନୁ ଶେଷ ହେଲା। ଇତା ଋତୁର ମୁଖ୍ୟ ଖବର ଶୁଣିପାରିବେ ସଞ୍ଜର 6:05।
0: ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଲୋକଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଖଞ୍ଜଣି ଭଜନ ଶୁଣନ୍ତୁ, ପରିବେଷଣ କରିଛନ୍ତି ବ୍ରହ୍ମାନନ୍ଦ ଭୋଇ ଏବଂ ସାଥୀମାନେ।

Not all day.

Oh, my.

ভীমসেন হই কে বলিব মিঠাই নাম ব্রহ্ম পদ

0: ଶେଷ ହେଲା ଲୋକଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଖଞ୍ଜଣି ଭଜନ ଶୁଣୁଥିଲେ, ପରିବେଷଣ କଲେ ବ୍ରହ୍ମାନନ୍ଦ ଭୋଇ ଏବଂ ସାଥୀମାନେ। ସାଥୀମାନେ ହେଲେ ବିଶ୍ୱକେଶନ ଶତପଥୀ, ଦିଲୀପ କୁମାର ଶତପଥୀ ଏବଂ ହାଡ଼ୁ ସେଠ।
1: ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ, ଆଗ୍ରହୀ ପ୍ରାର୍ଥୀ ଅବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ଼ SBIN00059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086175257 IFSC କୋଡ଼ SBIN00005 9। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ଼, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 2026 ଅଗଷ୍ଟ ମାସର 15 ମନେ ରଖନ୍ତୁ, ଆବେଦନ କରିବାର ଶେଷ ତାରିଖ 2026 ଅଗଷ୍ଟ ମାସର 15। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣିଥରେ କହି ରଖୁଛୁ, 0663241961।

ଶୁଭ ସନ୍ଧ୍ୟା ଶ୍ରୋତା ବନ୍ଧୁ, ଯୁବବାଣୀର ସଂକଳ୍ପ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ଆପଣଙ୍କ ସାଥୀ ସରିତା ମିଶ୍ର। ଶ୍ରୋତା ବନ୍ଧୁ, ଆଜିର କାର୍ଯ୍ୟକ୍ରମକୁ ଆରମ୍ଭ କରିବା କିଛି ଛୋଟିଆ ପ୍ରଶ୍ନରୁ। କହିଲେ ତ, କେବେ ତିରଙ୍ଗା ପତାକାକୁ ପବନରେ ଉଡ଼ୁଥିବାର ଦେଖି ଆପଣଙ୍କ ଛାତି ଗର୍ବରେ ଫୁଲି ଉଠିଛି କି? କେବେ ଭାବିଛନ୍ତି ଏହି ତିରଙ୍ଗା ପତାକା ଆମ ହାତକୁ କେମିତି ଆସିଲା, କିଏ ତିଆରି କଲେ, ଆଉ କେବେ ଏହାକୁ ଆମ ଦେଶର ଜାତୀୟ ପତାକା ଭାବେ ଗ୍ରହଣ କରାଗଲା? ତେବେ ଆସନ୍ତୁ ଆଜି ଆମେ ସମୟର ଚକାକୁ ଟିକେ ପଛକୁ ବୁଲାଇବା। 1947 ମସିହା ଭାରତ ସ୍ୱାଧୀନତାର ଦ୍ୱାରରେ ଛିଡ଼ା ହୋଇଥିଲା। ଦେଶବାସୀଙ୍କ ଆଖିରେ ସ୍ୱପ୍ନ, ହୃଦୟରେ ଆଶା, କିନ୍ତୁ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଥିଲା, ସ୍ୱାଧୀନ ଭାରତର ପରିଚୟ କ'ଣ ହେବ? ତାହାର ଉତ୍ତର ମିଳିଲା 1947 ମସିହା ଜୁଲାଇ ମାସ 2 ତାରିଖରେ। ସେହିଦିନ ସମ୍ବିଧାନ ସଭା ତିରଙ୍ଗା ପତାକାକୁ ସର୍ବସମ୍ମତିରେ ଜାତୀୟ ପତାକା ଭାବେ ଗ୍ରହଣ କଲା। ସେଥିପାଇଁ ଶ୍ରୋତାବନ୍ଧୁ, ପ୍ରତିବର୍ଷ ଜୁଲାଇ ମାସ 22 ତାରିଖକୁ ଜାତୀୟ ପତାକା ଗ୍ରହଣ ଦିବସ ଭାବେ ସ୍ମରଣ କରାଯାଏ। ଖୋଲା ଆକାଶରେ ହାଲୁକା ପବନରେ ଆମର ତିରଙ୍ଗା ପତାକା ଉଡ଼ୁଥିବାର ଦେଖି ହୃଦୟ ଗର୍ବରେ ଫୁଲି ଉଠେ। କାହିଁକି ନା ସେ ପତାକା କେବଳ ଖଣ୍ଡେ କନା ନୁହେଁ ଶ୍ରୋତାବନ୍ଧୁ, ସେହି ପତାକାରେ ଆମର ଅତୀତର ସଂଘର୍ଷ, ବର୍ତ୍ତମାନର ଗର୍ବ ଓ ଭବିଷ୍ୟତର ସ୍ୱପ୍ନ ଲୁଚି ରହିଛି। ତାହା ହଜାର ହଜାର ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ, ବଳିଦାନ ଓ ସ୍ୱପ୍ନର ପ୍ରତୀକ। ଶ୍ରୋତାବନ୍ଧୁ, ଆପଣମାନେ ଜାଣିଛନ୍ତି କି ଆମ ଜାତୀୟ ପତାକାର 3 ରଙ୍ଗ ଆମକୁ କ'ଣ କହେ? ଉପରେ ଥିବା କେଶରିଆ ରଙ୍ଗ ସାହସ, ତ୍ୟାଗ ଓ ଦେଶପ୍ରେମର ପ୍ରତୀକ। ମଝିରେ ଥିବା ଧଳା ରଙ୍ଗ ଶାନ୍ତି, ସତ୍ୟ ଓ ସଦ୍ଭାବନାର ପ୍ରତୀକ। ତଳେ ଥିବା ସବୁଜ ରଙ୍ଗ ଉନ୍ନତି ଓ ସମୃଦ୍ଧିର ପ୍ରତୀକ। ଆଉ ମଝିରେ ଥିବା ନୀଳ ରଙ୍ଗର ଅଶୋକ ଚକ୍ର 24 କାଠି ସହିତ ଆମକୁ ସର୍ବଦା ଆଗକୁ ବଢ଼ିବାର ପ୍ରେରଣା ଦିଏ। ଆମ ଜାତୀୟ ପତାକାର ରୂପରେଖ ପ୍ରସ୍ତୁତ କରିବାରେ ପିଙ୍ଗାଲି ଭେଙ୍କେୟାଙ୍କ ବିଶେଷ ଅବଦାନ ରହିଛି। ତେବେ ଶ୍ରୋତାବନ୍ଧୁ, ଆଜିର ସଂକଳ୍ପ କାର୍ଯ୍ୟକ୍ରମରେ ଆସନ୍ତୁ ସମସ୍ତେ ମିଶି ସଂକଳ୍ପ ନେବା ଯେ ନିଜ ଦେଶକୁ ଭଲ ପାଇବା, ତାହାର ସମ୍ମାନ ରକ୍ଷା କରିବା ଓ ଏକତାକୁ ବଜାୟ ରଖିବା। କାରଣ ଶକ୍ତିଶାଳୀ ଦେଶ ଗଢ଼ିବାର ଦାୟିତ୍ୱ କେବଳ ସରକାରଙ୍କ ନୁହେଁ, ଆମ ସମସ୍ତଙ୍କର। ତେବେ ଶ୍ରୋତାବନ୍ଧୁ, ଚାଲନ୍ତୁ ଶୁଣିବା ଗୋଟେ ସୁନ୍ଦର ଗୀତ। କଥାଚିତ୍ର ଦ ଲିଜେଣ୍ଡ ଭଗତ ସିଂ, କଣ୍ଠ ସୋନୁ ନିଗମ ଓ ସାଥୀମାନେ, ଗୀତ ସମୀର, ସଙ୍ଗୀତ ଏ ଆର୍ ରେହମାନ।

ସ୍ପୋର୍ଟସ୍ କୋଟାରେ ମୋଟ 68 ପଦବୀ ପାଇଁ ଅନ୍ଲାଇନ୍ ଆବେଦନ ଆହ୍ୱାନ କରାଯାଉଛି। ଏହି ନିଯୁକ୍ତିରେ ଲେବଲ୍ 5 ଏବଂ 4ରେ 5ଟି ପଦ, ଲେବଲ୍ 3 ଏବଂ 2ରେ 16ଟି ଏବଂ ଲେବଲ୍ 1ରେ 38ଟି ପଦବୀ ରହିଛି। ଆବେଦନ ପ୍ରକ୍ରିୟା ଜୁଲାଇ ମାସ 15 ତାରିଖ 2026 ସକାଳ 10ଟାରୁ ଆରମ୍ଭ ହୋଇସାରିଛି ଏବଂ ଅଗଷ୍ଟ 14 ତାରିଖ 2026 ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଚାଲିବ। ଯେଉଁମାନେ ନିର୍ଦ୍ଧାରିତ ଯୋଗ୍ୟତା ପୂରଣ କରୁଥିବେ ସେମାନେ ଅନ୍ଲାଇନ୍ ଆବେଦନ କରିପାରିବେ। କିଛି ବିଶେଷ ଯୋଗ୍ୟତା ହେଉଛି, ପ୍ରାର୍ଥୀ ବା ପ୍ରାର୍ଥିନୀମାନେ ଭାରତର ନାଗରିକ ହେବା ସହିତ ନିର୍ଦ୍ଧାରିତ ସଫଳତା ସହ ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ସହିତ ଆବେଦନ କରିପାରିବେ। ଅଧିକ ସୂଚନା ପାଇଁ ସେଣ୍ଟ୍ରାଲ ରେଲୱେ ରେଳ ନିଯୁକ୍ତି ସେଲ୍ର ୱେବସାଇଟ୍ www.rrcr.com ଯାଇ ଯାଞ୍ଚ କରିପାରିବେ। ପରବର୍ତ୍ତୀ ନିଯୁକ୍ତି ସୂଚନାଟି ହେଲା ରମନ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ବାଙ୍ଗାଲୁର, ଯାହା ଭାରତ ସରକାରଙ୍କର ଅଧୀନରେ ଏକ ସ୍ୱୟଂଶାସିତ ଗବେଷଣା ସଂସ୍ଥା। ସେଠାରେ ବିଭିନ୍ନ ଟେକ୍ନିକାଲ ଓ ନନ୍ ଟେକ୍ନିକାଲ ପଦ ପାଇଁ ଅନ୍ଲାଇନ୍ ଆବେଦନ ଆହ୍ୱାନ କରାଯାଉଛି। ଏହି ନିଯୁକ୍ତିରେ ଇଞ୍ଜିନିୟରିଂ ବର୍ଗ ସି, ଇଞ୍ଜିନିୟରିଂ ବର୍ଗ ବି, ଇଞ୍ଜିନିୟରିଂ ଆସିଷ୍ଟାଣ୍ଟ ବର୍ଗ ସି ଏବଂ ଟ୍ରେଡ୍ସମ୍ୟାନ୍ ବର୍ଗ ଏ ପଦବୀ ରହିଛି। ଇଲେକ୍ଟ୍ରୋନିକ୍ସ, ମେକାନିକାଲ, ଆଇଟି, ସିଭିଲ, ଇଲେକ୍ଟ୍ରିକାଲ, ଏସି ମେକାନିକ୍ ଓ ଫିଟର୍ କମ୍ ମେକାନିକ୍ ଭଳି ବିଭାଗରେ ନିଯୁକ୍ତି ପଦ ଖାଲି ରହିଛି। ମୋଟ 22ଟି ପଦବୀ ପାଇଁ ନିଯୁକ୍ତି କରାଯିବ। ପଦବୀ ଅନୁଯାୟୀ ପେ ଲେବଲ୍ 2ରୁ ପେ ଲେବଲ୍ 11 ପର୍ଯ୍ୟନ୍ତ ଦରମା ମିଳିବ। ଅଧିକ ବିବରଣୀ ପାଇଁ ଲଗ୍ଇନ୍ କରନ୍ତୁ www.rri.res/careers। ତେବେ ଶ୍ରୋତାବନ୍ଧୁ, ଯଦି ଆପଣମାନେ ଇଞ୍ଜିନିୟରିଂ କିମ୍ବା IIT କ୍ଷେତ୍ରରେ ଯୋଗ୍ୟ ପ୍ରାର୍ଥୀ, ତାହେଲେ ଏହି ସୁଯୋଗକୁ ହାତଛଡ଼ା କରନ୍ତୁ ନାହିଁ। ତେବେ ଶ୍ରୋତାବନ୍ଧୁ, ପରବର୍ତ୍ତୀ ନିଯୁକ୍ତି ସୂଚନାକୁ ଯିବା ପୂର୍ବରୁ ଚାଲନ୍ତୁ ଶୁଣିନେବା ଗୋଟିଏ ଗୀତ। କଥାଚିତ୍ର କହୁ ନା ପ୍ୟାର ହେ, କଣ୍ଠ ଉଦିତ ନାରାୟଣ, ଅଲକା ୟାଗ୍ନିକ, ଗୀତ ଇବ୍ରାହିମ ଅସ୍କ, ସଙ୍ଗୀତ ରାଜେଶ ରୋଶନ।

ଆଶା କରୁଛି ଗୀତଟି ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିଥିବ। ତେବେ ଶ୍ରୋତାବନ୍ଧୁ ଚାଲନ୍ତୁ ଜାଣିବା ପରବର୍ତ୍ତୀ ନିଯୁକ୍ତି ଖବର। ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ ଅଧୀନରେ କାର୍ଯ୍ୟରତ ଲ୍ୟାଣ୍ଡ ପୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆ LPAI ବିଭିନ୍ନ ଯୋଗ୍ୟ ପ୍ରାର୍ଥୀଙ୍କଠାରୁ ଅନ୍ଲାଇନ୍ ଆବେଦନ ଆହ୍ୱାନ କରିଛି। ଏହି ନିଯୁକ୍ତି ଡେପ୍ୟୁଟେସନ୍ ଓ ସର୍ଟ ଟର୍ମ କଣ୍ଟାକ୍ଟ ଆଧାରରେ କରାଯିବ। ଏହି ନିଯୁକ୍ତିରେ ଭିଜିଲାନ୍ସ ଅଫିସର, ଅଣ୍ଡର ସେକ୍ରେଟେରୀ, ଆସିଷ୍ଟାଣ୍ଟ ଇଞ୍ଜିନିୟର, ଜୁନିୟର ଇଞ୍ଜିନିୟର ଓ ପର୍ସନାଲ ଆସିଷ୍ଟାଣ୍ଟ ଭଳି ପଦବୀ ରହିଛି। ଏହାସହ ଇଣ୍ଟିଗ୍ରେଟେଡ୍ ଚେକ୍ପୋଷ୍ଟ ପାଇଁ ଚିଫ୍ ପୋର୍ଟ ଆଡମିନିଷ୍ଟ୍ରେଟର, ପୋର୍ଟ ଆଡମିନିଷ୍ଟ୍ରେଟର ଏବଂ ପୋର୍ଟ

ଏକ୍ଜିକ୍ୟୁଟିଭ୍ ପଦବୀରେ ମଧ୍ୟ ନିଯୁକ୍ତି ରହିଛି। ସମସ୍ତ ପଦବୀ ମିଶାଇ ମୋଟ 63 ଖାଲି ପଦ ରହିଛି। ପଦବୀ ଅନୁଯାୟୀ ପେ ଲେବଲ 6 ପେ ଲେବଲ 13 ପର୍ଯ୍ୟନ୍ତ ଦରମା ମିଳିବ। ଯେଉଁ ପ୍ରାର୍ଥୀମାନେ ସରକାରୀ ବିଭାଗରେ କାର୍ଯ୍ୟରତ ଅଛନ୍ତି, ନିର୍ଦ୍ଧାରିତ ଶିକ୍ଷାଗତ ଯୋଗ୍ୟତା ଓ ଅଭିଜ୍ଞତା ରଖିଛନ୍ତି, ସେମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ। ଆବେଦନ ପୂର୍ବରୁ ପ୍ରାର୍ଥୀମାନେ ଆବେଦନ ପ୍ରକ୍ରିୟା ସମ୍ବନ୍ଧରେ ସମସ୍ତ ସୂଚନା ବିସ୍ତୃତ ଭାବରେ http://mha.nic.in/vacancy ଏହି ୱେବସାଇଟ୍ରେ ଲଗ୍ଇନ୍ କରି ଜାଣିପାରିବେ। ତେବେ ଶ୍ରୋତବନ୍ଧୁ, ଆଜି କାର୍ଯ୍ୟକ୍ରମର ଶେଷ ନିଯୁକ୍ତି ସୂଚନାଟି ହେଲା ଭାରତ ସରକାରଙ୍କ ବାୟୋଟେକ୍ନୋଲୋଜି ବିଭାଗ ଅଧୀନରେ କାର୍ଯ୍ୟରତ ବାୟୋଟେକ୍ନୋଲୋଜି ଇଣ୍ଡଷ୍ଟ୍ରି ରିସର୍ଚ୍ଚ ଆସିଷ୍ଟାଣ୍ଟ କାଉନସିଲ୍ ତଥା BIRAC ବିଭିନ୍ନ ପଦବୀ ପାଇଁ ଅନଲାଇନ୍ ଆବେଦନ ଆହ୍ୱାନ କରିଛି। ଏହି ନିଯୁକ୍ତି ମ୍ୟାନେଜର ରେଗୁଲେଟରୀ, ମ୍ୟାନେଜର ରିସର୍ଚ୍ଚ ଆନାଲିସିସ୍, ସିନିୟର ପ୍ରୋଗ୍ରାମ ଅଫିସର, ପ୍ରୋଗ୍ରାମ ଅଫିସର, ପ୍ରୋଗ୍ରାମ ମ୍ୟାନେଜମେଣ୍ଟ ଆନାଲିସିଷ୍ଟ, ଫାଇନାନ୍ସ ଅଫିସର, ଆଡମିନିଷ୍ଟ୍ରେଟିଭ ଆସିଷ୍ଟାଣ୍ଟ, ଲିଗଲ ଅଫିସର ଏବଂ ୟଙ୍ଗ ପ୍ରଫେସନାଲ ଆଦି ପଦବୀରେ ନିଯୁକ୍ତି କରାଯିବ। ଏହି ବିଜ୍ଞପ୍ତି ଅନୁଯାୟୀ ମୋଟ 14 ପଦବୀ ଖାଲି ରହିଛି। ସେଥିପାଇଁ ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀମାନେ www.biarac.nicin ୱେବସାଇଟକୁ ଯାଇ ଅନଲାଇନ୍ ମାଧ୍ୟମରେ ଏହି ବିଜ୍ଞପ୍ତି ବିଷୟରେ ଅଧିକ ଜାଣିପାରିବେ। ତେବେ ଶ୍ରୋତା ବନ୍ଧୁ, ଚାଲନ୍ତୁ ଶୁଣିବା ଗୋଟିଏ ଗୀତ। କଥାଚିତ୍ର ଯୋଦ୍ଧା ଆକବର, କଣ୍ଠ ସୋନୁ ନିଗମ ଓ ମଧୁଶ୍ରୀ, ସଙ୍ଗୀତ ଏ ଆର୍ ରହମାନ, ଗୀତ ଜାଭେଦ ଅଖତର।

ଆଶା କରୁଛି ଶ୍ରୋତା ବନ୍ଧୁ, ଗୀତଟି ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିଥିବ। ତେବେ କାର୍ଯ୍ୟକ୍ରମରୁ ବିଦାୟ ନେବାର ସମୟ ହୋଇଯାଇଛି। ଉପସ୍ଥାପନାରେ ମୁଁ ଆପଣଙ୍କ ସାଥୀ ସରିତା ମିଶ୍ର। ନମସ୍କାର।

ଶେଷ ହେଲା ଯୁବବାଣୀ କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ସମୟ ସନ୍ଧ୍ୟା 6 ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ଶୁଣନ୍ତୁ। ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। କିଛି ସମୟ ମଧ୍ୟରେ

0: कोप्पिय शहर के संग्रहालय में महात्मा गांधी की प्रतिमा का अनावरण किया। उन्होंने कहा कि संघर्ष, असहिष्णुता और विभाजन से जूझ रही दुनिया में गांधी जी के संवाद, करुणा और शांतिपूर्ण सह अस्तित्व के आदर्श अत्यंत प्रासंगिक बने हुए हैं। विदेश मंत्री सुब्रमण्यम जयशंकर ने आज पूर्व एशिया शिखर सम्मेलन और आसियान क्षेत्रीय मंच की बैठकों के दौरान कनाडा की विदेश मंत्री अनीता आनंद से मुलाकात की। डॉ. जयशंकर ने कहा कि दोनों देशों के बीच सहयोग लगातार बढ़ रहा है। सिक्किम के नामची जिले के समरदुंग स्थित सुरंग में बचाव दल ने 8 और शव बरामद किए हैं। अब तक 13 शव बरामद किए जा चुके हैं। शुरुआती खबरों के अनुसार सुरंग में 25 लोग फंसे हुए हैं। हालांकि खराब मौसम के कारण बचाव कार्य प्रभावित हो रहा है। मौसम विभाग ने गुजरात, महाराष्ट्र, कोंकण और गोवा के कुछ हिस्सों में कल तक मूसलाधार बारिश की संभावना व्यक्त की है। जम्मू कश्मीर, लद्दाख, हिमाचल प्रदेश, पंजाब, पूर्वी राजस्थान, मध्य प्रदेश, छत्तीसगढ़, ओडिशा और विदर्भ में अगले 2 से 3 दिन तक तेज बारिश हो सकती है। चीन ओपन बैडमिंटन प्रतियोगिता में पीवी सिंधु और आयुष शेट्टी ने प्री क्वार्टर फाइनल में जगह बना ली है। आज महिला सिंगल्स मुकाबले में सिंधु ने हमवतन उन्नति हुड्डा को हराया। इसके साथ ही ये समाचार बुलेटिन समाप्त हुआ।
1: आकाशवाणी संबलपुर सुनंतु संबलपुरी मुख्य संवाद।
2: आकाशवाणी संबलपुर मुख्य खबर संगे मुई कृतांजलि त्रिपाठी। ଭିନ୍ ଭିନ୍ ପ୍ରସଙ୍ଗକେ ନେଇକରି ବିରୋଧୀମାନଙ୍କର ହୋ ଆଲ୍ଲା ଲାଗି ସଂସଦର ଗୃହ କାର୍ଯ୍ୟ ହେଲା ବାଧାପ୍ରାପ୍ତ। ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗତି ସବୁ ଅଂଶୀଦାରମାନଙ୍କ ସହିତ ଆଲୋଚନା ଲାଗି ସରକାର ପ୍ରସ୍ତୁତ ଅଛନ୍, କହିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ। ମୌସୁମୀ ଅଧିବେଶନକେ ସୁଚାରୁ ରୂପେ ପରିଚାଳନା କରିବାର ଲାଗି ବିରୋଧୀଙ୍କୁ ଅପିଲ୍ କରିଛନ୍ ପ୍ରତିରକ୍ଷା ମନ୍ତ୍ରୀ। ଫିଲିପାଇନ୍ସର ମାନିଲାଠାରେ କ୍ୱାଡ୍ ବୈଦେଶିକ ମନ୍ତ୍ରୀଙ୍କର ବୈଠକରେ ଯୋଗ ଦେଲେ ଡକ୍ଟର ଏସ୍ ଜୟଶଙ୍କର। ଦେଶ ଭିତରେ ଏହାଦେ 162 ବନ୍ଦେ ଭାରତ ଟ୍ରେନ୍ ଚଳାଚଳ କରୁଛି ବୋଲି ଲୋକସଭାରେ ସୂଚନା ଦେଲେ ରେଳମନ୍ତ୍ରୀ। ମହାପୁରମାନଙ୍କର ବାହୁଡ଼ା ଯାତ୍ରା ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଭକ୍ତମାନଙ୍କୁ ପ୍ରଶାସନ ଆଉ ପୁଲିସର ମାର୍ଗଦର୍ଶିକା ମାନବାର ଲାଗି କଲେ ନିବେଦନ। ଦେଶସାରା ଆଜି ପାଳନ କରାଯାଉଛି ଜାତୀୟ ପତାକା ଅଙ୍ଗୀକାର ଦିବସ। ଲୋକଭବନରେ ରାଜ୍ୟପାଳଙ୍କୁ ଭେଟିଛନ୍ କୋଲକାତାରେ ଅବସ୍ଥାପିତ ବ୍ରିଟିଶ ଡେପୁଟି ହାଇକମିଶନର। ପୁରୀ ଶରଧାବାଲିନ ଆଜି ଶ୍ରୀବଳଭଦ୍ରଙ୍କର ତାଳଧ୍ୱଜ ଆଉ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ନନ୍ଦିଘୋଷ ରଥର କରାଗଲା ଦକ୍ଷିଣ ମୋଡ଼। ଦକ୍ଷିଣ ମୋଡ଼ ଉତାରୁ ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ସାମ୍ନାନ ଠିଆ ହୋଇଛନ୍ ତିନି ରଥ। ରେଳ ଷ୍ଟେସନମାନଙ୍କେ ଯାତ୍ରୀମାନଙ୍କର ସୁରକ୍ଷାକେ ନଜରଥି ରଖିକରି ପୂର୍ବତଟ ରେଳବାଇ ତରଫ ମୁଲେଚେ କୃତ୍ରିମ ବୁଦ୍ଧିମତା ଏଆଇ ରୋବୋଟିକ୍ ସେବା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଇବା 3 ତାରିଖନୁ 3 ଦିନିଆ ଗସ୍ତି ଆସିବେ ଓଡ଼ିଶା। ମୁଖ୍ୟମନ୍ତ୍ରୀ ଆଇବା 27 ତାରିଖ ସାଧାରଣ ଲୁକର ଭିନ୍ ଭିନ୍ ଅଭିଯୋଗର କରିବେ ଶୁଣାଣି। ତାର୍ ଲାଗି ଆଷ୍ଟାନୁମୂଲ ହେବା ଅନ୍ଲାଇନ୍ ପଞ୍ଜୀକରଣ। ଭବାନୀପାଟଣାଠାରେ ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀତି କଳାହାଣ୍ଡି ଜିଲ୍ଲାର ବ୍ଲକ ଲେଭେଲ ଫେଡେରେସନମାନଙ୍କର ସଦସ୍ୟମାନଙ୍କର ସହିତ ସିଧାସଳଖ କଥାବାର୍ତ୍ତା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। କଳାହାଣ୍ଡିର ଭିନ୍ ଭିନ୍ ଜାଗାନ 9,03,50,000 ଟଙ୍କାରେ ତିଆରି ହୋଇଥିବା ସୁଭଦ୍ରା ଶକ୍ତି ପ୍ରକଳ୍ପ କରିଛନ୍ ଶୁଭ ଉଦ୍ଘାଟନ। ଆଉର୍ ବଙ୍ଗୋପସାଗର ଆଉ ତାର ଆଖପାଖର ଅଞ୍ଚଳରେ ଘୂର୍ଣ୍ଣିବଲୟ ସକ୍ରିୟ ରହିଥିବାର ଲାଗି ରାଇଜେ ଲାଗି ରହିଛି ବର୍ଷା। ଏହାଦେ ହୀରାକୁଦ ଡ୍ୟାମ୍ନୁ 12 ଗେଟ୍ ଦେଇକରି ଛଡ଼ାଯାଉଛି ବର୍ଡ ବ୍ୟାନ୍।
1: ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଶୁଣିଲେ।

ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ, ଚଳିତ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ସନ୍ଧ୍ୟା 6:10 ଶୁଣିପାରିବେ ଓଡ଼ିଆ ଲୋକସଙ୍ଗୀତ, 6:30 ଉଜ୍ଜଳ ଆମ ଦେଶ ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ, ରାତି 7:02 ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଜିଲ୍ଲା ହାଲଚାଲ ରିଲେ କରିବ ଆକାଶବାଣୀ କଟକରୁ, ରାତି 7:25, 7:30 କୃଷି ସଂସାର କାର୍ଯ୍ୟକ୍ରମରେ ଶୁଣିପାରିବେ ଚାଷୀଙ୍କ ସହିତ ସାକ୍ଷାତକାର, ସଂସଦ ସମୀକ୍ଷା ରିଲେ କରିବ ଆକାଶବାଣୀ ଦିଲ୍ଲୀରୁ ରାତି 8:00, 8:15 ଓଡ଼ିଆ ଭକ୍ତିଗୀତ, 8:30 ଶାସ୍ତ୍ରୀୟ ସଙ୍ଗୀତରେ ଶୁଣିପାରିବେ ଶିଳ୍ପୀ ବିଦୁଷୀ ହୀରାବାଇ ବରତକରଙ୍କର, ରାତି 9:30 ନାଟକ ପ୍ରାଇଭେଟ କ୍ଲିନିକ ରଚନା ସୌରାଂଶୁ ପଟ୍ଟନାୟକ ପ୍ରଯୋଜନା ଭାଗୀରଥୀ ମିଶ୍ର, ରାତି 10:00 ନାଟକ ଅଭିଯାନ ମଞ୍ଚ ନାଟକ କାଳିଚରଣ ପଟ୍ଟନାୟକ ପ୍ରଯୋଜନା ନୟନ କିଶୋର ମହାନ୍ତି ବେତାର ନାଟ୍ୟରୂପ ଶରତ ଚନ୍ଦ୍ର ମୂଳିଆ। ଏଇଥିଲା ଚଳିତ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

ଏଥର ଶୁଣନ୍ତୁ ଆଗାମୀକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଗାମୀକାଲି ସକାଳ 6:30 ଆଜିର ଭାବନା ଉପସ୍ଥାପନା ଶିବାନୀ ଲାଲ। ସ୍ୱାସ୍ଥ୍ୟ ସୂଚନା 7:10 ଜଣ୍ଡିସ୍ କାହିଁକି ହୁଏ ଏବଂ ତାର ପ୍ରତିକାର ଏ ସମ୍ପର୍କରେ କହିବେ ଡାକ୍ତର ସ୍ମିତାବାଳ ଜେନା। 7:35 ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ କୃତି ଆଧାରିତ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଗଙ୍ଗାଧର ସଙ୍ଗୀତ, ଏଥିରେ ତପସ୍ୱିନୀର ଦ୍ୱାଦଶ ଭାଗ ରହିଛି। ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ, ରଚନା ପ୍ରଯୋଜନା ଏବଂ ଉପସ୍ଥାପନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ। 7:50 ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ହେଲେ ବିଥିକା ଚାଟ୍ଟାର୍ଜୀ ଏବଂ ଚିତ୍ତରଞ୍ଜନ ବେହେରା। 8:30 ଶ୍ରୀକ୍ଷେତ୍ର ମାଧୁରୀ ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ବିଷୟ ରହିଛି ସନ୍ଧ୍ୟା ଦର୍ଶନ, ବିଶେଷଜ୍ଞ ଡକ୍ଟର ନରେଶ ଚନ୍ଦ୍ର ଦାସ। 8:45 ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ହେଲେ ଅନିତା ଜେନା, ପରେଶ କୁମାର ପାଣିଗ୍ରାହୀ ଏବଂ ପୁଲିନ ରାଉତରାୟ। 9:00 ହିନ୍ଦୀ କଥାଚିତ୍ର ଗୀତର ବିଶେଷ କାର୍ଯ୍ୟକ୍ରମ କଥାଟିଏ ଗୀତଟି। 10:30 ସ୍ୱାସ୍ଥ୍ୟ ସମ୍ପର୍କିତ ଲାଇଫ୍ ଓନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଡକ୍ଟରର ପୁନଃ ପ୍ରସାରଣ, ବିଷୟବସ୍ତୁ ରହିଛି ଅସ୍ତ୍ରୋପଚାର ପୂର୍ବ ଏବଂ ପରବର୍ତ୍ତୀ ସାବଧାନତା, ବିଶେଷଜ୍ଞ ଡକ୍ଟର ପ୍ରମୋଦ ଚନ୍ଦ୍ର ନାୟକ। 11:05 ସମ୍ବଲପୁରୀ ଗୀତର ବିଶେଷ କାର୍ଯ୍ୟକ୍ରମ ଢୋଲପାରେ ବଜା, କଣ୍ଠଶିଳ୍ପୀମାନେ ହେଲେ ନବୀନ କୁମାର କୁଅଁର, ପଦ୍ମିନୀ ଦ୍ୱାରା, ଭାରତୀ ରାୟ ଏବଂ ମୋହନ ସେଠ। ଏଥିଲା ଆଗାମୀକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ ଲୋକସଙ୍ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି କଣ୍ଠଦାନ କରିଛନ୍ତି ସ୍ୱୟଂ ପାଢ଼ୀ ଏବଂ ନେହା ନିହାରିକା କର। ଗୀତ ରଚନା ନିର୍ମଳ ନାୟକ, ସଙ୍ଗୀତ ଅଭିଜିତ ମଜୁମଦାର।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଦ୍ୱୈତକଣ୍ଠରେ ଗାଇଛନ୍ତି ଶଶାଙ୍କ ଶେଖର ଏବଂ ଶୁଭଶ୍ରୀ ଜେନା। ଗୀତ ରଚନା କିଶୋର ମାନିଆ, ସଙ୍ଗୀତ ସୁମିତ ଦୀକ୍ଷିତ।

ଶ୍ରୋତାମାନେ ଓଡ଼ିଆ ଲୋକସଙ୍ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି। ଏଥର ଶୁଣନ୍ତୁ ପଙ୍କଜ ଚାଲଙ୍କ କଣ୍ଠରେ ଏହି ଗୀତଟି। ଗୀତ ରଚନା ପଞ୍ଚାନନ ନାୟକ, ସଙ୍ଗୀତ ବିପିନ।

0: ଶେଷ ହେଲା ଓଡ଼ିଆ ଲୋକସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ପରବର୍ତ୍ତୀ କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ, ଏବଂ ତାପରେ ପରେ ଶୁଣିପାରିବେ ଆଞ୍ଚଳିକ ସମ୍ବାଦ ଏବଂ ଆଜିର ପ୍ରସଙ୍ଗ ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଶୁଣନ୍ତୁ ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ, ପ୍ରଯୋଜନା ସିଦ୍ଧାର୍ଥ ଶଙ୍କର ମହାରଣା, ଉପସ୍ଥାପନା ସୁକାନ୍ତି ମହାନ୍ତି।

0: ଲଗେଇଛୁ।
1: ତ ପଣ୍ଡାବାବୁ, ଆପଣ ଗୋଟେ ବହୁତ ମାନେ ବଡ଼ କଥା ଗୋଟେ କହିଲେ, ଯେ ଯେମିତି କହୁଥିଲେ ପିଲାମାନେ ଦାୟିତ୍ୱ ନେଲା ଭଳିଆ ଜାଗାରେ ଆପଣ ଲଗାଉଛନ୍ତି, ତ ପିଲାମାନେ ଯେଉଁଠିକି ପହଞ୍ଚି ପାରିବେ ଆଉ ସେମାନେ ଦେଖାରଖା କରିପାରିବେ, ତ ସେମାନଙ୍କୁ ଆପଣ କ'ଣ ମାନେ କହିକି ପ୍ରୋତ୍ସାହନ ଦେଉଛନ୍ତି ଆଉ ସେମାନଙ୍କୁ କ'ଣ ପ୍ରେରଣା ଦେଉଛନ୍ତି?
0: ବୃକ୍ଷର ଉପକାରିତା ସେମାନଙ୍କୁ ବୁଝାଇବାକୁ ପଡ଼ୁଛି। ଗଛ କ'ଣ ପାଇଁ ଦରକାର, ଗଛ କେମିତି ପରିବେଶ ସଂରକ୍ଷଣରେ ସାହାଯ୍ୟ କରେ, ଗଛ କେମିତି ଅମ୍ଳଜାନ ବୃଦ୍ଧିରେ ସହାୟକ ହୁଏ, ଅଙ୍ଗାରକାମ୍ଳ କେମିତି ଗଛ ଦ୍ୱାରା ଅବଶୋଷିତ ହୁଏ, ତା ସହିତ ଗଛ କେମିତି ତାପମାତ୍ରାକୁ କମେଇବାରେ ସାହାଯ୍ୟ କରେ, ଜଳ ସଂରକ୍ଷଣରେ ସାହାଯ୍ୟ କରେ, ମୃତ୍ତିକା ସଂରକ୍ଷଣରେ ସାହାଯ୍ୟ କରେ, ଏସବୁ ବୁଝାଇ ପିଲାମାନଙ୍କୁ ପ୍ରେରଣା ଦେଉଛୁ ଯେ କେମିତି ସେମାନେ ଗଛ ପାଇଁ ଆକୃଷ୍ଟ ହେବେ, ଗଛ ଲଗାଇଲେ ସେମାନଙ୍କର ଭବିଷ୍ୟତ ସୁରକ୍ଷିତ ହେବ, ସେଇଥିପାଇଁ ସେମାନେ ଉତ୍ସାହିତ ବି ହେଉଛନ୍ତି। ତା ସହିତ ସେମାନଙ୍କୁ ବି ଆମେ ଦାୟିତ୍ୱ ଦେଉଛୁ ଯେ ଯେଉଁଠି ଅଧିକ ଗଛ ଲଗା ହେଉଛି ଗୋଟିଏ ଗଛକୁ ଦୁଇ ତିନି ଜଣ ପିଲାଙ୍କୁ ଦାୟିତ୍ୱ ଦେଉଛୁ, ଯେଉଁଠି କମ୍ ଗଛ ଲଗା ହେଉଛି ଗୋଟେ ଗଛରେ ମଧ୍ୟ ସାତ ଆଠ ଜଣ ପିଲାଙ୍କୁ ଦାୟିତ୍ୱ ଦେଉଛୁ, ସେମାନେ ତା'ର ବାଡ଼ ଦେବେ ଏବଂ ତାକୁ ଦାୟିତ୍ୱ ନେବେ, ଜଳ ଦେବେ। ମୁଖ୍ୟତଃ ଜଳଟାର ଆବଶ୍ୟକତା ଯେତେବେଳେ ବର୍ଷା ନ ହୁଏ, ଗୋଟେ ବର୍ଷ ଦୁଇ ବର୍ଷ ଯଦି ପାରେଇ ଦିଆ ହେବ ଗଛ ବଡ଼ ହେଇଯାଉଛି।
1: ଆଚ୍ଛା ପଣ୍ଡାବାବୁ, ଆପଣ ଏଇଟା ତ ବୃକ୍ଷରୋପଣ ସମ୍ପର୍କରେ କହିଲେ, ଆମେ ଶୁଣିବାକୁ ପାଇଥିଲୁ ଯେ ଆପଣ ସ୍ୱଚ୍ଛତା କାର୍ଯ୍ୟକ୍ରମ ମଧ୍ୟ କରୁଛନ୍ତି, ଆଉ ବହୁତ ଦିନ ଧରି ଯେହେତୁ ଆପଣ ଏ ସ୍କୁଲରେ ପ୍ରଧାନ ଶିକ୍ଷକ ଭାବରେ କାମ କରୁଥିଲେ ଆଉ ବର୍ତ୍ତମାନ ତ ଅବସର ନେଇସାରିଛନ୍ତି, ତାପରେ ଆମର ଯେଉଁ ଓଡ଼ିଶା ଶିକ୍ଷା ସେବାରେ ମଧ୍ୟ ଆପଣ ବହୁତ ଦିନ ଧରି ମାନେ କାର୍ଯ୍ୟ କରିଛନ୍ତି, ସ୍ୱଚ୍ଛତା ପାଇଁ ବିଶେଷ କରି ପିଲାମାନଙ୍କୁ ନେଇକି କ'ଣ କ'ଣ କାର୍ଯ୍ୟକ୍ରମ କରୁଛନ୍ତି?
0: ଆମେ ମୁଁ ଜୁନିୟର ରେଡ଼କ୍ରସର ସମ୍ପାଦକ ଭାବରେ କୋରାପୁଟରେ ଏବଂ ଗଞ୍ଜାମ ଜିଲ୍ଲାରେ ବହୁତ ଦିନ କାର୍ଯ୍ୟ କରିଛି, ଏବେ ମଧ୍ୟ ଗଞ୍ଜାମ ଜିଲ୍ଲାର ଜୁନିୟର ରେଡ଼କ୍ରସର ମେଣ୍ଟର ଭାବେ କାର୍ଯ୍ୟ କରୁଛି। ତେଣୁ ମୋ ସହିତ ପ୍ରଧାନ ଶିକ୍ଷକ ଏବଂ ଜୁନିୟର ରେଡ଼କ୍ରସ ପରାମର୍ଶଦାତାମାନଙ୍କର ଭଲ ସମ୍ପର୍କ ରହିଛି। ଆମେ ବିଶ୍ୱ ହାତ ଧୁଆ ଦିବସ ପାଳନ କରୁଛୁ ପ୍ରତିବର୍ଷ ଅକ୍ଟୋବର 15 ସବୁ ବିଦ୍ୟାଳୟରେ, ସେହିଦିନ ଆମେ ବୁଝାଉଛୁ ପିଲାମାନଙ୍କୁ ହାତ ଧୋଇବା କାହିଁକି ଆବଶ୍ୟକ। ପିଲାର ଯଦି ହାତଟି ପରିଷ୍କାର ରହେ ତାହେଲେ ତାକୁ ପେଟ ରୋଗ ଏବଂ ଅନ୍ୟାନ୍ୟ ଶ୍ୱାସଗତ ରୋଗରୁ ରକ୍ଷା ମିଳିଥାଏ, ଯେମିତି ସାଧାରଣ ଥଣ୍ଡା ଜ୍ୱର, ହଇଜା ବା ଝାଡ଼ା ବାନ୍ତି ବା ଆନ୍ତରିକ ଜ୍ୱର, ହେପାଟାଇଟିସ୍, ଏସବୁ ରୋଗରୁ ରକ୍ଷା ମିଳିଥାଏ। ସେଇଥିପାଇଁ ହାତ ଧୁଆକୁ ସାବୁନ ଲଗାଇ କେଉଁ ଉପାୟରେ ସେମାନେ ହାତ ଧୋଇବେ ତାକୁ ଶିଖାଉଛୁ। ପିଲାମାନେ ନିଜ ଘରେ ବି ବାପା ମାଆଙ୍କୁ ପ୍ରୋତ୍ସାହିତ କରୁଛନ୍ତି ହାତ ଧୋଇବା ପାଇଁ। ହାତ ଧୁଆ ସହିତ ସେମାନଙ୍କର ଅନ୍ୟାନ୍ୟ ପରିଷ୍କାର ପରିଚ୍ଛନ୍ନତା ପାଇଁ ମଧ୍ୟ ଦୃଷ୍ଟି ଦେଉଛୁ।
1: ଆଚ୍ଛା ପଣ୍ଡାବାବୁ, ଆପଣ ଏ ଯେଉଁ ମାନେ ସ୍ୱଚ୍ଛତା ପାଇଁ ଯେମିତି କହୁଥିଲେ ଯେ ବସ୍ତି ଅଞ୍ଚଳକୁ ମଧ୍ୟ ଯାଉଛନ୍ତି, ଆପଣଙ୍କର ସ୍କାଉଟ୍ ଆଉ ଗାଇଡ୍ ପିଲାଙ୍କୁ ଧରିକିରି ବସ୍ତି ଅଞ୍ଚଳରେ କ'ଣ କ'ଣ ସବୁ କାର୍ଯ୍ୟକ୍ରମ କରୁଛନ୍ତି?
0: ବସ୍ତି ଅଞ୍ଚଳରେ ଆମେ ଅନେକ ସମୟରେ ବୁଝାଉଛୁ ପିଲାଙ୍କୁ, ପିଲାଙ୍କ ସହାୟତାରେ, ଯେ ପ୍ରତି ଘରୁ ଲୋକଙ୍କୁ ବି ଡାକି ଆଣୁଛୁ, ଯେଉଁମାନେ ଥିବେ ଘରେ ସେମାନଙ୍କୁ ଡାକି ଆଣୁଛୁ। ସଫାସୁତୁରା ଆମେ ପ୍ରଥମେ କରିକିରି ଦେଖାଉଛୁ ସେ ଅଞ୍ଚଳ ସଫାସୁତୁରା କେମିତି ରହିବା ଦରକାର, ତା ସହିତ ସଫାସୁତୁରା କରିବା ପରେ ତାଙ୍କୁ ବୁଝାଉଛୁ କାହିଁକି ସଫାସୁତୁରା ରହିବା ଆବଶ୍ୟକ, ଯେ ଆମେ ମାନସିକ ଦୃଷ୍ଟିରୁ ସୁସ୍ଥ ହେବା, ମନ ଭଲ ରହିବ, ତା ସହିତ ମଧ୍ୟ ରୋଗ ବ୍ୟାଧିରୁ ରକ୍ଷା ପାଇବା। ଅନେକ ଗୁଡ଼ିଏ ରୋଗ ଏଇ ମଇଳା ରହିବା ଦ୍ୱାରା ହୋଇଥାଏ, ଲୋକମାନେ ବି ଉତ୍ସାହିତ ହେଉଛନ୍ତି। ଆମେ ପରବର୍ତ୍ତୀ ସମୟରେ ଯେତେବେଳେ ସେ ବସ୍ତିକୁ କେତେବେଳେ ଯାଉ ସେତେବେଳେ ଦେଖୁ ସେମାନେ ସଫାସୁତୁରା ରହିଛନ୍ତି, ଆମେ ପୁଣି ଥରେ କିଛି କାର୍ଯ୍ୟକ୍ରମ କରିବା ସହିତ ସେମାନଙ୍କୁ ବୁଝାଇଥାଉ।
1: କୌଣସି ଅନୁଷ୍ଠାନ ତରଫରୁ ଆପଣ କିଛି ପୁରସ୍କୃତ ହୋଇଛନ୍ତି?
0: ମୁଁ ପ୍ରଧାନମନ୍ତ୍ରୀ ସିଲ୍ଡ ପୁରସ୍କାର ଦୁଇଥର ପାଇଛି, 94-95 ସହିତ 95-96 ଲଗାତାର ଦୁଇଥର ପାଇଛି। ତା ସହିତ ପରବର୍ତ୍ତୀ ସମୟରେ ବି ବର୍ତ୍ତମାନ 2018 ଜାତୀୟ ସମ୍ମାନ ପାଇଛି ଜଣେ ପ୍ରଶାସନିକ ସେବା ଅଧିକାରୀ ଭାବରେ କାର୍ଯ୍ୟ
1: ପୁରସ୍କାର ମଧ୍ୟ ପାଇଛନ୍ତି। ଆପଣ ଯେହେତୁ ବହୁତ ଦିନ ଧରି ତ କାମ କରିଛନ୍ତି ଆମେ ଜାଣିଛୁ, ବର୍ତ୍ତମାନ ଆପଣ ଯୁବପିଢ଼ିମାନଙ୍କୁ ଆଉ ଆପଣଙ୍କର ଯେଉଁ ଛାତ୍ରଛାତ୍ରୀମାନଙ୍କୁ କ'ଣ ଗୋଟେ ମାନେ ସୂଚନା ଦେବେ, କ'ଣ ଆପଣ କହିବେ ଆପଣଙ୍କର ମନ୍ତବ୍ୟଟା?
0: ଯୁବପିଢ଼ିକୁ ମୋର ଅନୁରୋଧ ରହିବ, ଭାରତରେ ବର୍ତ୍ତମାନ 33% ଜଙ୍ଗଲ ରହିବା ଜାଗାରେ ମାତ୍ର 19% ଜଙ୍ଗଲ ଅଛି। ବିଭିନ୍ନ କାରଣରୁ ଜଙ୍ଗଲ କଟା ହୋଇଯାଉଛି, ସେ ରାସ୍ତାଘାଟ ସମ୍ପ୍ରସାରଣ ହେଉ ବା କଳକାରଖାନା କୋଠାବାଡ଼ି ପାଇଁ ହେଉ, ବହୁତ କାରଣରୁ ଜଙ୍ଗଲ ସଫା ହୋଇ ଚାଲିଛି। ତେଣୁ ସମସ୍ତେ ଅନୁଭବ କରିବା ଦରକାର ଯେ ପରିବେଶକୁ ସୁସ୍ଥ ରଖିବା ଏବଂ ପରିବେଶକୁ ସୁସ୍ଥ ରଖିବା ପାଇଁ ବୃକ୍ଷରୋପଣ କରିବା, ଗୋଟିଏ ଚାରା ଗଛକୁ ବିରାଟକାୟ ଦ୍ରୁମରେ ପରିଣତ କରିବା ପାଇଁ ଦୀର୍ଘ ସମୟ ଲାଗେ, କିନ୍ତୁ ଗୋଟିଏ ଗଛକୁ କାଟିଦେବା ପାଇଁ ଖୁବ୍ କମ୍ ଦିନ ଲାଗିଥାଏ ବା କମ୍ ସମୟ ବି ଲାଗିଥାଏ। ତେଣୁ ସମସ୍ତେ ଅନୁଭବ କରିବା ଦରକାର, ହୃଦୟଙ୍ଗମ କରନ୍ତୁ ଯେ ଗଛଟିଏ ପାଇଁ ସମସ୍ତେ ଯତ୍ନଶୀଳ ହେବା, ଗଛଟିଏ ଲଗାଇଦେବାନି କେବଳ, ଗଛଟିକୁ ଯତ୍ନ

0: କରିବା ଯେମିତି ସିଏ ଗୋଟେ ବଡ଼ ଗଛରେ ପରିଣତ ହେବ ଏବଂ ଭବିଷ୍ୟତକୁ ସୁରକ୍ଷିତ ରଖିବ ସେଇ ମନୋଭାବ ସୃଷ୍ଟି କରିବା ପାଇଁ ମୁଁ ସମସ୍ତଙ୍କୁ ନିବେଦନ କରୁଛି। ସମସ୍ତେ ଗଛ ଲଗାନ୍ତୁ ଏବଂ ନିଜ ପରିବାରବର୍ଗଙ୍କୁ ମଧ୍ୟ ସେମାନେ ଆଗ୍ରହୀ କରାନ୍ତୁ, ଗଛ ଲଗାଇବେ, ଗଛର ଯତ୍ନ ନେବେ, ଗଛଟିକୁ ବଡ଼ ହେଲା ପର୍ଯ୍ୟନ୍ତ ତାକୁ ଛୁଆକୁ ପାଳିଲା ଭଳି ସେମାନେ ସ୍ନେହ କରିବେ, ଶ୍ରଦ୍ଧା କରିବେ, ତାହେଲେ ନିଶ୍ଚୟ ଆମ ସ୍ୱପ୍ନ ସାକାର ହେବ ଏବଂ ଭାରତବର୍ଷର ପରିବେଶ ବଦଳିଯିବ।
1: ଆଜି ଆପଣ ଆମ ସହିତ କଥାବାର୍ତ୍ତା କଲେ, ଆପଣଙ୍କୁ ଆମ ବ୍ରହ୍ମପୁର ଆକାଶବାଣୀ ତରଫରୁ ଅଶେଷ ଅଶେଷ ଧନ୍ୟବାଦ, ନମସ୍କାର।
0: ଧନ୍ୟବାଦ, ନମସ୍କାର।
2: ଶୁଣୁଥିଲେ ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ। ପ୍ରଯୋଜନା ସିଦ୍ଧାର୍ଥ ଶଙ୍କର ମହାରଣା, ଉପସ୍ଥାପନାରେ ଥିଲେ ସୁକାନ୍ତି ମହାନ୍ତି।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀର ବିକଳ୍ପ ନାହିଁ। ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଓ ମୁଁ କାଲି ମୋ ପୁତୁରା ଘରକୁ ଯାଇକି ଆସିଲି, ଦେଖିକି ଆଶ୍ଚର୍ଯ୍ୟ ହେଲି କି ସେମାନେ ଦିନ ଯାକ ଏସି ଲଗାଉଛନ୍ତି, ସବୁବେଳେ ୱାଶିଂ ମେସିନ୍ ଚଳାଉଛନ୍ତି, ଘରେ ଦୁଇଟା ଫ୍ରିଜ୍ ଅଛି, କିନ୍ତୁ ତାର ବିଜୁଳି ବିଲ୍ ଜାଣିଛୁ କେତେ ଆସୁଛି? ଜିରୋ। ମୁଁ ପଚାରିଲାରୁ ପୁତୁରା କହିଲା,
2: ଦାଦା ସବୁ ସେଇ ଉପର ବାଲାର ଦୟା, ମାନେ ସୋଲାର ପ୍ୟାନେଲ ର।
1: ମୁଁ ଭାବିଲି ଏବେ ତ ଲଗେଇବାକୁ ହିଁ ପଡିବ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ବିଭିନ୍ନ ପ୍ରସଙ୍ଗରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ମୁଲତବୀ। ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ପାଇଁ ନିରାପଦ ଉତ୍ତରଦାୟିତ୍ୱ ବ୍ୟବସ୍ଥା ସୁନିଶ୍ଚିତ କରିବା ଲାଗି ସରକାର ନୀତି ପ୍ରଣୟନ କରୁଛନ୍ତି କହିଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ବାହୁଡ଼ା ଯାତ୍ରା ସମୟରେ ଭିଡ଼ ପରିଚାଳନା ଓ ସୂଚନା ସଞ୍ଚାର ନେଇ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱାରୋପ ଏବଂ ପୁରୀରେ ଆସନ୍ତାକାଲି ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲା ଏବଂ ଏ ସମ୍ପର୍କିତ ପ୍ରତିବାଦ ସମେତ ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଂସଦକୁ ଆଜି ଦିନକ ପାଇଁ ମୁଲତବୀ ରଖାଯାଇଛି। ଅପରାହ୍ନ 2 ଲୋକସଭା ପୁନଃ ଆରମ୍ଭ ହେବା କ୍ଷଣି ଏହି ପ୍ରସଙ୍ଗଗୁଡ଼ିକୁ ନେଇ ବିରୋଧୀ ଦଳ ସଦସ୍ୟ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ହଟ୍ଟଗୋଳ ମଧ୍ୟରେ ତୃଣମୂଳ କଂଗ୍ରେସ ସଦସ୍ୟ କଲ୍ୟାଣ ବାନାର୍ଜୀଙ୍କୁ ମୌସୁମୀ ଅଧିବେଶନର ଅବଶିଷ୍ଟ ସମୟ ପାଇଁ ନିଲମ୍ବନ କରିବା ନେଇ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା। ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଆଗତ କରିଥିବା ଏହି ପ୍ରସ୍ତାବ ବାଚନିକ ଭୋଟ୍ରେ ଗୃହୀତ ହୋଇଥିଲା। ତେବେ ହଟ୍ଟଗୋଳ ପରିସ୍ଥିତି ଜାରି ରହିବାରୁ ଗୃହରେ ଅଧ୍ୟକ୍ଷତା କରୁଥିବା କୃଷ୍ଣ ପ୍ରସାଦ ଟେନେଟି ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ରାଜ୍ୟସଭାରେ ମଧ୍ୟ ସମାନ ସ୍ଥିତି ଜାରି ରହିଥିଲା। ଦ୍ୱିତୀୟାର୍ଦ୍ଧରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରକେ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଥିଲେ, ସରକାର ମୌସୁମୀ ଅଧିବେଶନର ପ୍ରଥମ ଦିନରୁ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣା ନେଇ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି। ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିବାରୁ ଗୃହକୁ ମୁଲତବୀ ଘୋଷଣା କରାଯାଇଥିଲା। ଶିଶୁଙ୍କ ସମେତ ସମସ୍ତ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ପାଇଁ ମୁକ୍ତ, ନିରାପଦ, ବିଶ୍ୱାସଯୋଗ୍ୟ ତଥା ଉତ୍ତରଦାୟୀ ବ୍ୟବସ୍ଥା ସୁନିଶ୍ଚିତ କରିବା ଲାଗି ସରକାର ନୀତି ପ୍ରଣୟନ କରୁଛନ୍ତି ବୋଲି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଲୋକସଭାରେ କହିଛନ୍ତି। ପିଲାମାନଙ୍କ ମଧ୍ୟରେ ଡିଜିଟାଲ ଆସକ୍ତି ବଢ଼ିବା ଏବଂ ଏହାର କୁପ୍ରଭାବ ସଂକ୍ରାନ୍ତ ସଦସ୍ୟ ସମ୍ବିତ ପାତ୍ରଙ୍କ ତାରକା ଚିହ୍ନିତ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ବୈଷ୍ଣବ କହିଛନ୍ତି, ଡିଜିଟାଲ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ଆଇନ 2023 ପ୍ରଣୟନ କରାଯାଇଛି। ସେହି ଅନୁଯାୟୀ ପିଲାମାନଙ୍କ ଅନ୍ଲାଇନ୍ ଗୋପନୀୟତାକୁ ସୁରକ୍ଷା ଦେବା ପାଇଁ ଏହା ଏକ ଆଇନଗତ ଢାଞ୍ଚା ପ୍ରଦାନ କରୁଛି। ଏଥିସହିତ ବେଆଇନ ବିଷୟବସ୍ତୁ ପ୍ରସାରଣ କରିଥିବା ଓଟିଟି ପ୍ଲାଟଫର୍ମ ସହ ଅନ୍ୟାନ୍ୟ ମଞ୍ଚକୁ ନିୟମ ଅନୁଯାୟୀ ନିଷିଦ୍ଧ କରିଦିଆଯାଇଛି। ଅଶ୍ଳୀଳ ବିଷୟବସ୍ତୁକୁ ପ୍ରଚାର କରୁଥିବା 50 ଓଟିଟି ପ୍ଲାଟଫର୍ମକୁ ଗତ 2 ମଧ୍ୟରେ ଭାରତରେ ବନ୍ଦ କରିଦିଆଯାଇଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ତୃଣମୂଳ ସ୍ତରର ଡିଜିଟାଲ ସୃଜନକର୍ତ୍ତାଙ୍କୁ ଚିହ୍ନଟ ଓ ପ୍ରୋତ୍ସାହନ ଉଦ୍ଦେଶ୍ୟରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଜେମ୍ସ ଅଫ୍ ଇଣ୍ଡିଆ ଚ୍ୟାଲେଞ୍ଜର ପାଇଲଟ ପର୍ଯ୍ୟାୟ ଆରମ୍ଭ କରିଛି। ୱେବ୍ସ ଓଟିଟି ଅନ୍ତର୍ଗତ ମାଇ ୱେବ୍ସ ପ୍ଲାଟଫର୍ମରେ ନିର୍ମିତ ଏହି ଚ୍ୟାଲେଞ୍ଜ ନାଗରିକମାନଙ୍କୁ ସେମାନଙ୍କ ଜିଲ୍ଲାର ଅନନ୍ୟ କାହାଣୀ ଏବଂ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶିତ କରୁଥିବା କ୍ଷୁଦ୍ର ଭିଡ଼ିଓ ତିଆରି କରିବାକୁ ମନ୍ତ୍ରଣାଳୟ ପକ୍ଷରୁ ଆମନ୍ତ୍ରଣ କରାଯାଇଛି। ଅଂଶଗ୍ରହଣକାରୀମାନେ ଆସନ୍ତା ମାସ 1 31 ତାରିଖ ପର୍ଯ୍ୟନ୍ତ ଏହି ପ୍ଲାଟଫର୍ମ ମାଧ୍ୟମରେ 1-3 ଭିଡ଼ିଓ ଦାଖଲ କରିପାରିବେ। ଏହି ପଦକ୍ଷେପ ଦେଶବ୍ୟାପୀ କାର୍ଯ୍ୟକାରୀ ହେବାକୁ ଥିବାବେଳେ ପାଇଲଟ ପର୍ଯ୍ୟାୟରେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ, ଅରୁଣାଚଳ ପ୍ରଦେଶ, ଚଣ୍ଡିଗଡ଼, ଦାଦ୍ରା ଏବଂ ନଗର ହାବେଳି, ଦାମନ ଡିଉ, ଗୋଆ ଏବଂ ଲଦାଖକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହି ପଦକ୍ଷେପରେ ପ୍ରତି ଜିଲ୍ଲା ପାଇଁ 20 ଡିଜିଟାଲ ସୃଜନକର୍ତ୍ତାଙ୍କୁ 50,000 ଜିଲ୍ଲାସ୍ତରୀୟ ପୁରସ୍କାର, 2,00,000 ରାଜ୍ୟସ୍ତରୀୟ ପୁରସ୍କାର ଏବଂ ଦେଶବ୍ୟାପୀ ପ୍ରସାରଣ ସମୟରେ 5,00,000 ଜାତୀୟ ପୁରସ୍କାର ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ପୂର୍ବାହ୍ନ 11 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 136 ସଂସ୍କରଣ ହେବ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଲୋକସେବା ଭବନରେ ଆସନ୍ତା 24 ପୁରୀରେ ଅନୁଷ୍ଠିତ ହେବାକୁ ଥିବା ବାହୁଡ଼ା ଯାତ୍ରାର ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ବୈଠକରେ ଆଇନ ଶୃଙ୍ଖଳା ଓ ସୁରକ୍ଷା କ୍ଷେତ୍ରରେ କୌଣସି ପ୍ରକାର ସାଲିସ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଭିଡ଼ ପରିଚାଳନା ଓ ସୂଚନା ସଞ୍ଚାର ଉପରେ ଅଧିକ ଗୁରୁତ୍ୱ ଦେବାକୁ ଶ୍ରୀ ମାଝୀ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଏଥିସହିତ ଶ୍ରଦ୍ଧାଳୁମାନଙ୍କୁ ପ୍ରଶାସନ ଓ ପୁଲିସ୍ର ମାର୍ଗଦର୍ଶିକା ପାଳନ କରିବାକୁ ଶ୍ରୀ ମାଝୀ ନିବେଦନ କରିଛନ୍ତି। ଆଗକୁ ବାହୁଡ଼ା ଯାତ୍ରା ସହିତ ମହାପ୍ରଭୁଙ୍କ ସୁନା ସୁନାବେଶ ଓ ନୀଳାଦ୍ରୀ ବିଜେରେ ସମସ୍ତ ନୀତିକାନ୍ତି ଯେପରି ସୁଚାରୁ ରୂପେ ପାଳିତ ହେବ ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି। ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ସରକାରଙ୍କ ପ୍ରାଥମିକତା ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।
1: ବାହୁଡ଼ା ଦୃଷ୍ଟିକୋଣରୁ ଯେଉଁ ସଂଖ୍ୟାରେ ଭକ୍ତମାନେ ଆସିବେ ଦର୍ଶନ କରିବାକୁ, ତାଙ୍କର କୌଣସି ଅସୁବିଧା ନ ହଉ, ତାଙ୍କୁ ସୁବିଧାରେ ଦର୍ଶନ କରିବେ ଏବଂ ସେଠି କୌଣସି ପ୍ରକାର ଶୃଙ୍ଖଳାଗତ ଦୃଷ୍ଟିରୁ ହଉ କିମ୍ବା ଦର୍ଶନ କରିବାର ସୁବିଧା ଦୃଷ୍ଟିରୁ ହଉ କୌଣସି ପ୍ରକାର ଯେମିତି ଅସୁବିଧା ହେବନି ସମ୍ପୂର୍ଣ୍ଣ ରୂପେ ନଜର ରଖାହେଇଛି। ପ୍ରୋଟୋକଲ୍ ଅନୁଯାୟୀ ରଥଯାତ୍ରାର ଭାଗ ଭାଗ କରିକି ବିଭିନ୍ନ ଦିଗକୁ ଶ୍ରୀଗୁଣ୍ଡିଚା ଦିନ ଯେମିତି ତାକୁ ମନିଟରିଂ କରାହେଇଥିଲା, ସମାନ ଭାବରେ ବାହୁଡ଼ା ଦିନ ବି ସେହିଭଳି ଭାବରେ ତା'ର ମନିଟରିଂ କରାଯିବ।
0: ପୁରୀଠାରେ ତିନି ରଥଙ୍କର ଦକ୍ଷିଣ ମୋଡ଼ ହେବା ପରେ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ସମ୍ମୁଖରେ ରଖାଯାଇଛି। ଆସନ୍ତାକାଲି ସନ୍ଧ୍ୟା ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସନ୍ଧ୍ୟା 5 ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ଅପରପକ୍ଷରେ ଆଡ଼ପ ମଣ୍ଡପରେ ଦର୍ଶନ ପାଇଁ ଆଜି ମଧ୍ୟ ପ୍ରବଳ ଗହଳି ଲାଗି ରହିଛି। ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡ଼ି ବଡ଼ଶଙ୍ଖ ପର୍ଯ୍ୟନ୍ତ ପରିଲକ୍ଷିତ ହୋଇଥିବାବେଳେ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି କଳାହାଣ୍ଡି ଜିଲ୍ଲାରେ 9,03,50,000 ଟଙ୍କା ବ୍ୟୟରେ ନିର୍ମିତ ବିଭିନ୍ନ ସୁଭଦ୍ରା ଶକ୍ତି ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ପ୍ରକଳ୍ପଗୁଡ଼ିକ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ଜୀବିକାର ନୂତନ ସୁଯୋଗ ଦେବା ସହ ସେମାନଙ୍କ ଆର୍ଥିକ ଶକ୍ତିକୁ ସୁଦୃଢ଼ କରିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଶ୍ରୀମତୀ ପରିଡ଼ା ଭବାନୀପାଟଣାଠାରେ ଆଞ୍ଚଳିକ ସୁଭଦ୍ରା ଶକ୍ତି ସମ୍ମିଳନୀର କଳାହାଣ୍ଡି ଜିଲ୍ଲାର ବ୍ଲକ୍ ଲେବୁଲ୍ ଫେଡେରେସନ୍ଗୁଡ଼ିକର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ। ଏସ୍ଏଚ୍ଜି ମାଧ୍ୟମରେ ଉଦ୍ୟୋଗ ବିକାଶ, ସାମାଜିକ ପରିବର୍ତ୍ତନ କ୍ଷେତ୍ରରେ ସେମାନଙ୍କ ଅନୁଭୂତି, ସଫଳତା ଓ ପରାମର୍ଶ ସୁଭଦ୍ରା ଶକ୍ତି ଅଭିଯାନକୁ ଆହୁରି ପ୍ରଭାବୀ ଓ ଲୋକାଭିମୁଖୀ କରିବା ଦିଗରେ ସହାୟକ ହେବ ବୋଲି ଶ୍ରୀମତୀ ପରିଡ଼ା କହିଥିଲେ। ଏହି ଅବସରରେ ମଦନପୁର ରାମପୁରଠାରେ ଅଗରବତୀ ପ୍ରସ୍ତୁତି କେନ୍ଦ୍ର, ଥୁଆମୂଳୁ ରାମପୁରଠାରେ ଆମ୍ବରସ ପ୍ରକ୍ରିୟାକରଣ ଓ କ୍ୟାଣ୍ଡି ପ୍ରସ୍ତୁତି କେନ୍ଦ୍ର, ଭବାନୀପାଟଣାଠାରେ 24 ଗ୍ରାମ ପଞ୍ଚାୟତ ସ୍ତରୀୟ ସୁଭଦ୍ରା ଶକ୍ତି କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି। ଭୁବନେଶ୍ୱରଠାରେ ଦକ୍ଷତା ବିକାଶ, ବୈଷୟିକ ଶିକ୍ଷା ଓ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ରାଜ୍ୟର ସରକାରୀ ଆଇଟିଆଇ ଓ ପଲିଟେକ୍ନିକ୍ଗୁଡ଼ିକର କାର୍ଯ୍ୟ ସମୀକ୍ଷା କରିଛନ୍ତି। ଆଇଟିଆଇ ଓ ପଲିଟେକ୍ନିକ୍ଗୁଡ଼ିକ ରାଜ୍ୟର ଶିଳ୍ପ ଓ ଅର୍ଥନୈତିକ ବିକାଶର ଆଧାର, ବଦଳୁଥିବା ଶିଳ୍ପ ଜଗତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଅନୁଷ୍ଠାନଗୁଡ଼ିକ ଆଧୁନିକୀକରଣ ଓ ନୂଆ କୌଶଳ ଆପଣାଇବା ଜରୁରୀ ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି। ବୈଠକରେ ରାଜ୍ୟର 72 ସରକାରୀ ଆଇଟିଆଇ ଓ 35 ସରକାରୀ ପଲିଟେକ୍ନିକ୍ର ଅଧ୍ୟକ୍ଷମାନେ ଯୋଗଦେଇ ବୈଷୟିକ ଶିକ୍ଷାର ମାନବୃଦ୍ଧି ଉପରେ ଆଲୋଚନା କରିଥିଲେ। COVID-19 ନେଇ ଭୟଭୀତ ନ ହେବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି। ଏଥିଲାଗି ରୋଗୀଙ୍କ ପାଇଁ ନିୟମିତ ନିରୀକ୍ଷଣ ଓ ସତର୍କତା ବ୍ୟବସ୍ଥା ଅବଲମ୍ବନ କରାଯାଉଥିବା ସ୍ୱାସ୍ଥ୍ୟ ବିଭାଗ କହିଛି। ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଓ ବ୍ଲକ୍ରେ ଜାରି ରହିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀ ସାହୁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ପଶୁ ଚିକିତ୍ସା ବିଭାଗ ଦ୍ୱାରା ପ୍ରାଣୀ ସହାୟତା କେନ୍ଦ୍ର, ମାଧ୍ୟମିକ ବିଦ୍ୟାଳୟର ଉନ୍ନତିକରଣ ଏବଂ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାରେ ଚାଲିଥିବା ବିଭିନ୍ନ ଗୃହ ନିର୍ମାଣ କାର୍ଯ୍ୟକୁ ତ୍ୱରିତ ଗତିରେ ଶେଷ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓ ସେବା ସମର୍ପଣର ମୂର୍ତ୍ତିମନ୍ତ ପ୍ରତୀକ ରମାଦେବୀ ଚୌଧୁରୀଙ୍କ ପୁଣ୍ୟତିଥିରେ ରାଜ୍ୟବାସୀ ଆଜି ତାଙ୍କ ଅମ୍ଳାନ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଭୁବନେଶ୍ୱର ବିଧାନସଭା ନିକଟସ୍ଥ ତାଙ୍କ ପ୍ରତିମୂର୍ତ୍ତିରେ ଏହି ଅବସରରେ ଏକ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ସୁରମା ପାଢ଼ୀ ଓ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ସ୍ୱର୍ଗତ ରମାଦେବୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ପାଣିପାଗ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଉପକୂଳ ଆନ୍ଧ୍ରପ୍ରଦେଶ ସହ ଦକ୍ଷିଣ ଓଡ଼ିଶା, ଛତିଶଗଡ଼ ଓ ମଧ୍ୟପ୍ରଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ମଧ୍ୟରେ 11 ଜିଲ୍ଲାରେ

0: ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ସନ୍ଧ୍ୟା ଛଅଟା ସୁଦ୍ଧା 613.62 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 226,139 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 12 ଗେଟ୍ ଦେଇ 2,02,068 ଘନଫୁଟ ଜଳ ନିଷ୍କାସିତ ହେଉଛି। ମୁଖ୍ୟ ସମ୍ବାଦ ପୁଣିଥରେ। ବିଭିନ୍ନ ପ୍ରସଙ୍ଗରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ମୁଲତବୀ। ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ପାଇଁ ନିରାପଦ ଉତ୍ତରଦାୟୀ ବ୍ୟବସ୍ଥା ସୁନିଶ୍ଚିତ କରିବା ଲାଗି ସରକାର ନୀତି ପ୍ରଣୟନ କରୁଛନ୍ତି କହିଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ବାହୁଡ଼ା ଯାତ୍ରା ସମୟରେ ଭିଡ଼ ପରିଚାଳନା ଓ ସୂଚନା ସଞ୍ଚାର ନେଇ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱାରୋପ ଏବଂ ପୁରୀରେ ଆସନ୍ତାକାଲି ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆକାଶବାଣୀ କଟକ ଶୁଣନ୍ତୁ ଆଜିର ପ୍ରସଙ୍ଗ।
2: ଆଜିର ପ୍ରସଙ୍ଗ ଆମ ଆତ୍ମା ଏବଂ ସ୍ୱାଭିମାନର ପ୍ରତୀକ ତ୍ରିରଙ୍ଗା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ଭାରତୀୟ ସ୍ୱାଧୀନତା ସଂଗ୍ରାମ ଏବଂ ଜାତୀୟ ଇତିହାସରେ ଜୁଲାଇ 22 ତାରିଖ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇଥିବା ଏକ ଦିବସ। 1947 ଜୁଲାଇ 22 ତାରିଖରେ ଭାରତର ସମ୍ବିଧାନ ସଭା ଦ୍ୱାରା ତ୍ରିରଙ୍ଗାକୁ ସ୍ୱାଧୀନ ଭାରତର ଜାତୀୟ ପତାକା ଭାବେ ଗ୍ରହଣ କରାଯାଇଥିଲା। ସେହି ଐତିହାସିକ ଦିବସକୁ ସ୍ମରଣ କରି ଆଜି ଜାତୀୟ ପତାକା ଗ୍ରହଣ ଦିବସ ପାଳନ କରାଯାଉଛି। ଇତିହାସକୁ ସମୀକ୍ଷା କଲେ ଜଣାପଡ଼େ ଜାତୀୟ ପତାକାର ବିବର୍ତ୍ତନ କେବଳ ଏକ ପ୍ରତୀକର କାହାଣୀ ନୁହେଁ, ବରଂ ସ୍ୱାଭିମାନ ଆଡ଼କୁ ଭାରତ ଯାତ୍ରାର ଏକ ସ୍ୱର୍ଣ୍ଣିମ ଅଧ୍ୟାୟ। 1906 ସ୍ୱଦେଶୀ ଆପଣାଇବା ଏବଂ ବିଦେଶୀ ବର୍ଜନ କରିବା ଆନ୍ଦୋଳନ ସମୟରେ ହିଁ ଏହାର ଯାତ୍ରା ଆରମ୍ଭ ହୋଇଥିଲା। କଲିକତାରେ ପ୍ରଥମେ ଏକ ପତାକା ଉତ୍ତୋଳନ କରାଯାଇଥିଲା, ଯଦିଓ ଆଜିର ପତାକାଠାରୁ ଏହା ବହୁ ପରିମାଣରେ ଭିନ୍ନ, ତଥାପି ବ୍ରିଟିଶ ଶାସନ ବିରୁଦ୍ଧରେ ପ୍ରତିରୋଧର ବର୍ଦ୍ଧିତ ଆତ୍ମାକୁ ଏହା ପ୍ରତିନିଧିତ୍ୱ କରିଥିଲା। ଏହାର ପରବର୍ଷ 1907 ମ୍ୟାଡାମ୍ ଭିକାଜୀ କାମା ପ୍ୟାରିସରେ ସମାନ ପତାକା ଉତ୍ତୋଳନ କରିଥିଲେ। ଆନ୍ତର୍ଜାତିକ ସ୍ତରରେ ଏହା ଭାରତ ସଂଘର୍ଷର ବାର୍ତ୍ତା ବହନ କରିଥିଲା। ସମୟ ବିତିବା ସହିତ ସ୍ୱାଧୀନତା ସଂଗ୍ରାମ ଅବସରରେ ଏହି ପତାକା ଆହୁରି ବିକଶିତ ହୋଇଥିଲା। 1917 ଆନି ବେସାନ୍ତ ଏବଂ ବାଲ ଗଙ୍ଗାଧର ତିଲକଙ୍କ ନେତୃତ୍ୱରେ ଅନ୍ୟ ଏକ ପ୍ରକାରର ପତାକା ଉତ୍ତୋଳନ କରାଯାଇଥିଲା, ଯାହାକି ସ୍ୱଶାସନର ଦାବିକୁ ସଙ୍କେତ ପ୍ରଦାନ କରିଥିଲା। ଆଜିର ଯେଉଁ ତ୍ରିରଙ୍ଗା ପତାକା ଆମେ ଦେଖୁଛୁ, ତାହାର ରୂପରେଖ ଗୋଟିଏ ଦିନରେ ପ୍ରସ୍ତୁତ ହୋଇନଥିଲା। ଏହା ପଛରେ ରହିଛି ସ୍ୱାଧୀନତା ସଂଗ୍ରାମର ଏକ ଦୀର୍ଘ ଏବଂ ବଳିଷ୍ଠ ଇତିହାସ। 1921 ଆନ୍ଧ୍ରପ୍ରଦେଶର ସ୍ୱାଧୀନତା ସଂଗ୍ରାମୀ ପିଙ୍ଗାଳି ଭେଙ୍କୟା ଏକ ପତାକାର ନକ୍ସା ପ୍ରସ୍ତୁତ କରିଥିଲେ। ପରବର୍ତ୍ତୀ ସମୟରେ ମହାତ୍ମା ଗାନ୍ଧୀଙ୍କ ପରାମର୍ଶକ୍ରମେ ଏଥିରେ ସ୍ୱାବଲମ୍ବନର ଏକ ପ୍ରତୀକ ଭାବେ ଅରଟ ଏବଂ ଶାନ୍ତିର ପ୍ରତୀକ ସ୍ୱରୂପ ଧଳା ରଙ୍ଗ ଯୋଡ଼ାଯାଇଥିଲା। 1931 ଏହି ପତାକାରେ ଅନ୍ତିମ ପରିବର୍ତ୍ତନ କରାଯିବା ସହ ରଙ୍ଗଗୁଡ଼ିକ ଚୂଡ଼ାନ୍ତ ହୋଇଥିଲା। 1947 ଜୁଲାଇ 22 ତାରିଖରେ ପଣ୍ଡିତ ଜବାହରଲାଲ ନେହେରୁ ସମ୍ବିଧାନ ସଭାରେ ତ୍ରିରଙ୍ଗା ପତାକାର ପ୍ରସ୍ତାବ ଆଗତ କରିଥିଲେ। ଏଥିରେ ଅରଟ ବଦଳରେ ସାରନାଥର ଅଶୋକ ସ୍ତମ୍ଭରୁ ଅଶୋକ ଚକ୍ରକୁ ସ୍ଥାନ ଦିଆଯାଇଥିଲା। ଆମ ଜାତୀୟ ପତାକାର ପ୍ରତ୍ୟେକ ରଙ୍ଗ ଓ ଚିହ୍ନ ଭାରତୀୟ ସଂସ୍କୃତି ଓ ଆଦର୍ଶର ପ୍ରତୀକ ହୋଇଛି। ଗେରୁଆ ବା ସାଫ୍ରନ୍ ରଙ୍ଗ ସାହସ, ତ୍ୟାଗ ଓ ବଳିଦାନର ପ୍ରତୀକ। ଧଳା ଶାନ୍ତି, ସତ୍ୟ ଓ ପବିତ୍ରତାର ସଙ୍କେତ ବହନ କରୁଥିବା ବେଳେ ସବୁଜ ରଙ୍ଗ ସମୃଦ୍ଧି, ବିଶ୍ୱାସ ଓ ସୁଜଳା ସୁଫଳା ଧରିତ୍ରୀକୁ ପ୍ରତିନିଧିତ୍ୱ କରୁଛି। 24 ଅରବିଶିଷ୍ଟ ଅଶୋକ ଚକ୍ର ନିରନ୍ତର ପ୍ରଗତି, ଧର୍ମ ଓ ନ୍ୟାୟର ପ୍ରତୀକ ହୋଇ ରହିଛି। ଚେନ୍ନାଇର ସେଣ୍ଟ ଜର୍ଜ ପୋର୍ଟରେ ରହିଥିବା ଇତିହାସ ଆମ ଜାତିର କାହାଣୀକୁ ପ୍ରତିଫଳନ କରୁଛି। 12 ଫୁଟ ଲମ୍ବ ଏବଂ 8 ଫୁଟ ଚଉଡ଼ା ଏକ ଶୁଦ୍ଧ ରେଶମ ପତାକା ଭାରତୀୟ ସ୍ୱାଧୀନତା ଗ୍ୟାଲେରୀରେ ଝୁଲୁଛି। 1947 ଅଗଷ୍ଟ 15 ତାରିଖରେ ସ୍ୱାଧୀନ ଭାରତରେ ପ୍ରଥମ ଥର ପାଇଁ ଉଡ଼ାଯାଇଥିବା ପତାକାଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ। ଦେଶର ସ୍ୱାଧୀନତା ପାଇଁ ଲକ୍ଷ ଲକ୍ଷ ଲୋକଙ୍କ ତ୍ୟାଗ, ସଂଘର୍ଷ ଏବଂ ଆଶାର ଏହା ହେଉଛି ଏକ ନିରବ ତଥା ଶକ୍ତିଶାଳୀ ପ୍ରମାଣ। 1947 ଅଗଷ୍ଟ 15 ସକାଳ 5:30 ଉଡ଼ାଯାଇଥିବା ଏହି ପତାକା ଦିଗନ୍ତ ଉପରେ ଏକ ନୂତନ ଯୁଗର ସୂର୍ଯ୍ୟୋଦୟକୁ ପ୍ରତିପାଦନ କରୁଛି। ଶତାବ୍ଦୀର ଉପନିବେଶବାଦୀ ଶାସନକୁ ସହ୍ୟ କରିଥିବା ଏକ ଜାତି ପାଇଁ ଏହା ଥିଲା ଅତ୍ୟନ୍ତ ଆନନ୍ଦ, ଗର୍ବ ଏବଂ ଆଶ୍ୱସ୍ତିର ମୁହୂର୍ତ୍ତ। ଆଜି ମଧ୍ୟ ଯେଉଁମାନେ ସେଣ୍ଟ ଜର୍ଜ ପୋର୍ଟ ସଂଗ୍ରହାଳୟ ପରିଦର୍ଶନ କରନ୍ତି, ସେମାନଙ୍କ ପାଇଁ ଏହି ପତାକା ସମ୍ମୁଖରେ ଦଣ୍ଡାୟମାନ ହେବା ଏକ ନମ୍ର ତଥା ସମ୍ମାନସ୍ପଦ ଅଭିଜ୍ଞତା ଆଣିଥାଏ। ଭାରତୀୟ ଜାତୀୟ ପତାକା କେବଳ ଯେ ସ୍ୱାଧୀନତାର ପ୍ରତୀକ ତାହା ନୁହେଁ, ବରଂ ସ୍ୱାଧୀନତା ସହ ଜଡ଼ିତ ଦାୟିତ୍ୱକୁ ମଧ୍ୟ ସ୍ମରଣ କରାଇଥାଏ। ଭାରତୀୟ ପତାକା ସଂହିତା 2002 ତ୍ରିରଙ୍ଗାକୁ ସମ୍ମାନ ଏବଂ ମର୍ଯ୍ୟାଦା ପ୍ରଦର୍ଶନକୁ ପରିପ୍ରକାଶ କରେ। ଘରୋଇ, ସାର୍ବଜନୀନ ଏବଂ ସରକାରୀ ପ୍ରତିଷ୍ଠା

0: ଦ୍ୱାରା ପତାକା ପ୍ରଦର୍ଶନ ସଂକ୍ରାନ୍ତ ନିୟମାବଳୀକୁ ଏହା ଦର୍ଶାଇବା ସହିତ ସମ୍ମାନର ସହିତ ବ୍ୟବହାରକୁ ସୁନିଶ୍ଚିତ କରୁଛି। ପରିବର୍ତ୍ତିତ ବିଶ୍ୱରେ ଭାରତୀୟ ଜାତୀୟ ପତାକା ଏକ ସ୍ଥିର ଆଶା ଏବଂ ବିଶ୍ୱାସର ପ୍ରତୀକ ହୋଇ ରହିଛି। ସଂଘର୍ଷ, ତ୍ୟାଗ ଏବଂ ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ନିଜସ୍ୱ ଉଦ୍ୟମରେ ସଳଖ ହୋଇଥିବା ଏବଂ ବିଶ୍ୱସ୍ତରରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ଦାବି କରିଥିବା ଏକ ଜାତିର ଅଦମ୍ୟ ମନୋଭାବକୁ ଏହି ପତାକା ସ୍ମରଣ କରାଇଥାଏ। ଦେଶକୁ ଆଗକୁ ବଢ଼ିବା ପାଇଁ ସ୍ୱପ୍ନ ଓ ଆକାଂକ୍ଷାର ଏହା ହେଉଛି ଏକ ଜୀବନ୍ତ ପ୍ରତୀକ।
1: ଆଜିର ପ୍ରସଙ୍ଗ ଶେଷ ହେଲା।
2: ଶ୍ରୋତାମାନେ ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାରିତ କାର୍ଯ୍ୟକ୍ରମ ଶୁଣୁଥିଲେ। ଆକାଶବାଣୀ ସମ୍ବଲପୁର ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ମଧ୍ୟରେ।

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ଜୁହାର। ପହିଲା ମୁଖିଆ ଖବର। ଭିନ୍ ଭିନ୍ ପ୍ରସଙ୍ଗକେ ନେଇକରି ବିରୋଧୀମାନଙ୍କର ହୋହାଲ୍ଲା ଲାଗି ସଂସଦର ଗୃହ କାର୍ଯ୍ୟ ବାଧାପ୍ରାପ୍ତ। ଆଇବା କାଲ 11 ବଜେ ତକ 2 ଗୃହ ହେଲା ମୁଲତବୀ। ମହାପ୍ରଭୁଙ୍କର ବାହୁଡ଼ା ଯାତ୍ରା ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଦୁଇଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତି ଆସିକରି ଭିନ୍ ଭିନ୍ ସୁଭଦ୍ରା ଶକ୍ତି ପ୍ରକଳ୍ପର ଉଦ୍ଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଆଉର୍ ସାରା ଦେଶେ ଆଜ ପାଳନ କରାଯାଉଛି ଜାତୀୟ ପତାକା ଅଙ୍ଗୀକାର ଦିବସ। ଏଥର ପୁରା ଖବର। ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲା ଆଉ ଅଲଗା କେତେଟା ପ୍ରସଙ୍ଗକେ ନେଇକରି ବିରୋଧୀମାନଙ୍କର ହୋହାଲ୍ଲା ଲାଗି ଲୋକସଭା ଗୃହ କାର୍ଯ୍ୟ ଆଇବା କାଲ ତକ ମୁଲତବୀ ରଖାଯାଇଛି। ଲୋକସଭାନ ଆଜ ସକାଳବେଳା ଗୃହ କାର୍ଯ୍ୟ ମୂଲ ହେଅନୁସାର ବିରୋଧୀ ସଦସ୍ୟ ପ୍ରତିବାଦ କରବାନୁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ପରିସ୍ଥିତିକେ ନଜରଥି ରଖିକରି ଗୃହକେ ପହେଲା ମଇଦାନର 12:00 ରୁ 2 ବଜେ ତକ ମୁଲତବୀ ରଖାଯାଇଥିଲା। ବାଚସ୍ପତି ଓମ୍ ବିର୍ଲା ଗୃହ କାର୍ଯ୍ୟଥି ସହଯୋଗ କରବାର୍କେ ବିରୋଧୀ ସଦସ୍ୟମାନଙ୍କୁ ଅନୁରୋଧ କରିଥିଲେ ବିଲ୍ କେନ୍ସି ପ୍ରକାରର ସୁଧାର ନାହିଁ ଆସିଥିବାରୁ ଲୋକସଭାକେ ଆଇବା କାଲ ତକ ମୁଲତବୀ ଘୋଷଣା କରିଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଛନ୍, ସରକାର ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲାତି ଆଲୋଚନା କରବାର୍କେ ପୂରାପୂରି ପ୍ରସ୍ତୁତ ଅଛନ୍। ହେଲେ ଗୃହନ ଆଲୋଚନା ଲାଗିଥିବା ବିଧି ଅନୁସାରେ ଇତାକେ ଗ୍ରହଣ କରାଯିବାର ଉଚିତ। ଆଲୋଚନାର ସମୀୟାକେ ନେଇକରି ସବୁ ଦଳର ନେତାମାନଙ୍କନୁ ଶ୍ରୀ ରିଜିଜୁ ପରାମର୍ଶ ମାଗିଛନ୍। ଦେଶର ଯୁଆନ ପିଢ଼ିଙ୍କର ଭବିଷ୍ୟତକେ ନଜରଥି ରଖିକରି ସବୁ ଅଂଶୀଦାରମାନଙ୍କର ସାଙ୍ଗେ ଅର୍ଥପୂର୍ଣ୍ଣ ଆଉ ଗଠନମୂଳକ ଆଲୋଚନା କରବାର୍କେ ସରକାର ଆଗ୍ରହୀ ବୋଲି ଶ୍ରୀ ରିଜିଜୁ କହିଛନ୍।
1: पेपर लीक का चर्चा के लिए पूरी तरह से तैयार है और हमने पहले दिन से कहा है जब चर्चा होती है तो किसी नियम के तहत होना पड़ता है और इसका व्यवस्था बनाना पड़ता है। मैं अनुरोध करता हूं कि चर्चा कब होना है, कितना लंबा चर्चा होना है और किस नियम के तहत होना है, माननीय स्पीकर।

0: ଆଶ୍ର ପ୍ରତୀକ ହୋଇଥିବାର ବେଳେ ମଝିର ଧୂପ ରଙ୍ଗ ଶାନ୍ତି ଆଉ ସତ୍ୟର ପ୍ରତୀକ, ଆଉ ତଲ ଭାଗର ଶାଗୁଆ ରଙ୍ଗ ଦେଶର ବିକାଶ ଆଉ ଉର୍ବରତାର ପ୍ରତୀକ ଆଏ। ମଝି ଥିବା ନୀଲିଆ ରଙ୍ଗର ଅଶୋକ ଚକ୍ରତି ଥିବା 24 ଅଖ ନିରନ୍ତର ପ୍ରଗତିର ପ୍ରତୀକ ଆଏ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ବାର୍ତ୍ତାଥି କହିଛନ୍, ତ୍ରିରଙ୍ଗାକେ ସବୁ ନାଗରିକମାନଙ୍କ ସାଙ୍ଗେ ଯୋଡ଼ବାର ଲାଗି ପତାକା ନିୟମାବଳୀର ସରଳୀକରଣ ଆଉ ହର୍ ଘର୍ ତ୍ରିରଙ୍ଗା ଅଭିଯାନ ସାରା ଦେଶେ ରାଷ୍ଟ୍ର ଚେତନାକେ ଉଜ୍ଜୀବିତ କରିଛି। ରେଳ ଷ୍ଟେସନ୍ଥି ଯାତ୍ରୀଙ୍କ ସୁରକ୍ଷାକେ ନଜରଥି ରଖିକରି ପୂର୍ବତଟ ରେଳବାଇ ତରଫୁ କୃତ୍ରିମ ବୁଦ୍ଧିମତା ଏଆଇ ରୋବୋଟିକ୍ ସେବା ମୂଲ ହେଇଛି। ପହିଲା କ୍ଷେପ୍ତି ପୁରୀ ରେଳ ଷ୍ଟେସନ୍ନ ଇଟାକେ ମୂଲ କରାଯାଇଛି। ବାହୁଡ଼ା ଯାତ୍ରା ସେ ସେବାର ତକ୍ ଇ ରୋବୋଟ୍ ପୁରୀ ନ ରହିବା, ତା ଋତୁରୁ ଭୁବନେଶ୍ୱର ରେଳ ଷ୍ଟେସନ୍ନ ସ୍ଥାୟୀ ଭାବେ କାର୍ଯ୍ୟକାରୀ କରାଯିବା। 40 ଲକ୍ଷ ଟଙ୍କାର ଇଏଆଇ ରୋବୋଟ୍ଥି 360 ଡିଗ୍ରୀ କ୍ୟାମେରା ଲାଗିଛି। ଯାତ୍ରୀମାନଙ୍କର ସୁରକ୍ଷା ଦିଗେ ଇଟା ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବା ବୋଲି ରେଳବାଇ ତରଫୁ କୁହାଯାଇଛି। ସ୍ୱାଧୀନତା ସଂଗ୍ରାମୀ ଆଉ ସେବା ସମର୍ପଣର ପ୍ରତୀକ ରମାଦେବୀ ଚୌଧୁରୀଙ୍କର ପୁଣ୍ୟତିଥି ଅବସରରେ ରାଜ୍ୟବାସୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ଭୁବନେଶ୍ୱର ବିଧାନସଭା ପାସେ ଥିବା ତାଙ୍କର ପ୍ରତିମୂର୍ତ୍ତି ଏ ଅବସରରେ ଗୋଟିଏ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ସୁରମା ପାଢ଼ୀ, ମନ୍ତ୍ରିମଣ୍ଡଳର ଅଲଗା ସଦସ୍ୟମାନେ ଉପସ୍ଥିତ ରହିକରି ସ୍ୱର୍ଗତ ରମାଦେବୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ସମ୍ବଲପୁରଠାରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଲାଗି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷନ ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇଙ୍କର ଅଧ୍ୟକ୍ଷତାତି ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। ଇ ବଛର ସକାଳର 5 ବଜୁ ମହାନଗର ନିଗମ ଇଲାକାନ ରାମଧୁନ ପରିବେଷଣ ହେବାର ସହିତ ସକାଳର 9:15 ମୁଖ୍ୟ ଅତିଥି ଜାତୀୟ ପତାକା ଉତ୍ତୋଳନ କରିବେ। ଇତାର ସହିତ ସବୁ ସରକାରୀ ଆଉ ବେସରକାରୀ ଅନୁଷ୍ଠାନ ସକାଳର 7:30 ଭିତରେ ଜାତୀୟ ପତାକା ଉତ୍ତୋଳନ କରାଯିବା। ଛାତ୍ରଛାତ୍ରୀମାନଙ୍କ ଲାଗି ଭିନ୍ ଭିନ୍ ପ୍ରତିଯୋଗିତାର ଆୟୋଜନ କରାଯିବାର ସହିତ ଅଗଷ୍ଟ 1, 12 ଆଉ 13 ରିଜର୍ଭ ପୁଲିସ ଗ୍ରାଉଣ୍ଡନ ପେରେଡ୍ ଅଭ୍ୟାସ କରାଯିବା ବୋଲି ବୈଠକନୁ ଜଣାପଡ଼ିଛି। ପାଣିପାଗ, ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଆଉ ତାର ପାଖର ଦକ୍ଷିଣ ଉପକୂଳ ଆନ୍ଧ୍ରପ୍ରଦେଶ ସାଙ୍ଗେ ଦକ୍ଷିଣ ଓଡ଼ିଶା, ଛତିଶଗଡ଼ ଆଉ ମଧ୍ୟପ୍ରଦେଶ ଉପରେ ଗୋଟିଏ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଇତାର ପ୍ରଭାବଟି ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଇବା 24 ଘଣ୍ଟା ଭିତରେ ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଜିଲ୍ଲାନ ଅତି ଜବର ବର୍ଷା ଲାଗି ସତର୍କ ସୂଚନା ଜାରି କରାଯାଇଛି। ଆଇବା ଶୁକ୍ରବାର ତକ୍ ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ହେବା ବୋଲି ପାଣିପାଗ କେନ୍ଦ୍ର ତରଫୁ ଅନୁମାନ କରାଯାଇଛି। ହୀରାକୁଦ ଜଲଭଣ୍ଡାର ଜଳସ୍ତର ଆଜି ସଞ୍ଜର 6 ବଜେ ତକ 613.62 ଫୁଟ ରହିଥିଲା। ଇସମିଆତି ଜଳଭଣ୍ଡାରୁ 12 ଗେଟ୍ ଦେଇକରି ଫି ସେକେଣ୍ଡଟି 2,02,068 ଘନଫୁଟ ପାଣି ଛଡ଼ାଯାଉଥିବା ବେଳେ 2,26,149 ଘନଫୁଟ ପାଣି ଜଳଭଣ୍ଡାରକେ ଆସୁଛି। ଭିନ୍ ଭିନ୍ ପ୍ରସଙ୍ଗକେ ନେଇକରି ବିରୋଧୀମାନଙ୍କର ହୋହାଲ୍ଲା ଲାଗି ସଂସଦର ଗୃହ କାର୍ଯ୍ୟ ବାଧାପ୍ରାପ୍ତ। ମହାପ୍ରଭୁଙ୍କର ବାହୁଡ଼ା ଯାତ୍ରା ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଆଉର୍ ଦୁଇଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତି ଆସିକରି ଭିନ୍ ଭିନ୍ ସୁଭଦ୍ରା ଶକ୍ତି ପ୍ରକଳ୍ପର ଉଦ୍ଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଆଜିର ଆଞ୍ଚଳିକ ଖବର ଇନୁ ଶେଷ ହେଲା।
1: प्रसार भारती के पास है भारतीय संस्कृति की अनमोल धरोहर। इसमें शामिल हैं शास्त्रीय संगीत, नृत्य, साहित्य, नाट्य विधाएं, धारावाहिक, वृत्त चित्र और अन्य दुर्लभ रिकॉर्डिंग। और अब आप आकाशवाणी और दूरदर्शन के खजाने की डीवीडीज और सीडीज हासिल कर सकते हैं भारत में अपने संग्रह के लिए। प्रसार भारती के कार्यक्रमों का खजाना अगर है आपको पाना, तो लॉग ऑन कीजिए www.prasarbhartiarchives.co.in। याद रहे www.prasarbhartiarchives.co.in।

0: ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ରାତି 7:15 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି ସମୟ ମଧ୍ୟରେ।
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଆଜି ଦିନକ ପାଇଁ ମୁଲତବୀ ରହିଲା ସଂସଦର ଉଭୟ ସଦନ। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଆଲୋଚନା ପାଇଁ ସରକାର ଅଧିବେଶନର ପ୍ରଥମ ଦିନରୁ ପ୍ରସ୍ତୁତ ଅଛନ୍ତି, କହିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ। ବିଚାର ବିଭାଗୀୟ ଅଧିକାରୀଙ୍କ ଅବସର ବୟସ ସୀମା 61 ବର୍ଷକୁ ବୃଦ୍ଧି କରିବା ନେଇ ବିଚାର କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। ଆସାମରେ 16 ଜିଲ୍ଲା ବନ୍ୟା ପ୍ରଭାବିତ, ମୃତ୍ୟୁ ସଂଖ୍ୟା 31 ବୃଦ୍ଧି। ଏବଂ ଆତ୍ମନିର୍ଭର ଭାରତ ମିଶନ ଅଧୀନରେ ନୌସେନାରେ ସାମିଲ ହେଲା ଯୁଦ୍ଧପୋତ ଆଇଏନ୍ଏସ୍ ମାଲଭାନ। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲା ଏବଂ ଦିଲ୍ଲୀ ପ୍ରତିବାଦ ସମାବେଶ ସମେତ ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଂସଦକୁ ଆଜି ଦିନକ ପାଇଁ ମୁଲତବୀ ରଖାଯାଇଛି। ଦ୍ୱିତୀୟ ଥର ମୁଲତବୀ ଘୋଷଣା ପରେ ଅପରାହ୍ନ 2 ଲୋକସଭା ପୁନଃ ଆରମ୍ଭ ହେବା କ୍ଷଣି ଏହି ପ୍ରସଙ୍ଗଗୁଡ଼ିକୁ ନେଇ ବିରୋଧୀ ଦଳ ସଦସ୍ୟ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ହଟ୍ଟଗୋଳ ମଧ୍ୟରେ ତୃଣମୂଳ କଂଗ୍ରେସ ସଦସ୍ୟ କଲ୍ୟାଣ ବାନାର୍ଜୀଙ୍କୁ ମୌସୁମୀ ଅଧିବେଶନର ଅବଶିଷ୍ଟ ସମୟ ପାଇଁ ନିଲମ୍ବନ କରିବା ନେଇ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା। ମହିଳା ସାଂସଦଙ୍କୁ ଲକ୍ଷ୍ୟ କରି ଆପତ୍ତିଜନକ ଏବଂ ଅଣସଂସଦୀୟ ମନ୍ତବ୍ୟ ପ୍ରଦାନ କରିଥିବାରୁ କଲ୍ୟାଣ ବାନାର୍ଜୀଙ୍କ ବିରୁଦ୍ଧରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଆଗତ କରିଥିବା ଏହି ପ୍ରସ୍ତାବ ଧ୍ୱନି ଭୋଟରେ ଗୃହୀତ ହୋଇଥିଲା। ତେବେ ହଟ୍ଟଗୋଳ ପରିସ୍ଥିତି ଜାରି ରହିବାରୁ ଗୃହରେ ଅଧ୍ୟକ୍ଷତା କରୁଥିବା କୃଷ୍ଣ ପ୍ରସାଦ ଟେନେଟି ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ପୂର୍ବାହ୍ନ 11 ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ବାଚସ୍ପତି ଓମ୍ ବିର୍ଲା ପ୍ରଶ୍ନକାଳ ଆରମ୍ଭ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ପ୍ରଥମେ ମଧ୍ୟାହ୍ନ 12 ଏବଂ ପରେ ଅପରାହ୍ନ 2 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖାଯାଇଥିଲା। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ନୂତନ ସର୍ତ୍ତାବଳୀ ଉପସ୍ଥାପନ ତଥା ପ୍ରସଙ୍ଗ ମାଧ୍ୟମରେ ଆଲୋଚନାକୁ କଂଗ୍ରେସ ଏଡ଼ାଇବାକୁ ଚେଷ୍ଟା କରୁଛି ବୋଲି ଅଭିଯୋଗ କରିଥିଲେ। ଏଭଳି କାର୍ଯ୍ୟ ଗଠନମୂଳକ ବିତର୍କ ପାଇଁ ପ୍ରତିବନ୍ଧକ ସୃଷ୍ଟି କରେ ବୋଲି ଶ୍ରୀ ରିଜିଜୁ କହିଛନ୍ତି। ରାଜ୍ୟସଭାରେ ମଧ୍ୟ ଅନୁରୂପ ପରିସ୍ଥିତି ନେଇ 2 ଅପରାହ୍ନ 2 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖାଯାଇଥିଲା। ଏହାପରେ ଗୃହର ବୈଠକ ପୁନଃ ଆରମ୍ଭ ହେବା କ୍ଷଣି ବିରୋଧୀ ସଦସ୍ୟଙ୍କ ପକ୍ଷରୁ ସ୍ଲୋଗାନବାଜି ଆରମ୍ଭ ହୋଇଥିଲା। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଥିଲେ, ସରକାର ମୌସୁମୀ ଅଧିବେଶନର ପ୍ରଥମ ଦିନରୁ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣା ନେଇ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି।
2: चर्चा के लिए पूरी तरह से तैयार है और हमने पहले दिन से कहा है। मैं अनुरोध करता हूं कि चर्चा कब होना है, चर्चा का ड्यूरेशन और किस नियम के तहत होना है, माननीय स्पीकर महोदय सारे पार्टी के फ्लोर लीडर से बातचीत करके इसका निर्णय किया जाए।
1: ଗୃହର ନେତା ଜେପି ନଡ୍ଡା ବିରୋଧୀଙ୍କ ଆଚରଣକୁ ଅତ୍ୟନ୍ତ ଦାୟିତ୍ୱହୀନ ଏବଂ ଅଗଣତାନ୍ତ୍ରିକ ବୋଲି ସମାଲୋଚନା କରିଥିଲେ। ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ୍ଗେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ। ପୂର୍ବାହ୍ନ 11 ରାଜ୍ୟସଭା ଆରମ୍ଭ ହେବା ପରେ ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ ସିକ୍କିମ୍ର ଏନ୍ଏଚ୍ପିସି ତିସ୍ତା 6 ପର୍ଯ୍ୟାୟ ଜଳବିଦ୍ୟୁତ୍ ପ୍ରକଳ୍ପର ନିର୍ମାଣାଧୀନ ସୁଡ଼ଙ୍ଗରେ ଦୁର୍ଘଟଣାଜନିତ ଶ୍ରମିକଙ୍କ ପ୍ରାଣହାନୀ ନେଇ ଦୁଃଖ ପ୍ରକାଶ କରିଥିଲେ। ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗୃହ ତରଫରୁ ସେ ସମବେଦନା ଜ୍ଞାପନ କରିଥିଲେ। ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ସମ୍ମାନ ଜଣାଇ ଗୃହରେ କିଛି ସମୟ ନିରବତା ଅବଲମ୍ବନ କରାଯାଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉତ୍ତର ମାସିଡୋନିଆର ସ୍କୋପ୍ଜେ ସହରରେ ମହାତ୍ମା ଗାନ୍ଧୀଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି। ସ୍କୋପ୍ଜେ ସହରସ୍ଥିତ ସଂଗ୍ରହାଳୟରେ ଏହି ପ୍ରତିମୂର୍ତ୍ତିଟି ରହିଛି। ସେଠାରେ ଏକ ସମାବେଶକୁ ସମ୍ବୋଧନ କରି ରାଷ୍ଟ୍ରପତି କହିଛନ୍ତି, ମହାତ୍ମା ଗାନ୍ଧୀ ଯଦିଓ ଭାରତବାସୀ ଥିଲେ, କିନ୍ତୁ ତାଙ୍କର ସତ୍ୟ ଓ ଅହିଂସାର ବାର୍ତ୍ତା ସମଗ୍ର ମାନବ ଜାତିକୁ ମାର୍ଗଦର୍ଶନ କରୁଛି। ସଂଘର୍ଷ, ଅସହିଷ୍ଣୁତା

0: ବିଚାର କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। ଆସାମରେ 16 ଜିଲ୍ଲା ବନ୍ୟା ପ୍ରଭାବିତ, ମୃତ୍ୟୁ ସଂଖ୍ୟା 31 ବୃଦ୍ଧି ଏବଂ ଆତ୍ମନିର୍ଭର ଭାରତ ମିଶନ ଅଧୀନରେ ନୌସେନାରେ ସାମିଲ ହେଲା ଯୁଦ୍ଧପୋତ ଆଇଏନ୍ଏସ୍ ମାଲଭାନ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଶୁଣନ୍ତୁ। ଭଦ୍ରକ ଜିଲ୍ଲା ସମ୍ପର୍କରେ
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଭଦ୍ରକ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ଭଦ୍ରକ ସମ୍ବାଦଦାତା ଅଶୋକ କୁମାର ନାୟକ। ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ଭଦ୍ରକ ସହରର ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ମୁଖ୍ୟମନ୍ତ୍ରୀ ସହର ବିକାଶ ଯୋଜନାରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ 8,50,00,000 ଟଙ୍କା ବ୍ୟୟରେ 6 ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ମନ୍ତ୍ରୀ କହିଛନ୍ତି 2047 ମସିହା ବେଳକୁ ଭାରତ ବିକଶିତ ହେବା ସହ 2036 ଓଡ଼ିଶା ଏକ ବିକଶିତ ରାଜ୍ୟରେ ପରିଣତ ହେବା ପାଇଁ ସମସ୍ତଙ୍କୁ ସଂକଳ୍ପ ନେବାକୁ ପଡ଼ିବ।
3: ମୁଖ୍ୟମନ୍ତ୍ରୀ ସହର ବିକାଶ ଯୋଜନାରେ ଭଦ୍ରକର ସହରର ଗୋଟେ ସ୍ୱତନ୍ତ୍ର ରୂପରେ ଗଢ଼ିବା ପାଇଁ ମାନ୍ୟବର ବିଧାୟକ ମାନ୍ୟବର ସାଂସଦ ଅନେକ ପରିକଳ୍ପନା କରିଥିଲେ ଏବଂ ଏ କାର୍ଯ୍ୟକ୍ରମ ବାସ୍ତବତାର ରୂପ ନେଇଛି। ଭଦ୍ରକ ଗୋଟେ ପ୍ରାଚୀନ ସହର, ଏହାର ଭିତ୍ତିଭୂମି ମଧ୍ୟ ପ୍ରାଚୀନ, ଗୋଟେ ବାସ୍ତବତାର ରୂପ ଦେବା ସହଜ ନଥିଲା। ପ୍ରଖର ରାଜନୈତିକ ଇଚ୍ଛାଶକ୍ତି ଏବଂ ପ୍ରଶାସନିକ ମନୋବଳ କାରଣରୁ ଏବଂ ସବୁଠୁ ବଡ଼ କଥା ସହରବାସୀଙ୍କର ଅକୁଣ୍ଠ ସହଯୋଗ କାରଣରୁ ଆଜି ଏ ସମ୍ଭବପର ହୋଇପାରିଛି। କେବଳ ରାସ୍ତାର ପ୍ରଶସ୍ତିକରଣ, ରାସ୍ତା ଦୁଇ ପାର୍ଶ୍ୱରେ ସୌନ୍ଦର୍ଯ୍ୟକରଣ ତାହା ନୁହେଁ, ଯାହା ବେସିକ୍ ଆମ୍ୟୁନିଟିଜ୍ ରହିଛି, ଲୋକଙ୍କ ପାଇଁ ଆବଶ୍ୟକ ଯାହା ଆମ୍ୟୁନିଟିଜ୍ ରହିଛି ତାହାକୁ ମଧ୍ୟ ପ୍ରଦାନ କରାଯାଉଛି।
2: ଭଦ୍ରକ ଜିଲ୍ଲାର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସୀତାଂଶୁ ଶେଖର ମହାପାତ୍ର ଜିଲ୍ଲାର ବିକାଶ ଓ ସୌନ୍ଦର୍ଯ୍ୟକରଣ ଦିଗରେ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ।
4: କେବଳ ଭଦ୍ରକ ପୌରପାଳିକା ପାଇଁ ନୁହେଁ, ଭଦ୍ରକ ଜିଲ୍ଲା ପାଇଁ ଏକ ସ୍ମରଣୀୟ ଐତିହାସିକ ଦିବସ, କାରଣ ବହୁ ପ୍ରତୀକ୍ଷିତ ଆମେ ଅପେକ୍ଷା କରିଥିଲୁ ଭଦ୍ରକ ସହରକୁ, ଯେଉଁଠିକୁ ସକାଳ ହେଲେ ଜିଲ୍ଲାରୁ, ଜିଲ୍ଲା ବାହାରୁ, ରାଜ୍ୟ ବାହାରୁ ମଧ୍ୟ ଅନେକ ଲୋକଙ୍କର ସମାଗମ ହୋଇଥାଏ। କିନ୍ତୁ ଯେଉଁପରି ଭାବରେ ଅବ୍ୟବସ୍ଥା ହିସାବରେ ଦୀର୍ଘ ବର୍ଷ ସ୍ୱାଧୀନତାର 77 ବର୍ଷ ପରେ ମଧ୍ୟ ଭଦ୍ରକକୁ କେବଳ ତୁଷ୍ଟିକରଣ ରାଜନୀତି ପାଇଁ ଅବହେଳିତ କରାଯାଇଥିଲା, ତାର ଅନ୍ତିମ ଘଟିଛି। ମୁଁ ଧନ୍ୟବାଦ ଦେବି ଭଦ୍ରକ ଜିଲ୍ଲାବାସୀଙ୍କୁ, ଯେଉଁମାନଙ୍କର ସହଯୋଗ ସହାୟତା ଯୋଗୁଁ ଆଜି ଭଦ୍ରକ ଏକ ନୂତନ ପରିଚୟ ପାଇବାକୁ ଯାଉଛି।
2: ଭଦ୍ରକ ଜିଲ୍ଲାର ହରିବୋଲ କ୍ଷେତ୍ର କେଶପୁର ଗ୍ରାମରେ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପହଣ୍ଡି ବିଜେ ହେବା ପରେ ଜିଲ୍ଲାପାଳ ଡକ୍ଟର ଦିଲୀପ ରାଉତରାୟ ତିନି ରଥରେ ଛେରା ପହଁରା କରିଥିବା ବେଳେ ତିହିଡି ବ୍ଲକ ନୂଆନନ୍ଦ ଗ୍ରାମରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରରେ ଉପଜିଲ୍ଲାପାଳ କାର୍ତ୍ତିକନାଥ ମଣ୍ଡଳ ଯୋଗଦେଇ ଛେରା ପହଁରା କରିଥିଲେ। ଦେବୀ ସୁଭଦ୍ରାଙ୍କ ରଥକୁ ମହିଳାମାନେ ଟାଣିଥିବା ବେଳେ ଶ୍ରୀ ବଳଭଦ୍ର ଓ ଶ୍ରୀ ଜଗନ୍ନାଥଙ୍କ ରଥକୁ ପୁରୁଷମାନେ ଟାଣିଥିଲେ। ଏ ସମ୍ପର୍କରେ ଜିଲ୍ଲାପାଳ ଡକ୍ଟର ଦିଲୀପ ରାଉତରାୟ କହିଛନ୍ତି,
5: ସେବା ସମର୍ପଣ ଏବଂ ସ୍ୱଚ୍ଛତାର ପ୍ରତୀକ ହେଉଛି ଏଇ ଜଗନ୍ନାଥ ସଂସ୍କୃତିକୁ ନେଇ ଏଇ ଯେଉଁ ପରମ୍ପରା ମହାପ୍ରଭୁ ଜଗନ୍ନାଥଙ୍କର ଘୋଷ ଯାତ୍ରା, ତେଣୁ ଏ ଅବସରରେ ମୁଁ ଆଶା କରିବି ସମସ୍ତେ ସେବା ସ୍ୱଚ୍ଛତା ଏବଂ ସମର୍ପଣ ଭାବ ନେଇକରି ଯଦି ତାଙ୍କ ଜୀବନ ମାର୍ଗରେ ଚାଲିବେ ନିଶ୍ଚିତ ଭାବରେ ଏକ ସୁନ୍ଦର ସଂସାର ଗଠନ ହୋଇପାରିବ।
2: ଭଦ୍ରକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଚତୁର୍ଥ ଜିଲ୍ଲା ବିକାଶ ସମନ୍ୱୟ ଓ ନିରୀକ୍ଷଣ କମିଟି ଦିଶା ବୈଠକ ଅନୁଷ୍ଠିତ ହୋଇଯାଇଛି। କମିଟିର ଅଧ୍ୟକ୍ଷ ତଥା ଭଦ୍ରକ ଲୋକସଭା ସଦସ୍ୟ ଅଭିମନ୍ୟୁ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ନିର୍ବାଚିତ ଜନପ୍ରତିନିଧି ଓ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଜିଲ୍ଲାର ଉପରମୁଣ୍ଡରେ ବର୍ଷା ଓ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଖାଲୁଆ ଓ ତଳିଆ ଅଞ୍ଚଳରେ ଜଳ ଜମି ରହିଛି। କେନ୍ଦ୍ର ସରକାରଙ୍କର 12 ବିକାଶ ଜନକଲ୍ୟାଣ ଯୋଜନା ଏବଂ 2 ରାଜ୍ୟ ସରକାରଙ୍କର ବିକାଶଧାରା ସମ୍ପର୍କିତ କର୍ମଶାଳା ଭଦ୍ରକ ଜିଲ୍ଲା ଧାମନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପକ୍ଷରୁ ରାଜ୍ୟସ୍ତରୀୟ ଶିଶୁ ଶ୍ରମ ନିରାକରଣ ଅଭିଯାନ ଏବଂ ଶିଶୁ କିଶୋର ଶ୍ରମ ନିଷେଧ ନିୟନ୍ତ୍ରଣ ଆଇନ 1986 ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଭଦ୍ରକ ଡିଆର୍ଡିଏ ସମ୍ମିଳନୀ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲାରେ ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଜିଲ୍ଲାର 5 ନିର୍ବାଚନ ମଣ୍ଡଳୀରେ 1326 ଭୋଟ୍ କେନ୍ଦ୍ର ଥିବାବେଳେ ଆଉ ଅଧିକ

0: 77 ବୁଥ୍ ବୃଦ୍ଧି ପାଇଥିବା ବେଳେ 12,84,618 ଜଣ ମତଦାତା ରହିଛନ୍ତି। ଜିଲ୍ଲା ହାଲଚାଲର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଆପଣମାନେ ଶୁଣିପାରିବେ ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ।
1: ଶ୍ରୋତାମାନେ ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାରିତ କାର୍ଯ୍ୟକ୍ରମ ଶୁଣୁଥିଲେ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ କୃଷି ସଂସାର କାର୍ଯ୍ୟକ୍ରମ।

0: ଆମେ ଯେତେବେଲେ ବେଡ଼୍ଟା ବନାମା ତ ସେଥି ଜରି ଡାବ୍ଲା ପରେ ତାହାକେ ଏନ୍ତା ରଖିଦେମା, 7 ଦିନ ପରେ ଅଧା ଘଣ୍ଟାର ଲାଗି ତାହାକେ ଫେର୍ ଖୁଲି ନେମା। ଆଉ କେତେ ଦିନ ଯେତେବେଲେ ଆମେ ସେ ଭିତରଟା ଦେଖମା ଯେ ଛୋଟ ଛୋଟ ଛୋଟ
1: ନାଇଁ
0: ଛୋଟ ହ୍ୱାଇଟ୍
1: ଜଦର
0: ଆସଲା,
1: ବି ଜହ ମାସଲାମ ଆସି ଯିବା ସେ ରୁଆ ଜଦର ବି ଜହ ପଲେଇ ଆଇଲା କିନି 7 ଦିନ ବିଲ ନେ ଲାଗେ, 5 ଦିନେ ବିଲ ଖୁଲବ ତୁମେ
0: ଆଜ୍ଞା
1: ସେଟା ଦେଖିକରି।
0: ଆଜ୍ଞା
1: ଜଦର ବି ମାସଲାମ ଜହ ଆସି ଯିବା ରୁଆ ଜଦର ବି ପଲେଇ ଆଇଲେ, ରୁଆ ଜହ ପଲେଇ ଆଇଲେ ତ ନେ ଛତି ଜହ ଟିନେ ଆସିପାରେ
0: ଆଜ୍ଞା,
1: ବୋଇଲେ କିନି ଏତିଲି 7 ଦିନେ ମେଲା କରମୁ ନହେଲେ 5 ଦିନେ ମେଲା କରସୁ।
0: ସେ ଅଧା ଘଣ୍ଟା
1: ହଁ ଅଧା ଘଣ୍ଟା
0: ତାର୍ ପରେ କାଣ କରସନ୍ ଫେର୍ ବାନି
1: ହଁ
0: ନେସନ୍।
1: ଫେର୍ ଡାବି ନେସୁଁ,
0: ଆଜ୍ଞା
1: ତେଥରୁ କିନି ସେ ସାଗୁଦାନା ମେଦାଲ ଜଦର ବି କୁଣ୍ଡ ହେବା,
0: ଆଜ୍ଞା
1: ତେଥରୁ ତ ସାଗୁଦାନା ହେଇକରି କଲା ହି ରହେବା ବୋଇଲେ କିନି ତ ଜରି ଖୁଲି ନେସୁ।
0: ଆଜ୍ଞା, ଏଟା ତ ଭଲ୍ କଥାଟେ କହିଲେ। ଆମର୍ ଚାଷୀମାନେ ଯେତେବେଲେ ନୂଆ ବି କର୍ବାର୍ ଲାଗି ଚେଷ୍ଟା କରୁଛନ୍, ଆପଣମାନେ 10 ବେଡ଼୍ 12 ବେଡ଼୍ ଅଭ୍ୟାସ ଲାଗି ଆପଣ ପହେଲା ଆରମ୍ଭ କରୁନ୍, ଯେନ୍ ନୂଆ ଚାଷୀ ଅଛନ୍। ଆଉ ଆଜ୍ଞା ଯେନ୍ଟା ବତାଲେ ସେଇ ହିସାବେ ଯଦି କର୍ବେ ବେଲେ ଆପଣଙ୍କର କାଣା କ୍ଷତି ହେଲେ ବି ଜହ କ୍ଷତି ନା ହୁଏ, ଆଉ ପହେଲା ଶିଖିବାର ଅବସ୍ଥାତି ଆପଣ ଭଲ୍ ହିସାବେ ଶିଖିପାର୍ବେ। ଯେତେବେଲେ ଇହାଦେ ଦେଖିବେ ଯେ ଆମର କାଣା ହାରଭେଷ୍ଟର୍ରେ ସବେ ଧାନ ଦେଇ ନେଉଛନ୍, ନଡ଼ା ଆଉ କିଏ ନା ଦେବାର୍, ତ ଆପଣଙ୍କୁ ଯେତେବେଲେ ନଡ଼ା ନାଇଁ ମିଲ୍ବାର୍ ତ ସେ ସମୟତି ଆପଣ କାଣା କରୁଛନ୍ ଇହାଦେ?
1: ଆମେ ହେ ପୁଆଲେ ବିଲ ପକାସୁଁ,
0: ଆଜ୍ଞା
1: ପୁଆଲେ ବିଲ ପକାସୁଁ, ଯେନ ନଡ଼ା ହେଲେ ନଡ଼ା ପକାସୁଁ, ପୁଆଲେ ବିଲ ବହୁତ ଦଉଛି
0: ଆଜ୍ଞା,
1: କେତିନି ଆସି
0: ତ
1: ସବୁ ଇହାଦେ କିନି ଆମେ ହେଟା ପରେ ବେଟ୍ ବନଉଥିଲୁ ସେଥି ଇହାଦେ ଫେର୍ ନୂଆ ହେଟା ସେଟା କରୁଛୁଁ, କ୍ୟାରେଟ୍ ଥିନ୍ ଇହାଦେ ଫେର୍ ପକେଇ ବସିଲୁନ, କ୍ୟାରେଟ୍ ଥିନ୍ ବିଲ କିନି ଅଧା କେଜି ଉପରେ ପଛେ ହଉଛେ କମ୍ ନାଇଁ ହେବା।
0: ତ ଏଇଟା ତ ବଢ଼ିଆ କଥାଟେ କହିଲେ ଯେ କ୍ୟାରେଟ୍ ଥି ପକଉଛନ୍, ଯେ ସେ ଯେନ୍ ଯେନ୍ କ୍ୟାରେଟ୍ ଥି ଯେନ୍ ବ୍ୟାଟ୍ ପକଉଛନ୍, କେନ୍ ହିସାବେ କରୁଛନ୍ ଟିକେ କହୁନ୍।
1: ଆଗ ଲୋକିନି ସେ କେଡ଼ ତିନୁ ଦେବଲେ କିନି କମ୍ ପୁଆଲ ଦେବ, ଆଉ କମ୍ ପୁଆଲ ଦେଇକରି କମ୍ ଯେ ବିହାନ ବିଲ ଦେଇକରି କିନି ପହେଲା ଚାପଟା ତେଥୁ ସେ ଦୁଇ ଚାପ ଉପରକେ ଯେନ୍ ଦେବାରଟା ସେଟା ୱେନ୍ ଟିକେ ଟିକେ ଦେଇକରି ସେ କ୍ୟାରେଟ୍କେ ଉଲ୍ଟେଇ ନେବାର।
0: ଆଜ୍ଞା, ଯେତେବେଲେ କ୍ୟାରେଟ୍ ଭିତରେ ଆମେ ପୁଆଲଟା ଦଉଛୁ, ସେଟାକେ ଜାକି ଜାକି ବରକସ୍ କରି ଦଉନ୍ କି କେନ୍ତା?
1: ହଁ ବରକସ୍ ଟିକେ ଏନା ଚାପି ନେସୁଁ ହାତେ
0: ଆଜ୍ଞା,
1: ଆଉ କରସୁଁ, ଆମେ ନଡ଼ା ତିନ୍ ବିଲ କରସୁଁ, ପୁଆଲେ ବିଲ କରସୁଁ, ଯେତେବେଲେ ନେ ହେଲେ ଧର ବି ଜବ୍ ବି ସେ ନେଲେ ଇ ତିନ୍ ବିଲ କରସୁଁ, କ୍ୟାରେଟ୍ ତିନ୍ ବିଲ କରସୁଁ।
0: ଆଜ୍ଞା,
1: ମୁଇଁ ଇହାଦେ ଭାବୁଛେ ଯେ କିନି ବିଡ଼ା କ୍ୟାରେଟ୍ ତିନ୍ ଜହ ଆସୁଛି,
0: ଯେ ଯେନ୍ ମାନେ ନଡ଼ା ନେ ପହେଲେ ସେମାନେ କ୍ୟାରେଟ୍ ଥି ବି କରିପାରିବେ, ଯେନ୍ ହାରଭେଷ୍ଟର୍ରେ ଆମେ ହାରଭେଷ୍ଟିଂ କରି ନେଉଛୁ ଧାନ୍କେ, ତାର୍ ପରେ ଯେନ୍ ପୁଆଲଟା ବାହାରୁଛେ ସେ ପୁଆଲଟା ଗୁଟା ହିସାବେ ସବୁକେ ଆମେ ଯଦି ବୁତରେଇ କରି ଯଦି ଆମେ ତାହାକେ କ୍ୟାରେଟ୍ ଭିତରେ ଚାପି ଚାପି କରି ଠିକ୍ ହିସାବେ ବସାମା, ଆଉ ସେ ଭିତରେ ଯଦି ଛତୁ ମଞ୍ଜିଟା ଠିକ୍ ହିସାବେ ଦେମା, ଆଉ ତାହାକେ ଉଲ୍ଟେଇ କରି ରଖ୍ମା ବେଲେ ବି ହେଇପାର୍ବା। ତ ଯେନ୍ ଚାଷୀମାନେ ନୂଆ ନୂଆ କରୁଥିବେ ସେଟାକେ ଆମର ଯେନ୍ଟା ରସି ଅଛେ ସେ ରସିରେ ଚାର୍ ପକିଆ କରି ବାନ୍ଧିକରି ବି କରିପାର୍ବେ, ଯେନ୍ଟାକି ମାନେ ପୁଆଲ ବିଗିଡ଼ବାର ସମ୍ଭାବନା ନେଥେ। ଆଉ ଯେନ୍ମାନେ ଅଭ୍ୟାସ ହେଇଗଲାନ ସେମାନେ ତ ବିନା ବାନ୍ଧିକରି ବି ସେଟା କରିପାର୍ବେ। ଆପଣ ଯେନ୍ ଜରି ଗୁରାବାର କଥା କହୁଛନ୍, ଜରିକେ ଠିକ୍ ହିସାବେ ଗୁଡ଼େଇ କରି ରଖ୍ବେ ବେଲେ ସେ କ୍ୟାରେଟ୍ ସିଷ୍ଟମ୍ ଥି ଯେନ୍ ମାନେ ଆମେ ଯେନ୍ ପୁଆଲ ବିଡ଼ା ବାନ୍ଧୁଛୁଁ ଆଉ ବେଡ଼୍ ଯେନ୍ ବନଉଛୁଁ, ହେନ୍ତା କ୍ୟାରେଟ୍ ଥି ବି ବେଡ଼୍ ବନେଇକରି ଆପଣମାନେ ଚାଷ୍ କରିପାର୍ବେ, ଯେନ୍ଟା ଆଜ୍ଞାମାନେ ଇହାଦେ କରୁଛନ୍। ତ ଇଟା ତ ଛତିର୍ କଥା ଗଲା, ଆପଣ କହିଲେ ଯେ 60 ନୁ 70 କେଜି ମାନେ ଛତି ବାହାରୁଛେ, ତ ଆପଣ ତ ଦୁଇ ପ୍ରାଣୀ ହେଇକରି କରୁଛନ୍, ସ୍ୱାମୀ ସ୍ତ୍ରୀ ହିସାବେ କରୁଛନ୍, ତାର୍ ସାଙ୍ଗେ 3ଟା ମାନେ ଲେବର୍ ବି ଲଗେଇଛେ ବୋଲି କହିଲେ, ତ ଇ ତାର୍ କେ ଛାଡ଼ି କରି ଆପଣ ଆଉ କେନ୍ ଅଲଗା କାମଟା କରବାର୍ ଲାଗି ଆଗ୍ରହ ପ୍ରକାଶ କରୁଛନ୍ କେ ଇହାଦେ ଟିକେ କହୁନ୍।
1: ଇହାଦେ ଛତି କରି କରି ବିଲ ଗୁରୁ ଚାଷ୍ଟି କର୍ମୁ ବୋଲି ଭାବିଛୁଁ,
0: ଆଜ୍ଞା
1: ନୁହେଁ କରୁ ତାଲି ଭାବିଛୁଁ କର୍ମୁ ବୋଲି ସବୁ ସଜ ମଜ କରି ବସିଲୁ ନ, ଆଗଲୁ କମ୍ରେ କର୍ମୁ ଏତକା ତେ ପଛେ କରୁ ତୁମନ।
0: ତ ଆମର ଯେନ୍ଟା କୋଏଲ ଯେନ୍ କଥାଟା ହେଉଛେ ଚଢ଼େଇ ଯେନ୍ଟା ଚାଷ୍ କରୁଛନ୍ ଇହାଦେ, କିଏ ଗୁଣ୍ଡୁରୀ ବୋଲି କହୁଛେ ଆମେ ଗୁରୁ ବୋଲି କହେସୁଁ, ତ ସେ ଯେନ୍ ଚାଷ୍ଟା ଇହାଦେ ମାନେ ତାର୍ ମାନେ ବଜାର ଦରଟା ବଢ଼ିଆ ଅଛେ, ପିସ୍ ପ୍ରତି ଗୁରୁକେ ଆମର 200 ଗ୍ରାମ ପାଖାପାଖି ଓଜନ ହେସି ବୋଲି କହୁଛନ୍, ଆଉ ସେଟା 70-80 ଟଙ୍କା ତାର୍ ଦାମ୍ ଅଛେ। ଆଉ ସେଟା ଆମର ଇହାଦେ ମାନେ ଛୋଟ ପରିବାର ଯେନ୍ମାନେ କି କମ୍ ଦାମ୍ରେ ନେଇକରି ମାଂସ ଟିକେ ଖାଇବାର୍ ଲାଗି ଯେନ୍ମାନେ ଆଗ୍ରହ ପ୍ରକାଶ କରୁଛନ୍, ତ ଇହାଦେ ତାକର୍ ଲାଗି ସେଟା ଭଲ୍ ସୁଯୋଗଟେ ମିଲିଛେ, ଯେ ସେମାନେ ଛୋଟ ପକ୍ଷୀଟେ ନେବେ ଆଉ କମ୍ ଦାମ୍ ଥି ନେଇ ପକରି ତାଙ୍କର ହିସାବେ ମାନେ ଆମର ପରିବାରରେ ଯେନ୍ତା ଆମେ 3 ଲୋକ ଅଛୁ କି 4 ଲୋକ ଅଛୁ, ହେନ୍ତା 200 ଗ୍ରାମ ମାଂସ ଘିନିକରି ନେବାର ଜାଗାରେ ଯଦି ଆମେ ସେ ପକ୍ଷୀକେ ଘିନିକରି ନେଲା ବେଲେ ଟୋଟାଲ୍ ଆମକୁ ପୁରା ଚଢ଼େଇଟା ମିଳିଲା, ତାର୍ ସାଙ୍ଗେ ସାଙ୍ଗେ ଆମେ ସେଟାକେ ରାନ୍ଧିକରି ମାନେ ଭଲ୍ ମାନେ ପରିବାରଟେ ପାଇପାର୍ମା, ବା ତୁନ୍ ଶାଗ ଯେନ୍ଟା ମାଂସ ଟିକେ ପାଇପାର୍ମା, ଆଉ ଜଣେ କି ଗରିବ ଲୋକଟିଏ ତ ସେ 100-100 ଭିତରେ ପଟେ ଘିନିକରି ନେଇକରି ଆରାମସେ ବନେଇ ପାର୍ବା ଯେନ୍ଟାକି। ତ ଇଟା ତ ଭଲ୍ କଥାଟେ କହିଲେ ଯେ ଆପଣ ଗୁରୁ ଚାଷ୍ କର୍ମି ବୋଲି ମାନେ ଫେର୍ ସହଜ ହେଲେ ନ, ତ ଯାହା କରୁନ୍। ଆଉ ଘରେ ଆପଣ କେନ୍ କେନ୍ କାମ ଧନ୍ଦା କରୁଛନ୍?
1: ଘରେ ବୋଇଲେ ଚାଷ୍ ଏଇଟା ସେ ବେର୍ ବେଶ

0: ଟିକେ ମୋର ଖାଇବାର୍ ଲାଗି ମୁଇଁ କରସି।
1: ଆଚ୍ଛା, ଯେ ଯେନ୍ଟା ଚାଷ ଯେନ୍ଟା କରୁଛନ୍, ବେର୍ ବେସା କଥା କହୁଛନ୍, ଏଇଟା ଘରର ପଜାଣେ କରୁଛନ୍ କି?
0: ନାଇଁ, ଘରର ପଜାରେ ଆମର ଜାଗାଟି ଅଛି, ଆମର ବେଡ଼ଟି ଅଛି।
1: ଆଜ୍ଞା,
0: ବୋଇଲେ ମୁଇଁ ସେନୁ ଶାଗ ଡାଲ ଇ ଜହ୍ନି ଝୁଲେର ଏନ୍ତା ଖାଇବାର୍ ଲାଗି ମୁଇଁ କରସି।
1: ତ ଇହାଦେ କେନ୍ କେନ୍ ଜିନିଷ ଯୋଗେଇଛନ୍?
0: ଇହାଦେ ଝୁଲେର ଜଗେଇଛେ, କଲରା ଜଗେଇଛେ, ଇଟା ଜହ୍ନି ଜଗେଇଛେ, ସବୁ ବାହାରୁଛି। ମୂଲା ବିଲ ଜଗେଇଛେ, ମୂଲା ବିଲ ବାହାରି ବସଲାନ।
1: ଆଜ୍ଞା, ତ ଜହ୍ନି, କଲ୍ଲା, ମୂଲା କହିଲେ, ଝୁଲେର କହିଲେ,
0: ସବୁ
1: ତ
0: ଟିକେ
1: ଏଇସବୁ ଯେନ୍ ମାନେ ବାହାରୁଛେ, ତାର୍ ସାଙ୍ଗେ ସାଙ୍ଗେ ଆଉ ଫେର୍ କାଁ କାଣା ଯୋଗେଇଛନ୍ କେ ଟିକେ ଟିକେ?
0: ନାଇଁ, ଧାନ ଚାଷ କରିଛୁ, ସେଟା ଧାନ ଚାଷଟା।
1: ତ ଯେନ୍ଟା କହିଲେ ସେଟା ଅଛେ, ବାରିଆଡ଼େ ଯେନ୍ଟା ଅଛେ ଜାଗା ଟିକେ, ସେନୁ ଆପଣ ମାନେ ଚାଷ କରିଛନ୍ ନିଜର ଖାଇବାର୍ ଲାଗି। ତ ସେ ତାର୍ ସାଙ୍ଗେ ଆମର ଚାଷୀମାନଙ୍କୁ ମୁଇଁ ଇନୁ କହିବାର୍ ଲାଗି ଚାହିଁମି ଯେ ଆମର ଯଦି ଘରର ପଛାଣେ ଯେନ୍ଟା ବେର୍ ଟିକେ ଅଛେ, ଯେତେ ବି ଥାଉ, 2 ଡିସିମିଲ୍ ଥାଉ, 4 ଡିସିମିଲ୍ ଥାଉ, ଆମେ ସେଟାକେ ପଡ଼ିଆ ନା ପକେଇକରି ଆମେ କାଣା କର୍ମା, ସେନୁ ବାଇଗନ୍ 2 ଗଛ, ମୂଲା, ଏନ୍ତାକି ସେ ଭାଜି ଶାଗ ଯେନ୍ଟା ଆମେ କୋଶଳା ଶାଗ ବୋଲି କହୁଛୁଁ, ତ ସେ ଭାଜି ଶାଗ ବି ଲଗାମା, ତାର୍ ସାଙ୍ଗେ ମୂଲା ଶାଗ ବି ଲଗାମା, ମୂଲା 2-4 ଗାର ଯେନ୍ଟାକି ଆମେ ଖାଇବାର୍ ମୂଲା, କନ୍ଦା ମୂଲା କହୁଛୁଁ, ତ ସେଟା ବି ଲଗାମା। ତାର୍ ସାଙ୍ଗେ ସାଙ୍ଗେ ଇ ଯେନ୍ ମାନେ ଜହ୍ନି, କର୍ଲା, କାଙ୍କେର୍ ଇସବୁ ଯଦି ଦୁଦି ମନା ବି ଯଦି ଦେମା, ବେଲେ ଆମର୍ କାଣା ହେବା, ସବୁଦିନ ଆମେ ତାଜା ଯେନ୍ଟାକି ମାନେ ତୁନ୍ ଶାଗ ପାଇପାର୍ମା, ଆଉ ଆମର୍ ଯେନ୍ ଅଭାବଟା ହେବା ସେଟା ଘରର ଯେନ୍ ଚଲ୍ବାର୍ ଲାଗି ଯେନ୍ ଅଭାବଟା ହେବା ସେଟା ସେ ପୂରଣ ଠିକ୍ ହିସାବେ କର୍ବା। ଆପଣ ହେନ୍ତା ପଜାଣେ ଯେନ୍ ଜାଗା ଅଛେ ସେଟାକେ ନିଜର ହିସାବେ, ନିଜର ରୋଷେଇ ଘର ହିସାବେ ସେଟାକେ ବ୍ୟବହାର କଲା ଭଳିଆ ଯେନ୍ ତୁନ୍ ଶାଗ ବ୍ୟବହାର ହେସି ସେଟାକେ ଆପଣ ବ୍ୟବହାର କରିପାରିବେ। ସମିଆ ପଡ଼ିଲା ଆପଣଙ୍କୁ ମାନେ ଦରକାର ପଡ଼ିଲା ଶାଗ ଟିକେ, ଶାଗ 4 ଗଛ ଘିଚିକରି ନେଇକରି ଆପଣ ମାନେ ତୁନ୍ଟେ ରାନ୍ଧି ପାରିବେ, ବାଇଗନ୍ 2ଟା ତୁଲିକରି ନେଇକରି ପାରିବେ, କେତେବେଳେ ଫୁଲକୋବି ଗୋଟେ କାଟିକରି ସାଙ୍ଗେ ସାଙ୍ଗେ ରାନ୍ଧି ପାରିବେ। ଇ ହିସାବେ ଆପଣ ପାକଶାଳା ବଗିଚା ଯେନ୍ଟାକି ଆମେ କହେସୁଁ, ତ ସେନ୍ତା ବଗିଚାଟେ ଆମେ କରିପାରିବେ, ଯେନ୍ଟାକି ଆଜ୍ଞା ବି କରିଛନ୍, ଆଉ 2 ପଇସା ଅନ୍ ମାନେ ଆମକୁ ଘିନ୍ବାର୍କେ ନା ପଡ଼େ। ଆମର ସେଟା ଆମର ଏ ପାକଶାଳା ବଗିଚାନୁ ଯେନ୍ଟା ବି ବାରଣା ଅଛେ, ତ ସେଦିନ ଆମକୁ ଅନ୍ ଜିନିଷ୍ ମିଳିଯିବା। ଯାହା ହଉ, ଆମର ବୈଠକିକେ ଆସିକରି ଆପଣ ପୁଆଲ ଛତି, ତାର୍ ସାଙ୍ଗେ ଗୁରୁ ଚାଷ କର୍ମି ବୋଲି କହୁଥିଲେ ସେଟା ବି, ଆଉ ତାର୍ ସାଙ୍ଗେ ସାଙ୍ଗେ ଯେନ୍ ପାକଶାଳା ବଗିଚା ଯେନ୍ ଟିକେ କହିଛନ୍, ସେ ବାବଦରେ ଏତେ ଜିନିଷ୍ କହିଥିବାର୍ ଲାଗି ଆପଣଙ୍କୁ ଧନ୍ୟବାଦ। ଆଜ୍ଞା, ଜୁହାର୍।
0: ହଁ, ନମସ୍କାର।
2: ଶୁଣିଲ ତ?
3: ଯା ହଉ ଦାଦା, ମନେ ବଢ଼ିଆ କଥାଟେ ଶୁଣାଲ।
2: ଦେଖ, ସେ ବହେନ ଛତି ଚାଷ କରିକିରି କେତେ କମଉଛନ୍।
3: ହଏ ପରେ, ବହେନ ମାନେ କେତେ ବଢ଼ିଆ ଚାଷବାସ କରୁଛନ୍, କାଣା କେତେ ଶିଖବାର୍ ଲାଗି ମିଲ୍ଲା ଦାଦା ଆଜି ସତେ।
2: ହେଟେ, ଆମେ ଖାଲି ଚାଷ କରୁଛୁ ବେଲେ, ଧାନ ଚାଷ କରୁଛନ୍ ବେଲେ କରିନେଲାନି, ହେ 5ଟା ପନିପରିବା ତାର୍ ସାଙ୍ଗେ ଦେଖ ଛତି ନିଜେ ନିଜେ ମେହନତ କରିକିରି କେତେ କମାନି ଦବାନି କରିପାରୁଛନ୍ କି ନାଇଁ?
3: ପୁରା ଠିକ୍ କହୁଛ ଦାଦା।
2: ଗୁଟେ କଥା
3: ଯେ ଶୁନ ତ, ମୋର କଥା ଟିକେ ଶୁନ।
2: କାଣେ?
3: ଏ ଜାଣିଛ, ତମେ ଟିକେ ଗାନା ବାଜନା ଲୋକ।
2: ମୁଇଁ ତ ହେଟା କହେମି ବୋଲି, ତୁମେ ମୋର ମନର କଥା କହିଲ। ଦେଖ, ଗୀତ ପଦେ ଯଦି ଶୁଣାତ ବୋଲେ ବୋଲି ହେତା ବୋଲଛେ।
3: ଶୁନଉଛେଁ ଶୁନଉଛେଁ।
2: ଆଉ କିନ୍ କଥାକେ ହେଲୁଆ ହେଲ ନେଇ?
3: ହଏ ହଏ, ଇ ଗୀତକେ ଗାଇଛନ୍ ସନ୍ତୋଷ କୁମାର ମିଶ୍ର, ଆର୍ ଲେଖିଛନ୍ ପ୍ରହ୍ଲାଦ ନାୟକ। ଶୁନୁ ଗୀତଟେ
2: ବୋଲେ ଶୁନୁ।
3: ହଁ।

ଆପଣମାନେ ଓଡ଼ିଆ ଭକ୍ତି ସଙ୍ଗୀତ ଶୁଣୁଛନ୍ତି। କଣ୍ଠଦାନ କରିଛନ୍ତି ପିନାକୀ ନାୟକ। ଗୀତ ରଚନା ଅଲେଖ ବିଶ୍ୱାଳ, ସଙ୍ଗୀତ ସଞ୍ଜୟ। ଶିଳ୍ପୀଙ୍କ କଣ୍ଠରେ। କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ।

ଆପଣମାନେ ଶୁଣୁଥିଲେ ଓଡ଼ିଆ ଭକ୍ତି ସଙ୍ଗୀତ। କଣ୍ଠଦାନ କରିଥିଲେ ପିନାକୀ ନାୟକ, ଗୀତ ରଚନା କରିଥିଲେ ଅଲେଖ ବିଶ୍ୱାଳ, ସଙ୍ଗୀତ ପରିଚାଳନା କରିଥିଲେ ସଞ୍ଜୟ। ଆକାଶବାଣୀ ସମ୍ବଲପୁର ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ବିଦୁଷୀ ହୀରାବାଇ ପରୋତ୍କରଙ୍କର କଣ୍ଠରେ କଲ୍ୟାଣ ଥାଟ୍ରୁ ଉତ୍ପନ୍ନ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତର ଏକ ମୌଳିକ ମହିମାମୟ ରୋମାଣ୍ଟିକ ଧ୍ୟାନାତ୍ମକ ଏବଂ ଶାନ୍ତିପୂର୍ଣ୍ଣ ମନୋଭାବ ସହ ପ୍ରକାଶିତ ସନ୍ଧ୍ୟାକାଳୀନ ରାଗ ୟମନ।

ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ବିଦୁଷୀ ହୀରାବାଇ ପରୋତ୍କରଙ୍କ କଣ୍ଠରେ ଶୁଣିଲେ କଲ୍ୟାଣ ଥାଟରୁ ଉତ୍ପନ୍ନ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତର ଏକ ମୌଳିକ ମହିମାମୟ ଏବଂ ଶାନ୍ତିପୂର୍ଣ୍ଣ ମନୋଭାବ ସହ ପ୍ରକାଶିତ ସନ୍ଧ୍ୟାକାଳୀନ ରାଗ ୟମନ ଆକାଶବାଣୀ ସମ୍ବଲପୁର। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଆପଣମାନେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ପ୍ରଚାରିତ କାର୍ଯ୍ୟକ୍ରମ ଶୁଣୁଥିଲେ। ଆକାଶବାଣୀ ସମ୍ବଲପୁର ଏଥର ଶୁଣନ୍ତୁ ନାଟକ ପ୍ରାଇଭେଟ୍ କ୍ଲିନିକ୍। ରଚନା ସରାଂଶୁ ପଟ୍ଟନାୟକ, ପ୍ରଯୋଜନା ଭାଗୀରଥୀ ମିଶ୍ର, ସହାୟତା ପ୍ରଭୁଦତ୍ତ ପ୍ରଧାନ। ଶୁଣନ୍ତୁ ନାଟକ ପ୍ରାଇଭେଟ୍ କ୍ଲିନିକ୍।

0: ଆଜ୍ଞା ଟିକେ ଶୁଣିବେ।
1: କ'ଣ ହେଲା?
0: ନାଇଁ କିଛି ହେଇନି ଯେ। ଏଇ ବାବୁ ଯିଏ ମୋ ପାଖରେ ବସିଛନ୍ତି ମ, ସେ ମୋତେ ପଚାରୁଥିଲେ ଡାକ୍ତର ବାବୁ କେତେବେଳେ ଆସିବେ।
2: ତମେ ତ ଭଲ ଲୋକ, ମୁଁ କେତେବେଳେ ଡାକ୍ତରଙ୍କ କଥା ତମକୁ

0: ପଚାରୁଥିଲି, ପଚାରିବା କଥା ହେଇଥିଲେ ମୁଁ କ'ଣ ସିଧା କମ୍ପାଉଣ୍ଡର ବାବୁ କି ନର୍ସ ଦିଦିଙ୍କୁ ପଚାରି ପାରିନଥାନ୍ତି?
1: ଓହୋ, ଆପଣମାନେ କାହିଁକି ମିଛୁଟାରେ ପାଟି କରୁଛନ୍ତି କହିଲେ? କି ଅଶୁଭ ବେଳାରେ ଆଜି ସକାଳ ହେଲା କେଜାଣି, କ୍ଲିନିକ ଖୋଲୁ ଖୋଲୁ ଝଗଡ଼ା, ସବୁ ସେଇ ଭଗବାନଙ୍କର ଇଚ୍ଛା। ହଉ ବାବୁମାନେ, ଆପଣମାନଙ୍କୁ ହାତ ଯୋଡ଼ି କହୁଛି, ଆପଣମାନେ ଆଉ 5 ମିନିଟ୍ ଚୁପଚାପ ହେଇ ବସନ୍ତୁ, ଡାକ୍ତର ବାବୁ ଆସିଯିବେ, ତାଙ୍କର ଆସିବା ସମୟ ହେଇଗଲାଣି। ଏଇ ନିଅନ୍ତୁ ପରଦିନର ଖବରକାଗଜଟା, ବସି ପଢ଼ୁଥାନ୍ତୁ।
2: ଉଦାସ ବାବୁ, ଉଦାସ ବାବୁ,
0: ମୋତେ ଡାକିଲ ଚମେଲି ଦିଦି।
2: ହଁ, ଆପଣଙ୍କୁ
0: କିଛି କହିବ?
2: ନା, କହିବିନି ଯେ, ହେଲେ ପଚାରିବି।
0: ପଚାରୁନ,
2: କାଲି ଏ ଟେବୁଲ ଉପରେ ଗୋଟେ କ୍ୟାଲେଣ୍ଡର ଥିଲା।
0: ହଁ, ଥିଲା ତ।
2: ଆପଣ ଦେଖିଛନ୍ତି ତାହେଲେ?
0: ଦେଖିବିନି, ମୁଁ ଦେଖିବିନି ତ ଆଉ କିଏ ଦେଖିବ? ଏ କ୍ଲିନିକର କମ୍ପାଉଣ୍ଡର ମୁଁ। ରୋଗୀର ଭଲମନ୍ଦ ଦେଖିବାଠୁ ଆରମ୍ଭ କରି ଏ ଘର ଭିତରର ଆସବାବପତ୍ର, ଆଉ ଶେଷରେ ତୁମକୁ ଯଦି ମୁଁ ନ ଦେଖିବି ଆଉ ଦେଖିବ କିଏ?
2: ଟିକେ ଧୀରେ କୁହନ୍ତୁ ନା, ବାହାରି ପରା ଲୋକ ବସିଛନ୍ତି।
0: ଓ ବସନ୍ତୁ ନା, କ'ଣ ହେଇଗଲା? ସେମାନେ ଏମିତି ଆସି ନୀତି ବସିବେ ବୋଲି ଆମେ କ'ଣ ଆଉ ଭଲମନ୍ଦ ଦୁଃଖ ସୁଖ ହେଇପାରିବାନି?
2: ମୁଁ କ'ଣ କହୁଥିଲି କି, ହଁ, ସେ କ୍ୟାଲେଣ୍ଡରଟା ଗଲା କୁଆଡ଼େ?
0: ମାନେ ସେ ବଡ଼ କ୍ୟାଲେଣ୍ଡରଟା ତ, ଯେଉଁଟାରେ ସମୁଦ୍ର ଭିତରେ ନୌକା ବିହାର ଛବି ଥିଲା।
2: ସମୁଦ୍ର ନୁହେଁ, ନଦୀ।
0: ଚିତ୍ରରୁ କ'ଣ ଲୁଣି ଅଲୁଣି ପାଣି ଠହର ହେଉଛି ଯେ ସେଇଟା ନଦୀ କି ସମୁଦ୍ର ଠିକ୍ ଭାବରେ କହିହେବ? ହଉ, ତମ କଥା ହେଲା ନଦୀ। ନଦୀ ଉପର ପାଖରେ ନଡ଼ିଆ ଗଛ ଉପରେ ଜହ୍ନ ବସିଥିବ, ଆଉ ତଳ ପାଖରେ ଔଷଧ କମ୍ପାନୀର ଶିଶିକୁ ଛୋଟ ପିଲା ଚାଟୁଥିବ, ସେଇ କ୍ୟାଲେଣ୍ଡରଟା ତ?
2: ହଁ ହଁ, ସେଇଟା। ତା ପାଇଁ ତ ମୋର ଏତେ ଚିନ୍ତା, କୋଉଠି ରଖିଛନ୍ତି କହିଲେ?
0: କ'ଣ କହିଲ ଦିଦି, ମୁଁ ରଖିଛି? ମୁଁ କାହିଁକି ତମ ଜିନିଷ ରଖିବି? ମୁଁ ଦେଖିଥିଲି ବୋଲି କହିଲି ନା, ଯଦି କହିବ ଏବେ ଖୋଜିଦେବି।
2: ଆପଣ ଖୋଜିବାର ଦରକାର ନାହିଁ, ମୁଁ ନିଜେ ଖୋଜି ନେବି।
0: ତୁମେ ମୋ ଉପରେ ରାଗିଲ ଦିଦି।
2: ମୁଁ କାହିଁକି ଆପଣଙ୍କ ଉପରେ ରାଗିବି?
0: ତୁମେ ତାହେଲେ ମୋ ଉପରେ ରାଗିପାରିବନି?
2: ନା ଉଦାସ ବାବୁ, ମୁଁ କ'ଣ କେବେ ଆପଣଙ୍କ ଉପରେ ରାଗିପାରିବି?
0: ବାବୁ, ମାନେ ତୁମେ ନା ଧରି ଖାଲି ଉଦାସ ଡାକି ପାରିବନି ଚମେଲି।
2: ଆପଣ ଯାଆନ୍ତୁ ତ ଦେଖିବେ, ବାହାରେ ସେ ଲୋକ ଦୁଇଟା ପୁଣି ଝଗଡ଼ା କଲେଣି। ମୁଁ ଏ ପାଖରେ କ୍ୟାଲେଣ୍ଡରଟା ଖୋଜେ।
3: ମୁଁ କହୁଛି ଖବରକାଗଜ ଛାଡ଼ି ଦିଅନ୍ତୁ, ନହେଲେ କିଛି ଭଲ ହେବନି। କମ୍ପାଉଣ୍ଡର ବାବୁ ମୋ ହାତରେ ଦେଲେ, ମୁଁ ଉପର ପାଖଟା ନ ପଡ଼ି ପଡ଼ି ଭିତର ପାଖ, ଆଉ ତମେ ଶୁଖିଲାରେ ବସି ବାଡ଼ିଆ ପିଟିବ ନୁହେଁ।
4: ତମକୁ ତ ଆରମ୍ଭରୁ କହୁଛି, ଅଧ ମିନିଟ ଭିତରେ ମୁଁ ଦେଖି ଫେରାଇଦେବି। ଆରେ ଭିତର ପୃଷ୍ଠାଟା ପଢ଼ିବା ମୋର ଦରକାର ନାହିଁ, କମ୍ପାଉଣ୍ଡର ବାବୁ ତମକୁ ଦେଇଛନ୍ତି ମାନେ କ'ଣ ତମେ ଏକା ପଢ଼ିବ? ଛାଡ଼ ଛାଡ଼, ସେଟା ଛାଡ଼।
3: ଏ ସେମିତି ଜବରଦସ୍ତ କଲେ ଏଇଟାକୁ ଚିରି ଚିରି ଟୁକୁରା କରିଦେବି, କିମା ବନେଇଦେବି, ମତେ କ'ଣ ବୋଲି ଭାବିଲ କି?
5: ହେ ବାବୁ, କାହାକୁ କିମା ବନେଇବ କି? ହେ
3: ଆପଣ ଭଲ ସମୟକୁ ଆସିଲେ, ବୁଝିଲେ କମ୍ପାଉଣ୍ଡର ଦିଦି?
5: କ'ଣ ହେଲା କମ୍ପାଉଣ୍ଡର ଦିଦି?
3: ଆଜ୍ଞା, ଭୁଲ ହେଇଯାଇଥିବ, ନୂଆ କରି ତ ଏ ଜାଗା ମାଡ଼ିଲି, ଭିତର ପାଖରୁ ଦିଦି ଶବ୍ଦ ଶୁଣିଲି ତ ଭାବିଲି ଆପଣ ହେଇଥିବେ।
4: ବୁଝିଲେ କମ୍ପାଉଣ୍ଡର ବାବୁ, ଏ ମଫସଲି କୋଉଠିକାର, ଅକ୍ଷର ଚିହ୍ନି ନଥିବ, କହୁଛି କ'ଣ ନା ଖବରକାଗଜର ଉପର ପୃଷ୍ଠା ଆଗ ପଢ଼ିବି।
3: କ'ଣ ହେଲା? ନାଇଁ ନାଇଁ ନାଇଁ, କ'ଣ ହେଲା? ଆପଣ ଫୁଲ୍ ପ୍ୟାଣ୍ଟ ସାର୍ଟ ପିନ୍ଧିଦେଲେ ବୋଲି ଆପଣ ହେଇଗଲେ ସହରିଆ ପଣ୍ଡିତ, ଆଉ ମୁଁ ଧୋତିଟା କଛା ମାରିଦେଲି ବୋଲି ମଫସଲି ମୂର୍ଖ? ପରୀକ୍ଷା ସିନା ଦେଇନି, ହେଲେ ପଞ୍ଚମ ଯାଇ ପଢ଼ିଛି, କହିଲେ କ'ଣ ନା ଅକ୍ଷର ଚିହ୍ନି ପାରିବନି। ଦିଅନ୍ତୁ ତ ଦେଖି କାଗଜଟା, ପଢ଼ି ପାରୁଛି କି ନାହିଁ। ଆମେରିକା ମୋ ଆକାଶ ଯା ନବେଙ୍ଗ ରପ୍ତାନିରେ ପ୍ରଥମ ପବଙ୍ଗ ଭୂମିକମ୍ପ।
5: ହଉ ହଉ, ହେଲା ହେଲା, ତମର ଖବର କାଗଜ ପଢ଼ା ଜଣା ପଡ଼ିଗଲା, ତମେ ବସ।
4: ତାଙ୍କ ପାଇଁ ଛବି ବହିଟି ଆଣିଦିଅନ୍ତୁ, ବସି ଚିତ୍ର ଦେଖୁଥିବେ।
3: ମୋତେ କ'ଣ ଥଟା କରୁଛ?
4: କରନ୍ତିନି, ଧାଡ଼ି ମୁଣ୍ଡିଆ ତ ପଡ଼ିଗଲ, ଖବରକାଗଜରେ ଥାକକୁ ଥାକ ଲେଖାଯାଇଥାଏ, ସେ କଥା କ'ଣ ତମକୁ ମାଲୁମ ଅଛି?
3: ଓହୋ, ଏମିତି କଥା? ହଉ ଆପଣ ନେଇ ପଢ଼ନ୍ତୁ।
4: ହଉ, ଡାକ୍ତରବାବୁ ଆସିବା ପର୍ଯ୍ୟନ୍ତ ମୁଁ ପଢ଼ୁଛି, ତମେ ଶୁଣ।
5: ସେଇଆ କରନ୍ତୁ, ମୁଁ ଭିତରକୁ ଯାଉଛି, ଡାକ୍ତରବାବୁ ଆସିଲେ ଡାକିଦେବି।
4: ହଁ କମ୍ପାଉଣ୍ଡର ବାବୁ।
3: ହଉ ଏଥର ପଢ଼ା ଆରମ୍ଭ କରନ୍ତୁ, ଟିକେ ବଡ଼ ପାଟିରେ ପଢ଼ନ୍ତୁ।
4: ହଁ, ମୁଁ ଖାଲି ହେଡ଼ିଂ ଗୁଡ଼ାକ ପଢ଼ୁଛି।

0: ଆମେରିକାର ମହାକାଶଯାନ ଆଗାମୀ ରବିବାର ଦିନ ପୃଥିବୀ ପୃଷ୍ଠକୁ ଫେରିବ।
1: ଆଜି ତ ସୋମବାର, ଆଗାମୀ ରବିବାର ଦିନ ମାନେ?
0: ବଡ଼ ଅଜବ ଲୋକ ତୁମେ ଦେଖୁଛି। ଏଇଟା ହେଲା ପରଦିନର କାଗଜ, ଖବର ହେଲା 4 ଦିନ ପୂର୍ବର, ତା ମାନେ ଗତକାଲି ଫେରି ଆସିଥିବ, ବୁଝିଲ?
1: ଓହୋ, ଏମିତି କଥା। ହଉ ପଢ଼ନ୍ତୁ ପଢ଼ନ୍ତୁ, ଆଗକୁ ପଢ଼ନ୍ତୁ।
0: ବେଙ୍ଗ ରପ୍ତାନୀରେ ପ୍ରଥମ ପଶ୍ଚିମବଙ୍ଗ।
1: ବେଙ୍ଗ ରପ୍ତାନୀ?
0: ହଁ ହଁ, ବେଙ୍ଗ ରପ୍ତାନୀ। ତମେ ବସି ଚୁପଚାପ ଶୁଣ, ଭୂମିକମ୍ପ ସମ୍ପର୍କରେ ପୂର୍ବାଭାସ।
1: ଆଜ୍ଞା, ଭୂମିକମ୍ପ? ପ୍ରଭୁ ହେ, ମୋ ପିଲା ଛୁଆ ଗୁଡ଼ାକ ଅନାଥ ହେଇଯିବେ ହେ।
0: ଆରେ ବାବୁ, ଭୂମିକମ୍ପ କ'ଣ ଏଠାରେ ହେଉଛି ଯେ ତୁମର ପ୍ରାଣ ଛାଡ଼ି ଯାଉଛି? ବୋକା କୋଉଠିକାର।
1: ଆଉ କୋଉଠି?
0: ଜାପାନରେ ହେଇସାରିଲାଣି।
1: ଆଉ ଇଆଡ଼େ ମାଡ଼ି ଆସିବୁନି ତ?
0: ନା,
1: ପ୍ରଭୁ ରକ୍ଷା କରିଦେଲେ।
0: ରାଜ୍ୟ ମନ୍ତ୍ରିମଣ୍ଡଳରେ
1: ଥାଉ ଥାଉ ଥାଉ, ତମ କାଗଜ ପଢା। ହେଇ, ଡାକ୍ତରବାବୁ ଆସିଗଲେଣି ନା କ'ଣ?
2: ସାର୍ ନମସ୍କାର।
3: ଉଦାସ ବାବୁ, ବାହାରେ ରୋଗୀ କିଏ ଅପେକ୍ଷା କରିଛନ୍ତି?
4: ଅପେକ୍ଷା କରିଛନ୍ତି ସାର୍, କୁହନ୍ତୁ। ଧାଡ଼ି ବାନ୍ଧି ଠିଆ ହେବେ, ଜଣକ ପରେ ଜଣେ ଆସିବେ।
2: ଆଜ୍ଞା, 2-2 ଥର ଗଣିଲିଣି, ମୋତେ ତ 2 ଜଣ।
4: କହିଲି ପରା, ରୁଲ୍ ଇଜ୍ ରୁଲ୍, ମାନେ ନିୟମ ହିଁ ନିୟମ। ସେ 2 ଜଣ ହୁଅନ୍ତୁ ବା ଜଣେ ହୁଅନ୍ତୁ, ଲାଇନ୍ରେ ଠିଆ ହେବାକୁ ପଡ଼ିବ।
2: କହିଦେଉଛି ଆଜ୍ଞା।
4: ହଁ, ଜଣକୁ ଭିତରକୁ ପଠାଅ।
2: ପଠାଉଛି
5: ଆଜ୍ଞା। ଆପଣ ଆସନ୍ତୁ।
0: ମୁଁ ତ
5: ହଁ ହଁ, ଆପଣ।
1: ମୁଁ ଆଗ ଏଠି ଆସି ବସିଛି, ଏ ବାବୁ ଭିତରୁ କାହିଁକି ଯିବେ? ମୁଁ ଆଗ ଯିବି।
0: ହଉ ତମେ ଯାଅ, ମୁଁ ବସିଛି।
5: ଯାଅ ଯାଅ, ଆଉ ଠିଆ ହୋଇ ରହିଲ କ'ଣ? ମୋ
1: ଯାଉ ଯାଉଛି ଯାଉଛି।
4: ତୁମ ନାଁ କ'ଣ?
1: ବିସି।
4: ବିସି? ପୁରା ନାଁ କହୁନ।
1: ବିସି ଲେଖିଲେ ଆଜ୍ଞା।
4: ହଁ ବିସି, ତାପରେ?
1: ତାପରେ ମୋହନ ଆଜ୍ଞା।
4: ବିସି ମୋହନ, ତାପରେ?
1: ବିସି ଆଜ୍ଞା।
4: ଓହୋ, ଅଜବ ଲୋକ ତମେ ଦେଖୁଛି। ଲେଖିଲି ପରା ବିସି, ସାଙ୍ଗିଆ ସହ ପୁରା ନାଁଟା କୁହ।
1: ହେଇଗଲା ଆଜ୍ଞା।
4: କ'ଣଟା ହେଇଗଲା?
1: ମୋ ନାଁଟା ଆଜ୍ଞା ବିସି ମୋହନ ବିସି।
6: ମୋ ନାଁ ବିରଞ୍ଚି ଘାସି ଆଜ୍ଞା।
4: ତମେ କିଏ?
6: ମୋତେ ଆଜ୍ଞା ଚିହ୍ନି ପାରୁନାହାନ୍ତି? ମୁଁ ପୁରା ବିରଞ୍ଚି ଘାସି ଆଜ୍ଞା। କେତେ ଥର ଆପଣଙ୍କ ପାଖକୁ ଆସିଲିଣି?
1: ନାଇଁ ଆଜ୍ଞା, ମୋ ନାଁକୁ ଅପସନ୍ଦ କରି ଇଏ ଥଟା କରୁଛି ଆଜ୍ଞା।
6: ନାଇଁ ଆଜ୍ଞା, ସତ କହୁଛି, ଠାକୁରଙ୍କର ଆଣ ଦେଇ କହୁଛି। ମୋ ସ୍ତ୍ରୀ ଆଜ୍ଞା ବାହାରେ ବସିଛି, ତାର ଆଣ ଖାଇ କହୁଛି। ମୋ ବାପାଙ୍କ ନାମ ଦାମ ଘାସି ଆଜ୍ଞା, ତାଙ୍କ ପୁଅ ମୁଁ, ମୋ ନାଁ ବିରଞ୍ଚି ଘାସି।
4: ତମେ ବିରଞ୍ଚି ହୁଅ କି ରାଞ୍ଚି ଯାଅ, ଯାଅ ବାହାରେ ଅପେକ୍ଷା କର, ତମ ପାଳି ପଡ଼ିଲେ ଆସିବ।
6: ଯାଉଛି ଯାଉଛି ଆଜ୍ଞା।
4: ସିଷ୍ଟର, କହିଲି ଜଣକ ପରେ ଜଣକୁ ଛାଡ଼ିବାକୁ, ଆଜି ସେ ଭଗିଟା କୁଆଡ଼େ ଗଲା?
7: ସେ ପାଇଖାନା ଯାଇଛି, ପେଟ ଟିକେ ଖରାପ ଅଛି ତ, ସକାଳୁ 4-5 ଥର।
4: ହଉ ହଉ, କମ୍ପାଉଣ୍ଡରଙ୍କୁ କହିଦିଅ ସେ ବାହାରେ ଜଗିଥିବେ।
7: କହିଦେଉଛି।
4: ହଁ ଆଉ ଶୁଣ, ଏ ଲୋକକୁ ଗୋଟେ ଇଞ୍ଜେକ୍ସନ୍ ଦେଇଦିଅ।
1: ଏ, ମୁଁ ରୋଗ କଥା ନ ଶୁଣି ଇଞ୍ଜେକ୍ସନ୍
4: କ'ଣ ହେଉଛି?
1: କହିବାକୁ ଲାଜ ମରିଛି ଆଜ୍ଞା।
4: ବଡ଼ ଅଜବ ଲୋକ ଦେଖୁଛି, ଲାଜ ଲାଗୁଛି ତ ଏଠିକୁ ଆସୁଥିଲ କାହିଁକି?
1: ଆପଣଙ୍କୁ ଲାଜ ଲାଗୁନି ଯେ, ସେ ଝାମେଲି ଦିଦିଙ୍କୁ।
7: କ'ଣ କହିଲ? ମୁଁ ଝାମେଲି? ତମେ ବସି ସକାଳ ପହର ଠାରୁ ଝାମେଲା କରୁଛ।
1: ମୋର ଭୁଲ ହେଇଗଲା, କମ୍ପାଉଣ୍ଡର ବାବୁ ଝାମେଲି ଦିଦି କି କ'ଣ ବୋଲି ଡାକୁଥିଲେ ତ ସେଇଥିପାଇଁ।
4: ହଉ ହେଲା ହେଲା, ସିଷ୍ଟର ତମେ ଟିକେ ଭିତରକୁ ଯାଅ ତ।
7: ସାର୍।
4: ହଉ, ସେ ତ ଭିତରକୁ ଗଲେଣି, ଏବେ ତମର କ'ଣ ହେଉଛି କହିଲ?
1: କିଛି ହଉନି ଆଜ୍ଞା।
4: କିଛି ହଉନି ମାନେ? ତାହେଲେ ଏଠି କାହିଁ ଆସିଛ?
1: ମୁଁ କ'ଣ ଆଜ୍ଞା ସେ କଥା କହୁଛି? ମୁଁ କହିବା କଥା କ'ଣ କି, ପିଲାପିଲି କିଛି ହଉନି, ରୋଜ ସେଇଥିପାଇଁ ଝଗଡ଼ା।
4: ତମେ ବାହା ହେଇଛ ତ?
1: ବାହା ନହି କ'ଣ କହୁଛି ଆଜ୍ଞା, 2 ବର୍ଷ ହେଲା ବାହା ହେଲିଣି, ବଡ଼ ଧୁମଧାମରେ ବାହା ହେଇଛି ଆଜ୍ଞା, ଭୋଜି ଭାତରେ ସାରା ଗାଁଟାକୁ ଭସେଇ ଦେଇଛି।
4: ଠିକ୍ ଅଛି ଠିକ୍ ଅଛି, ତମେ ଆଜି ଇଞ୍ଜେକ୍ସନ୍ ଗୋଟେ ନେଇଯା, କାଲିକି ଆସିଲେ ରକ୍ତ ମଳମୂତ୍ର ପରୀକ୍ଷା କରାଯିବ, ମଳମୂତ୍ର କାଲି ସକାଳେ ନେଇ ଆସିବ।
1: ଦୁଇଟା ଯାକ ମିଶେଇକି ଆଣିବେ ଆଜ୍ଞା?
4: ନା ନା, ଅଲଗା ଅଲଗା ଆଣିବ, ଅଳ୍ପ ଅଳ୍ପ ଦିଆସିଲି ଖୋଳରେ ଆଉ ଛୋଟ ଶିଶିରେ ଆଣିବ, ସେ ହାଣ୍ଡି ମାଠିଆ ଧନ୍ଦା କରିବନି। ଏଠାରେ ରକ୍ତ ପରୀକ୍ଷା କରି ଔଷଧ ଲେଖିଦେବି। ସିଷ୍ଟର
7: ଆସୁଛି ସାର୍।
4: ଏ ଲୋକକୁ 17 ନମ୍ବର ଥାକରୁ ଗୋଟେ ଇଞ୍ଜେକ୍ସନ୍ ଦେଇଦିଅ।
7: ଦେଇଦେଉଛି ସାର୍।
4: ହଁ, 20 ଟଙ୍କା ରଖିନେବ।
1: 20 ଟଙ୍କା?
4: ତମର ପିଲାପିଲି ହେଲେ ଏତେ ଟଙ୍କା ଖର୍ଚ୍ଚ କରିପାରୁଛ? ହେଲେ ପିଲା ହେବା ପାଇଁ ଟଙ୍କା ଖର୍ଚ୍ଚ କରିପାରିବନି?
1: ହେଲେ ପିଲା ତ ହେଇନି ଆଜ୍ଞା।
4: ହବ, ଜରୁର ହବ, ତମେ ପ୍ରଥମେ ଭିତରକୁ ଯାଇ ଇଞ୍ଜେକ୍ସନ୍ ନିଅ।
5: ସାର୍, ଆଉ ଜଣକୁ ଭିତରକୁ ପଠେଇବି?
4: ହଁ ପଠାଅ।
5: ଆପଣ ଏଥର ଯାଆନ୍ତୁ।
0: ଯାଉଛି। ନମସ୍କାର ସାର୍।
4: ନମସ୍କାର, ବସନ୍ତୁ। ଆପଣଙ୍କ ନାଁଟା କ'ଣ କୁହନ୍ତୁ?
0: ଅଦିନ ବତାସ।
4: ଗାଁ?
0: ଏଇଠି, ଏଇ ପାଖରେ।
4: କ'ଣ ହେଇଛି
0: ସାର୍? ଦୁଇ ମାସ ତଳେ ଗୋଟେ ବଥ ବାହାରିଥିଲା, ଆପଣଙ୍କ ଠାରୁ ଔଷଧ ନିଆହେଇଥିଲା ସାର୍।
3: ଓଃ, ଆପଣ ଶିକ୍ଷିତ ଲୋକ ହୋଇ ବିରକ୍ତ କାହିଁ କରୁଛନ୍ତି? ଦୁଇ ମାସ ତଳେ କ'ଣ ହେଇଥିଲା କ'ଣ ନ ହେଇଥିଲା ସେ କଥା କହିବା ଦରକାର ନାହିଁ, ବର୍ତ୍ତମାନ କ'ଣ ହେଉଛି?
0: ପୂର୍ବାପର ସମ୍ପର୍କ ସହ କହୁଛି ସାର୍, ମାସକ ପରେ ବଥଟା ପାଚି ଫାଟି ଯାଇଥିଲା।
3: ଓଃ, ପୁଣି ସେଇ କଥା କହିଲି ପରା, ବର୍ତ୍ତମାନ କ'ଣ ହେଇଛି କୁହନ୍ତୁ, ଆପଣଙ୍କର ଝାଡ଼ା କେମିତି ହେଉଛି?
0: ମୋର ଝାଡ଼ା ସାର୍ ପୁରା ସଫା।
3: ଆପଣଙ୍କୁ ଠିକ୍ ସମୟରେ ଭୋକ ହେଉଛି କି ନାହିଁ, ନିଦ ହେଉଛି କି ନାହିଁ?
0: ହେଉଛି ଆଜ୍ଞା, ଭୋକ ହେଉଛି, ନିଦ ବି ହେଉଛି।
3: ଆଚ୍ଛା, ମିଠା ଖଟା ପିତା କ'ଣ ଖାଇବାକୁ ଭଲ ଲାଗୁଛି? କାମଦାମ କରିପାରୁଛନ୍ତି?
0: ସବୁ ଖାଇବାକୁ ଭଲ ଲାଗୁଛି ସାର୍, କାମଦାମରେ ବେଶ ଫୁର୍ତ୍ତି ଅଛି।
3: ତେବେ ତ ଆପଣ ସମ୍ପୂର୍ଣ୍ଣ ସୁସ୍ଥ, ମୋ ପାଖକୁ କାହିଁ ଆସିଛନ୍ତି ଏନି ସାର୍ଟିଫିକେଟ୍?
0: ମୁଁ ତ ସାର୍ ସୁସ୍ଥ, ହେଲେ ମୋ ଭଉଣୀ ପାଇଁ ଆସିଛି।
3: ତା କଥା କହୁନାହାନ୍ତି ଆଉ।
0: ଆପଣ ତ ସେ ସୁଯୋଗ ଦେଲେନି, ଖାଲି ମୋ କଥା ପଚାରି ଚାଲିଲେ।
3: ମୁଁ ସୁଯୋଗ ଦେଲିନି?
0: ଭଉଣୀର କଥା ତ ଆରମ୍ଭ କରୁ କରୁ ଆପଣ ବନ୍ଦ କରି ମୋ କଥା ପଚାରି ଚାଲିଲେ।
3: ହଉ ହେଲା, କୁହନ୍ତୁ, ସଂକ୍ଷେପରେ କୁହନ୍ତୁ।
0: କହୁଛି ସାର୍, ତାର ଦୁଇ ମାସ ତଳର ବଥଟା ଔଷଧ ଖାଇ ମାସକ ପରେ ଫାଟିଲା, ଆଉ ତାର 15 ଦିନ ପରେ ଶୁଖିଗଲା। ଏବେ କିନ୍ତୁ ସେଥିରୁ ପାଣି ବାହାରୁଛି।
3: ଦେଖିଥିଲେ ଟିକେ ଭଲ ହେଇଥାନ୍ତା, ନହେଲେ ଔଷଧ ଲେଖିବାଟା।
0: ଆମ ଘରଟା ଏଇ ପାଖରେ ସାର୍, ଆସୁନାହାନ୍ତି, ସ୍କୁଟର ଅଛି, 10 ମିନିଟ୍ ଭିତରେ ମୁଁ ଆପଣଙ୍କୁ ଆଣି ଛାଡ଼ିଦେବି।
3: ହଉ ଚାଲନ୍ତୁ। ଯଦାସ ବାବୁ, ଆପଣ ପେସେଣ୍ଟମାନଙ୍କୁ ଧାଡ଼ିରେ ବସେଇଥାନ୍ତୁ, ମୁଁ ଏଇ 5-10 ମିନିଟ୍ ଭିତରେ ଆସୁଛି।
2: ଆସନ୍ତୁ ସାର୍। ଖାସି ବାବୁ, ଡାକ୍ତର ବାବୁ ଗଲେଣି, 10-15 ମିନିଟ୍ ପରେ ଫେରିବେ। ତୁମେ ପିଲା ଛୁଆଙ୍କୁ ନେଇ ଜଳଖିଆ ଖୋଇ ଆଣିବ ଯାଅ।
6: ପିଲା ଛୁଆ ତ ଆସିନାହାନ୍ତି ଆଜ୍ଞା।
2: ଓହୋ, ଆରେ ବାବୁ, ପିଲା ଛୁଆ ମାନେ ତମ ସ୍ତ୍ରୀଙ୍କୁ ନେଇ ଯାଅ, ଜଳଖିଆ ଖୋଇ ଆଣିବ।
6: ଡାକ୍ତର ବାବୁ 10 ମିନିଟ୍ ଭିତରେ ଫେରି ଆସିବେ ତ?
2: ହଁ ହଁ ଆସିବେ, ତମେ ଗଲ।
6: ଯାଉଛି ଯାଉଛି ଆଜ୍ଞା।
2: ମନେ କରି ଫେରିବ, ଡାକ୍ତର ବାବୁ ମୋ ଉପରେ ଖପା ହେଇଯିବେ, ବୁଝିଲ? ଚମେଲି ଚମେଲି,
7: ମତେ ଡାକିଲେ ଉଦାସ ବାବୁ?
2: ଏ ନିରୋଳାଟାରେ ପୁଣି ସେହି ବାବୁ ଡାକି ମୋ ମନଟାକୁ ଆଉ ଅଧିକ ଉଦାସ କରିଦିଅ ନା ଚମେଲି।
7: ଆପଣଙ୍କର ମୁଣ୍ଡ ବ୍ୟଥା ହେଉଛି, ଔଷଧ ନେଇ ଆସିବି?
2: ତୁମେ ଏହି କ୍ଲିନିକରେ ଚାକିରି ପାଇବା ଦିନଠାରୁ ମୋ ଗୋଡ଼ଠାରୁ ମୁଣ୍ଡ ପର୍ଯ୍ୟନ୍ତ ସବୁ ପିନ୍ଧୁଛି ଚମେଲି।
7: ମୁଁ କ'ଣ ଦୋଷ କଲି?
2: ତୁମର କିଛି ଦୋଷ ନାହିଁ ଚମେଲି, ସବୁ ଦୋଷ ମୋର, ମୋ ବୟସର, ମୋ ଭାବନାର, ମୋ ମାନେ ମୋ
6: କମ୍ପାଉଣ୍ଡର ଆମକୁ କ'ଣ ହେଲା ଦିଦି, ଏମିତି କଥା କହିପାରୁନାହାନ୍ତି ସେ?
2: ତୁମକୁ ଏ ଭିତରକୁ ଆସିବାକୁ କିଏ କହିଲା? ନାଇଁ କିଏ କହିଲା ତୁମକୁ ଆସିବାକୁ?
6: ନାଇଁ ନାଇଁ ଆଜ୍ଞା, ଆପଣ ଭଲ ଥିଲା ପରି ଜଣାପଡ଼ୁଛନ୍ତି, ଡାକ୍ତର ବାବୁ କ'ଣ ସତରେ ଏତେ ଶୀଘ୍ର ଫେରି ଆସିବେ ଏଇ କଥା ପଚାରିବାକୁ ଆସିଥିଲେ ଆଜ୍ଞା।
2: ତୁମକୁ ଥରେ କହିଛି ପରା।
6: ମୋର କିଛି ଦୋଷ ନାହିଁ ଆଜ୍ଞା, ମୋ ସ୍ତ୍ରୀ ତ ଅଧା ବାଟରୁ ଏଇ କଥା ପଚାରିବାକୁ ପଠେଇଲା। ହଉ ଆଜ୍ଞା, ମୁଁ ଆସୁଛି।
2: ଓଃ, କି ଅଜବ ଲୋକ ଏଗୁଡ଼ାକ ହୋ, 12 ପ୍ରକାର ରୋଗରେ ଛଟପଟ ହୋଇ ନିଜେ ତ ଟିକେ ଶାନ୍ତି ପାଇବେନି, ଅନ୍ୟର ଶାନ୍ତି ମଧ୍ୟ ଛଡ଼େଇ ନେବେ।
7: ସେମାନଙ୍କ କଥା କୁହନ୍ତୁନି, ବଦମାସ ଗୁଡ଼ାକ, ସମସ୍ତେ କ'ଣ ଆପଣଙ୍କ ପରି ଭଲ ଲୋକ ହେଇପାରିବେ?
2: ଚମେଲି, ମୁଁ ତୁମକୁ ଭଲ ଲାଗେ ନା?
7: ଆପଣ ଖୁବ୍ ଭଲ ଲାଗନ୍ତି, ମୋର ଅତି ଆଦରର ପୁଷି ବିଲେଇଠାରୁ ଆହୁରି ଅଧିକ ଭଲ। ମୋର ଇଣ୍ଟରଭ୍ୟୁ ଦିନ ତ ଖାଲି ଆପଣଙ୍କୁ ଦେଖି ଏତେ କମ୍ ଦରମାରେ ଚାକିରି କରିବାକୁ ରାଜି ହେଇଗଲି।
2: ଏ କଥା ତ ତୁମେ ମୋତେ କେବେ କହିନ।
7: ସବୁ ମନ କଥା କ'ଣ କହିହୁଏ,
2: ତୁମଠାରୁ ଏତକ ଶୁଣି ମୋତେ ଏତେ ଖୁସି ଲାଗୁଛି, ଏତେ ଖୁସି ଲାଗୁଛି, ସତେ ଯେମିତି ମୁଁ ଆକାଶରେ ପହଁରୁଛି, ପବନରେ ଉଡ଼ୁଛି, ସମୁଦ୍ରରେ ଭାସୁଛି, ଆଉ ନିଆରେ।
7: ଆପଣ ବହୁତ ଭାବବିହୁଳ ହେଇଯାଉଛନ୍ତି।
2: ନା ଚମେଲି, ସେମିତି କୁହନି, ଏ ଖୁସିରେ ତୁମକୁ ରଘୁ ସାହୁ ଦୋକାନର ସବୁ ତକ ମିଠା ନିଜ ହାତରେ ଖୁଆଇ ଦେବାକୁ ଇଚ୍ଛା ହଉଛି।
7: ହେଲେ ସେ ତ କେବେ ମିଠା ତିଆରି କରେନି।
2: ସତେ ତ, ଏତେ ଖୁସିରେ ମଣିଷ ପାଗଳ ହେଇଗଲାଣି, ରଘୁ ସାହୁ ମିଠା ନକଲେ ନାହିଁ ହୋ। ଆସ ଆସ, ଆମେ ସେ

0: ମଲା, ଏମିତି ଓଟଙ୍କ ଭଳି କଣ ଚାହି ରହିଚ? ମ ଯାଉନ ପଚାରିବ ଡାକ୍ତର ବାବୁ ଆସିଲେଣି ନା ନାହିଁ।
1: ବୁଝିଲୁ ଚାପି, ମୋର ସେ କମ୍ପାଉଣ୍ଡରକୁ ବହୁତ ଡର, ମୁଁ ଭିତରକୁ ଯାଇପାରିବିନି, ତୁ ଯାଇ ଦେଖିଆ।
0: ହଉ ମୁଁ ଯାଉଛି।
2: କିଏ କିଏ ସେ ଡୋର ସ୍କ୍ରିନ୍ଟା ଭିତରେ ବିଲେଇ ଭଳି ମୁହଁ ଗଳେଇଛି?
0: ଭଉଣୀ, ମୁଁ ମ ମୁଁ ଡାକ୍ତର ବାବୁ ଆସିଲେଣି।
2: ଡାକ୍ତର ବାବୁଙ୍କ ଚୌକି ଖାଲି ପଡ଼ିଛି, ସେ କଥା କ'ଣ ଦେଖିପାରୁନୁ?
0: ନାଇଁ ମ ଭଉଣୀ, ମୁଁ ନୂଆ କି ନା, କୋଉ ଚୌକି କାହାର କ'ଣ ଜାଣିଛି? ତମେ ଟିକେ କହିଦେଉନ।
2: ନା, ସେ ଆସିନାହାନ୍ତି।
0: ଆଉ କ'ଣ ଆସିବେନି?
2: କିଏ କହିଲା ତତେ ଆସିବେନି?
0: ତମେ ତ ଭଉଣୀ ଖାଲି ରାଗି ଯାଉଛ, ପାନ ଖିଲେ ଖାଇବ?
2: ଓଃ, ପାରି ହେବନି ଦେଖୁଛି। ନା, ମୁଁ ପାନ ଫାନ କିଛି ଖାଇବିନି, ତୁ ଯାଇ ବାହାରେ ବସ, ଡାକ୍ତର ବାବୁ ଆସିଲେ ମୁଁ ଡାକିଦେବି।

0: ସିଷ୍ଟର କମ୍ପାଉଣ୍ଡରଙ୍କୁ କୁହ ଅନ୍ୟ ରୋଗୀମାନଙ୍କୁ ପଠେଇବେ।
1: ଚମେଲି, ଏ ଚମେଲି, ନେଇ ସାର, ଆପଣ ମାନେ ଆପଣ କେତେବେଳେ ସାର?
0: ସେ ପ୍ୟାକେଟଟା କ'ଣ?
1: ନାଇଁ ସାର୍, ସେ କିଛି ନୁହେଁ, ଏମିତି ଟିକେ ଭୋକ ଲାଗିଲା ତ।
0: ମୁଁ ଦେଖିଛି ତମେ ତ ଆଜି ଟିଫିନ୍ ଧରି ଆସିଥିଲ।
1: ମୁଁ ଆଣିଛି ସାର୍, ଆପଣ ବିଲକୁଲ ଠିକ୍ ଦେଖିଛନ୍ତି, ହେଲେ ଆମ ଦିଦିଙ୍କ ପାଇଁ।
0: ହଉ ତମେ ଯାଅ, ରୋଗୀମାନଙ୍କୁ ଜଣ ଜଣ କରି ପଠାଅ।
1: ହଁ ସାର୍, ହଁ, ତୁମ ଦୁଇ ଜଣଙ୍କ ଭିତରୁ ଜଣେ କିଏ ଭିତରକୁ ଯାଅ।
2: ଆମେ ଗେରସ୍ତ ଭାରି ଯାଉ, ଏକାଠି ଯିବୁନି, ମୋ ଅସୁବିଧା ସେ ନ କହିଲେ ଆଉ କିଏ ଜାଣିଛି ଯେ କହିବ।
3: ଆମ ଦୁଇ ଜଣଙ୍କୁ ଛାଡ଼ି ଦିଅନ୍ତୁ ଆଜ୍ଞା।
1: ନା ନା, ସେ କଥା ଆଉ ହେଇପାରିବନି, ରୁଲ୍ ଇଜ୍ ରୁଲ୍, ଏଠିକା ନିୟମ ହେଉଛି ଜଣକ ପରେ ଜଣେ, ମୁଁ ଆଉ କାହାରି କଥା ଶୁଣିବିନି, ବୁଝିଲ?
3: ହଉ, ଆପଣଙ୍କର ଦୟା ତେବେ। ଚେପି, ତୁ ଯା, ତୋ ଦେହ କଥା ତୁ ନିଜେ କହ।
2: ହଇ ହେ, ଏଇ ରୋଗରୁ ତମକୁ ଯେଉଁ ହଇରାଣ ହରକତ କରୁଛି ସେ କଥା କହିବନି।
3: କେମିତି କହିବି କହିଲୁ, ତୁ ନିଜ ଆଖିରେ ଦେଖୁଛୁ ଏ ବାବୁ ତ ମୋତେ ଛାଡ଼ୁନାହାନ୍ତି। ଆରେ ତୁ ଯା, ମୋ ପାଳି ଆସିଲେ ମୁଁ ଯାଇ କହିବି।
2: ମୁଁ ତାହେଲେ ଭିତରକୁ ଯାଉଛି।
1: ଶୀଘ୍ର ଯା।
2: କହିବ ତ କହିବ, ଏମିତି ଠେଲି ଦଉଛ କାହିଁକି ଯେ? ଆଚ୍ଛା ଲୋକ, ଇଏ
0: ତୁମ ନାଁ କ'ଣ?
2: କୋଉ ନାଁ କହିବି, ବାପ ଘର ନାଁ କି ଶାଶୁ ଘର ନାଁ?
0: ତମ ଇଚ୍ଛା ଯୋଉ ନାଁଟା ସେଇ ନାଁଟା କୁହ।
2: ମୋ ବାପ ଘର ନାଁ ଚପଳା, ଇଏ ଡାକୁଛନ୍ତି ଚେପି, ଜେଜିମା ଡାକେ ଚେମି, ଶାଶୁ ଡାକୁଥିଲେ କୋଇଲିଲ, ଦିଅର ଡାକନ୍ତି ଫଗୁ ଭାଉଜ, ଆଉ କିଏ ଡାକେ ମାଧୋଇ। ଆପଣଙ୍କ ମନକୁ ଯୋଉଟା ପାଉଛି ଲେଖନ୍ତୁ।
0: ହଉ, ତମର କ'ଣ ହଉଛି କହିଲ?
2: ମୋର ସଦାବେଳେ ଖାଲି ମୁଣ୍ଡ ଭାରି ଭାରି ଲାଗୁଛି, କାମ ଦାମକୁ ମନ ଲାଗୁନି।
0: ଖିଆପିଆ ଠିକରେ କରୁନ କି?
2: ଭୋକ ଲାଗୁଛି ଯେ, ହେଲେ ସବୁଦିନ ତାଙ୍କ ହାତ ରନ୍ଧା ଖାଇ ମନ ଛି ହେଇଯାଉଛି। ଆଉ କେତେ ଅସୁବିଧା ହେଉଛି ସେ କହିଥାନ୍ତେ ଯେ, ତାଙ୍କୁ ତ ବାହାରେ ଅଟକେଇ ଦେଇଛନ୍ତି।
0: କମ୍ପାଉଣ୍ଡର ବାବୁ, ସେ ଲୋକଟିକୁ ଭିତରକୁ ପଠେଇ ଦିଅ ତ।
1: ହଉ ସାର୍। ହଉ ବାବୁ, ଭିତରକୁ ଯାଅ।
3: ନମସ୍କାର ଡାକ୍ତର ବାବୁ, ଆପଣ ସାକ୍ଷାତ ଭଗବାନ, ମୋ ମନ କଥା ଜାଣି ଠିକ୍ ସମୟରେ ଡାକି ଦେଇଛନ୍ତି, ନହେଲେ ସେ ବାବୁ କ'ଣ ମୋତେ ଛାଡ଼ିଥାନ୍ତେ? ଭିତରକୁ ଆସିବାକୁ ମୁଁ ଯାହା ଡହଳ ବିକଳ ହେଉଥିଲି ନା।
0: ତମ ସ୍ତ୍ରୀଙ୍କର କ'ଣ ଅସୁବିଧା ହେଉଛି କହିଲ?
3: ତାର ଅସୁବିଧା କିଛି ନାହିଁ ଯେ, ତାର

0: ରୋଗ କାରଣରୁ ମୋତେ ଯାହା ଅସୁବିଧା ଭୋଗ କରିବାକୁ ପଡ଼ୁଛି, ସବୁଯାକ ତକଲିଫ ତ ମୋତେ ସହିବାକୁ ପଡ଼ୁଛି ଆଜ୍ଞା। ଆଉ
1: ଠିକ ଠିକ ସବୁ କହିଦିଅ।
0: ବୁଝିଲେ ଡାକ୍ତର ବାବୁ, ନୀତି ରୋଷେଇ କାମଟା ମୋତେ ବଳଉନି, ହେଲେ ତାର ସବୁଦିନ ରାତିରେ ମୁଣ୍ଡ କି ଗୋଡ଼ ଘଷିଦେବାକୁ ମୋର ମୋଟେ ମନେ ପଡ଼ୁନି। ସେଇଥିପାଇଁ ତ ଆମ ଘରେ ସବୁ ଝାଡ଼ୁ ମୁଣ୍ଡି ହୋଇଗଲାଣି ଆଜ୍ଞା, ଘର ଓଳେଇବାକୁ ଖଣ୍ଡେ ବି ନାହିଁ, ଦିନ ସାରା ଉଠା ବସା କରିବାକୁ ତା ଦେହରେ ବଳ ରହୁନି, ହେଲେ ରାତି ବେଳକୁ ମୋ ହାତ ରନ୍ଧା ଦୁଇଟା ଖାଇଦେଲେ ତାର ବଳ ଜବର ହେଇଯାଉଛି ଡାକ୍ତର ବାବୁ।
2: ତୁମ ଜିଭ ଦେଖି।
0: ମୋର ଜିଭ ଆଜ୍ଞା?
2: ନା ତମର ନୁହେଁ,
1: ରୋଗ ମୋର ହେଇଛି ବୋଲି ତମେ ଜାଣିନା ଯେ ତମର ଜିଭ ଦେଖିବ, ଯୋଉ ସୁନ୍ଦରିଆ ଜିଭ ତ।
0: ଟିକେ ଜଗିକି ଜିଭ ଦେଖିବେ ଆଜ୍ଞା, ନହେଲେ ଡରିଯିବେ। ନୀତି ଦେଖି ଦେଖି ମୋ ଦେହ ଶୁଆ ହେଇଗଲାଣି ସିନା।
2: ଆଖି ଦେଖି
0: ଟିକେ ଭଲ କରି ଦେଖନ୍ତୁ ଆଜ୍ଞା, ସେ ଆଖି ଦେଖେଇଲେ ଆମ ସାଇଟା ଯାକର ମାଇପେ ଛାନିଆ ହୋଇଯାଆନ୍ତି। ଟିକେ ଭଲ କରି ଦେଖନ୍ତୁ ଆଜ୍ଞା। ଆଉ ଗୋଟିଏ କଥା ଆଜ୍ଞା, ତା ଗୋଇଠା ମରା ପାଦକୁ ଟିକେ ଦୟାକରି ଦେଖନ୍ତୁ।
2: ତମେ ଚୁପ୍ କର, ଯାହା ଦେଖିବା କଥା ମୁଁ ଦେଖିବି, ହାତ ଦେଖି।
0: କମ୍ପାଉଣ୍ଡର ବାବୁ, ଏ ଡାକ୍ତର ବାବୁ କ'ଣ ଜ୍ୟୋତିଷ ବିଦ୍ୟା ବି ଜାଣୁଛି? ମୋ ହାତଟା ଟିକେ ଦେଖେଇଲେ ହୁଅନ୍ତାନି?
2: ଚୁପ୍ କର, ନହେଲେ ଗୋଟେ ଇଞ୍ଜେକ୍ସନ୍ ତୁମକୁ ଦେବି ଫୋଡ଼ି ଯେ ଏକାଥରକେ ଶୋଇଥିବ।
0: ଇଞ୍ଜେକ୍ସନ୍ ମୋତେ? ମୁଁ ବାହାରେ ଅଛି ଲୋ ଚେପି, ତୋ କାମ ସରିଲେ ତୁ ବାହାରକୁ ଆସିବୁ, ମୁଁ ବାହାରେ ଅଛି।
1: ବାଁ ହାତଟା ଦେଖିବେନି?
2: ନା ଥାଉ, ମୁଁ ଔଷଧ ଲେଖିଦେଉଛି। ପାଣି ଔଷଧ ନୀତି ଖାଇବା ପୂର୍ବରୁ ଚାମଚେ, ଖାଇବା ମଝିରେ ଚାମଚେ, ଖାଇବା ପରେ ଚାମଚେ, ଏମିତି ଦିନକୁ ତିନି ଚାମଚ ଖାଇବ। ଏ ବଟିକା, ବଟିକାରୁ ଦ୍ୱିପହରେ ଦୁଇଟା, ଶୋଇବାର ଘଣ୍ଟାକ ପରେ ଦୁଇଟା, ଏମିତି ପ୍ରତିଦିନ ଚାରିଟା ଖାଇବ, ଆଉ ସାତ ଦିନ ପରେ ପୁଣି ଆସି ଦେଖା କରିବ।
1: ଖାଇବାରେ କିଛି ବାରଣ ନାହିଁ ତ?
2: ଖାଇବା ପିଇବା କଥା ତ। ଆଚ୍ଛା ଗୋଟେ କାମ କର, ଯେଉଁ ପନିପରିବା ଶେଷରେ ର ଳ ଅଛି ସେଗୁଡ଼ାକ ନିୟମିତ ଖାଅ।
1: ଇଏ ର ଳ ପରିବା କ'ଣ ଲୋ ମା?
3: ଏତିକି ବୁଝିପାରୁନୁ? ମାନେ ଯେମିତି ସାରୁ, ସାରୁ ଆଳୁ ବୋଇତାଳୁ କନ୍ଦମୂଳ କୁନ୍ଦୁରି କଲରା ଗାଜର କଖାରୁ କଦଳୀ ମୂଳା ବେଲ ପିଜୁଳି ଇତ୍ୟାଦି ଇତ୍ୟାଦି ଇତ୍ୟାଦି ବୁଝିଲୁ? ହଉ ଦଶ ଟଙ୍କା ଦେ
1: ତାଙ୍କୁ ମାଗୁନ।
0: ଦଶ ଟଙ୍କା କହିଲ ବୋଲି କ'ଣ ଠିକ ଠିକ ସେଇଆ ନେବ? ଛଅ ଟଙ୍କା ଆଠଣା ଅଛି, ଦୟାକରି ଚଳେଇ ଦିଅନ୍ତୁ।
2: ହଉ ହଉ ଯାହା ଅଛି ଦେ। କମ୍ପାଉଣ୍ଡର ବାବୁ, ଆଉ ରୋଗୀ ଅଛନ୍ତି କି?
3: ନା ଆଜ୍ଞା, ଆଉ ନାହାନ୍ତି।
2: ଠିକ ଅଛି, ମୁଁ ଅନ୍ୟ ପେସେଣ୍ଟ ଦେଖିବାକୁ ଯାଉଛି, ତମେ କ୍ଲିନିକ୍ ବନ୍ଦ କରି ଆସିବ।
3: ସାର୍ ନମସ୍କାର।

0: ଏଇ ଚମେଲି କ'ଣ କରୁଛ?
1: କବାଟ ଝରକା ବନ୍ଦ କରୁଛି, ଭାଗିଟା ପରା ଆସିନି ଆଜି।
0: ସେଇଟା କେଉଁଦିନ ନ ଆସୁ ତ? ଆମେ ଦୁଇ ଜଣ କ'ଣ କାମ ଚଳେଇ ଦେବାନି? ସେ ଆସିନାହିଁ ବୋଲି ତା କାମ ତ ପୁଣି ମୁଁ ଆଜି ତୁଲେଇ ଦେଲି।
1: ଏଇ ଏମିତି କ'ଣ ଚାହିଁଛ ମା?
0: ତୁମକୁ ଭାରି ଭଲ ଲାଗୁଛି, କିଛି କହୁନ ଯେ କହୁନ, ମୋତେ ଭାରି ଲାଜ ଲାଗୁଛି।
1: ତମେ ତ ମୋର ଅତି ନିଜର ଭଳି ଲାଗୁଛ, ନିଜ ଲୋକ ପାଖରେ କ'ଣ ଲାଜ ଲାଗେ ଯେ ମୁଁ କହିବି?
0: ସତ କଥା ତ ଚମେଲି, ତୁମେ ମିଠା ଖାଇଲ ନା?
1: ତମେ ଖୁଆଇ ନଦେଲେ ମୁଁ କେମିତି ଖାଇବି ଯେ? ଆଜି ମୁଁ ନିଜ ହାତରେ ତୁମକୁ ଖୁଆଇ ଦେବି,
0: ତାପରେ ମୁଁ ମୋ ହାତରେ ତୁମକୁ ଖୁଆଇ ଦେବି। ଏଇଆ ତ
1: ଆ କର ତ।
0: ହଁ, ଏଇ ଆ କଲି, ଆ ଏଥର ତୁମେ ଆ କର। ଆରେ ରେ, ମିଠା ନ ଖାଇ ମୋ ଆଙ୍ଗୁଳି ଚୋବେଇ ଦେବ।

ଶୁଣୁଥିଲେ ନାଟକ ପ୍ରାଇଭେଟ୍ କ୍ଲିନିକ୍, ରଚନା କରିଥିଲେ ସୌରାଂଶୁ ପଟ୍ଟନାୟକ, ପ୍ରଯୋଜନା କରିଥିଲେ ଭାଗୀରଥୀ ମିଶ୍ର, ସହାୟତା ପ୍ରଭୁଦତ୍ତ ପ୍ରଧାନ। ନାଟକରେ ଅଂଶଗ୍ରହଣ କରିଥିବା କଳାକାରମାନେ ହେଲେ ଉଦାସ ବାବୁ ସନ୍ତୋଷ କୁମାର ଦଳେଇ, ଡାକ୍ତରବାବୁ ପ୍ରସନ୍ନ କୁମାର ଜୀବନ ଦାସ, ବିସି ମୋହନ ଜୟରାମ ମୁଣ୍ଡା, ଅଧୀନ ବତାସ କୁଞ୍ଜଲାଲ ବୋଷ, ବିରଞ୍ଚି ଖାସି ସନାତନ ପତି, ଚମେଲି ଜୟଶ୍ରୀ ମିଶ୍ର ଏବଂ ଚପଳା ବିଘ୍ନନାଶିନୀ ସାମନ୍ତରା। ଆପଣମାନେ ଶୁଣୁଥିଲେ ନାଟକ ପ୍ରାଇଭେଟ୍ କ୍ଲିନିକ୍।

0: ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ରାତି 10:00 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ନାଟକ ଅଭିଯାନ, ମୂଳ ମଞ୍ଚ ନାଟକ କବିଚନ୍ଦ୍ର କାଳିଚରଣ ପଟ୍ଟନାୟକ, ବେତାର ରୂପାନ୍ତର ଶରତଚନ୍ଦ୍ର ମୂଳିଆ, ପ୍ରଯୋଜନା ନୟନ କିଶୋର ମହାନ୍ତି। ଆସନ୍ତୁ ଶୁଣିବା ନାଟକ ଅଭିଯାନ।

ମହାବଳିନ୍ଦ୍ର ପ୍ରଜାବତ୍ସଳ ମହାଜ୍ଞାନୀ ମହାପଣ୍ଡିତ ମହାବୀର ଦୟାର ଅବତାର କରୁଣାର ସାଗର ମହାରାଜା କାଞ୍ଚି ନରପତି ରାଜଧର।

0: ପ୍ରେସ
1: ରାଜ ଦରବାରରେ ସେ କି
0: ଉତ୍କଳର ଦୂତମଣିମା ବନ୍ଦୀର ବିଚାର କରିବା
1: ବିଚାର ସାମାନ୍ୟ ଏକ ଉତ୍କଳ ରାଜ୍ୟ ତା ଦୂତର ବିଚାର କରିବ କାଞ୍ଚି ରାଜ ସିଂହାସନ ସାମାନ୍ୟ ଗୋଟେ ଦୂତ ଯାହାକୁ ଉତ୍କଳର ସମ୍ରାଟ ବୋଲି ଗର୍ବ କରେ ସେଇ ତ ଏଇ କାଲି ତାର ଉନ୍ନତ ମୁକୁଟକୁ କାଞ୍ଚି ଦ୍ୱାରରେ ନୁଆଁ ଫେରିଯାଇଛି ଏଡ଼େ ବେଗି ସେ କଥା ଭୁଲି ଯାଇ ଉତ୍କଳର ସେ ନିର୍ଲଜ୍ଜ ରାଜା ପୁଣି ଦୂତ ପଠେଇଛି
2: କ୍ଷମା କରିବେ କାଞ୍ଚି ଅଧିପତି ମହାରାଜ ପୁରୁଷୋତ୍ତମ ଦେବ ଜଗନ୍ନାଥଙ୍କର ଅମୃତ ସନ୍ତାନ ତାଙ୍କ ବଳ ବିକ୍ରମର ପରିଚୟ ପାଇବାକୁ ଆପଣଙ୍କୁ ବିଳମ୍ବ ହେବ ନାହିଁ ଉତ୍କଳ ସେନାର ବଜ୍ର ନିର୍ଘୋଷ ଏଇ ପର୍ଯ୍ୟନ୍ତ କାଞ୍ଚି ତୋରଣ ପ୍ରକମ୍ପିତ କରିନାହିଁ
0: ରସନ ସଂଯତ କର ବନ୍ଦୀ ତମର ପ୍ରଭାବ ଶୁଣିବାକୁ କାଞ୍ଚି ରାଜଶକ୍ତିର ଅବସର ନାହିଁ
1: ଦୂତକୁ କହିବାକୁ ଦିଅ ମହାମନ୍ତ୍ରୀ
2: ମୋ ପ୍ରତି ମୋ ପ୍ରଭୁଙ୍କର ଆଦେଶ ଥିଲା କାଞ୍ଚି ଦରବାରରୁ ସମ୍ବାଦ ବହନ କରି ଶ୍ରୀଛାମୁରେ ନିବେଦନ କରିବି
1: କଣ ତୁମେ କହିବାକୁ ଚାହୁଁ ଦୂତ
2: ବେଶୀ କିଛି ନୁହେଁ କାଞ୍ଚି ନରେଶ ପ୍ରଭୁ ମୋର ରାଜ ରାଜେଶ୍ୱର ମହାମହିମ ପୁରୁଷୋତ୍ତମ ଦେବ ଦୟା ଧର୍ମର ଅବତାର କାଞ୍ଚି ରାଜ ଜେମା ପଦ୍ମାବତୀଙ୍କ ଚରଣ ତଳକୁ ଉତ୍କଳର କୋଟିଏ ସନ୍ତାନର ବନ୍ଦନା ନିବେଦନ ଘେନି ମୁଁ ଆସିଥିଲି ଶ୍ରୀ ପୁରୁଷୋତ୍ତମ କ୍ଷେତ୍ରରୁ କର୍ତ୍ତବ୍ୟ ପାଳନ କରିପାରିଲି ନାହିଁ ସେତିକି ମୋର ଦୁଃଖ
0: ପ୍ରଗଳ୍ଭ ଦୂତ ସମ୍ମୁଖରେ ତୁମର ମହାଶକ୍ତିମାନ କାଞ୍ଚି ରାଜ ସିଂହାସନ ସେଥିପ୍ରତି ଦୃଷ୍ଟି ଅଛି ତ
2: ସାମାନ୍ୟ ଦୂତ ତଥାପି ମୋ କଥା ବିଶ୍ୱାସ କରନ୍ତୁ କାଞ୍ଚି ରାଜ ପୁରୁଷୋତ୍ତମ ଦେବ ପ୍ରବଳ ପ୍ରତାପୀ ଅକାରଣରେ ଧନ ଜୀବନ ରକ୍ଷା କାମନା ନ କରି
1: ସାମାନ୍ୟ ଦୂତର ଆସ୍ପର୍ଦ୍ଧା ତ କମ୍ ନୁହେଁ ଛାର ଗୋଟେ ଚାଣ୍ଡାଳ ହାତରେ ମୁଁ ଦେବି ମୋର ସୁନାର ପ୍ରତିମା ପଦ୍ମାବତୀ କି ସାଧୁ ସାଧୁ ଉପଦେଶ
2: ଏହା ମୋର ଉପଦେଶ ନୁହେଁ ମଣିମା ଅବନତ ଶିରରେ ବିନୀତ ଅନୁରୋଧ କେବଳ କାଞ୍ଚି ନରେଶ କାହାକୁ କହୁଛନ୍ତି ଚଣ୍ଡାଳ ତ୍ରିଲୋକପାଳ ବିଷ୍ଣୁ ଜଗତର ପିତା ଜଗନ୍ନାଥଙ୍କର ସେ ସେବା ସେ ଅଧିକାର ସେ ମହତ୍ଵ ଦେବ ଦୁର୍ଲଭ ଏଥିପାଇଁ ଖାଲି ଚଣ୍ଡାଳ କାହିଁକି ଯଦି ତାଠାରୁ ହୀନ କୁହନ୍ତି ତଥାପି ପ୍ରଭୁ ମୋର ହିନ୍ଦୁ ଜଗତର ଆରାଧ୍ୟ ଆଉ ପୂଜ୍ୟ ସେ ଜଗନ୍ନାଥଙ୍କର ସଚଳ ପ୍ରତିମା ତାଙ୍କୁ ନିନ୍ଦା କରି ଅପରାଧ ଅର୍ଜନ କରନ୍ତୁ ନାହିଁ କାଞ୍ଚି ଅଧୀଶ୍ୱର ଏ ନିନ୍ଦା କେବଳ ମୋ ପ୍ରଭୁଙ୍କର ନୁହେଁ ଏହା ସ୍ୱୟଂ ପ୍ରଭୁ ନୀଳକନ୍ଦର ପତି ଜଗନ୍ନାଥଙ୍କର
0: ଅବାଧ୍ୟ ବନ୍ଦୀ ସ୍ମରଣ ରଖି କଥା କୁହ କାଞ୍ଚି ଦରବାରର ତରବାରୀ କେବଳ ଔଦ୍ଧତ୍ୟର ଶାସ୍ତି ବିଧାନ ଲାଗି କ୍ଷମା ପାଇ ନୁହେଁ
2: କ୍ଷମା ସେ ତ କେବଳ ଦେବତାର ଆଶୀର୍ବାଦ ଜଗନ୍ନାଥଙ୍କର ଶ୍ରୀଚରଣ ତଳେ ଯେଉଁ ସିଂହାସନର ସ୍ଥାନ କ୍ଷମା କେବଳ ସେଇଠାରେ ହିଁ ଆଶା କରାଯାଏ
0: ଦୂତ ଅବଧ ବୋଲି କାଞ୍ଚି ରାଜ ସିଂହାସନ ବିଚାର କରୁନଥିଲେ ତମେ ଏପର୍ଯ୍ୟନ୍ତ ଜୀବିତ ନଥାନ୍ତ ମହାରାଜ ଅବିଳମ୍ବେ ଦୂତର ବିଚାର କରନ୍ତୁ
1: ତାହେଲେ ଶୁଣ ଉତ୍କଳର ଦୂତ ତୁମର ବିଚାର ହେଉଛି ତୁମର ମହାମହିମ ସମ୍ରାଟ ଚଣ୍ଡାଳ ପୁରୁଷୋତ୍ତମ କାଞ୍ଚି ଜୟ କରି ତୁମକୁ ମୁକ୍ତ କରିବେ ତୁମେ ସେ ପର୍ଯ୍ୟନ୍ତ ଅପେକ୍ଷା କର
2: ଆଦେଶ ତମ ଶିରଧାର୍ଯ୍ୟ କାଞ୍ଚି ରାଜ ତଥାପି କାଞ୍ଚି ରାଜ ସିଂହାସନ ତଳେ ମୋର ଏକାନ୍ତ ଅନୁଯୋଗ ରକ୍ତର ସନ୍ତକ ଘେନି ଆପଣଙ୍କ କାଞ୍ଚି ରାଜ୍ୟ ଯେପରି କନ୍ୟାପଣ ରୂପେ ନିବେଦିତ ନ ହେଉ
1: ଚୁପ୍ କର ପ୍ରଗଳ୍ଭ ଦୂତ କେଉଁଠାରେ ଏ ଅର୍ବାଚୀନ ଦୂତକୁ ବନ୍ଦୀଶାଳାରେ ନିକ୍ଷେପ କର
3: କାଞ୍ଚି ନରସିଂହର ଜୟ ହେଉ
1: ମହାମନ୍ତ୍ରୀ
0: ଆମର ଗୁପ୍ତଚର ମଣିମା ପତ୍ର ଆଣିଛି ଏଇ ନିଅନ୍ତୁ ମଣିମା
1: ରଖି
3: ମଣିମା
1: ଶୁଣ ରଖି ଉତ୍କଳ ଦୂତକୁ ମୁକ୍ତ କରିଦିଅ ଯାଅ ବନ୍ଦୀ ଶୀଘ୍ର ଏଠାରୁ ବାହୁଡ଼ି ଯାଇ ତୁମର ନିର୍ଲଜ୍ଜ ଗଜପତିଙ୍କୁ ବାର୍ତ୍ତା ଦିଅ କାଞ୍ଚି ରାଜ ଜେମା ପଦ୍ମାବତୀ କଦାପି ଚଣ୍ଡାଳ ଲାଗି ନୁହେଁ ଶକ୍ତି ଥିଲେ ମୋର ଏ ବାକ୍ୟ ଖଣ୍ଡନ କରିବେ ତୁମର ଚଣ୍ଡାଳ ରାଜା ଯାଅ
2: ସାଧୁ ସାଧୁ କାଞ୍ଚି ରାଜ ସାଧୁ
0: ଦୂତକୁ ବନ୍ଦୀ ନ କରି ମୁକ୍ତ କରିଦେଲେ ମହାରାଜ
1: ହଁ ମହାମନ୍ତ୍ରୀ ଏଇ ନିଅ ଗୁପ୍ତଚରର ପତ୍ର ପାଠ କର ସବୁ ଜାଣିପାରିବ

0: ନୁହେଁ, କେହି ତ ନାହାନ୍ତି, ଗଲେ କୁଆଡ଼େ? ଏଡ଼େ ଶରଧରେ ସୁଗନ୍ଧି ଫୁଲରେ ମାଳା ଗୁନ୍ଥି ଥାଳିରେ ସଜେଇ ଆଣିଲି, ତାହେଲେ ଏତେ ପରିଶ୍ରମ କ'ଣ ବୃଥା ହେଇଯିବ? ଚିମାତି ପଦ୍ମାବତୀ ତାହେଲେ ଗଲେ କୁଆଡ଼େ?
1: କୁଆଡ଼େ ଆଉ ଯିବି ସଖୀ, ତମ କରାମତିଟା ଦେଖିବାକୁ ମୁଁ ପରେ ତମ ପଛେ ପଛେ ଆସୁଛି।
0: ଚିମା ଦେଇ, ଏତେ ପରିଶ୍ରମ, ଏତେ ଚେଷ୍ଟା,
1: ଏତେ ସାଧନା କଳ୍ପନା ବୃଥା ହେଇଗଲା, ଆଉ ତା ସାଙ୍ଗେ ସାଙ୍ଗେ ଆଶାର ଅଟ୍ଟାଳିକା ବି ମାଟିରେ ମିଶିଗଲା। ଏହା ନା ମାୟାବତୀ,
0: କେଜାଣି କାଳେ ବାହାରକୁ ଯାଇ ଦେଖିଲେ।
1: କିନ୍ତୁ ଯିବୁ କେମିତି ସଖୀ? ରାଜପୁରୀର ବନ୍ଦିନୀ ମହିଳା, ମନ ପ୍ରାଣ ସବୁ ତାର ପରାଧୀନ ପରା।
0: ଥରେ ଚେଷ୍ଟା କରେ ଚିମା ଦେଇ,
1: ଯଦି ବା ଏଠି ପାଇବୁ ଲାଭ କ'ଣ ସେଥିରେ? ଦୂର ମେଘରେ ବର୍ଷା ଅଛି କି ନାହିଁ କିଏ ଜାଣେ।
0: ହଁ, ବଡ଼ କଥାଟିଏ କହିଲ ଏକା ଚିମା ଦେଇ।
1: ସଖୀ ମାୟାବତୀ, ମୋ ପାଇଁ ତୁ ବହୁତ କରିଛୁ, ଆଉ ଗୋଟେ ଛୋଟ ଉପକାର ବୋଧହୁଏ ଶେଷ ଉପକାର ଏଇଟା କରିପାରିବୁ।
0: କ'ଣ କହୁଛ ଚିମା ଦେଇ? ଯଦି ଏ ଜୀବନଟାକୁ ଦେବାକୁ ହୁଏ ତେବେ ସେଇ ହବ ମୋର ସୁଖର ମରଣ। ଚିମା ଦେଇ କୁହ, କ'ଣ କରିବି?
1: ତୋ କାନ ମୋ ମୁହଁ ପାଖକୁ ଆଣ, ଚୁପ୍ ଚୁପ୍ କହିବି ଯେ ସବୁ ବୁଝିପାରିବୁ। ମୋ କଥାରେ ଖାଲି ମୁଣ୍ଡ ଟଙ୍ଗାରୁଛୁ ନା କିଛି ବୁଝୁଛୁ?
0: ବୁଝିଗଲି ଜମା ଦେଇ, ସବୁ ବୁଝିଗଲି।
1: କ'ଣ ବୁଝିଲୁ କହିଲୁ?
0: କହିଲ ପରା, ପୁରୁଷ ବେଶ ଧରି ପୁରୁଷୋତ୍ତମ କ୍ଷେତ୍ରକୁ ଯିବି, ଆଉ ସେଠାରେ
1: ଚୁପ୍ ଚୁପ୍, ଆମ କଥା କେହି ଶୁଣି ନାହାନ୍ତି ତମେ? ଦେଖି ଆସିଲୁ କିଏ?
0: ନାଇଁ ମୋ ଜେମା ଦେଇ, ସେ ପାଖ ବେଢ଼ାରେ ରାଜଗୁରୁ ପୂଜା କରୁଛନ୍ତି ପରା।
1: ଓ, ତୁ ତାହେଲେ ଶୀଘ୍ର ପ୍ରସ୍ତୁତ ହେଇ ଜମା।
0: ହଁ ଜେମା ଦେଇ।
1: ହଁ, ଫୁଲମାଳଟା ନେଇଯା, ଇଷ୍ଟଦେବଙ୍କ ଚରଣରେ ଲାଗି ବଢ଼ି ଆସି ଖବର ଦେଲେ ଯାଇ ମୋ ପରା।
2: ଇଷ୍ଟଦେବ ସୁପ୍ରସନ୍ନ ମା ପଦ୍ମାବତୀ।
1: ପ୍ରଣାମ ରାଜଗୁରୁ ମହାଶୟ।
2: ରାଜରାଜେଶ୍ୱରୀ ହୋ ମା, ଏଇ ନିଅ ଗଣପତିଙ୍କ ଆଶୀର୍ବାଦ ଫୁଲ, ଗଣପତି ଆଜି ସନ୍ତୁଷ୍ଟ, ମନବାଞ୍ଛା ସଫଳ ହେବ, ମଥାରୁ ଏ ଫୁଲଟି ଖସି ଚରଣ ଲାଗି ହେଲା। ଚିହ୍ନିଲ ମା, ଏଇ ଫୁଲ ଦିଆ ହେଇଥିଲା ନା?
1: ହଁ, ଇଏ ତ ସେଇ ଫୁଲ।
2: ଯେଉଁ ବାଞ୍ଛାରେ ଏ ଫୁଲ ଚଢ଼େଇଥିଲ ସେ ମନସ୍କାମନା ନିଶ୍ଚୟ ପୂର୍ଣ୍ଣ ହେବ ମା।
1: ଯେଉଁ ଯୁଦ୍ଧ ଲାଗିଛି ସେଥିରେ କାଞ୍ଚି ଜିଣିବ ବୋଲି ମୁଁ ଏ ଫୁଲ ଚଢ଼େଇଥିଲି ରାଜଗୁରୁ ମହାଶୟ।
2: ତାହେଲେ ତ ଶୁଭାଦେଶ ମିଳିଗଲା ମା, ଜୟ କାଞ୍ଚି ଗଣପତି।
1: ଆଚ୍ଛା, ଏ ଯୁଦ୍ଧରେ କାଞ୍ଚି ହାରିଯାଉ ବୋଲି ମୁଁ ଯଦି ଫୁଲ ଚଢ଼େଇଥାଏ?
2: ଇଏ କି ଅସମ୍ଭବ କଥା କହୁଛନ୍ତି ଜେମାମଣି?
1: ଅସମ୍ଭବ କାହିଁକି? କାଞ୍ଚି ଦରବାରରେ ଉତ୍କଳର ଅବଧ୍ୟ ଦୂତକୁ ଯଦି ବନ୍ଦୀ କରାଯିବା ସମ୍ଭବ ହୁଏ?
2: ଉତ୍କଳର ଦୂତ ବନ୍ଦୀ ନୁହେଁ ମା, ସେ ମୁକ୍ତ।
1: ମୁକ୍ତ? କିଏ ଦେଲା ମୁକ୍ତି? ଶତ୍ରୁର ସମ୍ବାଦ ଘେନି ଆସି ଦୂତ ପାଇବ ମୁକ୍ତି? କାଞ୍ଚି ସିଂହାସନର ଏଇ ବିଚାର ଆପଣ ଭୁଲ ସମ୍ବାଦ।
2: ନାଇଁ ମା, ଉତ୍କଳର ସେଇ ଦୂତ ଆମ ଗଣପତି ମନ୍ଦିରରେ ଦର୍ଶନ କରିଥିବାର ମୁଁ ନିଜେ ଦେଖି ଆସିଲି ପରା।
1: ନା ନା, ଏ ବୃଦ୍ଧ ବୟସରେ ଆପଣଙ୍କର ଭ୍ରମ ହୋଇଥାଇପାରେ, ଆପଣ ଆଉ ଥରେ ଯାଇ ସତ୍ୟ ଘଟଣା ବୁଝି ଆସନ୍ତୁ।
2: ହଉ ଯିବି। ଆଚ୍ଛା ହଉ, ଯାଉଛି ମା।
0: ଫୁଲମାଳଟାକୁ ମଥାରେ ଲଗେଇ ଭାରି ତ କ'ଣ ମନ ଖୁସିରେ ହସୁଛ ଜେମା ଦେଇ?
1: ମନସ୍କାମନା ମୋର ପୂର୍ଣ୍ଣ ହବ ଲୋ ମାୟା, ମନସ୍କାମନା ମୋର ପୂର୍ଣ୍ଣ ହବ। ଏଇ ଦେଖ, ଗଣପତିଙ୍କର ଆଜ୍ଞା ଫୁଲ।
0: ଇଷ୍ଟଦେବଙ୍କ ଆଜ୍ଞା ଫୁଲ? ତାହେଲେ ଉତ୍କଳର ଭାବି ରାଜରାଣୀକୁ ମୁଁ ଆଗତୁରା ମୋର ଅଭିନନ୍ଦନଟା ଜଣେଇ ଦେଉଛି ଜେମା ଦେଇ।
1: ଭାରି ଚୁପରି ହଉଛି।

0: ବଡ଼ ବିଚିତ୍ର ବିଚିତ୍ର ଏଇ କାଞ୍ଚି ରାଜ୍ୟ, ଏକା ପାଣି ଏକା ପବନ, ରାଜା କହେ ଚଣ୍ଡାଳ ଆଉ ପ୍ରଜା କହେ ଦେବତା, ଗରିବ ଯାହାକୁ କହେ ସିଧା, ଧନୀର ସେଇଟା ବଙ୍କା।
1: ଏଠି ବସି କ'ଣ ବଙ୍କା ସିଧା ଭାବୁଛନ୍ତି, ବାଟ ଭୁଲିଗଲେ ନା କ'ଣ?
0: ନା ନା, ସେ ଭୟ ମୋର ନାହିଁ। ଆପଣ

0: ସେଇ ବାଟେ ଯାଉଥିଲି, ଦେଖିଲି ଗଛ ମୂଳେ ଗୋଟାଏ ସୁନ୍ଦର ଘୋଡ଼ା। କଣ ଆପଣଙ୍କର?
1: ହଁ।
0: ବନ୍ଧା ହେଇନାହିଁ, କୁଆଡ଼େ ପଳେଇ ଯିବ ନାହିଁ?
1: ଅଶିକ୍ଷିତ ନୁହେଁ, ମରିବା ପର୍ଯ୍ୟନ୍ତ ସେ ପ୍ରଭୁ ଭକ୍ତ।
0: ଓ ଆସିଲେ କୋଉଠୁ?
1: କାଞ୍ଚିଗଡ଼ରୁ। ଭାରି ଶୋଷ ଲାଗିଲା, ଲୋକଟିଏ ଆସୁଥିଲା ଏଇଠୁ କୋଉଠୁ ପାଣି ମନ୍ଦା ଆଣିବ ବୋଲି କହିଯାଇଛି।
0: ଏଠି ତ କୋଉଠି ପାଣି ଥିଲା ପରି ଲାଗୁନାହିଁ, କାଞ୍ଚିଗଡ଼ରୁ ପିଇ ଆସିଲେ ନାହିଁ?
1: ନା, ଆତ୍ମା ଡାକିଲା ନାହିଁ।
0: କାବେରୀର ପବିତ୍ର ପାଣି ପିଇବାକୁ ଆତ୍ମା ଡାକିଲା ନାହିଁ କାହିଁକି?
1: କାଞ୍ଚିଗଡ଼ର ମାଟି ଛୁଇଁ କାବେରୀ ଏଠି ଅପବିତ୍ର ହେଇଯାଇଛି।
0: ଆଶ୍ଚର୍ଯ୍ୟ କଥା ତ କହୁଛ, କାବେରୀ ଏଠାରେ ଅପବିତ୍ର
1: ହବ ନାହିଁ। ଦେବତା ଯୋଉଠି ଚଣ୍ଡାଳ ବୋଲାଏ ସେଇ ମାଟି
0: ମାଟିକୁ ଯୋଗାଏ ନାହିଁ ନା? ତାହେଲେ କୋଉ ପବିତ୍ର ମାଟିରେ ମହାଶୟଙ୍କର ଜନ୍ମ ସେ କଥା ଜାଣିପାରିବି କି?
1: ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର।
0: ଓ ଚଣ୍ଡାଳ ଯୋଉଠି ରାଜା?
1: ତୁମେ ଜାଣ ନାହିଁ ଯୁବକ, ସେଇ ଚଣ୍ଡାଳର ଚରଣ ଧୂଳି ତଳେ
0: ଅନେକ ରାଜା କୁଆଡ଼େ ମୁଣ୍ଡ ନୁହାନ୍ତି, କେବଳ କାଞ୍ଚି ରାଜାଙ୍କୁ ଛାଡ଼ି।
1: ସେଇଟା ଆଉ ବେଶୀ ବିଳମ୍ବ ନୁହେଁ ଯୁବକ, ଖୁବ୍ ଶୀଘ୍ର କାଞ୍ଚି ସିଂହାସନ ଚଣ୍ଡାଳର ଦାସତ୍ଵ ମାନିବ।
0: କଣ ଆଗରୁ ଥରେ ଯେମିତି ମାନିଛି?
1: ଏ କଥାର ଉତ୍ତର ମଧ୍ୟ ଶୀଘ୍ର ପାଇଯିବ।
0: ଆପଣ ପୁରୁଷୋତ୍ତମରେ ପହଞ୍ଚିବା ପୂର୍ବରୁ ନା ପରେ?
1: ପରେ।
0: ଭୋକ ଶୋଷରେ ପୁରୁଷୋତ୍ତମରେ ପହଞ୍ଚି ପାରିବେ ତ?
1: ପର ଲାଗି ତୁମର କାହିଁକି ଏତେ ଚିନ୍ତା, କୋଉଠିକି ଯିବ?
0: ଜଗନ୍ନାଥଙ୍କ ପାଖକୁ ଏ ଫୁଲହାରଟି ନେଇ।
1: ଏତେ ବାଟରୁ
0: ଯାଏ ନାହିଁ ନା, କାଞ୍ଚିରେ ଫୁଟିଛି ବୋଲି ଅପବିତ୍ର।
1: ନା ନା, ସୁକୁମାର ଜୀବନ ତ।
0: ଆପଣଙ୍କର କଠୋର ଜଗନ୍ନାଥ ସୁକୁମାରର ଛାୟା ସହିପାରନ୍ତି ନାହିଁ ନା ଗ୍ରହଣ କରନ୍ତି ନାହିଁ? ଯଦି ବା ତାହା ହିଁ ହେଇଥାଏ ତେବେ ଏଥିରେ ଦୋଷ କାହାର କହନ୍ତୁ ତ? ଯିଏ ଟେକି ଦିଏ ତାର ନା ଯିଏ ନେଇ ନ ପାରେ ତାର?
1: ଦେଖୁଛି ବଡ଼ ବିଷମ ପ୍ରଶ୍ନ ତୁମର। ମୋର କହିବାର କଥା କ'ଣ କି, ଏତେ ଦୂର ବାଟରୁ ଫୁଲ ନେଇ ପୁରୁଷୋତ୍ତମ ଯାଉଛ, ମଉଳି ଯିବ ନାହିଁ?
0: ମୁଁ କିନ୍ତୁ ଜାଣିଛି, ମନ ସିନା ମଉଳେ ଫୁଲ ନୁହେଁ। ମନ ଯାହାକୁ ଥରେ ଦେବତା ନାଁରେ ଟେକି ଦେଇଛି, ଭୋଗ ହେବା ପୂର୍ବରୁ ସେ ଯଦି ମଉଳିଗଲା ତାହେଲେ ଦେବତାର ଆଉ ବିଶେଷତ୍ୱ ରହିଲା କେଉଁଠି?
1: ବାଳକ ସୁଲଭ ତୁମର ଏ ଯୁକ୍ତି।
0: ତଥାପି ମୁଁ ଯିବି, ଯେହେତୁ ଯିବା ମୋର ପ୍ରୟୋଜନ। ଯଦି ଏ ଫୁଲ ମଉଳିଯାଏ ତାହେଲେ ଜଣା ତ ପଡ଼ିବ, ଯୋଉ ମନ ଏ ଫୁଲ ଗୁନ୍ଥିଛି ସେ କେଡ଼େ ଟାଣ, ଆଉ ଯାହା ଲାଗି ଏ ଫୁଲ ଗୁନ୍ଥା ହେଇଛି ସେ ଦେବତା ନା ପଥର। ହଉ ସେ କଥା ଛାଡ଼ନ୍ତୁ, ପାଣି ପିଇବାକୁ ଅପେକ୍ଷା କରିଛନ୍ତି ପରା, ସେ ଲୋକଟି ଏଣିକି ଆସୁଛି, ବୋଧହୁଏ ପାଣିର ସନ୍ଧାନ ସେ ପାଇଛି। ହଉ ପାଣି ପିଇ ପଛରେ ଆସନ୍ତୁ, ମୁଁ ଆଗେ ଆଗେ ଯାଉଛି।
1: ଆଶ୍ଚର୍ଯ୍ୟ ଆଶ୍ଚର୍ଯ୍ୟ ଯୁବକ।

0: ପାଞ୍ଚ ମହାବାହୁଙ୍କର ତୁଳସୀ ପ୍ରସାଦ ସେବା କରନ୍ତୁ ମଣିମା।
1: ହେ ପତିତ ପାବନ ବଳିଆର ଭୁଜ ମହାବାହୁ, ଇଏ ଦାସାନୁଦାସ ଅକିଞ୍ଚନ ସେବକର ତୁମେ ଏକା ଭରସା ପ୍ରଭୁ, ତୁମେ ଏକା ଭରସା।
0: ହରି ବୋଲ। ପୁରୁଷୋତ୍ତମ ଦେବ ମହାରାଜାଙ୍କ ଗୁହାରି ଶୁଣିବାକୁ ଅବଧାନ ହେଉ ମଣିମା। ହେ ମହାବାହୁ ହରି ବୋଲ। ହରି ବୋଲ।
1: ବଡ଼ ପଣ୍ଡାଏ
0: ଆଦେଶ ହେଉ ମଣିମା।
1: ହେଇ ଚାହାନ୍ତୁ, ହେଇ ଚାହାନ୍ତୁ, ପ୍ରଭୁ ଜଗନ୍ନାଥଙ୍କୁ ଲାଗି ବଢ଼ିଥିବା ସେଇ ଫୁଲମାଳଟି ଖସି ପଡ଼ିଲା, ଆଉ ସେଇ ଛଡ଼ାମାଳଟି
0: ଏଇ ସାଙ୍ଗେ ସାଙ୍ଗେ ଘେନି ଆସୁଛି ମଣିମା। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
2: ଅପୂର୍ବ ଜଗନ୍ନାଥଙ୍କର ମଙ୍ଗଳ ଆରତୀ ଆଜି ଅପୂର୍ବ।
0: ଏଇ ଏଇ ଘେଣା କରନ୍ତୁ ମଣିମା, ଛାମୁଙ୍କ କଣ୍ଠରେ ଏ ମାଳ ଆଜି ଅପୂର୍ବ ଶୋଭା ଧାରଣ କରୁଛି। ଛାମୁ ଧନ୍ୟ ଧନ୍ୟ ସେ ମାଳାକାର। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ହରି ବୋଲ। ହରି ହରି ବୋଲ। ହରି ବୋଲ।
1: ଅପୂର୍ବ ସୁଗନ୍ଧ ହେ ମାଳାର। ପ୍ରଭୁ ଶରଣ ପଞ୍ଜର ମହାବାହୁ, ଭକ୍ତର ମନୋରଥ ପୂର୍ଣ୍ଣ କର ପ୍ରଭୁ, ଭକ୍ତର ମନୋରଥ ପୂର୍ଣ୍ଣ କର। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
3: ଛାମୁ ଛାଡ଼, ଛାମୁ ଛାଡ଼। ଶ୍ରୀ ଶ୍ରୀ ଶ୍ରୀ ଗଜପତି ମହାରାଜା ପୁରୁଷୋତ୍ତମ ଦେବ ଶ୍ରୀ ନହରକୁ ବାହୁଡ଼ା ବିଜେ।

0: ପାଇଛି ଜଙ୍ଗଲର ପଶୁ ମଣିଷକୁ ଆକ୍ରମଣ କରିବାର ଉପଯୁକ୍ତ ଶାସ୍ତି ପାଇଛି।
1: ମଣିମାଙ୍କର ଉନ୍ମୁକ୍ତ କୃପାଣ ହିଂସ୍ର ବାଘର ଗଣ୍ଡିଆ ମୁଣ୍ଡକୁ ଏକା ଚୋଟରେ ଅଲଗା କରିଦେଇଛି।
2: ବାହ ବାହ ଚମତ୍କାର ଚମତ୍କାର ଏ ବୀରତ୍ୱ। ଉନ୍ମୁକ୍ତ କୃପାଣ ହସ୍ତରେ ହିଂସ୍ର ସାତୁଳକୁ ଏକାକୀ ଆକ୍ରମଣ କରି ଦୁଇଗଡ଼ କରିଦେଲ। ଧନ୍ୟ ତୁମର ଲକ୍ଷ୍ୟ, ତୁମର ସାହସକୁ ପ୍ରଶଂସା ନ କରି ମୁଁ ରହିପାରୁ ନାହିଁ ବୀର। ଏ ନିୟ ମୋର ମୁକ୍ତାମାଳ, ତୁମ ବୀରତ୍ୱର ଯୋଗ୍ୟ ପୁରସ୍କାର।
0: କ୍ଷମା କରିବେ, ବୀରତ୍ୱ ଓ ସାହସ ହେଉଛି କ୍ଷତ୍ରିୟର ଜନ୍ମଗତ ଅଧିକାର, ପୁରସ୍କାର ଲୋଭରେ
2: ନନ୍ଦପୁରର ଯୁବରାଜ ତୁମ ବୀରତ୍ୱରେ ମୁଗ୍ଧ ହୋଇ ତୁମକୁ ପୁରସ୍କୃତ କରିବାକୁ ଇଚ୍ଛା କରୁଛନ୍ତି, ଅଥଚ ତୁମେ
0: ଆପଣଙ୍କର ପରିଚୟ ଲାଭ ହିଁ ମୋର ଯଥେଷ୍ଟ।
2: ନା ନା, କେବଳ ତୁମ ବୀରତ୍ୱ ନୁହେଁ, ଏକାଧାରରେ ତୁମର ମହତ୍ୱ, ବିନୟ ଏବଂ ସୌଜନ୍ୟ ମୋତେ ମୁଗ୍ଧ କରିଛି। ହଉ ଛାଡ଼ ସେ କଥା, ଏଇ ନିବିଡ଼ ଅରଣ୍ୟ ମଧ୍ୟରେ
1: ରାମଗିରିର ଅତୁଳ ଚିତ୍ର ସମ୍ପଦ କାହାକୁ ଭଲ ମୁଗ୍ଧ ନ କରିବ ଯୁବରାଜ?
2: ପରିଚୟ ପାଇଲେ ଅଧିକ ସୁଖୀ ହେବି।
0: ଜଣେ କ୍ଷତ୍ରିୟ ବିଦେଶୀ ଏତିକି କ'ଣ ଯଥେଷ୍ଟ ନୁହେଁ?
2: ବୁଝିଲି, ସରଳ ମନରେ ପରିଚୟ ଦେଇ ସହଜ ଭାବରେ କଥା କହିବାଟା ସଭ୍ୟ ଜଗତର ପ୍ରଥା ନୁହେଁ ପରା। ତା ଛଡ଼ା ନନ୍ଦପୁର ଏକ ବଣୁଆ ଦେଶ, ତାର ଅଧିବାସୀ ଯେତେବେଳେ ଅଶିକ୍ଷିତ ଅନୁନ୍ନତ।
1: ନା ନା, ସେଭଳି ବିଚାର କରନ୍ତୁ ନାହିଁ ଯୁବରାଜ। ସଭ୍ୟ ଅସଭ୍ୟ ବ୍ରାହ୍ମଣ ଚଣ୍ଡାଳର ନିଚ ଭେଦଭାବ ଆଉ ସଂକୀର୍ଣ୍ଣତା ପ୍ରଭୁ ଜଗନ୍ନାଥଙ୍କର ଚଳନ୍ତି ପ୍ରତିମାଙ୍କ ପାଖରେ ଅସମ୍ଭବ।
2: ଜଗନ୍ନାଥଙ୍କର ଚଳନ୍ତି ପ୍ରତିମା? ମୁଁ ତେବେ କ'ଣ ଗଜପତି ମହାରାଜା ପୁରୁଷୋତ୍ତମ ଦେବଙ୍କର ସାକ୍ଷାତ ଲାଭ କରି ଧନ୍ୟ ହେଇଛି?
1: ତମର ଅନୁମାନ ସତ୍ୟ ଯୁବରାଜ।
2: ମହାନୁଭବ ସମ୍ରାଟ, ମୋର ଅପରାଧ ମାର୍ଜନା କରନ୍ତୁ। ଆ ମୋର ଆଜି କି ପରମ ସୌଭାଗ୍ୟ, ମୁଁ ମୁଁ ଏଇ ସାଙ୍ଗେ ସାଙ୍ଗେ ଆସୁଛି ମଣିମା। ଆରେ କିଏ ଅଛ ରେ, ସମ୍ରାଟଙ୍କର ଯଶଚିତ ସମ୍ବର୍ଦ୍ଧନା ଲାଗି?
0: ଥାଉ ଯୁବରାଜ ଥାଉ, ଲୌକିକତା ପୂର୍ଣ୍ଣ ସମ୍ବର୍ଦ୍ଧନାର କୌଣସି ଆବଶ୍ୟକତା ନାହିଁ। ଆପଣଙ୍କ ସାଥିରେ ଅନାହୁତ ସସ୍ନେହ ମିଳନ ମୋ ନିମନ୍ତେ ଦୁର୍ଲଭ। ଆଉ ତା ଛଡ଼ା ମୁଁ କାଞ୍ଚିପଥର ଯାତ୍ରୀ ଯେତେବେଳେ
2: ମୁଁ ଶୁଣିଥିଲି ସମ୍ରାଟଙ୍କର କାଞ୍ଚି ଅଭିଯାନ କଥା, ଏ ଅଭିଯାନରେ ନନ୍ଦପୁରର କ୍ଷୁଦ୍ର ଶକ୍ତି କୌଣସି ସେବାରେ ଲାଗିପାରିଲେ ନିଜକୁ ଆମେ ଭାଗ୍ୟବାନ ମନେ କରନ୍ତୁ।
0: ଆପଣ ପ୍ରକୃତ ମିତ୍ରର ଉପଯୁକ୍ତ କଥା କହିଛନ୍ତି ଯୁବରାଜ, ମନର ଅଭିଳାଷ ପ୍ରକାଶ କରନ୍ତୁ।
2: ଅନୁମତି ପ୍ରଦାନ କଲେ କାଞ୍ଚି ଅଭିଯାନରେ ମୁଁ ଛାମୁଙ୍କର ଅଙ୍ଗରକ୍ଷାର ଭାର ଗ୍ରହଣ କରିବି।
0: ତୁମର ଇଚ୍ଛା ମୁଁ ପୂରଣ କଲି ବନ୍ଧୁ।

0: ଭଜେ ବକ୍ରତୁଣ୍ଡ ସବୁଥିରେ ଆଜି ବିଘ୍ନ। ଗାଧୋଇ ପାଧୋଇ ଗଲାବେଳକୁ କିଏ ଗୋଟାଏ ପାଷାଣ୍ଡ ପଛରୁ ଡାକିଦେଲାଣି, ଆରେ କିଏ ରେ ତୁ? ଏ ରାଜପରିଚାରକ, କଥା କଣ?
1: ଛାମୁ ଡାକରା, ଚଞ୍ଚଳ ଆସନ୍ତୁ।
0: ଛାମୁ ଡାକରା, ଏ ଅବେଳରେ କିଛି ବିପଦ ଆପଦ ନାହିଁ ତ ବାବା?
1: ଆଜ୍ଞା, ମାଳ ନେଇ ଶୀଘ୍ର ପହଞ୍ଚିଲେ ମଣିମା ଯୁଦ୍ଧକୁ ବିଜୟ କରିବେ।
0: ଯୁଦ୍ଧକୁ? ଛାମୁ କଣ ନିଜେ ଯୁଦ୍ଧକୁ ଯିବେ?
1: ହଁ ପରା, ବଡ଼ି ପାହାଚରୁ ଓଡ଼ିଶା ରାଜା ଆସି ଛାଉଣି ପକେଇ ବସିଲେଣି, ନାଗରା ଦିଆ ହଉଥିଲା, ଆପଣ କଣ ଶୁଣିନାହାନ୍ତି କି?
0: ଏ ହଁ ଶୁଣିଛି ଶୁଣିଛି।
2: ଆହେ, ଆଉ ଗୋଟେ କଥା ଶୁଣିଛନ୍ତି?
0: କି କଥା?
2: ହେଇଟି କାହାକି କହିବେନି ଟି, ଆଜି ସକାଳେ ଚନ୍ଦ୍ରଶାଳାପୁର ଉପରେ ଗୋଟେ ଗିରିଧିନୀ ବସିଥିଲା ପରା।
0: ଏ ଶାଗୁଣା, ଆହେ ଇଏ ଗୋଟାଏ ନୁହେଁ, ଏଇ କେତେ ଦିନ ହେବ ଅନେକ ଅମଙ୍ଗଳର ସୂଚନା ଦେଖାଗଲାଣି। ରାତି ଅଧରେ ମେଳାମେଳା ହୋଇ କାଉ ବୋବୋଉଛନ୍ତି।
2: ଆପଣ ଆଉ ଗୋଟାଏ ଆଚମ୍ବିତ କଥା ଶୁଣିଛନ୍ତି?
0: କଣ କଣ?
2: ଇଏ ଗଡ଼ଦୁଆରୀ ପରା କହୁଥିଲା, କୋଳା ଘୋଡ଼ା ହେଇ ଦି ଜଣ କିଏ ଧଳା କଳା ଘୋଡ଼ାରେ ବସି ଗଡ଼ ଭିତରକୁ ଧସେଇ ପଶିଲେ।
0: ଆହେ କେମିତି? ଗଡ଼ଦୁଆର କଣ ମୁକୁଳା ଥିଲା?
2: ନାଇଁ ପରା, ଦୁଆର ତା ଛାଏ ଛାଏ ମୁକୁଳା ହେଇଗଲା, ଆଉ ଘୋଡ଼ା ଦିଟାକ ଆଖି ପିଛୁଳାକେ ପଶିଗଲେ, ଧୂଳିରେ ତା ଆଖି ପୋତି ହେଇଗଲା ପରା।
0: ଆଉ ସେ ଘୋଡ଼ା ଦିଟା
2: କୁଆଡ଼େ ଯେ ଅଦୃଶ୍ୟ ହେଇଗଲେ କିଛି ଜଣାଗଲା ନାହିଁ।
0: ଆହେ ଛାମୁରେ କଥା ଜଣା କରିଛ ଟି?
2: ହେ ଜଣା କରିବୁ, ମୁଣ୍ଡ ଆଉ ରହିବ ଟି? ହଉ ସେ କଥା ଥାଉ, ଛାମୁ ଡକେଇଛନ୍ତି, ଶୀଘ୍ର ଆସନ୍ତୁ, ମୁଁ ମୋର ଆଗେ ଆଗେ ଯାଉଛି।
0: ହଁ ହଁ ଚାଲ ଚାଲ। ପ୍ରଭୁ ହେ, ଏଥରକ ଯୁଦ୍ଧ କଣ ହବ କେଜାଣି? କାଲିଠାରୁ ଗଣପତିଙ୍କ ମୁଣ୍ଡରେ ଯେତେଥର ଫୁଲ ଲାଗି ବଢ଼ଉଛି, ଗୋଟିଏ ହେଲେ ଫୁଲ ରହୁନାହିଁ। ପ୍ରଭୁ ହସ୍ତିମୁଣ୍ଡ, ତୁମେ ଏକା ଭରସା, ପ୍ରଭୁ ତୁମେ ଏକା ଭରସା।

0: ଜୟ ଗର୍ଭଞ୍ଜନ ପ୍ରଭୁ ଜଗନ୍ନାଥଙ୍କର,
1: ଜୟ
0: ଜୟ ଗଜପତି ମହାରାଜା ପୁରୁଷୋତ୍ତମ ଦେବଙ୍କର।
2: ଇଏ କର୍ଣ୍ଣ ଆଜି କ'ଣ ଶୁଣୁଛି? ଉତ୍କଳ ବାହିନୀର ଅନ୍ୟତମ ଯୋଦ୍ଧା ନବଘନ ଉତ୍ତର କବାଟ ବାର୍ତ୍ତା ଦେଇଗଲେ, ବିଜୟ ଚନ୍ଦ୍ରାକ୍ଷଙ୍କର ଅଦ୍ଭୁତ ରଣକୌଶଳ ଯୋଗୁଁ କାଞ୍ଚି ବାହିନୀ ଛତ୍ରଭଙ୍ଗ ଦେଇଛି। ଯୁଦ୍ଧରେ ଆଜି ଓଡ଼ିଆ ପାଇକମାନେ ନିଶ୍ଚୟ ଜାଣିବେ, ଯୁଦ୍ଧ ଭୂମିକୁ ମୋର ଯିବା ଆବଶ୍ୟକ ପଡ଼ିବ ନାହିଁ। ଭକ୍ତବତ୍ସଳ ପ୍ରଭୁ ଚଣ୍ଡାଳର ଜଗନ୍ନାଥ, ତୁମର ଇଚ୍ଛା ପୂର୍ଣ୍ଣ ହେଉ ପ୍ରଭୁ, ତୁମର ଇଚ୍ଛା ପୂର୍ଣ୍ଣ ହେଉ।
0: ଜୟ ଦର୍ପଧନ ପ୍ରଭୁ ଜଗନ୍ନାଥଙ୍କର, ଜୟ ଗଜପତି ମହାରାଜା ପୁରୁଷୋତ୍ତମ ଦେବଙ୍କର।
3: ମହାମହିମ ସମ୍ରାଟଙ୍କର ଜୟ।
2: ଆସନ୍ତୁ ଯୁବରାଜ ବିଜୟ ଚନ୍ଦ୍ରାକ୍ଷ, ଯୁଦ୍ଧରେ ଆପଣଙ୍କର ବିଚକ୍ଷଣ ରଣକୌଶଳର ସମ୍ବାଦ ମୁଁ ପାଇସାରିଛି, ବଧେଇ ଜଣାଉଛି।
3: ଏପରି କହି ମୋତେ ଲଜ୍ଜିତ କରନ୍ତୁ ନାହିଁ ମହାରାଜ, ଓଡ଼ିଶାର ରଣକୌଶଳ ବୀରତ୍ୱ ଆଉ ଦିଗ୍ବିଜୟ ମୂଳରେ ଶତ୍ରୁ ମର୍ଦ୍ଦନକାରୀ ଗଜପତି ହେଉଛନ୍ତି ଏକମାତ୍ର ପଥ ପ୍ରଦର୍ଶକ। ଆଜି ମନେ ହେଲା ଓଡ଼ିଆ ପାଇଖର ରଣଶିକ୍ଷା ନିକଟରେ କାଞ୍ଚି ବର୍ତ୍ତମାନ ଏକ ଶିଶୁ, ସେଇଥିପାଇଁ ଯୁଦ୍ଧରେ ଆଜି କାଞ୍ଚି ସେନା ଛତ୍ରଭଙ୍ଗ ଦେଇଛି।
2: କିନ୍ତୁ ଏସବୁ ସମ୍ଭବ ହେଲା ଆପଣଙ୍କର ସୁଦକ୍ଷ ପରିଚାଳନା ଯୋଗୁଁ ସିନା, ତା ନହେଲେ।
3: କ୍ଷମା କରିବେ ମହାରାଜ, ଯାହା ଶୁଣିଛନ୍ତି ସମସ୍ତ ଭ୍ରମ। ଯୁଦ୍ଧ ପରିଚାଳନା ଲାଗି ମୁଁ ଯେତେବେଳେ ଯୁଦ୍ଧକ୍ଷେତ୍ରରେ ତୁର୍ଯ୍ୟନାଦ କଲି, ଦେଖିଲି ହଠାତ୍ ଯେମିତି ଦୁଇଜଣ ଯୋଦ୍ଧା ଦୁଇଟି ଘୋଡ଼ାରେ ମୋ ଆଖି ଆଖିରେ ଆବିର୍ଭୂତ ହେଲେ। ଚାରିଗୋଟି ବିରାଟ ବାହିର ଛାୟା ଫୁଟି ଦିଶିଲା। ଆମ ଉତ୍କଳ ସେନା ବ୍ୟୁହ ଭେଦ କରୁ ନ କରୁଣୁ ବିରାଟ କାଞ୍ଚି ସେନା ଛତ୍ରଭଙ୍ଗ ଦେଲେ।
4: ଆପଣ କ'ଣ କହୁଛନ୍ତି?
3: ହିନ୍ଦୁର ନମସ୍ୟ ଚଳନ୍ତି ଜଗନ୍ନାଥ, ଧନ୍ୟ ଆପଣଙ୍କର ଭକ୍ତି, ଧନ୍ୟ ଆପଣଙ୍କର ମହିମା, ଆପଣଙ୍କର ସଙ୍ଗ ସୁଖ ଲାଭ କରି ମୁଁ ଧନ୍ୟ ହୋଇଛି। ଆଶୀର୍ବାଦ କରି ମୋତେ ପବିତ୍ର କରନ୍ତୁ ମହାରାଜ, ମୋତେ ପବିତ୍ର କରନ୍ତୁ।

ଗଜପତିଙ୍କ ବିଶ୍ରାମ କକ୍ଷ କଣ ଶୂନ୍ୟ? ମହାରାଜା ତେବେ ଗଲେ କୁଆଡେ? କାଞ୍ଚି ରାଜଚିମା ପଦ୍ମାବତୀଙ୍କ ଚିତ୍ରପଟ ଏଠି ଶୋଭା ପାଉଛି ଏକ ସୁସଜ୍ଜିତ ଆସନରେ। ତାହେଲେ ରାଜଚିମା ଗଜପତିଙ୍କ ଉଆସରେ ବନ୍ଦିନୀ ନା ତାଙ୍କ ହୃଦୟ ସିଂହାସନରେ? କାଞ୍ଚିରୁ ବନ୍ଦିନୀ ହୋଇ ଆସିବା ପରେ ବିଚାରେ ଖୁବ୍ ଫାଙ୍ଗି ପଡ଼ିଛି। ଯାଏ ପଣତକାନିରେ ଚିତ୍ରପଟଟିକୁ ଟିକେ ପୋଛି ଦିଏ। ଚେମାଦେ ଭାଙ୍ଗି ପଡ଼ ନାହିଁ ଚେମାଦେ, ତମର ପ୍ରିୟ ସଖୀ ମାୟାବତୀ କେବେ ହେଲେ ତା କର୍ତ୍ତବ୍ୟ ଭୁଲି ନାହିଁ। କିଛି ଦିନ ଆଉ ଧୈର୍ଯ୍ୟ ଧର ଚେମାଦେ, ଦେଖିବ ଜଗନ୍ନାଥଙ୍କ କରୁଣାରୁ ତମ ମନସ୍କାମନା ନିଶ୍ଚୟ ପୂର୍ଣ୍ଣ ହେବ, ତମର ଏ ଅଭିସାରିକା ବେଶ ନିଶ୍ଚୟ ସାର୍ଥକ ହେବ।

0: ମୁଦି ଦସ୍ତେ ଆଉ ବିଳମ୍ବ କାହିଁକି ଠାକୁର ମାନଙ୍କର ପହଣ୍ଡି ବି ଯେ ସରିଲାଣି ଛେରା ପହରା କଲେ ପରେ ଆହୁରି କେତେ ନୀତି
1: ସବୁ ଠିକଣା ଅଛି ବଡ଼ ପଣ୍ଡାଏ ମଣିମା ଖାଲି ଚନ୍ଦନ ଆଉ ସୁବର୍ଣ୍ଣ ସମ୍ଭାଷିନୀ ଗ୍ରହଣ କଲେ।